ନମସ୍କାର। ଶୁଭ ସକାଳ। ଆଜି ଗୁରୁବାର 1948 ଶତାବ୍ଦୀ ଆଷାଢ଼ ମାସ 4 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 25 ତାରିଖ। ଏବେ ଷ୍ଟୁଡିଓ ଘରେ ସମୟ ହେଉଛି ସକାଳ 5:58:27। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ସକାଳର ଅଭିବାଦନ ଦେଲେ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଆକାଶବାଣୀ FM ରେନ୍ବୋକୁ 100.4 MHz ଯୋଗେ।

ସକାଳ ଆସିଛି ଅନେକ ଆଶାକୁ ନେଇ, ସକାଳ ଆସିଛି ଅନେକ ବିଶ୍ୱାସକୁ ନେଇ, ଏଇ କଅଁଳା ସକାଳରେ ଆସନ୍ତୁ ପ୍ରଭୁଙ୍କ ପାଦପଦ୍ମରେ ସମର୍ପିତ ବା ଭକ୍ତିର ପୁଷ୍ପାଞ୍ଜଳି, ଭାବର ସ୍ୱରାଞ୍ଜଳି, ଅର୍ଘ୍ୟଥାଳି।

ପ୍ରେମର ଅନ୍ୟ ନାମ ରାଧାକୃଷ୍ଣ, ଶାଶ୍ୱତ ସମ୍ପର୍କର ଅନ୍ୟ ନାମ ରାଧାକୃଷ୍ଣ, କେଳିକୁଞ୍ଜର ଅନ୍ୟ ନାମ ରାଧାକୃଷ୍ଣ, ପବିତ୍ର ରାସର ଅନ୍ୟ ନାମ ରାଧାକୃଷ୍ଣ, ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ ସର୍ବଦା ଦେବୀ ରାଧାଙ୍କ ନାମ ତାଙ୍କ ପୂର୍ବରୁ ଚାଲିଆସିଥାଏ। ରାଧାକୃଷ୍ଣ ଦୁଇ ନୁହନ୍ତି, ଏକ ଏକାକାର। ଏକଥା ସର୍ବଦା ଶ୍ରୀକୃଷ୍ଣଙ୍କ ମୁଖରୁ ଶୁଣିବାକୁ ମିଳିଥାଏ। କିନ୍ତୁ ଦେବୀ ରାଧା କେବଳ ଶ୍ରୀକୃଷ୍ଣଙ୍କ ପ୍ରେମିକା ହୋଇ ରହିଗଲେ। ସେମାନଙ୍କ ପ୍ରେମ ସମ୍ପର୍କରେ କେବଳ ପ୍ରେମରେ ହିଁ ସୀମିତ ହୋଇ ରହିଗଲା। ଦେବୀ ରାଧା ଭଗବାନ କୃଷ୍ଣଙ୍କର ପ୍ରିୟତମା ହୋଇପାରିଲେ ନାହିଁ।

ମୀରାର ଭାବ ରାଧାର ପ୍ରେମ ଯିଏ ଖୋଜୁଥିଲା ସେ କିନ୍ତୁ ପ୍ରିୟତମା କରିଥିଲା ଆଉ ଜଣଙ୍କୁ। ହଁ, ଶ୍ରୀକୃଷ୍ଣ ରାଧାଙ୍କ ପ୍ରେମ ସମ୍ପର୍କ ବିଶ୍ୱବିଦିତ ହୋଇଥିଲେ ମଧ୍ୟ ଭଗବାନଙ୍କର ପତ୍ନୀ ଭାବେ ରାଧା ନୁହେଁ ରୁକ୍ମିଣୀଙ୍କୁ ବସିବାକୁ ପଡ଼ିଥିଲା, ଯେଉଁ

ଏଥିପାଇଁ ଦେବୀ ରୁକ୍ମିଣୀଙ୍କୁ ଭଗବାନ କୃଷ୍ଣଙ୍କ ପାଟରାଣୀ ହେବାକୁ ପଡ଼ିଥିଲା। ତେବେ ରୁକ୍ମିଣୀଙ୍କ ସହ ଭଗବାନ କୃଷ୍ଣଙ୍କର ପ୍ରେମ ଆଉ ବିବାହ ମଧ୍ୟ ବେଶ ରୋଚକ। ଦେବୀ ରୁକ୍ମିଣୀ ଏବଂ ଶ୍ରୀକୃଷ୍ଣଙ୍କ ମଧ୍ୟରେ ପ୍ରେମ ଆଉ ବିବାହ ଏକ ନୂତନ ପ୍ରେମ ପରମ୍ପରାକୁ ମଧ୍ୟ ଜନ୍ମ ଦେଇଛି।

ଅଦହିତା ଥିଲେ। ରୁକ୍ମିଣୀ ନିଜର ବୁଦ୍ଧିମତା, ସୌନ୍ଦର୍ଯ୍ୟ ଆଉ ନ୍ୟାୟପ୍ରିୟ ଆଚରଣ ପାଇଁ ପ୍ରସିଦ୍ଧ ଥିଲେ। ରୁକ୍ମିଣୀଙ୍କ ପୁରା ପିଲାଦିନ ଶ୍ରୀକୃଷ୍ଣଙ୍କ ସାହସ ବୀରତ୍ୱର କାହାଣୀ ଶୁଣି ଶୁଣି କଟିଥିଲା। ତେଣୁ ଯେତେବେଳେ ବିବାହର ବୟସ ଆସିଲା, ସେତେବେଳେ ଯେତେ ବି ବିବାହ ପ୍ରସ୍ତାବ ଆସିଲା, ସବୁକୁ ମନା କରିଥିଲେ ରୁକ୍ମିଣୀ। ଫଳରେ ରୁକ୍ମିଣୀଙ୍କୁ ବିବାହକୁ ନେଇ ପିତାମାତା ଓ ଭାଇ ଚିନ୍ତିତ ହୋଇପଡ଼ିଲେ। ଥରେ ଜଣେ ସାଧୁ ଦ୍ୱାରିକା ଯାତ୍ରା କରିସାରି ବିଦର୍ଭ ଆସିଥିଲେ। ସେ ଶ୍ରୀକୃଷ୍ଣଙ୍କ ରୂପ, ଗୁଣ, ଆଚରଣର ଚମତ୍କାରିତା ବିଦର୍ଭବାସୀଙ୍କ ନିକଟରେ ବର୍ଣ୍ଣନା କରିଥିଲେ। ସାଧୁ ନିଜ ସହିତ ମଧ୍ୟ ଶ୍ରୀକୃଷ୍ଣଙ୍କର ଏକ ଚିତ୍ରପଟ ଆଣିଥିଲେ। ଦେବୀ ରୁକ୍ମିଣୀ ଯେତେବେଳେ ସେହି ଚିତ୍ରପଟ ଦେଖିଲେ, ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ସାଧୁଙ୍କଠାରୁ ଶୁଣିଲେ, ସେ ଆନନ୍ଦିତ ହୋଇଗଲେ। ସେହି ମୁହୂର୍ତ୍ତରେ ନିଜ ମନ ମନ୍ଦିରରେ ଶ୍ରୀକୃଷ୍ଣଙ୍କୁ ବସେଇବା ସହ ତାଙ୍କୁ ପତି ରୂପରେ ଗ୍ରହଣ କରିନେଲେ।

ହଁ, ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ପ୍ରେମରେ ବାତୁଳ ହୋଇଗଲେ। ଶ୍ରୀକୃଷ୍ଣଙ୍କ ପଟ୍ଟଚିତ୍ର ଦେଖି ସେ ତାଙ୍କ ମନେ ମନେ ପ୍ରେମ କରିବସିଲେ। ସାଧୁଙ୍କ ଠାରୁ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଶୁଣି ସେ ଆନନ୍ଦିତ ହୋଇପଡ଼ିଲେ। କିନ୍ତୁ ସେମାନଙ୍କ ବିବାହରେ ରହିଥିଲା ଅସୁବିଧା। ରୁକ୍ମିଣୀଙ୍କ ପିତା ଜରାସନ୍ଧ ଅଧୀନରେ ରାଜା ଥିଲେ। ଭାଇ ରୁକ୍ମିଣୀଙ୍କ ସମେତ ପଞ୍ଚଭ୍ରାତା ଶ୍ରୀକୃଷ୍ଣଙ୍କ ପରମ ଶତ୍ରୁ ଜରାସନ୍ଧ, କଂସ ଆଉ ଶିଶୁପାଳଙ୍କ ସମର୍ଥକ ଥିଲେ। ତେଣୁ ସେମାନେ ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣଙ୍କ ସହ ବିବାହ କରିବାକୁ ଚାହୁଁନଥିଲେ। ରାଜନୈତିକ ସମ୍ପର୍କକୁ ଧ୍ୟାନରେ ରଖି ସେମାନେ ଚେଦି ରାଜା ଦମଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସହିତ ରୁକ୍ମିଣୀଙ୍କର ବିବାହ ସ୍ଥିର କରିଥିଲେ। ତେବେ ଯିଏ ନିଜ ମନମନ୍ଦିରରେ ଶ୍ରୀକୃଷ୍ଣଙ୍କୁ ପତି ରୂପେ ବରଣ କରିସାରିଛି, ସେ ଏବେ କିପରି ଶିଶୁପାଳକୁ ବିବାହ କରିଥାନ୍ତେ? ତେଣୁ ଏକ ପ୍ରେମ ପତ୍ର ଲେଖି ବ୍ରାହ୍ମଣ କନ୍ୟା ସୁନନ୍ଦାଙ୍କ ହାତରେ ଶ୍ରୀକୃଷ୍ଣଙ୍କ ନିକଟକୁ ପ୍ରେରଣ କଲେ ରୁକ୍ମିଣୀ। ଶ୍ରୀକୃଷ୍ଣ ବି ରୁକ୍ମିଣୀଙ୍କ ବିଷୟରେ ମଧ୍ୟ ଅନେକ କିଛି ଶୁଣିଥିଲେ, ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଯେତେବେଳେ ସେ ରୁକ୍ମିଣୀଙ୍କ ପ୍ରେମ ପତ୍ର ପାଇଲେ, ଏହାକୁ ପଢ଼ିବା ପରେ ରୁକ୍ମିଣୀ ସଙ୍କଟରେ ଥିବା ଜାଣିପାରିଲେ। ତେଣୁ ତାଙ୍କୁ ସେଠାରୁ ମୁକ୍ତ କରିବା ପାଇଁ ବଡ଼ ଭାଇ ବଳରାମଙ୍କ ସହିତ ଏକ ଯୋଜନା ପ୍ରସ୍ତୁତ କଲେ। ଯେତେବେଳେ ଶିଶୁପାଳ ଶୋଭାଯାତ୍ରା ସହିତ ରୁକ୍ମିଣୀଙ୍କୁ ବିବାହ କରିବାକୁ ବିଦର୍ଭ ରାଜଉଆସ ଦ୍ୱାରଦେଶକୁ ଆସିଲେ, ସେତିକିବେଳେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରିନେଲେ।

ପ୍ରଭୁଜ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ହରଣ ପରେ ତାଙ୍କ ଶଙ୍ଖ ବଜାଇ ବିଦର୍ଭ ରାଜାଙ୍କୁ ସୂଚନା ଦେଇଥିଲେ। ରୁକ୍ମିଣୀ ହରଣ ଖବର ପାଇ ତାଙ୍କ ଭାଇ ରୁକ୍ମିଣୀ ଆଉ ଶିଶୁପାଳ ଆଶ୍ଚର୍ଯ୍ୟ ହୋଇଗଲେ। ଶିଶୁପାଳ ଲଜ୍ଜିତ ହୋଇ ଫେରିଯାଇଥିଲେ, କିନ୍ତୁ ରୁକ୍ମିଣୀ ଏଥିରେ କ୍ରୋଧିତ ହୋଇ ଶ୍ରୀକୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ତାଙ୍କ ସହିତ ଯୁଦ୍ଧ କଲେ। ଏହି ଯୁଦ୍ଧ ଶ୍ରୀକୃଷ୍ଣ ବିଜୟୀ ହୋଇ ରୁକ୍ମିଣୀଙ୍କୁ ସାଥିରେ ନେଇ ଦ୍ୱାରିକା ଫେରିଯାଇଥିଲେ। ଦ୍ୱାରିକାରେ ରୁକ୍ମିଣୀ ଆଉ ଶ୍ରୀକୃଷ୍ଣଙ୍କ ବିବାହ ପାଇଁ ବଡ଼ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ରୁକ୍ମିଣୀ ଦ୍ୱାରିକାର ପାଟରଣୀ ପାଲଟି ଯାଇଥିଲେ।

ଦେବୀ ରୁକ୍ମିଣୀ ମହାଲକ୍ଷ୍ମୀଙ୍କ ଅଂଶ। କେହି କେହି କୁହନ୍ତି ରାଧା ଓ ରୁକ୍ମିଣୀ ଦୁଇ ଜଣ ନୁହନ୍ତି, ଏକ। ବିଦର୍ଭରେ ସେ ଜନ୍ମ ନେଇଥିଲେ। ପିଲାଦିନେ ପୁତନା ସେମାନଙ୍କୁ ବିଦର୍ଭରୁ ଚୋରି କରି ଆକାଶ ମାର୍ଗରେ ନେଇଯାଉଥିଲେ। ରାସ୍ତାରେ ରୁକ୍ମିଣୀ ନିଜର ଓଜନ ବଢ଼ାଇଦେବାରୁ ପୁତନା ତାଙ୍କୁ ଛାଡ଼ିଦେଇଥିଲା, ଫଳରେ ସେ ଗୋପରେ ପଡ଼ିଥିଲେ। ତାଙ୍କୁ ବିଶ୍ୱଭାନୁ ପାଇ କନ୍ୟା ରୂପରେ ପାଳନ କରିଥିଲେ। ପରେ ଶ୍ରୀକୃଷ୍ଣ ମଥୁରା ଯିବା ପରେ ରାଜା ଭୀଷ୍ମକ ଏହା ଜାଣିପାରି ରାଧାଙ୍କୁ ଉଦ୍ଧାର କରି ବିଦର୍ଭ ନେଇଯାଇଥିଲେ। ତେବେ ସେ ଯାହା ହେଉନା କାହିଁକି ମହାଲକ୍ଷ୍ମୀଙ୍କ ଅଂଶ ରୂପେ ଜନ୍ମଗ୍ରହଣ କରି ଦେବୀ ରୁକ୍ମିଣୀ ଏବଂ ରାଧା ଧରାପୃଷ୍ଠରେ ମାନବ ପ୍ରେମର ଏକ ନୂତନ ଧାରା ସୃଷ୍ଟି କରିଦେଇଗଲେ, ଯାହା ଯୁଗ ଯୁଗ ପାଇଁ ଅମର ହୋଇ ରହିଛି।

ଭାଗବତ ଶୁଣିବା ବିନା କଣ ଶେଷ ହେଇପାରେ କି ପ୍ରଭୁଙ୍କ ଆରାଧନା? ଏଇଠି ତ ଶେଷ କରୁଛୁ ଅର୍ଘ୍ୟଥାଳି, ଆଜିର ଅର୍ଘ୍ୟଥାଳି। ତେବେ ଏବେ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 77ତମ ଭାଗ। ଏହାକୁ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ମାୟା ପ୍ରଳୟ ଜଳରାଶି ଭିତରେ ବସୁନ୍ଧରୀ କେଉଁଠି ଲୁଚି ରହିଲା ତାହା ବ୍ରହ୍ମାଙ୍କୁ ଗୋଚର ନ ହୁଅନ୍ତେ ସେ ଧରଣୀ ଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ। ମାୟାଧର ଶ୍ରୀହରି ଶୁକର ରୂପରେ ପ୍ରକଟ ହୋଇ ଜଳ ମଧ୍ୟରୁ ଦାନ୍ତରେ ଧରି ବସୁନ୍ଧରୀକୁ ଉଦ୍ଧାର କଲେ। ଉଦ୍ଧାର ସମୟରେ ପଥ ରୋଧୁଥିବା ଆଦି ରାକ୍ଷସ ହିରଣ୍ୟାକ୍ଷକୁ ସଂହାର କଲେ। ଧରଣୀ ଉଦ୍ଧାର ହୁଅନ୍ତେ ବ୍ରହ୍ମାଙ୍କ ସହ ଋଷିଗଣ ଭଗବାନଙ୍କୁ ସ୍ତୁତି କଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଭାଗ। ଏ ଭାଗଟିରେ କଣ୍ଠଧାର କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଏହାକୁ ବେତାର ରୂପାନ୍ତର କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ ଏବଂ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 104 ଆକାଶବାଣୀ FM ରେନ୍ବୋରୁ।

କିନ୍ତୁ ବର୍ଷା ତ ଆରମ୍ଭ ହୋଇଯାଇଛି, ମୌସୁମୀର ବି ଆଗମନ ଘଟିଛି, ତେବେ ବର୍ଷା ଆଉ ପାଣିପାଗର କଥା କହିଲେ ନିଶ୍ଚିତ ଭାବେ ପାଗ ଟିକେ ଟିକେ କୋହଲା ରହିବ, ତଥାପି ତାପମାତ୍ରା ଯେହେତୁ ଅଧିକା ଅଛି ତ ପାଗ ଶୁଖିଲା ବି ଅନେକ ସମୟରେ ରହିବ, ତଥାପି ମୋଟାମୋଟି ଗୋଟେ ମିଶ୍ରିତ ପାଗ ଆଜି ରହିବ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିସାରିଲାଣି। ଆରବ ସାଗର ମଧ୍ୟ ଦେଇକରି ଓଡ଼ିଶାରେ ପ୍ରବେଶ କରିଛି। ତ ତାରି ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ବର୍ଷା ହେବ। ବିଶେଷ କରି ଗୋଟେ ଟ୍ରପ୍ ଲାଇନ୍ ମଧ୍ୟ ପଡ଼ିଛି, ଉତ୍ତର ବିହାରରୁ ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ସକ୍ରିୟ ରହିଛି ଟ୍ରପ୍ ଲାଇନ୍ଟି। ସମୁଦ୍ର ପତନ ଠାରୁ 1.5 କିଲୋମିଟର ଉପରେ ଝାଡ଼ଖଣ୍ଡ, ଗାଙ୍ଗେୟ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଗତି କରିଛି ଏହି ଟ୍ରପ୍ ଲାଇନ୍। ଏସବୁର ପ୍ରଭାବକୁ ଦେଖି ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ତ ପାଣିପାଗ ବିଭାଗର ଆଜିର ରିପୋର୍ଟ ଅନୁସାରେ ଓଡ଼ିଶାର ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା

0: ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହୋଇପାରେ। ତ ଅନ୍ୟପକ୍ଷରେ ଦେଖିଲେ ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏଇ ତ ଗଲା ବନ୍ଧୁ ପାଣିପାଗର କଥା। ଏବେ ଆସିବା ଟ୍ରାଫିକ ସୂଚନାର କଥା। ଟ୍ରାଫିକ ସୂଚନା କଥା ଆମେ ଟ୍ରାଫିକ ସଚେତନତା ହେବା ନିହାତି ଦରକାର। ଆଜି ଦିନର ଟ୍ରାଫିକ କଥା କହିଲା ବେଳେ ଟ୍ରାଫିକ ସଚେତନତା ଉପରେ ନଜର ଦେବାକୁ ପଡ଼ିବ। ଅନେକ ସ୍ଥାନରେ ସ୍ଥାନୀୟ ଅଞ୍ଚଳର ପରିସ୍ଥିତିକୁ ନେଇ ଟ୍ରାଫିକ ବ୍ୟବସ୍ଥା ଥିବା ଜଣାପଡ଼ିଛି। ତେଣୁ ଆପଣ ଯେଉଁ ରାସ୍ତାରେ ଯାଉଛନ୍ତି, ଯେଉଁ ରାସ୍ତାରେ ଟ୍ରାଫିକ ସମ୍ପର୍କରେ ନିକଟସ୍ଥ ଟ୍ରାଫିକ କର୍ମଚାରୀଠାରୁ ବୁଝି ନେଇକରି ଗାଡ଼ି ଚଳାଚଳ କରନ୍ତୁ। ହଁ, ମନେ ରଖନ୍ତୁ, ଘରୁ ବାହାରିଲା ବେଳେ ହେଲମେଟ ନିଶ୍ଚୟ ସାଥିରେ ନେଇକି ଯାଆନ୍ତୁ, ହେଲମେଟ ନିଅନ୍ତୁ। ଯଦି ଚାରିଚକିଆ ଗାଡ଼ିରେ ଯାଉଛନ୍ତି, ସିଟ୍ ବେଲ୍ଟ ବାନ୍ଧନ୍ତୁ। ଗାଡ଼ି ଚଳାଇବା ବେଳେ ସିଟ୍ ବେଲ୍ଟ ବ୍ୟବହାର କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ। ହଁ, ମନେ ରଖନ୍ତୁ, ବର୍ଷା ଦିନ ଆରମ୍ଭ ହୋଇଯାଇଛି ମାନେ ଯେକୌଣସି ମୁହୂର୍ତ୍ତରେ ବର୍ଷା ହୋଇପାରେ, ତେଣୁ ସାଥିରେ ରେନକୋଟ ନିଶ୍ଚିନ୍ତ ନେଇକି ଯିବେ। ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ବନ୍ଧୁ ଧୀରେ ଧୀରେ ଆରମ୍ଭ ହୋଇଗଲାଣି ବର୍ଷା, ଏଣେ ଯାଇନି ମଧ୍ୟ ଖରାର ପ୍ରକୋପ। ଗରମ ଯେମିତି ଲାଗୁଛି, ଅଚାନକ ବର୍ଷାରେ ଭିଜିବାର ଆଶଙ୍କା ମଧ୍ୟ ମନରେ ସେତିକି ଆସୁଛି। ତେଣୁ ଏ ସମୟରେ ସ୍ୱାସ୍ଥ୍ୟ ଯତ୍ନ ସବୁଠୁ ବଡ଼ ଆହ୍ୱାନ, କାରଣ ଋତୁଚକ୍ରର ଏହି ସନ୍ଧିକ୍ଷଣରେ ଆମ ଶରୀର ଟିକେ ଗଡ଼ବଡ଼ ହୋଇଗଲେ ନା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ବନ୍ଧୁ ଏ ସମୟରେ ଟିକେ ଜଗି ରଖି ଚଳିବା ନିହାତି ଆବଶ୍ୟକ। ସବୁଠୁ ବେଶୀ ପିଲାମାନଙ୍କ ପ୍ରତି ଯତ୍ନବାନ ହେବା ଜରୁରୀ। ତେଣୁ ବନ୍ଧୁ ଟିକେ ସତର୍କ ରହିଲେ, ଟିକେ ସଚେତନ ରହିଲେ ଦେଖିବେ ଏ ସମୟ ଅତିକ୍ରମିଯିବ ଆଉ ଆମେ ସୁସ୍ଥ ରହିପାରିବା। ସୁସ୍ଥ ଜୀବନ, ସୁଖୀ ଜୀବନ। ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: आकाशवाणी संप्रति वार्ताः श्रूयन्ताम् प्रवाचिका निधिः झाः। अथ वार्ताः। प्रधानमन्त्री नरेन्द्र मोदी ह्यः नवदेहल्याः सेवातीर्थस्थले प्रगति इति सूचना संचार प्रौद्योगिकी आधारित मञ्चस्य 250th अध्यक्षताम् विहितवान्। अस्यां गोष्ठ्यां श्रीमोदी चतुर्षु राज्येषु विस्तृतान् मार्ग विद्युत औद्योगिकी वीथि तथा मेट्रो रेलवे क्षेत्राणां चतुर्प्रमुखान् आधारभूत संरचना प्रकल्पान् समीक्षितवान्। एतेषां प्रकल्पानां आहत्य व्ययः प्रायः 30,000 crore rupees अस्ति। आर्थिक विकासं, क्षेत्रीय सम्पर्कम्, औद्योगिक विकासं तथा जनकल्याणं वर्धयितुं संधारिताः एते प्रकल्पाः। समयसीमा, विभिन्न संस्थानां समन्वयः तथा प्रलम्बित विषयाणां शीघ्र निवारणाय विशेष ध्यानेन सह सन्ति समीक्षिताः। अद्य तावत् संविधान हत्या दिवसो वर्तते। दिवसोऽयं तस्याः घटनायाः स्मरणं कारयति यदा 75th जून मासस्य 25th दिनांके भारतीय संविधानस्य अवमानना कृता। अनेन सहैव अयं दिवसः आपत्काले अत्याचारैः प्रताडितेभ्यः प्रत्येकं जनेभ्यः श्रद्धांजलिम् अर्पयितुं दिवसो वर्तते। अस्मिन्नेव दिने तत्कालीनः राष्ट्रपतिः फखरुद्दीन अली अहमदः आन्तरिक अशान्तेः कारणं प्रदर्श्य देशे राष्ट्रियापत्कालस्य घोषणाम् अकरोत्। देहल्याम् अस्य मासस्य 30th आरभ्यमाणस्य मतदात्री सूचीनां विशेष गहन पुनरीक्षणस्य अन्तर्गतम् गृहं गृहं गत्वा गणना कार्यक्रममभिलक्ष्य देहल्याः मुख्य निर्वाचनाधिकारिण ह्यः नवदिल्ल्यां विभिन्न राजनैतिक दलानां प्रतिनिधिभिः सह एका सभा आहूता। मुख्य निर्वाचन अधिकारिणः एकेन विवरणेन स्पष्टीकृतं यत् अस्यां गोष्ठ्यां भारतीय

ତମେ ଆଜି ସକାଳ 7:10 ଶୁଣିବେ ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ବିଷୟ ରହିଛି ଯକୃତର ଯତ୍ନ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିରଞ୍ଜନ ରାଉତ। ସକାଳ 7:25 ଶୁଣିବେ ଶୁଭ ସକାଳ କାର୍ଯ୍ୟକ୍ରମ ଏବଂ ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30। ଡାଏଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍ ଏହି କାର୍ଯ୍ୟକ୍ରମ ରହିଛି ଆଜି ସକାଳ 9:00। ଏଥିରେ ଯେଉଁ ବିଷୟ ରହିଛି ସେ ବିଷୟରେ ଆପଣ ଫୋନ୍ ମାଧ୍ୟମରେ ନିଜର ମତାମତ ସେୟାର କରିବେ। ହଁ ବନ୍ଧୁ, ଆଜି ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଆପଣମାନଙ୍କ ପାଇଁ ବିଷୟବସ୍ତୁ ରହିଛି ଅନେକ ପରିଚିତ ଲୋକ ନା କିଛି ଘନିଷ୍ଠ ବନ୍ଧୁ, କେଉଁଟା ରହିବା ଭଲ? ଅନେକ ପରିଚିତ ଲୋକ ନା କିଛି ଘନିଷ୍ଠ ବନ୍ଧୁ, କେଉଁଟା ରହିବା ଭଲ? ଏ ସମ୍ପର୍କରେ ଆପଣଙ୍କର ମତାମତ ଦେବେ ଫୋନ୍ କଲ୍ ମାଧ୍ୟମରେ ଠିକ୍ ସକାଳ 9:00-9:30 ମଧ୍ୟରେ। ସକାଳ 9:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା। ପରେ ପରେ ଶୁଣିପାରିବେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ସକାଳ 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଦିନ 11:00 ଶୁଣିବେ କଳାକାର କାର୍ଯ୍ୟକ୍ରମ। ପୁରୁଣା ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 11:30। ଦିନ 12:00 ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଶୁଣିବେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଦେଇପାରିବେ ଏସ୍ଏମ୍ଏସ୍ ମାଧ୍ୟମରେ।

0: ଅପରାହ୍ନ 3:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ମୋ ଦେଶ ଶୁଣିବେ ଅପରାହ୍ନ 3:30 ଅପରାହ୍ନ 4:00 ରହିଛି ସୁରେଲା ଆଫ୍ଟରନୁନ୍ ପୁଣି 5:02 ଶୁଣିପାରିବେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ କଲ୍ ମାଧ୍ୟମରେ ସେୟାର କରିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସର 69ତମ ଭାଗ ଶୁଣିବେ ସନ୍ଧ୍ୟା 6:10 ଇଂଲଣ୍ଡର ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫେଡ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଆଇସିସି ମହିଳା T20 କ୍ରିକେଟ୍ ୱାର୍ଲ୍ଡ କପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 7:30 ଯାଏ ଏବଂ ପୁଣି 7:32 ରାତି 10:45 ପର୍ଯ୍ୟନ୍ତ କିମ୍ବା ଖେଳ ଶେଷ ହେବା ପର୍ଯ୍ୟନ୍ତ ଫିଫା ୱାର୍ଲ୍ଡ କପ୍ର 2026ର ଦୈନିକ ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଏ ଥିଲା ଆଜି ଦିନ ପ୍ରଚାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ବିରତି ପରେ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ 3 ମାସ ମଧ୍ୟରେ ଉପଯୁକ୍ତ ନିଷ୍ପଭି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପେନ୍ସନ୍ ସମ୍ପର୍କିତ ପ୍ରଶାସନିକ ଓ ଆର୍ଥିକ ଦିଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 64 ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର 1 ମାସ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ନାମଫଳକ, ବିଜ୍ଞାପନ ଫଳକ ଆଦିରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଗ୍ୟାସ୍ ଲିକ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମାଝିଗୁଡ଼ାରେ ଥିବା ଇଭିଏମ୍ ଓ ଭିଭିପାଟ୍ ଗୋଦାମ ଯାଞ୍ଚ କରିଥିଲେ। ଏହି ଅବସରରେ ଶ୍ରୀ ଗୋପାଳନ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା ପାରାଖେମୁଣ୍ଡିଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରଙ୍କ

0: ଲକ୍ଷ୍ୟ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତା'ର ସଫଳତା ସମ୍ପର୍କରେ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପରିସରରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିକାଶଧାରା ଓଡ଼ିଶା ସାରା ବୁକ୍ଲେଟ୍ ଉନ୍କୋଚନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅବୈଧ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ପୁରୁଷ ପୋଲ୍ ଭୋଲ୍ଟରେ ଦେବକୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା 2026 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମହିଳା 100 ମିଟର ହର୍ଡଲ୍ସ ରେସ୍ରେ ଓଡ଼ିଶାର ପ୍ରଜ୍ଞା ସାହୁ କାଂସ୍ୟ ପଦକ ଜିତିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଯକୃତର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଯକୃତ ଆମ ଉପର ପେଟର ଡାହାଣ ପାଖରେ ରହିଥାଏ। ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଜୈବିକ ପ୍ରକ୍ରିୟା ମଧ୍ୟରୁ ଯକୃତ ପ୍ରାୟ 500ରୁ ଅଧିକ କାମରେ ଭାଗ ନେଇଥାଏ। ଆମେ ଦୈନିକ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଲବଣ ତଥା ଭିଟାମିନ୍ ଖାଦ୍ୟ ଗ୍ରହଣ କରିଥାଉ। ସେଗୁଡ଼ିକ ହଜମ କରି ରକ୍ତରେ ମିଶାଇବା ଏବଂ ଅଣୁସ୍ତରରେ ଶରୀରର ଆବଶ୍ୟକତା ପୂରଣ କରିବା ଯକୃତର ଏକ ମୁଖ୍ୟ କାର୍ଯ୍ୟ। ଏହାଦ୍ୱାରା ଯକୃତ ଶରୀର ଗଠନରେ ସାହାଯ୍ୟ କରେ, ପରିଶ୍ରମ କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷୟକ୍ଷତି ଭରଣା କରେ ଏବଂ ଭବିଷ୍ୟତ ପାଇଁ କିଛି ଖାଦ୍ୟାଣୁ ଗଚ୍ଛିତ କରି ରଖେ। ଆମ ଦେହ ଭିତରେ ଦୈନିକ କିଛି ଜୀବକୋଷ କାମ କରି ମୃତ ବା ଅଚଳ ହୋଇଯାଆନ୍ତି, ଯକୃତ ସେଗୁଡ଼ିକୁ ନଷ୍ଟ କରିଦିଏ। ସେହିପରି ଦେହ ବାହାରୁ ପ୍ରବେଶ କରୁଥିବା ଜୀବାଣୁମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର କୁପ୍ରଭାବ ନଷ୍ଟ କରିବାରେ ସାହାଯ୍ୟ କରେ। ସେହିପରି ଆମେ ବ୍ୟବହାର କରୁଥିବା ଔଷଧର କୁପ୍ରଭାବ ମଧ୍ୟ ନିଷ୍କ୍ରିୟ କରିଦିଏ। ଆମର ଖାଦ୍ୟ ହଜମ ପାଇଁ ଯକୃତ ପିତ୍ତରସ ତିଆରି କରେ। ଏହି ପିତ୍ତରସ ଯକୃତରୁ ବାହାରି ପିତ୍ତନଳୀ ଦେଇ ଖାଦ୍ୟନଳୀରେ ଥିବା ଖାଦ୍ୟରେ ମିଶେ ଏବଂ ଖାଦ୍ୟକୁ ହଜମ କରେ। ଏଥର ସଂକ୍ଷେପରେ ଆଲୋଚନା କରିବା କେଉଁ କେଉଁ ରୋଗ ଯକୃତକୁ ଆକ୍ରମଣ କରିଥାଏ। ବିଭିନ୍ନ ଭୂତାଣୁ ଯକୃତକୁ ସଂକ୍ରମଣ କରି ହେପାଟାଇଟିସ୍ ବା କାମଳ ରୋଗ ସୃଷ୍ଟି କରନ୍ତି। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଆଖି ଓ ଚର୍ମ ହଳଦିଆ ପଡ଼ିବା, ଗାଢ଼ ହଳଦିଆ ପରିସ୍ରା ହେବା, ଜ୍ୱର ହେବା, ଭୋକ ମରିଯିବା ଏବଂ ଉପର ପେଟର ଡାହାଣ ପାଖରେ ଦରଜ ହେବା। ଏହି ହେପାଟାଇଟିସ୍ ଭୂତାଣୁଗୁଡ଼ିକ ବିଭିନ୍ନ ପ୍ରକାରର ଯଥା ଏ, ବି, ସି, ଡି, ଇ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ଏ ଏବଂ ଇ ଭୂତାଣୁ ଦୂଷିତ ପାଣି ତଥା ଖାଦ୍ୟ ମାଧ୍ୟମରେ ଦେହକୁ ପ୍ରବେଶ କରି ହଳଦିଆ କାମଳ ରୋଗ ସୃଷ୍ଟି କରେ। ତେଣୁ ଆମେ ବିଶୁଦ୍ଧ ପାଣି ଓ ଖାଦ୍ୟ ବ୍ୟବହାର କରି ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ହେଲେ ହେପାଟାଇଟିସ୍ ବି ଭୂତାଣୁ ଅଧିକ

0: ମାରାତ୍ମକ। ସଂକ୍ରମିତ ଛୁଞ୍ଚି ରକ୍ତ ସଞ୍ଚାରଣ ତଥା ଦେହରେ ହେଉଥିବା କ୍ଷତ ମାଧ୍ୟମରେ ଏହା ଦେହ ଭିତରକୁ ପ୍ରବେଶ କରି ପ୍ରଥମେ କାମଳ ରୋଗ ଏବଂ ପରେ ପରେ ସିରୋସିସ୍ ତଥା କର୍କଟ ରୋଗ ସୃଷ୍ଟି କରେ। ଏହି ହେପାଟାଇଟିସ୍ ବି ଭୂତାଣୁ ପାଇଁ ଗୋଟିଏ ସଫଳ ଟୀକା ମିଳୁଅଛି। ସମସ୍ତେ ଏହି ଟୀକା ନେଇ ବି ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଏବେ ଯକୃତର ସିରୋସିସ୍ ରୋଗ ବିଷୟରେ ଆଲୋଚନା କରିବା। ଏହି ରୋଗରେ ବିଭିନ୍ନ କାରଣରୁ ଯକୃତର ଜୀବକୋଷଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଏବଂ ସେହି ସ୍ଥାନରେ ଅଧିକ ତନ୍ତୁ ଜମିଯାଇ ଫାଇବ୍ରୋସିସ୍ ଭଳି ଚିହ୍ନ ସୃଷ୍ଟି କରେ, ଫଳରେ ଯକୃତର ଆକାର ସଙ୍କୁଚିତ ହୋଇ ଅକାମୀ ହୋଇପଡ଼େ। ସିରୋସିସ୍ ଯୋଗୁଁ ପେଟ ଭିତରେ ପାଣି ଜମିଯାଏ, ଏହାକୁ ଜଳ ଉଦରୀ ରୋଗ କୁହନ୍ତି। ଆମ ଦେଶରେ ସାଧାରଣତଃ ମଦ୍ୟପାନ ଯୋଗୁଁ ସିରୋସିସ୍ ରୋଗ ହୋଇଥାଏ, ତେଣୁ ମଦ୍ୟପାନ ବର୍ଜନ କରି ଆମେ ଏହି ରୋଗରୁ ରକ୍ଷା ପାଇପାରିବା। ହେଲେ ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି, ବେଶୀ ଲୋକ ଚଟପଟି ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି, ବ୍ୟାୟାମ ବା ପରିଶ୍ରମ କରିବାକୁ ପସନ୍ଦ କରୁନାହାନ୍ତି, ଫଳରେ ଯକୃତରେ ଅଧିକ ଚର୍ବିଜାତୀୟ ଖାଦ୍ୟ ଜମା ହୋଇ କ୍ରମେ ଯକୃତ ଚର୍ବିମୟ ହୋଇଯାଉଛି। ପରବର୍ତ୍ତୀ ସମୟରେ ଏହି ଚର୍ବିମୟ ଯକୃତରେ ସିରୋସିସ୍ ରୋଗ ଜନ୍ମ ନେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀ ପରିବର୍ତ୍ତନ ସହିତ ସୁଷମ ଖାଦ୍ୟ ଖାଇ ବ୍ୟାୟାମ ବା ଯୋଗ ଆଦରି ଆମକୁ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ। ଆଗରୁ ଆଲୋଚନା କରିଛେ, ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରଥମେ ହଳଦିଆ କାମଳ ରୋଗ ହୁଏ, ଏହି ସଂକ୍ରମଣ ଦୀର୍ଘଦିନ ରହିଲେ ସିରୋସିସ୍ ରୋଗ ହୋଇ ପରେ ଯକୃତ କର୍କଟ ରୋଗ ହୋଇଥାଏ। ବିଷାକ୍ତ ଖାଦ୍ୟ, ହାନିକାରକ ଔଷଧ ବା ଅନ୍ୟ କେଉଁ କାରଣରୁ ଯଦି ଯକୃତ ଜୀବକୋଷ ନଷ୍ଟ ହୋଇଯାଆନ୍ତି ତେବେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ଅତଏବ ଆମେ ସତର୍କ ତଥା ସଜାଗ ହୋଇ ହେପାଟାଇଟିସ୍ ବି ଟୀକା ନେବା, ମଦ୍ୟପାନ ବର୍ଜନ କରିବା, ବିଷାକ୍ତ ଖାଦ୍ୟ ତଥା ଔଷଧଠାରୁ ଦୂରରେ ରହିବା, ଜୀବନଶୈଳୀ ପରିବର୍ତ୍ତନ କରି ସୁଷମ ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଯକୃତ ରୋଗରୁ ନିଜକୁ ରକ୍ଷା କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଯକୃତର ଯତ୍ନ, ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 52ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍, ଔଦ୍ୟୋଗିକ ବିକାଶ ଏବଂ ମେଟ୍ରୋ ରେଳ ଭଳି 4ଟି କ୍ଷେତ୍ରର ପ୍ରାୟ 30,000 କୋଟି ଟଙ୍କାର ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି। ଏହିସବୁ ପ୍ରକଳ୍ପଗୁଡ଼ିକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ସଂଯୋଗୀକରଣ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସହାୟକ ହେବ। ଏଥିରେ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକରେ ବିଳମ୍ବ ହେଲେ ଏଥିପାଇଁ ବ୍ୟୟବରାଦ ବୃଦ୍ଧି ପାଇବ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ ଲାଭ ମିଳିପାରିବ ନାହିଁ। ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକୁ ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ପ୍ରକଳ୍ପଗୁଡ଼ିକ ଯେଭଳି ସମୟବଦ୍ଧ ଢଙ୍ଗରେ ଶେଷ କରାଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଟିବି ମୁକ୍ତ ଭାରତ ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ଏଥିଲାଗି କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ଲାଗି ଏନ୍ସିସି ଏବଂ ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ସଚେତନତା ସୃଷ୍ଟି ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମୋଦି ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବ୍ୟାଙ୍କ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆହୁରି ଦୃଢ଼ ଭାବରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଜ୍ୟଗୁଡ଼ିକୁ E0 FIR ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ତ୍ୱରିତ ପଞ୍ଜୀକରଣ ସହ

ସାଇବର ଅପରାଧ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯାଇପାରିବ। ନୂଆଦିଲ୍ଲୀରେ ଆଜି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ନେଇ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯାଉଛି। ଏହି କର୍ମଶାଳାରେ ଗ୍ରାମୀଣ ଭାରତର ତୃଣମୂଳ ସ୍ତରର ବିକାଶ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତ୍ରରେ ସମନ୍ୱୟ ଉପରେ ଆଲୋଚନା କରାଯିବ। କର୍ମଶାଳାରେ ଉଚ୍ଚ ପ୍ରଭାବ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଆବଶ୍ୟକ ହେଉଥିବା ଢାଞ୍ଚା ସମ୍ପର୍କରେ ମଧ୍ୟ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ମତ ବିନିମୟ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ମଶାଳାରେ ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ ଏବଂ ନବସୃଜନକାରୀମାନେ ଯୋଗଦେଇ ପ୍ରଭାବୀ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିବେ। କର୍ମଶାଳାରେ ନୀତି ଆୟୋଗ, ଇଣ୍ଡିଆ ଏଆଇ ମିଶନ ପ୍ରମୁଖ, ଶିଳ୍ପ ସହଯୋଗୀ, ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍, ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ହରିୟାଣାର ଗୁରୁଗ୍ରାମରେ ଆଜି ଏବଂ ଆସନ୍ତାକାଲି ଏକାଦଶ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି। ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଶକ୍ତି ସୁରକ୍ଷା ଏବଂ ଏହା ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ। 11 ବ୍ରିକ୍ସ ସଦସ୍ୟ ଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଏଥିରେ ଗ୍ଲୋବାଲ୍ ସାଉଥ୍କୁ ଭାରତ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନାନ୍ ଏବଂ ତାଙ୍କ ଦଳକୁ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଶ୍ରୀ ମୋଦି ପଶ୍ଚିମ ଏସିଆ ପରିସ୍ଥିତି ସମୟରେ ଅଟକ ରହିଥିବା ଭାରତୀୟମାନଙ୍କୁ ତାଙ୍କ ଦେଶରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। ଭାରତ ଆର୍ମେନିଆ ଏକତ୍ର ଭାବେ ଅନେକଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋୟଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଅନ୍ୟପକ୍ଷରେ ଶ୍ରୀ ଗୋୟଲ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ନେଇ ଆଲୋଚନା ହେବ। ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଗୋୟଲ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୋଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି।

ହେଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଭାରତର 26 ଜଣ ବ୍ୟବସାୟୀ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ଘାଟି ମଧ୍ୟ ଦେଇ ଚୀନ୍ ସୀମାର ତିବତରେ ପ୍ରବେଶ କରିବେ। ଏ ସମ୍ପର୍କରେ ଧରଚୁଲାର ଏସ୍ଡିଏମ୍ ଆଶିଷ ଯୋଶୀ କହିଛନ୍ତି ଏଥିଲାଗି 26ଟି ପାସ୍ ଜାରି କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟବସାୟୀମାନଙ୍କ ସହାୟତା ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ। ସୂଚନା ଅନୁସାରେ ଭାରତ ଚୀନ୍ ସୀମାରେ କାରବାର 1991 ଆରମ୍ଭ ହୋଇଥିବା ବେଳେ ଏହାକୁ କୋଭିଡ୍ ପାଇଁ 2020 ବନ୍ଦ ରଖାଯାଇଥିଲା। ଜାପାନରେ ରିକ୍ଟର ସ୍କେଲ୍ରେ 6.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୋକିଓରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏ'ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏ'ରେ 3ଟି ମ୍ୟାଚ୍ରୁ 2ଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବାଂଲାଦେଶ 2ଟି ମ୍ୟାଚ୍ ଜିତିଥିଲେ ମଧ୍ୟ କମ୍ ରନ୍ ନେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ସ୍ଥାନିତ ହୋଇଛି। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ସି'ର ମ୍ୟାଚ୍ରେ ଆଟଲାଣ୍ଟାକୁ 4-2 ପରାସ୍ତ କରି ମରୋକୋ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ବ୍ରାଜିଲ 3-0 ଗୋଲ୍ରେ ସ୍କଟଲାଣ୍ଡକୁ ପରାସ୍ତ କରିଥିବାବେଳେ ବୋସ୍ନିଆ 3-1 କତାରକୁ ପରାସ୍ତ କରିଛି। ଗ୍ରୁପ୍ ବି'ର ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ 2-1 କାନାଡାକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଆଜିର ଦିନ ଧୈର୍ଯ୍ୟ ଧରୁ ଅମାନିଆ ମନ ମଙ୍ଗଳମୟ ହେଉ ସବୁ କାର୍ଯ୍ୟ ଦୂର ହେଉ ସବୁ ବାଧା ଏହି କାମନା ଆଜି ସକାଳରେ ସକାଳ ଆସିଛି ଅନେକ ଆଶାକୁ ନେଇ ଅନେକ ଭରସାକୁ ନେଇ ସକାଳର ପହିଲି କିରଣ ପରେ ଏହି କଅଁଳ ମନ ସେ କିରଣ ଯେତେ ଯେତେ ଟାଣ ହୁଏ ଏ ମନ ସେତେ ସେତେ ଦୃଢ଼ ହୁଏ ଏହି କଅଁଳ ସକାଳରେ ଆପଣଙ୍କ ପାଇଁ ଶୁଭେଚ୍ଛା ଜଣେ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ବନ୍ଧୁ, ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ ରଖିବାକୁ ହେଲେ ଆମ ଶରୀର ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଆଉ ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ଆଉ ବ୍ୟାୟାମ କରିବା। ନିରୋଗ ପାଇଁ, ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ବହୁତ। ଯୋଗ ସୁସ୍ଥ ଜୀବନଶୈଳୀ ଗଠନ, ମାନସିକ ଚାପ ନିୟନ୍ତ୍ରଣ ଓ ଶାରୀରିକ ମାନସିକ ସ୍ୱାସ୍ଥ୍ୟର ବିକାଶରେ ସହାୟକ ହୋଇଥାଏ। ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହ ଶରୀର ଆଉ ମନକୁ ସୁସ୍ଥ ରଖାଯାଇପାରିଥାଏ। ତେଣୁ ବନ୍ଧୁ, ସକାଳେ ଶୀଘ୍ର ଉଠନ୍ତୁ, ନିଶ୍ଚୟ କିଛି ସମୟ ପାଇଁ ନିଜ ଶରୀର ପାଇଁ ଦିଅନ୍ତୁ। ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତେଜ ରୁହନ୍ତୁ।

କହୁଥିଲି ସକାଳ ଆସିଛି ମାନେ ସକାଳ ଟିକେ ସୁସ୍ଥ ରହିବାର ସମୟ, ସକାଳେ ଆମେ ଶରୀର ପାଇଁ କିଛି ସମୟ ଦବାର ସମୟ, କାରଣ ଆମ ଶରୀର ସୁସ୍ଥ ରହିଲେ ସାରା ଦିନ ଆମକୁ ତାଜା ତାଜା ଲାଗିବ, ସାରା ଦିନ ସବୁ କାମ ସୁରୁଖୁରୁ ରହିପାରିବ। ତ ବନ୍ଧୁ, ଯେତେବେଳେ ପାଗର ପରିବର୍ତ୍ତନ ଆରମ୍ଭ ହୋଇଯାଇଛି, ଧୀରେ ଧୀରେ ବର୍ଷା ମଧ୍ୟ ଆସିବା ଆରମ୍ଭ ହୋଇଗଲାଣି, କିନ୍ତୁ ଖରାର ପ୍ରକୋପ ଯାଇନି। ଖରା ବି ହେଉଛି, ତାତି ବି ହେଉଛି, ରାତିରେ ବି ଗରମ ଲାଗୁଛି। ତ ଏଇ ଯେଉଁ ଖରା ବର୍ଷାର ଯେଉଁ ଦୁଇ ପ୍ରକାର ରହିଛି ପାଣିପାଗ ସମିଶ୍ରଣ, ଆରି ଯେଉଁ ମଝି ସନ୍ଧିକ୍ଷଣ, ନା ତାତି ଅଛି ଅଧିକା ନା ବର୍ଷା ହେଉଛି ଅଧିକା, ତଥାପି ବର୍ଷା କେତେବେଳେ ଅଚାନକ ତାତି ଅଛି, ଅଚାନକ ବର୍ଷା ହେଇଯାଉଛି। ତ ଆରି ଭିତରେ ଆମକୁ ଟିକେ ଆମର ଯତ୍ନ ନେବାକୁ ପଡ଼ିବ, ଆମର ଖାଦ୍ୟପେୟ ଚାଲିଚଳନ ବାହାର ପରିବେଶ ସବୁ ଉପରେ ଆମକୁ ଟିକେ ଯତ୍ନବାନ ହେବାକୁ ପଡ଼ିବ ବର୍ତ୍ତମାନ ସମୟରେ, କାରଣ ଅଚାନକ ଏହି ସମୟରେ ଦେହ ଖରାପ ଅଧିକ ହୋଇଥାଏ। ଯେହେତୁ ଋତୁଚକ୍ରର ଏହି ସନ୍ଧିକ୍ଷଣରେ ପାଗର ପରିବର୍ତ୍ତନ ଘଟୁଛି, ଆମ ଶରୀର ତା ସହିତ ସନ୍ତୁଳନ ରକ୍ଷା କରି ନ ପାରିଲେ ଅଚାନକ ଆମେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଯାଇଥାଉ, ବିଶେଷ କରି ଥଣ୍ଡା, କାଶ, ସର୍ଦ୍ଦି, ଡାଇରିଆ, ଏସବୁ ଗୁଡ଼ିକ ଧରିନି। କାହିଁକିନା ଆମେ ଖରାଦିନ ଯାଇଛି, ଏବେ ବି ଖରାଦିନ ସରିନି, ଆମ୍ବ ପଣସ ଏସବୁ ଖାଉଛି। ତ ଏ ଆମ୍ବ ପଣସ ଖରାଦିନେ ଖାଇଲେ ଚଳିବ, କିନ୍ତୁ ବର୍ଷା ହେଲା ମାନେ ଏସବୁ ଖାଇଲା ମାନେ ନିଶ୍ଚିତ ଭାବେ ଏ ଅସୁବିଧା କରିବ, ମାନେ ଦେହ ଅସୁସ୍ଥ କରିବ। ତେଣୁ ଅଚାନକ ଡାଇରିଆ ମାଡ଼ି ଆସିବ, ଅଚାନକ ଥଣ୍ଡା ଧରିନେବ, ଜ୍ୱର ହେବ, ପୁଣି ବର୍ଷା ଦିନ ଆସିଲାଣି ମାନେ ବିଭିନ୍ନ ଜାଗାରେ ସନ୍ତସନ୍ତିଆ ଜାଗା ରହିଛି, ଶିଶୁ ଜାଗାରେ ପାଣି ଜନ୍ମିବ, ମଶାମାଛି ହେବେ, ଡେଙ୍ଗୁ ମ୍ୟାଲେରିଆ ଏସବୁ ବ୍ୟାପିବ। ତ ଏସବୁ ଯେଉଁ ଆମ ଶରୀର ପାଇଁ ବିପଦ ସୃଷ୍ଟି କରିବ, ତେଣୁ ଆମେ ଟିକେ ସତର୍କ ରହିକି ଯଦି ସଚେତନ ରହିଯିବା, ନିଶ୍ଚିତ ଭାବେ ଏଥିରୁ ରକ୍ଷା ପାଇପାରିବା, ଆଉ ଆମେ ନିଶ୍ଚିତ ଭାବେ ନିଜକୁ ମଧ୍ୟ ରକ୍ଷା କରିପାରିବା। ଏହି ପାଗ ପରିବର୍ତ୍ତନର କିଛି ସମୟ, କିଛି ଦିନ ଆମେ ଯଦି ପୁରା ଟିକେ ସତର୍କ ରହିବା, ସଚେତନ ରହିବା, ଉଷୁମ ପାଣି ପିଇବା, ସକାଳେ ଟିକେ ବ୍ୟାୟାମ କରିବା, ବର୍ଷାରେ ନ ଭିଜିବାକୁ ଚେଷ୍ଟା କରିବା, ତାହେଲେ ଆମେ ନିଶ୍ଚିତ ଭାବେ ସୁସ୍ଥ ରହିବା। କାରଣ ସୁସ୍ଥ ଜୀବନ, ସୁସ୍ଥ ମନ, ସୁସ୍ଥ ଶରୀର, ସୁସ୍ଥ ସମାଜ। ଆଉ ମନଟା ସୁସ୍ଥ ରହିଲେ ସିନା ଗୀତ ଶୁଣିବାକୁ ମଜା ଲାଗିବ, ନା କ'ଣ କହୁଛନ୍ତି ବନ୍ଧୁ? ହଁ, ଟ୍ୟୁନ୍ କରିଥାନୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ବନ୍ଧୁ, କଥା ହଉଛି ବର୍ତ୍ତମାନ ସମୟ ହେଇଯାଇଛି ଜାଣିବା ଜନ୍ମଦିନର କଥା, ମାନେ ଆଜି କେଉଁ ରଥୀ ମହାରଥୀକୁ ଆମେ ପାଇଛୁ ବା କାହାକୁ ଆମେ ହରେଇଛୁ। ଏମିତି କଥା ଭିତରେ ଆଜି ଆମେ ଯଦି ତାଲିକା ଦେଖିବା, ଆଜି ଅନେକ ଲୋକଙ୍କୁ ଆମେ ପାଇଛୁ ଯେଉଁମାନେ ଆମ ପାଇଁ, ଆମ ଦେଶ ପାଇଁ, ଜାତି ପାଇଁ ଅନେକ କୀର୍ତ୍ତି ଆଉ କୃତି ସ୍ଥାପନ କରିଯାଇଛନ୍ତି। ସେହିଭଳି କ୍ରମରେ ଦେଖିଲେ ଆମ ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ସୁଚେତା କୃପାଲିନ। 1963ରୁ 1967 ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ। ପଞ୍ଜାବର ଅମ୍ବାଲରେ 1908 ଆଜିର ତାରିଖରେ ଜନ୍ମଗ୍ରହଣ କରିଥିଲେ ସୁଚେତା। ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେ ଅନେକବାର କାରାବରଣ କରିଥିଲେ। ପରେ ମହାତ୍ମା ଗାନ୍ଧୀଙ୍କ ସହିତ କାର୍ଯ୍ୟ କରିଥିଲେ। ସେ ମଧ୍ୟ ସମ୍ଭିଧାନ ପ୍ରଣେତା ସଭାର ସବ୍ କମିଟିରେ କାର୍ଯ୍ୟ କରିଥିଲେ। ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। 1971ରୁ ରାଜନୀତିର ଅବସର ଗ୍ରହଣ କରିଥିବା ସୁଚେତାଙ୍କର 74 ମସିହାରେ ଡିସେମ୍ବର 1 ତାରିଖରେ ପରଲୋକ ହୋଇଯାଇଥିଲା। ସେହିଭଳି ମଧ୍ୟ ଆମ ଦେଶର ଅଷ୍ଟମ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହ ବା ଭିପି ସିଂହଙ୍କର ଆଜି ମାନେ 25 ଜୁନ୍ 1931 ଜନ୍ମଗ୍ରହଣ କରିଥିଲେ। ଭିପି ସିଂହ 1931 ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସେ ମଣ୍ଡ ଶାସନ ରାଜ୍ୟର 41ତମ ଶାସକ ଥିଲେ। ତେବେ ଦେଶର ପ୍ରଧାନମନ୍ତ୍ରୀ ଭାବେ 1989ରୁ 1990 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଭିପି ସିଂହ।

ମୋତେ ଶୁଭ ସକାଳ ସରିବା ପୂର୍ବରୁ ଟିକେ ଖେଳ ଖବର ଉପରେ ନଜର ପକାଇଦେବା। 65ତମ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ବୁଧବାର ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଏଥିରେ 630ରୁ ଅଧିକ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏଥିରେ ଆୟୋଜକ ଓଡ଼ିଶାରୁ 28 ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ସମସ୍ତଙ୍କ ନଜର ରହିଛି ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ ଆଉ ଏକଦା ଦେଶରେ ଦ୍ରୁତତମ ଧାବିକା ଥିବା ଅନିମେଶ କୁଜୁରଙ୍କ ଉପରେ। ତେବେ ପ୍ରଥମ ଦିନର ଖେଳରେ ବେଶ୍ ଚମତ୍କାର ପଦକ ହାସଲ କରିଛନ୍ତି ଖେଳାଳିମାନେ। ଆମ ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ ସେ ତୃତୀୟ ସ୍ଥାନରେ ରହିଛନ୍ତି। ସେ ଜିତିଛନ୍ତି ପଦକ ଜିତିଛନ୍ତି ପ୍ରଜ୍ଞା ପ୍ରଦେଶ କାଂଚ୍ୟ ପଦକ ହାସଲ କରିଛନ୍ତି। ଏହା ସହିତ ଜ୍ୟୋତି ମଧ୍ୟ ହଡଲ୍ସରେ ଜ୍ୟୋତି ଏରାଜା ହଡଲ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହିଭଳି ଭାବେ କ୍ରୀଡ଼ା ଆରମ୍ଭ ହୋଇଛି। ଏ କ୍ରୀଡ଼ାରେ ବହୁତ ରାଜ୍ୟର ଖେଳାଳିମାନେ ଭାଗ ନେଇଛନ୍ତି ଆଉ ଏହା ସହିତ ଆମ ରାଜ୍ୟର ମଧ୍ୟ ଖେଳାଳିମାନେ ଭାଗ ନେଇଛନ୍ତି। ସମସ୍ତଙ୍କର ନଜର ରହିଛି କିଭଳି ଭାବେ ଆମ ଦେଶର ଖେଳାଳିମାନେ ନାଁ କରିବେ ଆଉ ଏସିଆନ୍ ଗେମ୍ସ ପାଇଁ ଏହି ଖେଳାଳିମାନେ ନିଜକୁ ପ୍ରତିପାଦିତ କରିପାରିବେ, ନିଜ ପାଇଁ ଯୋଗ୍ୟତା ହାସଲ କରିପାରିବେ। ଏ ଯେଉଁ ହଡଲ୍ସରେ 100 ମିଟର ହଡଲ୍ସରେ ବାଧା ଦୌଡ଼ରେ ଆମ ଓଡ଼ିଆ ଝିଅ ପ୍ରଜ୍ଞା ତୃତୀୟ ସ୍ଥାନରେ ରହିଛନ୍ତି। ସବିତା ଟପ୍ନ ଚତୁର୍ଥ ସ୍ଥାନରେ ରହିଛନ୍ତି। ପ୍ରଜ୍ଞା କାଂଚ୍ୟ ପଦକ ଜିତିଥିବା ବେଳେ ସବିତା ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ଏହିଭଳି ସେମାନେ ଏସିଆନ୍ ଗେମ୍ ପାଇଁ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ଓଡ଼ିଆଙ୍କ ମଧ୍ୟରେ ମହିଳା ଟ୍ରିପଲ୍ ଜମ୍ପରେ ମେରି ମୁକ୍ତା ସୋରେଙ୍ଗ ଷଷ୍ଠ ସ୍ଥାନରେ ରହିଛନ୍ତି। ହାମର ଥ୍ରୋରେ ସନ୍ଧ୍ୟା ସାଣ୍ଡେଲ ଷଷ୍ଠ ସ୍ଥାନରେ, ମହିଳା 800 ମିଟର ଦୌଡ଼ର ହିଟ୍ସରେ ଦୀପ୍ତିରାଣ ସାହୁ ଷଷ୍ଠ ସ୍ଥାନରେ ରହିଛନ୍ତି। ତେବେ ଅନୁଷ୍କା ଯାଦବ ୟୁପିର ହାମର ଥ୍ରୋରେ ରେକର୍ଡ ସ୍ଥାପନ କରିଛନ୍ତି। 67.02 ମିଟରର ଦୂରତାକୁ ଫିଙ୍ଗି ରେକର୍ଡ ମଧ୍ୟ କରିଛନ୍ତି।

ବନ୍ଧୁ ମର୍ଣ୍ଣିଂ ମେଲୋଡିକୁ ଆଜି ଆରମ୍ଭ କରିବା ପୁରା ପୁରି ଖେଳରୁ ମାନେ କ୍ରୀଡ଼ା ଜଗତରୁ ଆଜି କ୍ରୀଡ଼ା ସହିତ ଟିକେ ମର୍ଣ୍ଣିଂକୁ ଏନ୍ଜୟ କରିବା ମିଠା ମିଠା ଗୀତ ସାଙ୍ଗରେ। ତ କି କ୍ରୀଡ଼ା ବା କେଉଁ ଖେଳ? ତ ଏବେ ସବୁଠି ଚାଲୁଛି ଟୁର୍ଣ୍ଣାମେଣ୍ଟ। ଗୋଟେ ପଟରେ ICC ଓମେନ୍ସ T20 ୱାର୍ଲ୍ଡ କପ୍ ଚାଲୁଛି, ଯେଉଁଥିରେ ଭାରତ ବାଂଲାଦେଶ ଆଜି ଖେଳିବାକୁ ଯାଉଛି। ଏପଟେ ଜାତୀୟ ଆଥଲେଟିକ୍ ମିଟ୍ ମଧ୍ୟ ଆମର ଆନ୍ତଃରାଜ୍ୟ ଜାତୀୟ ଆଥଲେଟିକ୍ ମିଟ୍ କଳିଙ୍ଗ ଷ୍ଟାଡିୟମରେ ଚାଲିଛି। ଆଉ ସବୁଠୁ ବଡ଼ କଥା ହେଉଛି ବର୍ତ୍ତମାନ ଚାଲିଛି ଫିଫା ୱାର୍ଲ୍ଡ କପ୍ ଫୁଟବଲ। ଜଗତର ମହାକୁମ୍ଭ କୁହାଯାଉଥିବା 2026 ଫିଫା ବିଶ୍ୱକପ୍ ଫୁଟବଲ ଆରମ୍ଭ ହୋଇଯାଇଛି। ଏହା ହେଉଛି ଇତିହାସର ସର୍ବବୃହତ ସଂସ୍କରଣ, ମାନେ ଚଳିତ ଥର ଯେଉଁ ଫିଫା ବିଶ୍ୱକପ୍ ହେଉଛି ଏହାକୁ ଇତିହାସର ସବୁଠୁ ବଡ଼ ସଂସ୍କରଣ କୁହାଯାଉଛି। କାହିଁକି ନା 3 ଦେଶରେ ଏହି ଖେଳ ଖେଳାଯାଉଛି। ଆମେରିକା, କାନାଡ଼ା ଓ ମେକ୍ସିକୋ ଭଳି 3 ରାଷ୍ଟ୍ରରେ ମିଳିତ ଭାବେ ଆୟୋଜିତ ହେଉଛି ଫିଫା ବିଶ୍ୱକପ୍। ଐତିହାସିକ ମେକ୍ସିକୋ ସିଟିରୁ ଏହାର ଉଦ୍ଘାଟନୀ ସମାରୋହ ଆରମ୍ଭ ହୋଇଛି ଜୁନ୍ 11। ଆସନ୍ତା ଜୁଲାଇ 19 ପର୍ଯ୍ୟନ୍ତ ଚାଲିବ ଏହି ବିଶାଳ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ମହାକୁମ୍ଭରେ ଚଳିତ ବର୍ଷ 48 ଦେଶ ଭାଗ ନେଇଛନ୍ତି, ଯେଉଁଥିରେ 104 ମ୍ୟାଚ୍ ଖେଳାଯିବ। ଅନ୍ୟ ବର୍ଷ ତୁଳନାରେ ଏହା ହେଉଛି ସବୁଠୁ ଅଧିକ। ତେବେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆମ ଭାରତୀୟ ଦଳ ସ୍ଥାନ ନେଇଛି କି, ଭାରତୀୟ ଖେଳାଳିମାନେ ଖେଳୁଛନ୍ତି କି, ଏମିତି କିଛି କଥାକୁ ନେଇ ଆମେ ଚର୍ଚ୍ଚା କରିବା ମର୍ଣ୍ଣିଂ ମେଲୋଡିରେ। ଆଉ ଶୁଣିବା କିଛି ମେଲୋଡିୟସ୍ ସଙ୍ଗ୍, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତକ୍।

ଦେଖନ୍ତୁ, ବିଶାଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ୱକପ ଯୋଉ ଚାଲୁଛି, ଇଣ୍ଟରନ୍ୟାସନାଲ ଆସୋସିଏସନ ଫୁଟବଲ ଫେଡେରେସନର ଯୋଉ ମହାକୁମ୍ଭ ଆରମ୍ଭ ହୋଇଛି, ୱାର୍ଲଡ କପ୍ ଆରମ୍ଭ ହୋଇଛି, ବିଶ୍ୱକପ୍ ଆରମ୍ଭ ହୋଇଛି, ଫିଫା ବିଶ୍ୱକପ୍, ଏଥିରେ ଭାରତ ଅଂଶଗ୍ରହଣ କରୁନାହିଁ। 48 ଦେଶ ଭାଗ ନେଉଛି କିନ୍ତୁ ଯେଉଁଥିରେ ଭାରତ ନାହିଁ। କିନ୍ତୁ ଏହି ମହାକୁମ୍ଭରେ ଭାରତୀୟ ଦଳ ଖେଳୁନଥିଲେ ମଧ୍ୟ କିଛି ଭାରତୀୟ ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ବଂଶୋଦ୍ଭବ।

ଖେଳାଳି ନିଜ ନିଜ ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି ଏହି ଟୁର୍ଣ୍ଣାମେଣ୍ଟରେ। ଆଉ ସେମାନେ ହେଲେ ତାହସିନ ମହମ୍ମଦ ଜାମସିଦ ଯିଏକି କାତାର ପକ୍ଷରୁ ଖେଳୁଛନ୍ତି, ନିଶାନ ଭେଲୁପେଲେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଛନ୍ତି, ସାମୁଏଲ ମୌତିସାମି ଡିଆର୍ କଙ୍ଗୋ ପକ୍ଷରୁ ଖେଳୁଛନ୍ତି ଏବଂ ସରପ୍ରୀତ ସିଂ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି। ଏଭଳି ଚାରିଜଣ ଭାରତୀୟ ଅଛନ୍ତି, ଭାରତୀୟ ବଂଶୋଦ୍ଭବ ଖେଳାଳି ଚଳିତ ଥର ଏ ବିଶ୍ୱକପ୍ରେ ଖେଳୁଛନ୍ତି, ଯେଉଁମାନଙ୍କର କଥା ଆମେ ଚର୍ଚ୍ଚା କରିବା। ତେବେ ଆମେ ଯଦି ଭାରତର କଥା କହିବା, ଭାରତରେ ଫୁଟବଲ ଗୋଟେ ଖେଳ ନୁହେଁ, ବରଂ ଏହା ଗୋଟେ ସଂସ୍କୃତି ଆଉ ଯୁବପିଢ଼ିଙ୍କ ମଧ୍ୟରେ ଗୋଟେ ପ୍ରେରଣାର ଉତ୍ସ। କ୍ରିକେଟ ପଛକୁ ଦେଶର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ଭାବେ ଫୁଟବଲ ସାମାଜିକ ଏକତା, ଶାରୀରିକ ବିକାଶ ଆଉ ଜାତୀୟ ଗର୍ବ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷ କରି ଭାରତର ଜନଜାତି ପ୍ରବଳ ଅଞ୍ଚଳରେ ଫୁଟବଲ ଖେଳ ଅଧିକ ପରିମାଣରେ ଖେଳାଯାଇଥାଏ, ଆଉ ଉତ୍ତର ପୂର୍ବରେ ତ ଅଧିକାଂଶ ଖେଳାଳି ଫୁଟବଲ ସହିତ ଜଡ଼ିତ। ଆମର ଭାରତୀୟ ପ୍ରମୁଖ ଫୁଟବଲ ଖେଳାଳି କେତେ ଜଣଙ୍କ ନାଁ ଆସିଲେ, ବାଇଚୁଙ୍ଗ ଭୁତିଆ, ସୁନୀଲ ଛେତ୍ରୀ, ଏମାନଙ୍କ ନାଁ ମଧ୍ୟ ଆଗକୁ ଆସିଥାଏ। ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଦଳର ସଫଳତା ଦେଶର ଗର୍ବ ବଢ଼ାଇଛି ସତ, କିନ୍ତୁ ଭାରତ ଏପର୍ଯ୍ୟନ୍ତ ଫିଫା ୱାର୍ଲ୍ଡ କପ୍ ଖେଳିପାରିନି। ଥରେ ଭାରତ ଯାଇଥିଲା 1950 ବିଶ୍ୱକପ୍ରେ ଖେଳିବା ପାଇଁ, ଭାରତୀୟ ପୁରୁଷ ଫୁଟବଲ ଦଳ ଯୋଗ୍ୟତା ହାସଲ କରିଥିଲା, କିନ୍ତୁ ଆନୁଷ୍ଠାନିକ କାରଣରୁ ଦଳ ବ୍ରାଜିଲ ଗସ୍ତ କରିପାରିନଥିଲା, ଯେଉଁଥିପାଇଁ ଫିଫା ୱାର୍ଲ୍ଡ କପ୍ରେ ଭାରତ ଭାଗ ନେଇପାରିନି। କିନ୍ତୁ ଭାରତରେ ଫୁଟବଲ ଖେଳର ଗୋଟିଏ ପରମ୍ପରା ରହିଛି, ଅନେକ ଆଞ୍ଚଳିକ ଦଳ ରହିଛି, ବିଶେଷ କରି ପଶ୍ଚିମବଙ୍ଗ, ଗୋଆ, କେରଳ, ଉତ୍ତର ପୂର୍ବ ଭାରତ ଯେମିତି ମଣିପୁର, ମିଜୋରାମ, ଏଠି ଅନେକ ଗୁଡ଼ିଏ ଫୁଟବଲ କ୍ଲବ ରହିଛି ଯେଉଁଠି ସବୁବେଳେ ଫୁଟବଲ ଖେଳା ଯାଇଥାଏ, ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ। ଏଠି ମଧ୍ୟ ଭାରତରେ ଇଣ୍ଡିଆନ୍ ସୁପର ଲିଗ୍ ଆୟୋଜିତ ହୋଇଥାଏ, ଆଇ ଲିଗ୍ ଭଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି, ଆଉ ଫୁଟବଲ ବେଶ ଲୋକପ୍ରିୟତା ହାସଲ କରିଛି, କିନ୍ତୁ ଏହି ଫୁଟବଲ ପହଞ୍ଚି ପାରିନି ଉପର ସ୍ତରରେ, ମାନେ ଫିଫା ୱାର୍ଲ୍ଡ କପ୍ରେ।

100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦେଲ ସେ ଦେଲ ତକ ଆପଣ ଶୁଣୁଛନ୍ତି କାର୍ଯ୍ୟକ୍ରମ ମର୍ଣ୍ଣିଂ ମେଲୋଡି। ତ ମର୍ଣ୍ଣିଂ ମେଲୋଡିରେ ଆମେ କଥା ହେଉଛି ଫିଫା ବିଶ୍ୱକପ୍ରେ ଭାରତୀୟଙ୍କ କଥା। ତ ଭାରତୀୟ ଦଳ ଫିଫା ବିଶ୍ୱକପ୍ରେ ସ୍ଥାନ ନେଇନି, କିନ୍ତୁ ଚଳିତ ଥର ଚାରିଜଣ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି। ତନ୍ମଧ୍ୟରେ ଅଛନ୍ତି କେରଳର କନୁର୍ର ଜନ୍ମିତ ତହସିନ ମହମ୍ମଦ ଜାମସିଦ। ସେ ଭାରତୀୟ ବଂଶୋଦ୍ଭବ ଖେଳାଳି ଭାବେ କତାର ଷ୍ଟାର ଲିଗ୍ରେ ଖେଳିବାର ସୁଯୋଗ ପାଇଥିଲେ। ତାଙ୍କ ବାପା ଜାମସିଦ ହେଉଛନ୍ତି ପୂର୍ବତନ ୟୁନିଭର୍ସିଟି ଅଫ୍ କାଲିକଟର ଫୁଟବଲ ଖେଳାଳି। 2006 କତାର ଚାଲିଯାଇଥିବା ଜାମସିଦ ପୁଅକୁ ଫୁଟବଲର କରିବାରେ ଲାଗିଯାଇଥିଲେ। ସେ ଆସ୍ପାୟାର ଏକାଡେମୀରେ ତହସିନଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରିଥିଲେ। ଏଠାରେ ଖେଳ ଶିଖିବା ପରେ ତହସିନ ଅଲ୍ ଦୁଆଇଲ ଏସ୍ସିରେ ଖେଳିବା ସହ କତାର ଜାତୀୟ ଦଳରେ ସ୍ଥାନ ପାଇଥିଲେ। ଏହି ୱିଙ୍ଗରେ ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟରେ ଆଫଗାନିସ୍ତାନ ବିପକ୍ଷରେ ପଦାର୍ପଣ କରିଥିଲେ। ସେ 2024 ଜୁନ୍ରେ ଭାରତ ବିପକ୍ଷ ଦୋହା ମ୍ୟାଚ୍ରେ କତାର ଦଳର ସଦସ୍ୟ ରହିଥିଲେ। 19 ବର୍ଷିଆ ତହସିନ ସମ୍ପ୍ରତି କତାରର ଜଣେ ଉଦୀୟମାନ ଫୁଟବଲର ଭାବେ ପରିଚିତ। ସେହିଭଳି ଆଉ ଜଣେ ତାମିଲିଆନ ହେଲେ ନିଶାନ ଭେଲୁପାଲ୍ଲେ, ଯାହାଙ୍କର ବାପା ହେଉଛନ୍ତି ମାଲେସିଆର ସିଂହଳି ତାମିଲ ପରିବାରର ଏବଂ ମା ହେଉଛନ୍ତି ଆଙ୍ଗ୍ଲୋ ଇଣ୍ଡିଆନ। ଏହି ମେଲବୋର୍ଣ୍ଣ ଭିକ୍ଟୋରିଆନ୍ ୱିଙ୍ଗ 2024 ଅକ୍ଟୋବରରେ ଅଷ୍ଟ୍ରେଲିଆର ବରିଷ୍ଠ ଦଳରେ ପଦାର୍ପଣ କରିଥିଲେ ନିଶାନ ଭେଲୁପାଲ୍ଲେ। ଏହି ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ରେ ସେ ଗୋଲ୍ ମଧ୍ୟ କରିଥିଲେ। 50 ବର୍ଷିଆ ନିଶାନ 8 ଆନ୍ତର୍ଜାତିକ ମ୍ୟାଚ୍ ଖେଳି 3 ଗୋଲ୍ ସ୍କୋର କରିଛନ୍ତି ଆଉ ଚଳିତ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି।

ତାପରେ ଆଉ ଦୁଇ ଜଣ ଖେଳାଳି ଅଛନ୍ତି, ଜଣେ ହେଲେ ସାମୁଏଲ ମୌତୁସାମୀ ଯେ କଙ୍ଗୋଜ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ସାମୁଏଲଙ୍କର ଜନ୍ମ ହେଉଛି ଫ୍ରାନ୍ସରେ, ତାଙ୍କ ମା ହେଉଛନ୍ତି କଙ୍ଗୋର ଏବଂ ବାପା ଭାରତର ଗୋଆର। 29 ବର୍ଷିଆ ଏହି ମିଡ୍ଫିଲ୍ଡର ଆଫ୍ରିକୀୟ ଦେଶ ପକ୍ଷରୁ 2019 ପଦାର୍ପଣ କରିଥିଲେ। ଏପର୍ଯ୍ୟନ୍ତ 57 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଲାଣି। ସେ ଗ୍ରୀକ୍ କ୍ଲବ ଆଟ୍ରୋମିଟ୍ସରୁ ଖେଳୁଥିବା ବେଳେ ପୂର୍ବରୁ ଫ୍ରେଞ୍ଚ ଦଳ ନାଣ୍ଟେସ୍ ଏବଂ ତୁର୍କିସ୍ ଦଳ ସିଭାସ୍ପୋରରୁ ଖେଳିବାର ମଧ୍ୟ ଅଭିଜ୍ଞତା ଅଛି ତାଙ୍କର। ସାମୁଏଲ ହେଉଛନ୍ତି ଆଗାମୀ ବିଶ୍ୱକପ୍ରେ ଖେଳିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବ ମଧ୍ୟରୁ ଅନ୍ୟତମ ଅଭିଜ୍ଞ ଖେଳାଳି। ଆଉ ଜଣେ ଭାରତୀୟ ହେଲେ ସରପ୍ରୀତ ସିଂହ, ଯେ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି। ପଞ୍ଜାବର ସରପ୍ରୀତ ଅକ୍ଲାଣ୍ଡରେ ଜନ୍ମିତ, ସେ ନ୍ୟୁଜିଲାଣ୍ଡ ଫୁଟବଲ ଦଳର ଜଣେ ଉଜ୍ଜଳ ତାରକା। 2018 କଣ୍ଟର କଣ୍ଟିନେଣ୍ଟାଲ କପ୍ ଖେଳିବାକୁ ସେ ଭାରତ ମଧ୍ୟ ଆସିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ସରପ୍ରୀତ ଏହି ପ୍ରତିଯୋଗିତାରେ କେନିଆ ବିପକ୍ଷରେ ଗୋଲ୍ କରିଥିବା ବେଳେ ଭାରତକୁ 2-1 ହରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଭାରତ ବିପକ୍ଷ 2 ମ୍ୟାଚ୍ରେ ଗୋଲ୍ କରାଇବାରେ ସେ ମଧ୍ୟ ସହଯୋଗ କରିଥିଲେ। ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଖେଳାଳି ଭାବେ ଜର୍ମାନ ବୁନ୍ଦେସ୍ ଲିଗ୍ରେ ମଧ୍ୟ ଖେଳିଛନ୍ତି। 2019-2020 ବୁନ୍ଦେସ୍ ଲିଗ୍ର ବିଜେତା ବେୟର୍ନ ମୁନିଚ୍ ଦଳର ସଦସ୍ୟ ଥିଲେ ସେ। 37 ବର୍ଷ ସରପ୍ରୀତ 24 ଅନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି ଆଉ 3 ଗୋଲ୍ ଦେଇଛନ୍ତି। ଏହିଭଳି ଭାବେ ଭାରତ ଫୁଟବଲରେ ଫିଫା ବିଶ୍ୱକପ୍ରେ ଭାଗ ନେବାର ସୁଯୋଗ ପାଇନଥିଲେ ମଧ୍ୟ ଭାରତୀୟ ବଂଶୋଦ୍ଭବ ଖେଳାଳିମାନେ ସ୍ଥାନ ପାଇଁ ଭାରତ ପାଇଁ ଗର୍ବ ଆଣିଛନ୍ତି।

ହଁ ବନ୍ଧୁ, ତୁମ ବନ୍ଧୁପଣ ଆଜି ଜଣା ପଡିବ। ଆପଣମାନେ କେତେ କଲ୍ କରୁଛନ୍ତି, ଆପଣଙ୍କ ବନ୍ଧୁପଣର ବନ୍ଧୁର କଥାକୁ କେତେ ହୃଦୟର ସହିତ ଆମ ସହିତ ସେୟାର କରିବେ, ସେ କଥା ପାଇଁ ତ ଆଜି ଆପଣମାନଙ୍କ ପାଇଁ ଫୋନ ଲାଇନ୍ ଖୋଲା ରହିଛି। ଡାଏଲ୍ ଇନ୍ ଲାଇଭ୍ରେ ଚିଟ୍ଚାଟ୍ କରିବା। ଆଜିର ଟପିକ୍ ହେଉଛି ଅନେକ ପରିଚିତ ଲୋକ ନା କିଛି ଘନିଷ୍ଠ ବନ୍ଧୁ, କେଉଁଟା ରହିବା ଭଲ। ଏ ମଣିଷ ହେଉଛି ଗୋଟେ ସାମାଜିକ ପ୍ରାଣୀ, ସମାଜରେ ସେ ଏକତ୍ର ରହିବାକୁ ଭଲ ପାଏ, ଅନ୍ୟମାନଙ୍କ ସହିତ ସମ୍ପର୍କ ବାନ୍ଧିବା ହେଉଛି ତାର ପ୍ରବୃତ୍ତି। ସେହି ସମ୍ପର୍କରେ ମଣିଷ ଅନେକ ସମ୍ପର୍କୀୟ ବନ୍ଧୁ ବାନ୍ଧବ ସାଥୀ ସହୋଦର ଗଢ଼ିଥାଏ। ତ ବନ୍ଧୁ, ବର୍ତ୍ତମାନ ସମୟରେ ମଣିଷ ଟିକେ ପ୍ରତିଷ୍ଠା ପାଇବା ପାଇଁ ଅଧିକ ଲୋକ ତାକୁ ଜାଣିବା ଦରକାର, ଏଇଭଳି ଗୋଟିଏ ମନୋବୃତ୍ତି ଆମ ଭିତରେ ଯେତେବେଳେ ଆସିଛି, ଆମେ ଅନେକ ବନ୍ଧୁ ତିଆରି କରି ଚାଲିଛୁ, ସାମାଜିକ ଭାବେ ହେଉ ବା ସାମାଜିକ ଗଣମାଧ୍ୟମରେ ହେଉ, ଅନେକ ସମ୍ପର୍କ ବାନ୍ଧିଛୁ, ଅନେକ ଲୋକ ଆମକୁ ଚିହ୍ନୁଛନ୍ତି ବିଭିନ୍ନ କ୍ଷେତ୍ରରେ, ଯେଉଁମାନେ ଅଛନ୍ତି ରାଜନୀତି କୁହାଯାଉ, ସମାଜସେବା କୁହାଯାଉ, ସାହିତ୍ୟ କ୍ଷେତ୍ରରେ କୁହାଯାଉ, ସାମ୍ବାଦିକତା କ୍ଷେତ୍ରରେ କୁହାଯାଉ, ଅନେକ କ୍ଷେତ୍ରରେ ଆମେ ଅନେକ ପରିଚିତ ସମ୍ପର୍କ ତିଆରି କରିଛୁ, ଆମକୁ ଅନେକ ଲୋକ ଜାଣିଛନ୍ତି, ଆମେ ବି ଅନେକ ଲୋକଙ୍କୁ ଜାଣିଛୁ। ତ ଏତେ ସବୁ ପରିସ୍ଥିତି ମଧ୍ୟରେ ବେଳେବେଳେ ଆସେ କିଛି ଘନିଷ୍ଠ ବନ୍ଧୁ, ଏସବୁ ପରିସ୍ଥିତି ଘନିଷ୍ଠ ନୁହନ୍ତି, ଘନିଷ୍ଠ ଥାନ୍ତି ଆଉ କିଛି କ୍ଲୋଜ୍ ଫ୍ରେଣ୍ଡସ୍ ଯେଉଁମାନେ କହନ୍ତି, ସେ ଯେଉଁ ଘନିଷ୍ଠ ବନ୍ଧୁ, ସେ ଘନିଷ୍ଠ ବନ୍ଧୁ ଅଳ୍ପ ରହିବା ଭଲ ନା ଅଧିକ ପରିଚିତ ହେବା ଭଲ, ବା ଅଧିକ ପରିଚିତ ଲୋକ ଆପଣଙ୍କର ରହିବା, ଆପଣଙ୍କୁ ଅଧିକ ଲୋକ ଜାଣିବା ଦରକାର, ଆପଣ ମଧ୍ୟ ଅଧିକ ଲୋକଙ୍କୁ ଜାଣିବା ଦରକାର, ଏମିତି କେଉଁ ସମ୍ପର୍କଟା ଆଜିର ସମାଜରେ ଆମ ପାଇଁ ନିହାତି ଆବଶ୍ୟକ, ଅଧିକ ପରିଚିତ ସମ୍ପର୍କ ନା ଘନିଷ୍ଠ କିଛି ଅଳ୍ପ କିଛି ଘନିଷ୍ଠ ବନ୍ଧୁ, ତାରି ମଧ୍ୟରେ ଆମେ ଆମ ସମ୍ପର୍କକୁ ରଖିବା। ତ କାହାରି ମଧ୍ୟରେ ରଖିବା ସେ ସମ୍ପର୍କ, ଆପଣ କଲ୍ କରନ୍ତୁ ଆମକୁ 0671230315 ନମ୍ବରରେ, ଆଉ ଆପଣଙ୍କର ମତ ଆମ ସହିତ ସେୟାର କରନ୍ତୁ।

0: ଏବେ ବନ୍ଧୁ ଖୋଜିବା କିଏ ଅଛି ବନ୍ଧୁପଣରେ ଆମ ସହିତ। ପ୍ରଥମ ବନ୍ଧୁ ଆମକୁ ସଂଖଳିଛନ୍ତି ଆଉ ତାଙ୍କ ବନ୍ଧୁପଣର କଥା ଆମ ସହିତ ସେୟାର କରୁଛନ୍ତି। ଦେଖିବା କିଏ ଅଛନ୍ତି। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। କିଏ ଅଛନ୍ତି
1: ଆଜି? ମୁଁ ଗୀତାଞ୍ଜଳି ମହାପାତ୍ର ଫ୍ରମ୍ ଜଗତସିଂହପୁର।
0: ଆପଣଙ୍କୁ

0: ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି।
1: ଆଜ୍ଞା ଆଜ୍ଞା,
0: କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ବଢିଆ ଟପିକ ଟେ ଅଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ଆଜ୍ଞା ଆଜ୍ଞା,
1: ପରିଚିତ ଏବଂ ଘନିଷ୍ଠ।
0: ହଁ,
1: ପରିଚିତ ଅପେକ୍ଷା ଅଳ୍ପ କିଛି ଘନିଷ୍ଠ ବନ୍ଧୁ, ଯୋଉମାନଙ୍କ ଯୋଉ ବନ୍ଧୁ ମାନେ କି ତାଙ୍କ ସବୁ ଯୋଉ ବନ୍ଧୁ ମାନଙ୍କ ବିଷୟରେ ସବୁ ଜାଣିଥିବ, ତାଙ୍କ ଚରିତ୍ର, ତାଙ୍କ ବ୍ୟବହାର ସବୁ କିଛି ଜାଣିଥିବ, ସେମିତି ଅଳ୍ପ କିଛି ରଖିବ ତାହେଲେ ଠିକ। କିନ୍ତୁ ପରିଚିତ ତ ଆମର ସମସ୍ତେ, ଦେଖିଦେଲେ ସେ ପରିଚିତ ହେଇଗଲା। ଅଳ୍ପ କିଛି ଘନିଷ୍ଠ ବନ୍ଧୁ ଯୋଉମାନେ କି ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିପାରୁଥିବେ, ସେମିତିଆ ବନ୍ଧୁ ଅଳ୍ପ କିଛି ହେଲେ ବଢିଆ।
0: ଘନିଷ୍ଠ ବନ୍ଧୁ ସବୁ ସମୟରେ ବିପଦ ଆପଦରେ ପାଖରେ ଆସି ଠିଆ ହବ,
1: ନିଶ୍ଚିତ ନିଶ୍ଚିତ। ମୁଁ ହେଲେ ଆପଣଙ୍କୁ ଦେଖିଦେଲି, ଆପଣ ପରିଚିତ ହେଇଗଲି, ତେଣୁ ଇଏ କହିଲା ଭଳିଆ ଆକାଶରେ କେତେ କେତେ ତାରା ଅଛନ୍ତି, ସବୁ କିନ୍ତୁ
0: ସବୁ କିନ୍ତୁ ଜହ୍ନ ନୁହନ୍ତି,
1: ଚନ୍ଦ୍ର ସମସ୍ତଙ୍କୁ ଆଲୋକିତ କରେ ନା, ସେମିତି କିଛି ଭଲ ବନ୍ଧୁ ବା ଘନିଷ୍ଠ ବନ୍ଧୁଙ୍କ ସହିତ ସମ୍ପର୍କ ରଖିଲେ ଆପଣଙ୍କର ସବୁକିଛି ଭଲ ହବ,
0: ତେଣୁ
1: ଆପଣ ବି ସେମିତି ଘନିଷ୍ଠ ହବା ନିଶ୍ଚିତ ଭାବରେ ଦରକାର।
0: ବାସ ବାସ, ଯାହା ହଉ ଆଜି ସୁନ୍ଦର ଟପିକରେ ସୁନ୍ଦର ମତାମତ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ଗୀତାଞ୍ଜଳି ଭଉଣୀ, ସାମିଲ ହେଇଥିଲେ କାର୍ଯ୍ୟକ୍ରମର ପ୍ରଥମ ବନ୍ଧୁ ରୂପେ ଆଜି ଆମକୁ ସଂକଳିଲେ। ଅର୍ଥାତ୍ ସେ ତାଙ୍କ ମତରେ ଘନିଷ୍ଠ ବନ୍ଧୁ ନିହାତି ଦରକାର। ପରିଚିତ ସମ୍ପର୍କ ତ ବହୁତ ତିଆରି ହେବେ, ପରିଚିତ ବନ୍ଧୁ ତ ଅନେକ ଆସିବେ, କିନ୍ତୁ ଘନିଷ୍ଠ ବନ୍ଧୁ ଯାହାକୁ ଭଲ ଭାବେ ଜାଣିଥିବେ ଆଉ ସବୁ ସମୟରେ ସୁଖ ଦୁଃଖରେ ସେ ଆସି ଆମ ପାଖରେ ଠିଆ ହେଇଥିବେ, ସେହିଭଳି ବନ୍ଧୁ ରଖିବା ନିହାତି ଆବଶ୍ୟକ। ଦେଖିବା ପରବର୍ତ୍ତୀ ବନ୍ଧୁ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର ଭାଇ, କିଏ ଚିହ୍ନା କିଏ ଅଚିହ୍ନା କୁହନ୍ତୁ?
2: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ।
0: ଆପଣଙ୍କୁ ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ। ଏବେ କୁହନ୍ତୁ ଆପଣଙ୍କର ଚିହ୍ନା ବନ୍ଧୁ କିଏ, ଅଚିହ୍ନା ବନ୍ଧୁ କିଏ?
2: ଆଜ୍ଞା ଦେଖନ୍ତୁ, ଆଜି ତ ବହୁତ ଭଲ ଟପିକ ରଖିଛନ୍ତି, ଯେ ପରିଚିତ ବନ୍ଧୁ ଆଉ ଘନିଷ୍ଠ ବନ୍ଧୁ, ନିଶ୍ଚୟ ଟିକେ ମୁଁ ବ୍ୟାଖ୍ୟା କରିବି। ଅଦା ଆଉ ଶୁଣ୍ଠି,
0: ଆଜ୍ଞା
2: ଅଦାରୁ ଶୁଣ୍ଠି ତିଆରି ହୁଏ, କିନ୍ତୁ ଅଦାର କାର୍ଯ୍ୟ ଅଲଗା, ଶୁଣ୍ଠିର କାର୍ଯ୍ୟ ଅଲଗା। ଅଦାର ଦାମରୁ ଶୁଣ୍ଠିର ଦାମ ମଧ୍ୟ ନିହାତି ଅଧିକ, କାହିଁକି ତାର କ୍ୱାଲିଟି, ଶୁଣ୍ଠିର କ୍ୱାଲିଟି ଅଧିକ। ସେମିତି ଗୋଟେ ପରିଚିତ ବନ୍ଧୁ ହିଁ ଜଣେ ବହୁତ ଜଣ ଜଣଙ୍କ ସାଥିରେ ଯଦି ସାଥିରେ ଗଲେ ତାହେଲେ ସେ ଘନିଷ୍ଠ ବନ୍ଧୁ ହବ। ତେଣୁ ମୋ ମତେ ଘନିଷ୍ଠ ବନ୍ଧୁ ଜଣେ ପାଇଁ ଗୋଟେ ପ୍ରକୃତ ବନ୍ଧୁ ବୋଲି ମୁଁ କହିବି, କାହିଁକିନା ଫେସବୁକ୍ରେ ତ ଜଣ ଜଣଙ୍କର 5,000 10,000 ବନ୍ଧୁ ଅଛନ୍ତି, ତା ଦେହରେ ମଧ୍ୟ କିଛି କ୍ଲୋଜ୍ ଫ୍ରେଣ୍ଡ ଅଛନ୍ତି, କ୍ଲୋଜ୍ ଫ୍ରେଣ୍ଡ ନିହାତି ଦରକାର।
0: ଠିକ ଠିକ ଠିକ କଥା କହିଲେ, ଠିକ ଠିକ, ତେଣୁ କ୍ଲୋଜ୍ ଫ୍ରେଣ୍ଡ ଟା ସବୁ ସମୟରେ ସବୁ ବେଳେ ଆମ ପାଖରେ ଆସି ଛିଡ଼ା ହେଇଥାଏ।
2: ଆଜ୍ଞା, କିନ୍ତୁ ଜଣେ ପରିଚିତରୁ ହିଁ ପ୍ରକୃତ ବନ୍ଧୁ ହେଇପାରିବ, ପରିଚିତ କିଛି ନ ରହିଲେ ଗୋଟେ ଲୋକ ପାଖରେ ଆସି ଯୋଉ ଘନିଷ୍ଠ ବନ୍ଧୁ ହବ ସେ ହିଁ ଶ୍ରେଷ୍ଠ। ଯେମିତି ଅଡର ସୃଷ୍ଟି ହୁଏ, ଯେମିତି ଅଡର ଶୁଣ୍ଠି ସୃଷ୍ଟି ହୁଏ, ସେମିତି ପରିଚିତ ବନ୍ଧୁରୁ ହିଁ ଘନିଷ୍ଠ ବନ୍ଧୁ ସୃଷ୍ଟି ହବ।
0: ଯାହା ନାରାୟଣ ଭାଇ, ଖୁବ ବଢିଆ ଭାବେ ବ୍ୟାଖ୍ୟା କଲେ ଅଦା ଆଉ ଶୁଣ୍ଠିର ସମ୍ପର୍କ ଦେଇକରି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ପରିଚିତ ବନ୍ଧୁ ହିଁ ଘନିଷ୍ଠ ବନ୍ଧୁ ହୋଇଥାଏ, ପରିଚିତ ବନ୍ଧୁ ରହିବା ଦରକାର, ସେ ବି ଘନିଷ୍ଠ ହୋଇଯିବ। ଯାହା ହଉ ଆଜି ଆମ ସହିତ ଯୋଡ଼ି ହେଇଥିବାରୁ, ଆପଣଙ୍କର ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ତ ବନ୍ଧୁ ଶୁଣୁଥିଲେ, କେଡ଼େ ସୁନ୍ଦର କଥା କହିଲେ ନାରାୟଣ ଭାଇ। ପ୍ରକୃତରେ ଅଦାରୁ ଶୁଣ୍ଠି ତିଆରି ହୁଏ, ଅର୍ଥାତ୍ ପରିଚିତ ବନ୍ଧୁ ହିଁ ଘନିଷ୍ଠ ହୋଇଥାନ୍ତି, ତେଣୁ ବନ୍ଧୁ ପରିଚିତ ଥାନ୍ତୁ, ତାଙ୍କ ମଧ୍ୟରୁ ଘନିଷ୍ଠ ବି ହୁଅନ୍ତୁ, ତେଣୁ ଘନିଷ୍ଠ ବନ୍ଧୁ ଥାନ୍ତୁ, ପରିଚିତ ବନ୍ଧୁ ଉଭୟ ବି ଥାନ୍ତୁ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ହରେ କୃଷ୍ଣ, ହରେ କୃଷ୍ଣ ସାର, ନମସ୍କାର, ଗୁଡ୍ ଇଭିନିଂ, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ପରିଚୟଟା ଦିଅନ୍ତୁ ସାର।
3: ପରିଚୟ ସାର, ବଳରାମ ବେହେରା କହୁଥିଲି, ଏଜି ଅଫିସ ଷ୍ଟାଫ, ହାଇକୋର୍ଟ ବିଲ୍ଡିଂ, କଟକ।
0: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି ବଳରାମ ବାବୁ, କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
3: ଟପିକରେ ଆଜ୍ଞା, ଯୋଉ ଫ୍ରେଣ୍ଡସିପ କହୁଛନ୍ତି, ବନ୍ଧୁ ବନ୍ଧୁ ସମ୍ପର୍କ, ଆଜ୍ଞା,
0: ପରିଚିତ ବନ୍ଧୁ ଦରକାର ନା ଘନିଷ୍ଠ ବନ୍ଧୁ ଦରକାର?
3: ନାଇଁ, ଘନିଷ୍ଠ ବନ୍ଧୁ ଈଶ୍ୱର ବନ୍ଧୁ ଦିଟା ଯାକ ତ ଦରକାର ହଉଛି, ଦରକାର ବେଳେ କାମରେ ଲାଗିବେ, କିନ୍ତୁ ଟିକେ ବନ୍ଧୁତା ଭିତରେ ଟିକେ ବୁଝି ସୁଝିକି ଚଳିବାର ଅଛି ଆଜ୍ଞା, କାରଣ ବନ୍ଧୁ ବି ଧୋକା ବି ଦେଇଦିଅନ୍ତି ଆଜ୍ଞା। ମୋ କହିବା କଥା ହେଲା, ବନ୍ଧୁ ସାଙ୍ଗେ ବନ୍ଧୁ ସମ୍ପର୍କ ରଖନ୍ତୁ, ଯଦି ଘନିଷ୍ଠ ବନ୍ଧୁ କିଏ ଅଛି ତାଙ୍କ ସାଙ୍ଗେ ସମ୍ପର୍କ ରଖନ୍ତୁ, ଦୂରତା ବନ୍ଧୁ ବି ସମ୍ପର୍କ ରଖନ୍ତୁ, କିନ୍ତୁ ପଇସା

0: ପତ୍ର ଉପରେ ଟଙ୍କ ପଇସା ଉପରେ ଟିକେ ସେଇଟା ଟିକେ ବୁଝି ସୁଝି କାରବାର କଲେ ବନ୍ଧୁର ସବୁଦିନ ପାଇଁ ଭଲ ରହିବ। ପଇସା ପତ୍ର ଟଙ୍କା ପଇସା ଦିନ ଦିନେ ବନ୍ଧୁ ତ ଦୂରେଇ ଯାଏ ଆଜ୍ଞା
1: ଆଜ୍ଞା ଠିକ
0: ସେଟା ଶତ୍ରୁ
1: ଅର୍ଥ ହିଁ ଅନର୍ଥର କାରଣ ପାଲଟି ଯାଏ।
0: ଆଜ୍ଞା ଆଜ୍ଞା ସେଇଟା ମୁଁ ଟିକେ ଦୂରେଇକି ରଖେ ସେଇ ଜିନିଷଟାକୁ। ମୁଁ ଏମିତି ଅଫିସ ଜଣେ କହିଲେ ଭାଇ ମତେ 50,000 ଦେଲ, ମୁଁ କହିଲି ଭାଇ ପଇସା ଅଛି, ମୁଁ ବଡ଼ ମୁଖରେ ମିଛ କହିବନି ଆଜ୍ଞା, ମୋ ପାଖରେ ପଇସା ଅଛି କଣ 100,000 ଅଛି ମୁଁ ଦେଇଦେବି। କିନ୍ତୁ ଗୋଟେ ଆମର ଅଛି ପୂର୍ବପୁରୁଷ କହିଛି ଯିବ ପଇସା ଯିବ ସିଧା ଆସିବ ବଙ୍କା, କିନ୍ତୁ ଆଜି ଦେବି କାଲି ଦେବି LIC ଉଠେଇଲେ ଦେବି GPF ଉଠେଇଲେ ଦେବି ଦରମା ପାଇଲେ ଦେବି ଗଲା ଆଉ କଣ ଘର ଛାଡିକି ପଳେଇ ଯାଉଛି, ଯଦି ଦେଇପାରିବିନି ଆମ ଘର ଛାଡିକି ପଳେଇ ଯାଉଛି ନା ଚାକିରି ଛାଡି ପଳେଇ ଯାଉଛି, ଆଜି ନାଇଁ କାଲି ତ ପଇସା ଦେବି ଜିନିଷ ଏଇଭଳିଆ ଜିନିଷ ହଉଛି ଆଜ୍ଞା ଅସୁବିଧା ହେଇଥାଉଛି।
1: ଠିକ ଅଛି
0: ଟିକେ ଆଜ୍ଞା
1: ଆପଣଙ୍କ ମତରେ ପରିଚିତ ବନ୍ଧୁ ବି ରହିବା ଦରକାର, ଘନିଷ୍ଠ ବନ୍ଧୁ ବି ରହିବା ଦରକାର, କିନ୍ତୁ ବୁଝି ସୁଝି କରି ବନ୍ଧୁତା ସ୍ଥାପନ କରିବା ଦରକାର।
0: ନାଇଁ ମୋ କହିବା ଥିଲା କିନ୍ତୁ ଆମର ତ ମେନ୍ ବନ୍ଧୁ ହେଲା ଶରୀର ଅଛନ୍ତି, ତିନିଟା ବନ୍ଧୁ ଅଛନ୍ତି ଆମ ଶରୀରରେ, ମେନ୍ ବନ୍ଧୁ ହେଲା ଆଖି, ସେକେଣ୍ଡ ବନ୍ଧୁ ହେଲା କାନ, ଥାର୍ଡ ବନ୍ଧୁ ହେଲା ଆମର ପାଟି।
1: ଏଇ ତିନି ବନ୍ଧୁ
0: ମେନ୍ କଣ୍ଟ୍ରୋଲ ଯଦି କରିବେ ତାହେଲେ କିଛି ନା କିଛି ବନ୍ଧୁ ତ ବିନା ପଇସାରେ ବି କାମ କରିପାରିବ, ସେଟା ଲୋକମାନେ ବୁଝେଇ ପାରିବେ, ଦେଖେଇ କହିପାରିବେ, ସବୁ କିଛି କରିପାରିବେ।
1: ଯାହା ହଉ ଆମ ସହିତ ଯୋଡ଼ି ହେଇ ସୁନ୍ଦର ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ରହିଲେ ନମସ୍କାର,
1: ଜୟ ଜଗନ୍ନାଥ ରାଧେ ରାଧେ। ତ ବନ୍ଧୁ ଶୁଣୁଥିଲେ ବଳରାମ ଭାଇ ବଢିଆ କଥାଟି କହିଲେ, ପରିଚିତ ବନ୍ଧୁ ରୁହନ୍ତୁ, ଘନିଷ୍ଠ ବନ୍ଧୁ ରୁହନ୍ତୁ, କିନ୍ତୁ ତା ସହିତ ଆମ ଶରୀରର ତିନି ବନ୍ଧୁଙ୍କୁ ମଧ୍ୟ ଜାଗ୍ରତ ରଖନ୍ତୁ, ଦେଖିବେ ଆପଣ ନିଶ୍ଚିତ ଭଲରେ ଭଲ ବନ୍ଧୁ ପାଇବେ। ଏମିତି କଥା ତ ହବା ସତରେ ବନ୍ଧୁ ଆମ ସମ୍ପର୍କରେ ନିହାତି ଦରକାର। ଆମର ଅନେକ ଲୋକ ଆମ ଚାରିପାଖରେ ଅଛନ୍ତି, ସେମାନଙ୍କ ସହିତ ଆମର ସମ୍ପର୍କ ଭିନ୍ନ ଭିନ୍ନ ଉପାୟରେ ଅଛି, ପରିଚିତ ସମ୍ପର୍କ, ବନ୍ଧୁବାନ୍ଧବ ସମ୍ପର୍କ, ସମ୍ପର୍କୀୟ ସବୁ ବିଭିନ୍ନ ପ୍ରକାର ଅଛନ୍ତି, ତା ଭିତରୁ ଘନିଷ୍ଠ ଥାନ୍ତି କିଛି ଯେଉଁମାନେ ସୁଖ ଦୁଃଖ ସବୁ କିଛିରେ ସହଯୋଗ କରନ୍ତି, ଭଲ ପରାମର୍ଶ ଦିଅନ୍ତି, ସାଥିରେ ଠିଆ ହୁଅନ୍ତି, ବିପଦ ସମୟରେ ସହଯୋଗ କରିଥାନ୍ତି, ଚିନ୍ତା ସମୟରେ ଚିନ୍ତା ଦୂର କରିବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି, ସେହିଭଳି କିଛି ଘନିଷ୍ଠ ବନ୍ଧୁ ବି ଥାନ୍ତି, ଆଉ କିଛି ପରିଚିତ ବନ୍ଧୁ ଥାନ୍ତି ଯେଉଁମାନଙ୍କ ଦ୍ୱାରା ଆମେ ଅନେକ କଥା ଜାଣିପାରୁ, ଆବଶ୍ୟକ ସମୟରେ ସେମାନଙ୍କର ସହଯୋଗ ମଧ୍ୟ ନେଇପାରୁ ଆଉ ସହଯୋଗ ମଧ୍ୟ ମିଳିଥାଏ। ତ ବନ୍ଧୁ ଏବେ ଆପଣ କୁହନ୍ତୁ, ପ୍ରକୃତରେ ପରିଚିତ ବନ୍ଧୁ ଦରକାର ନା ଘନିଷ୍ଠ ବନ୍ଧୁ ଦରକାର? ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା ସେ କଣ କହୁଛନ୍ତି। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଭାଇ ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ, ନମସ୍କାର, କୁହନ୍ତୁ ଭାଇ କଣ କହିବେ ଆଜି?
2: ମୁଁ କହୁଥିଲି ଭାଇ ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
1: ରାଜେଶ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଭାଇ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି।
1: ଆଉ ଟପିକ
2: ଭାଇ କହିବି, ଆମର ଭାଇ ଗୋଟେ କଥାରେ ଅଛି, ସମ୍ପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା।
1: ଆଜ୍ଞା ଆଜ୍ଞା।
2: ତେଣୁ ବନ୍ଧୁ, ପ୍ରକୃତ ବନ୍ଧୁ ମିଳିବା ତ ବହୁତ କଷ୍ଟକର ବର୍ତ୍ତମାନ ଆଧୁନିକ ଅତ୍ୟାଧୁନିକ କଳି ଯୁଗରେ ବା AI ଜମାନାରେ। ଆମ ଗୋଟେ ଭାଇ ଆଉ ଗୋଟେ ଶ୍ଲୋକ ଅଛି ଚାଣକ୍ୟଙ୍କର, ଉତ୍ସବ ବେଳେ ସରି ଉତ୍ସବ ବ୍ୟସନିଶ୍ଚୈବ ରାଜଦ୍ୱାରେ ଶ୍ମଶାନିଶ୍ଚ ଯତିଷ୍ଠତି ସ ବାନ୍ଧବ। ବିଳାସ ବ୍ୟସନରେ ଥିବ, ରାଜାଙ୍କ ଦ୍ୱାରରେ ଥିବ, କୋର୍ଟ କଚେରୀ ମାମଲାରେ ଥିବ, ଶ୍ମଶାନରେ ଥିବ, ସୁଖରେ ଥିବ, ଦୁଃଖରେ ଥିବ, ସିଏ ହଉଛି ପ୍ରକୃତ ବନ୍ଧୁ।
1: ବର୍ତ୍ତମାନ
2: ଭାଇ ପ୍ରକୃତ ବନ୍ଧୁ ମିଳିବା ଭାରି କଷ୍ଟକର ବର୍ତ୍ତମାନ ଭାଇ, ସମ୍ପଦ ବେଳେ ସର୍ବେ ସକା, ବିପଦ ନ ଦିଅନ୍ତି ଦେଖା। ଆପଣ ଦେଖିବେ ଗୁଡ଼ ପାଣି ଚିନି ପାଣି ପକେଇବେ, ପିମ୍ପୁଡି ଜନ୍ଦା ଭାଇ ଲାଇନ ଲାଗିଥିବେ, ଯେତେବେଳେ ଗୁଡ଼ ପାଣି ଚିନି ପାଣି ମିଠା ସରିଗଲା ଭାଇ, ସିଏ ତାଙ୍କ ବାଟରେ ଚାଲିଲେ। ତେଣୁ ପଇସା ଅଛି ମାନେ ବନ୍ଧୁ ହଜାର ହଜାର ଜୁଟିବେ, ପ୍ରକୃତ ବନ୍ଧୁ ମିଳିବା ଭାରି କଷ୍ଟକର। ଦିଟା ମନ ଗୋଟାଏ ଗାମୁଛା ଯୋଉଠି ଥିବ ସେ ହଉଛି ପ୍ରକୃତ ବନ୍ଧୁ।
1: ଠିକ କଥା କହିଲେ, ବଢିଆ କଥାରେ କହିଲେ, ସବୁବେଳେ ଯିଏ ଆମ ସାଥିରେ ଛିଡ଼ା ହେଇଥିବ ବିପଦ ଆପଦରେ ସେ ହିଁ ପ୍ରକୃତ ବନ୍ଧୁ। ଆଜି ଆମ ସହିତ ଯୋଡ଼ି ହେଇକି ସୁନ୍ଦର ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରାଜେଶ ଭାଇ।
2: ରହିଲି ଭାଇ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ତ ବନ୍ଧୁ ଶୁଣୁଥିଲେ ରାଜେଶ ଭାଇ କହୁଥିଲେ, ପ୍ରକୃତରେ ବନ୍ଧୁ ସବୁ ସମୟରେ ସୁଖରେ ଦୁଃଖରେ ସବୁ ସମୟରେ ଯିଏ ଛିଡ଼ା ହେଇପାରୁଥିବ ସେଇଭଳି ଘନିଷ୍ଠ ବନ୍ଧୁ ସମ୍ପର୍କ ରଖିବା ବହୁତ ଭଲ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, ସମୟ ଆମ ପାଖରେ ଖୁବ କମ୍, ଆମେ 9:30 କାର୍ଯ୍ୟକ୍ରମ ଅନ୍ୟତ୍ର ନେଇଯିବା, ଅର୍ଥାତ୍ ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବା ସ୍କୁଲ ଟାଇମ୍ ବାଇ ଭାରତ ମସଲା 9:30 ଆମେ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ରହିଛି। ତ କାର୍ଯ୍ୟକ୍ରମକୁ ଆମେ 9:30 ମଧ୍ୟରେ ହିଁ ଶେଷ କରିବା, ଆମ ପାଖରେ 12 ରହିଲା। ଆରି ଭିତରେ କିଏ କିଏ ଅଛନ୍ତି ଆମ ସହିତ, କାହା ସହିତ ଆମେ କୋଉ କୋଉ ବନ୍ଧୁ ଆମ ସହିତ ଯୋଡ଼ି ହେଇଛନ୍ତି ତାଙ୍କ ସହିତ କଥା ହେଇଯିବା। ପରବର୍ତ୍ତୀ କଲର ଦେଖିବା କିଏ ଆମ ସହିତ ସଂଯୋଗ ହେଇଛନ୍ତି ଆଉ କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ହ୍ୟାଲୋ ଜୟଦେବ ବାବୁ ନମସ୍କାର, ଗୁଡ୍ ମର୍ଣ୍ଣିଂ, ମୁଁ ବସନ୍ତପୁର ମହାପାତ୍ର ଦଶମନ୍ତପୁର କହୁଛି।
1: ଦଶମନ୍ତପୁର?
3: ଆଜ୍ଞା।
1: ଦଶମନ୍ତପୁର ମାନେ କୋରାପୁଟ?
3: ନାଇଁ ଯଶୋବନ୍ତପୁର।
1: ଯଶୋବନ୍ତପୁର ଜଗତସିଂହପୁର?
3: ଆଜ୍ଞା।
1: ହଁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବସନ୍ତ ଭାଇ, କଣ କହିବେ ଟପିକ ସମ୍ପର୍କରେ?
3: ମୁଁ ପ୍ରତ୍ୟେକ ଭଳିଆ କହିବି ଯେ ଆମର ଗୋଟେ ସଂସ୍କୃତର ଶ୍ଲୋକ ଅଛି, ଏକ ଚନ୍ଦ୍ର ତମ ହନ୍ତି ନ ଛ ତାରା ଗଣ ପିଠ, ଗୋଟିଏ ଚନ୍ଦ୍ର

0: ଅନ୍ଧକାରକୁ ବିନାଶ କରେ। ଲକ୍ଷ ଲକ୍ଷ କୋଟି କୋଟି ତାରା ଥିଲେ ବି କିଛି ମୂଲ୍ୟ ନାହିଁ, ତେଣୁ ପରିଚିତ ବନ୍ଧୁ ପରିଚିତ ବାଟରେ ଥାନ୍ତୁ। କିନ୍ତୁ ଆମର ସମୟ ଅସମୟରେ ବେଶୀ ଦରକାର ଯୋଉମାନେ ଘନିଷ୍ଠ, ଘନିଷ୍ଠ ବନ୍ଧୁ ହିଁ ଆମର କାମରେ ଆସିବେ, ପରିଚିତ ବନ୍ଧୁ ପରିଚିତ ଭାବରେ ରହିବେ, ସବୁବେଳେ ସେ କାମରେ ଆସନ୍ତି। ଆପଣ ଯୋଉ ଚନ୍ଦ୍ର ଗୋଟେ ପିଲାକୁ ଆମେ ଦେଖଉ ଚନ୍ଦ୍ର, ଆମର ବିଭିନ୍ନ ପ୍ରକାର ଉପମା ଦଉ ଚନ୍ଦ୍ର, ଚନ୍ଦ୍ରକାନ୍ତ ଦେଖିଲେ ବେଶୀ ଖୁସି ହଉ, ତାରା ତ ସବୁଥିରେ ପଡ଼ିଛନ୍ତି, ତାକୁ ସେ କିଏ ଆଲୋଚନା କରୁଛି ନା କି ଦଉଛନ୍ତି। ତେଣୁ ଗୋଟେ ଘନିଷ୍ଠ ବନ୍ଧୁ ଯେତିକି ଆମର ବନ୍ଧୁ ବନ୍ଧୁତ୍ୱ ରକ୍ଷା କରିବ, ଲକ୍ଷେ ପରିଚିତ ବନ୍ଧୁ ଥିଲେ କିଛି ମୂଲ୍ୟ ନାହିଁ।
1: ଠିକ କଥା, କିନ୍ତୁ ପରିଚିତ ବନ୍ଧୁ ବି ଥାନ୍ତୁ, ପରିଚିତ ବନ୍ଧୁ ଆବଶ୍ୟକ
0: ଥାନ୍ତୁ। ମୁଁ ପରିଚିତ ବନ୍ଧୁକୁ ଆଭଏଡ କରୁନି, ପରିଚିତ ବନ୍ଧୁ ପରିଚିତ ବାଟରେ ରୁହନ୍ତୁ, କିନ୍ତୁ ଆପଣଙ୍କର ଅସମୟରେ ସମୟରେ ଯିଏ ଆବଶ୍ୟକ ଅନୁଭବ କରିବେ ସେ ହଉଛି ଆପଣ ଘନିଷ୍ଠ ବନ୍ଧୁ। କିନ୍ତୁ ଘନିଷ୍ଠ ବନ୍ଧୁ ମିଳିବା ଆଜିକାଲି କଷ୍ଟ, କାରଣ ଆଜିକାଲି ଯୁଗରେ ଏମିତି ହେଲାଣି ଯେ ଆପଣ କିଏ ଆପଣ ଘନିଷ୍ଠ ଆପଣ ଜାଣିପାରିବେନି।
1: ଆପଣ
0: ମାନେ ମୁଁ ଘନିଷ୍ଠ ତା ଜାଣିବାଟା ବହୁତ କଷ୍ଟ, ତେଣୁ ଘନିଷ୍ଠ ବନ୍ଧୁ ସହିତ ସମ୍ପର୍କଟା ନିବିଡ ରହେ, ସିଏ ଆପଣଙ୍କୁ ଅସମୟ ସମୟରେ ସାହାଯ୍ୟ କରିବ ବା ଆପଣଙ୍କ କାମରେ ଆସିବ। କିନ୍ତୁ ପରିଚିତ ବନ୍ଧୁ ପରିଚିତ ବାଟରେ ଥାନ୍ତୁ, ଆମେ ତ ଅପରିଚିତ କରିବାକୁ ଚାହୁଁନୁ, ପରିଚିତ ଥାନ୍ତୁ। ହଜାର ହଜାର ବନ୍ଧୁ ଲୋକଙ୍କର ଅଛନ୍ତି, କଣ ଲାଭ ହବ? କଣ ମୁଁ ଗୋଟେ ଅସୁବିଧା ପଡିଲେ ପରିଚିତ ବନ୍ଧୁ କି କାମ ଦେବେନି, କିନ୍ତୁ ଘନିଷ୍ଠ ବନ୍ଧୁ କାମ ଦେବ,
1: କାମ ଦେବ। ଖୁବ ସୁନ୍ଦର କଥା କହିଲେ, ଆଜି ଆମ ସହିତ ଯୋଡି ହେଇକି ସୁନ୍ଦର ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା। ମୁଁ ଶୁଣୁଥିଲେ ବସନ୍ତ ଭାଇ କହୁଥିଲେ, ପରିଚିତ ବନ୍ଧୁ ବି ଥାନ୍ତୁ, ହଜାରେ ତାରା ଥିଲେ ମଧ୍ୟ ଗୋଟିଏ ଚନ୍ଦ୍ର ହିଁ ଆଲୋକିତ କରିଥାଏ, ଗୋଟିଏ ଚନ୍ଦ୍ର ହିଁ ଅନ୍ଧକାରକୁ ଦୂର କରିଥାଏ, ତେଣୁ ସେ ଚନ୍ଦ୍ର ଭଳି ଘନିଷ୍ଠ ବନ୍ଧୁଟିଏ ପାଖରେ ନିହାତି ରଖନ୍ତୁ। ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି, କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର ଜୟଦେବ ଭାଇ, ମୁଁ ଆପଣଙ୍କର ଘନିଷ୍ଠ ବନ୍ଧୁ ସମୀର ପଣ୍ଡା ତେଲେଙ୍ଗା
1: ପେଣ୍ଠ କଟକରୁ କହୁଛି। ଆପଣଙ୍କୁ ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ। ଏବେ କୁହନ୍ତୁ, କହି ତ ସାରିଲାଣି ଘନିଷ୍ଠ ବନ୍ଧୁ, ଏବେ କୁହନ୍ତୁ ଆଉ କଣ ରହିଛି ଆପଣଙ୍କ ମନର କଥା?
2: ମୋ ପୂର୍ବରୁ ବସନ୍ତ ସାର୍ ତ ପ୍ରାଞ୍ଜଳ ଭାବରେ ବୁଝେଇଦେଲେ, ତଥାପି ମୁଁ ବି କିଛି କହିବି।
1: କୁହନ୍ତୁ ଭାଇ।
2: କୁହନ୍ତି ନା, ଦୁନିଆଟା ଦେଖ କେଡ଼େ ସ୍ୱାର୍ଥପର, ଦୁନିଆଟା ଦେଖ କେଡ଼େ ସ୍ୱାର୍ଥପର, କେହି ନୁହଁ ଏଠି କାହାର, ଲୁହା ବଦଳାଏ ଲୁହାର ଆକୃତି, ପକେଇ ନିର୍ଘାତ ପାହାର, କାଠ ବଦଳାଏ କାଠ କରିଦିଏ କାଠକୁ ଦିଗଡ, କୁରାଡ଼ି ପଛରେ ରହିକି କାଠ କରିଦିଏ କାଠକୁ ଦିଗଡ, କୁରାଡ଼ି ପଛରେ ରହିକି ଅତି ନିଜ ଲୋକ ଅତି ପାଖ ଲୋକ ଧୋକା ଦେଇପାରେ ମିଛ ମିଠା କଥା କହିକି। ତେଣୁ ଏଥିରେ ସବୁ ରହିଗଲା ଆଜ୍ଞା।
1: ଆଜ୍ଞା ଆଜ୍ଞା।
2: ଘନିଷ୍ଠ ବନ୍ଧୁ ପରିଚିତ ବନ୍ଧୁ, ବନ୍ଧୁର ସଂଜ୍ଞା ଆଜ୍ଞା ନିରୂପଣ କରିବା ମାନେ ଦୁଃସାଧ୍ୟ ବ୍ୟବହାର। ବନ୍ଧୁତ୍ୱର ସଂଜ୍ଞା ଯୋଉ କଥା ସାର୍ କହୁଥିଲେ, ଯୋଉ କଥା ରାଜେଶ ଭାଇ କହୁଥିଲେ, ଉତ୍ସବେ ବ୍ୟସନେଶ୍ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ ରାଜଦ୍ୱାରେ ଶ୍ମଶାନେ ଚ ଯତିଷ୍ଠତି ସବାନ୍ଧବ। ପ୍ରତ୍ୟେକ ସ୍ଥାନରେ କେବଳ ଖୁସିରେ ନୁହଁ, ଦୁଃଖରେ ଶୋକରେ ସବୁବେଳେ ଆପଣଙ୍କ ପାଖରେ ଥିବ। ଆଉ ଆଜିର ଦିନରେ ଆଜ୍ଞା ଏଟା ଦୁଃସାଧ୍ୟ ବେପାର ହେଇଗଲାଣି, କିନ୍ତୁ ଅଛନ୍ତି ବନ୍ଧୁ ନାହାନ୍ତି କିଏ କହିଲା। ଆଉ ବନ୍ଧୁ ଯଦି ନ ରହିବେ ଦୁନିଆ ଚାଲିବ କେମିତି? କିନ୍ତୁ ତା ଭିତରେ ଅନେକ ପ୍ରାୟୋଜିତ ଆଉ ଦଗା ଦିଆ ବନ୍ଧୁ ଅଛନ୍ତି, ତାଙ୍କୁ ଚିହ୍ନନ୍ତୁ। କିନ୍ତୁ ଘନିଷ୍ଠ ବନ୍ଧୁମାନଙ୍କୁ ହୃଦୟ ଭିତରେ ରଖନ୍ତୁ, ନିଶ୍ଚିନ୍ତ ଉଚିତ ସମୟରେ ସେମାନେ
1: ସାହାଯ୍ୟ। ବହୁତ ବଢିଆ କଥା କହିଲେ ସମୀର ଭାଇ, କାର୍ଯ୍ୟକ୍ରମ ଭାଗ ନେଲେ, ନିଜର ସୁନ୍ଦର ମତ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବନ୍ଧୁ ଶୁଣୁଥିଲେ ସମୀର ଭାଇ କେଡ଼େ ସୁନ୍ଦର କଥାଟି କହିଲେ, ସମସ୍ତେ ରହିବେ କିନ୍ତୁ ତା ଭିତରୁ ଘନିଷ୍ଠ ବନ୍ଧୁକୁ ବାଛିବା, ଜାଣିବା ଆଉ ସେମାନଙ୍କୁ ମଧ୍ୟ ଚିହ୍ନିବା ଦରକାର। ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି, ସମୟ ସାରି ସାରି ଆସୁଛି, ଦେଖିବା ତାରି ମଧ୍ୟରେ କିଏ ଅଛନ୍ତି ଆମ ସହିତ, କେଉଁ ଘନିଷ୍ଠ ବନ୍ଧୁ ଅଛନ୍ତି କି ପରିଚିତ ବନ୍ଧୁ ଅଛନ୍ତି, ଦେଖିନେବା ସେ କଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ହ୍ୟାଲୋ ଜୟଦେବ ଭାଇ ନମସ୍କାର।
1: ନମସ୍କାର ଭାଇ, ସ୍ୱାଗତ ଆପଣଙ୍କ କାର୍ଯ୍ୟକ୍ରମକୁ। ଆଜ୍ଞା
3: ଆଜ୍ଞା, ଧନ୍ୟବାଦ। ଅବିନାଶ ମିଶ୍ର କହୁଛି ଭୁବନେଶ୍ୱରରୁ।
1: ଅବିନାଶ ବାବୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କଣ କହିବେ ଟପିକ୍ ସମ୍ପର୍କରେ?
3: ଦେଖନ୍ତୁ, ପରିଚିତ ବନ୍ଧୁ ଘନିଷ୍ଠ ବନ୍ଧୁ ଏଟା ମୁଁ କହିବି। ଘରୁ ଘରୁ ଆପଣ ବାହାରିକି ଯେତେବେଳେ ଯାଉଛନ୍ତି ଗପସପ କରିବା ପାଇଁ ଆଜ୍ଞା ଅନେକ ଲୋକ ମିଳିବେ, ସେମାନେ ସବୁ ପରିଚିତ ଆମର, ସେମାନେ ଆମର ଘନିଷ୍ଠ ବନ୍ଧୁ ନୁହନ୍ତି। ତାଙ୍କ ସାଙ୍ଗରେ ସମ୍ପର୍କ କେମିତି, ନା କେତେ ଖରା ହଉଛି, କେତେ ବର୍ଷା ହଉଛି, ପାଗଟା କୋଉ ଭଳିଆ ହେଇଛି, ଆଉ କୁଆଡେ ଚାଲିଲେ କଣ ଖବର, ତାଙ୍କ ସାଙ୍ଗରେ ସମ୍ପର୍କ ହଉଛି ଏଭଳିଆ। କିନ୍ତୁ ଘନିଷ୍ଠ ବନ୍ଧୁ ଯିଏ ଅସମୟରେ ଆମ କାମରେ ଆସେ, ଯିଏ ଅସମୟରେ ଆମର ଅସୁବିଧା, ଯିଏ ଅସମୟରେ ଆସିକି ସାଙ୍ଗେ ସାଙ୍ଗେ ଆମ ପାଖରେ ଠିଆ ହୁଏ, ସାଙ୍ଗେ ସାଙ୍ଗେ କିଛି ଗୋଟେ ଯଦି କିଛି ମାନେ କଣ ହେଇଛି ସାଙ୍ଗେ ସାଙ୍ଗେ ଫୋନ କରେ, ତ ସେମାନେ ହଉଛନ୍ତି ଘନିଷ୍ଠ ବନ୍ଧୁ।

0: ଘରୁ ମାନେ ଗପିବା ପାଇଁ ଆଜ୍ଞା ଦୁନିଆରେ ଅନେକ ଲୋକ ମିଳିବେ, ସେମାନେ ଆମର ଘନିଷ୍ଠ ବନ୍ଧୁ କେବେ ହେଇପାରିବେନି। ଘନିଷ୍ଠ ବନ୍ଧୁ ସେମାନେ ଯେଉଁମାନେ ଆମକୁ ବର୍ଷ ବର୍ଷ ଧରି ଜାଣିଛନ୍ତି, ଯେମିତିକି ମୋ ସ୍କୁଲ ସାଙ୍ଗ, ମୋ କଲେଜ ସାଙ୍ଗ, ସେମାନଙ୍କ ସାଙ୍ଗରେ ସମ୍ପର୍କ ଆଜି ବି ଭଲ ଅଛି। ଆଉ ସେମାନେ ହେଉଛନ୍ତି ମୋର ଘନିଷ୍ଠ ବନ୍ଧୁ, ଯେଉଁମାନେ ମୋତେ ଜାଣିଛନ୍ତି ଆଜି ବି ବର୍ଷ ବର୍ଷ ଧରି। ତ ସେଇଟା ହେଉଛି ଘନିଷ୍ଠ ବନ୍ଧୁର ପରିଚୟ। ଆଉ ଆଜ୍ଞା ପବିତ୍ର ବନ୍ଧୁ ମାନେ ଏମିତି ମାନେ ଯେମିତି ଆପଣ ଦେଖିବେ ଆମର ବାଦାମବାଡ଼ି ବସଷ୍ଟାଣ୍ଡ କି ବରମୁଣ୍ଡା ବସଷ୍ଟାଣ୍ଡରେ ଏମିତି ହବ, ଏମିତି ବହୁତ ଲୋକ ମିଳିବେ ଆଜ୍ଞା ଗପସପ୍ କରିବା ପାଇଁ, କିନ୍ତୁ ସେମାନେ ଆମର ଅସମୟରେ କୌଣସି କାମରେ ଆସିବେନି। ତେଣୁକରି ପରିଚିତ ବନ୍ଧୁ ବହୁତ ମିଳିବେ, କିନ୍ତୁ ଘନିଷ୍ଠ ବନ୍ଧୁ ବହୁତ କମ୍
1: ମିଳିବେ। ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ। ତ ବନ୍ଧୁ ଶୁଣୁଥିଲେ ଅବିନାଶ ଭାଇ କହୁଥିଲେ ପରିଚିତ ବନ୍ଧୁ ତ ଅନେକ ମିଳିବ ବାଟରେ ଘାଟରେ ଗଲାବେଳେ, ଯିଏ ବି ଆମକୁ ବାରମ୍ବାର ଦେଖୁଛନ୍ତି ବନ୍ଧୁତା ସ୍ଥାପନ ହେଉଛି, ଆମେ ବସ୍ରେ ଯାଉଛେ ଟ୍ରେନ୍ରେ ଯାଉଛେ, ଅନେକ ବନ୍ଧୁ ସ୍ଥାପନା ହୁଏ ବନ୍ଧୁତ୍ୱ। ତ ସେମାନେ ଅଳ୍ପ ଦିନ ପାଇଁ ଅଳ୍ପ ସମୟ ପାଇଁ ହୁଏତ ସହଯୋଗ କରିପାରନ୍ତି, ସହଯୋଗ ଅନେକ ସମୟରେ ମିଳିପାରେ, କିନ୍ତୁ ଘନିଷ୍ଠ ବନ୍ଧୁ ସବୁବେଳେ ପାଖରେ ଥାନ୍ତି, ସେ ଅତି ଆପଣାର ଥାନ୍ତି, ସବୁବେଳେ ସବୁ ସମୟରେ ସେ ଲୋଡ଼ା ହିଁ ପଡ଼ନ୍ତି ଆଉ ସହଯୋଗ ବି କରନ୍ତି। ପରବର୍ତ୍ତୀ କଲର୍ କିଏ ଅଛନ୍ତି ଦେଖିବା କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ଅଶୋକ ବାବୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ? ଅଶୋକ ଭାଇ କୁହନ୍ତୁ।
2: ବନ୍ଧୁ ନିଃସ୍ୱାର୍ଥପର ଘନିଷ୍ଠ ବନ୍ଧୁର ଆବଶ୍ୟକତା ରହିଛି।
1: ଆଜ୍ଞା,
2: ଅନେକ ଅନେକ ଶ୍ରୋତା ମାନେ ତ ଅନେକ କଥା କହିସାରିଲେଣି, ତେଣୁ ଆଉ ଗୁଡା ବ୍ୟାଖ୍ୟା କରିବାକୁ ମୁଁ ଅଧିକା ତର୍ବିତ ତର୍ପଣ କରିବାକୁ ଚାହୁଁନି। ମୁଁ ଏତିକି ଖାଲି ପଦେ ଦୁଇପଦ କହୁଛି, ପରିଚିତ ଲୋକ ତ ଅନେକ ରହିବେ,
1: ଆଜ୍ଞା,
2: କିନ୍ତୁ ନିଃସ୍ୱାର୍ଥପର ଘନିଷ୍ଠ ବନ୍ଧୁ ଯିଏ ନିଜର ସୁଖ ଦୁଃଖରେ ସାହାଯ୍ୟ କରୁଥିବେ, ନିଜକୁ ନିଃସ୍ୱାର୍ଥପର ଥିବେ, ସେଇଭଳିଆ ବନ୍ଧୁ ପାଇବା ଦୁର୍ଲଭ। ଆଉ ଯଦି ଭାଗ୍ୟରେ ଥିବ ସେଇଭଳି ବନ୍ଧୁ ମିଳନ୍ତି, ଆଉ ସେଇଭଳି ବନ୍ଧୁ ମିଳିଲେ ଆପଣ ଠିକ ରହିବ।
1: ଯା ହଉ, ଆମ ସହିତ ସାମିଲ ହେଇକି ସୁନ୍ଦର ମତାମତ ଦେଇଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅଶୋକ ବାବୁ, ରହୁଛି ଆଜ୍ଞା, ନମସ୍କାର,
2: ଧନ୍ୟବାଦ।
1: ଆଜ୍ଞା, ତ ବନ୍ଧୁ ଶୁଣୁଥିଲେ ଅଶୋକ ବାବୁ ସେଇ କଥା କହୁଥିଲେ, ଅନେକ ବନ୍ଧୁ ମିଳିବେ କିନ୍ତୁ ତା ଭିତରେ ଘନିଷ୍ଠ ବନ୍ଧୁଙ୍କୁ ସବୁବେଳେ ସାଇତି ରଖିବା ଉଚିତ ହେବ। ପରବର୍ତ୍ତୀ କଲର୍ କିଏ ଦେଖିବା, କୋଉଠୁ କହୁଛନ୍ତି, କିଏ କହୁଛନ୍ତି?
3: ଜୟଦେବ ଭାଇ ନମସ୍କାର, ମୁଁ ଧାମଦେବ ଦୃଷ୍ଟି ଜାଙ୍ଗିମାଳା କଟକରୁ
1: କହୁଛି। ଧାମଦେବ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କଣ କହିବେ, ଘନିଷ୍ଠ ବନ୍ଧୁ ନା ପରିଚିତ ବନ୍ଧୁ?
3: ଉଭୟ ଆବଶ୍ୟକ।
1: କୁହନ୍ତୁ କେମିତି?
3: ଦେଖନ୍ତୁ ଆପଣଙ୍କର ଏଇ ଏଫ୍ଏମ୍ ମାଧ୍ୟମରେ ଖାଲି କଟକ ନୁହଁ, ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ବହୁତ ପରିଚିତ ବନ୍ଧୁ ସୃଷ୍ଟି ହେଇପାରିଛନ୍ତି। ଯଦି କୌଣସି ଅସୁବିଧା ବଶତଃ ଯାଇକି ଆମେ କୌଣସି ଗୋଟେ ଜିଲ୍ଲାରେ ଯାଇକି ଯାଜପୁର ହଉ କି ଜଗତସିଂହପୁରରେ ପହଞ୍ଚିଲୁ, ସେଠି ଯୋଉମାନେ ଆମର ପରିଚିତ ବନ୍ଧୁମାନେ ଅଛନ୍ତି, ସେ ଯେତେବେଳେ ଜାଣିବେ ଯେ କଟକରୁ ଆମର ଜଣେ ବନ୍ଧୁ ଆସିଛନ୍ତି, କିଛି ଅସୁବିଧାରେ ପଡ଼ିଛନ୍ତି ବା ତାଙ୍କୁ ଦେଖା ସାକ୍ଷାତ କରିବାକୁ ଚାହୁଁଛନ୍ତି, ତାଙ୍କର ଯଦି ସେତିକି ଆନ୍ତରିକତା ଥିବ ସେ ନିଶ୍ଚିନ୍ତ ଭାବରେ ଆସିକି ଆମ ପାଖରେ ପହଞ୍ଚିବେ ଏବଂ ଆମ ସୁଖ ଦୁଃଖରେ ଟିକେ ସାମିଲ ହେଇପାରିବେ, ଆମକୁ କିଛି ସାହାଯ୍ୟ ବି କରିପାରିବେ। ଆଉ ରହିଲେ ଯୋଉ ଘନିଷ୍ଠ ବନ୍ଧୁ, ଘନିଷ୍ଠ ବନ୍ଧୁ ତ ଆମ ଜୀବନରେ ନିହାତି ଆବଶ୍ୟକ, ଆମେ ଯେହେତୁ ସମାଜରେ ବସବାସ କରୁଛେ ଏବଂ ଆମର ବିଭିନ୍ନ ପ୍ରକାର ସମସ୍ୟା ଅଛି, ବିଭିନ୍ନ ପର୍ବପର୍ବାଣି ବିବାହ ଉତ୍ସବ ଏମିତି ଅଛି, ସେମାନେ ଏଇସବୁ କାର୍ଯ୍ୟକ୍ରମରେ ହଉ ବା ଯୋଉଟାକି କହୁଛନ୍ତି ଶ୍ମଶାନ ହଉ ବା ଦୁଃଖ ସମୟରେ ହଉ, ସେମାନେ ଆସି ପହଞ୍ଚନ୍ତି, ସେମାନେ ହଉଛନ୍ତି ଘନିଷ୍ଠ ବନ୍ଧୁ। ଆଉ ମୋ ମତରେ ଘନିଷ୍ଠ ବନ୍ଧୁମାନଙ୍କ ଭିତରେ ସେତିକି ରହିବା ଦରକାର, ମାନେ ବିଶ୍ୱାସ ରହିବା ଦରକାର, ସେତିକି ତାଙ୍କର ମାନେ ଆମ ପ୍ରତି ଗୋଟେ ବିଶ୍ୱାସ ରହିବା ଦରକାର ଏବଂ ସେମାନେ ଆମକୁ ବୁଝିବା ଦରକାର, କେତେବେଳେ ବି କାହା ମାନେ ପ୍ରରୋଚନାରେ କାହା କଥାରେ ଆମେ ଭାସି ନ ଯାଇକି ଆମକୁ ଆମ ଉପରେ ଯୋଉ ବିଶ୍ୱାସ ରହିଛି ସେ ବିଶ୍ୱାସଟା ହିଁ ଆମ ଉପରେ ରହିବା ଦରକାର ତାଙ୍କର। ଯଦି ମନ ଭିତରେ ଥରେ ଅବିଶ୍ୱାସ ମନୋଭାବ ଆସିଗଲା ତାହେଲେ ସବୁକିଛି ସମ୍ପର୍କ ଟୁଟିଗଲା।
1: କୁହନ୍ତୁ ଭାଇ, ସମୟ କମ୍ ତ, ପ୍ରାୟୋଜିତ କାର୍ଯ୍ୟକ୍ରମ ଅଛି। ଭାଇ ଆମ ସହିତ ଯୋଡ଼ି ହେଇଥିବାରୁ, ସୁନ୍ଦର ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତ ବନ୍ଧୁ ଶୁଣୁଥିଲେ ବାମଦେବ ଭାଇ କହୁଥିଲେ ପରିଚିତ ବନ୍ଧୁ ଆମେ ରହିବ, ଆମେ ବିଭିନ୍ନ କ୍ଷେତ୍ରରେ ଯେତେବେଳେ ଆମେ କାମ କରୁଛେ ସେଇ କ୍ଷେତ୍ରରୁ ଆମର ଅନେକ ପରିଚିତ ସମ୍ପର୍କ ତିଆରି ହୋଇଥାଏ, ସେମାନେ ଦୂର ଦୂରାନ୍ତରେ ଥିଲେ ମଧ୍ୟ ଆବଶ୍ୟକ ସମୟରେ ନିଶ୍ଚିନ୍ତ କାମରେ ଲଗାନ୍ତି। ଆମେ ଯେତେବେଳେ କୌଣସି କାର୍ଯ୍ୟ ନେଇକି ସେଠି କୌଣସି ଅଞ୍ଚଳକୁ ଯାଇଥାଉ, କିଛି ଆବଶ୍ୟକ ଥାଏ, କିଛି ବୁଝିବାର ଥାଏ, କିଛି ସହଯୋଗ ଥାଏ, ଆମେ ଲୋଡ଼ିଲେ ମଧ୍ୟ ସେମାନେ ଦୂରରେ ଥାଇ ବି ଆମକୁ ସହଯୋଗ କରିଥାନ୍ତି। ଆଉ ଘନିଷ୍ଠ ବନ୍ଧୁ ସେ ହୁଅନ୍ତି ଯିଏ ସୁଖ ଦୁଃଖ ସବୁ ସମୟରେ ଆମ ପାଖରେ ଠିଆ ହୁଅନ୍ତି, ଉଚିତ ପରାମର୍ଶ ଦିଅନ୍ତି, ଉଚିତ ମାର୍ଗରେ ଆମକୁ ନିଅନ୍ତି, ଆମେ ଭୁଲ କରୁଥିଲେ ଆମକୁ ଚେତେଇ ଦିଅନ୍ତି, ସେହି ହେଉଛନ୍ତି ଘନିଷ୍ଠ ବନ୍ଧୁ। ତେଣୁ ସମାଜରେ ଉଭୟ ବନ୍ଧୁର ଆବଶ୍ୟକତା ରହିଛି, ଘନିଷ୍ଠ ଦରକାର, ସମ୍ପର୍କୀୟ ଦରକାର, ସମସ୍ତେ

ସାଥିରେ ରହିବା ଦରକାର। ତେବେ ସମସ୍ତଙ୍କୁ ହାତେ ମାପି ଚାଖଣ୍ଡି ଚାଲିଲା ଭଳି ସମସ୍ତଙ୍କ ସହିତ ମାପି ଚୁପି ଚାଲିଲେ ଆମେ ନିଶ୍ଚିତ ଭାବେ ଗୋଟେ ଭଲ ସମ୍ପର୍କ ଗଢ଼ିପାରିବା, ଗୋଟେ ସମ୍ପର୍କର ଦୁନିଆରେ ବଞ୍ଚିପାରିବା, ଆଉ ଭଲ ସମ୍ପର୍କ ମଧ୍ୟରେ ସାରା ଦୁନିଆକୁ ଭ୍ରାତୃତ୍ୱର ବନ୍ଧନରେ, ବନ୍ଧୁତ୍ୱର ବନ୍ଧନରେ ଆମେ ବାନ୍ଧି ଦେଇପାରିବା। ଆଜି ଯେଉଁମାନେ ଆମ ସହିତ ସାମିଲ ହେଲେ, ମତ ଦେଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। କାରଣ ଆମ ପାଖରେ ସମୟ ଆଜି ସୀମିତ ଥିଲା, ପ୍ରାୟୋଜିତ କାର୍ଯ୍ୟକ୍ରମ ରହିଛି, ପରବର୍ତ୍ତୀ ସମୟରେ ଆମେ ଏଇଠି ଶେଷ କରୁଛୁ ଆଜିର ଡାଏଲ ଇନ୍ ଲାଇଫ।

0: ହଁ ପିଲାମାନେ, ମୁଁ ଭାରତ ମସଲାର ଭରତ ମଉସା। ଆଜି ଭାରତ ମସଲା ସ୍କୁଲ ଟାଇମ୍ର ଆଉ ଏକ ନୂତନ ଅଧ୍ୟାୟରେ। ଆଜି ଅଧ୍ୟାୟର ଆରମ୍ଭରେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା ମହୋଦୟ କେଡ଼େ ସୁନ୍ଦର କଥାଟେ କହିଛନ୍ତି, ଆସ ମନ ଦେଇ ଶୁଣିବା।
1: ଯେତେ ଅଭିଭାବକ ଯିବା ଶ୍ରୋତା ଶୁଣୁଛନ୍ତି କାର୍ଯ୍ୟକ୍ରମକୁ, ପ୍ରଥମ ଯଦି ଗୁରୁ ଦେଖାଯାଏ ଗୋଟେ ପିଲାର, ସେ ହେଉଛନ୍ତି ମା। ବାପ ମା ହେଉଛନ୍ତି ପ୍ରଥମ ଗୁରୁ। ତା ସହିତ ପିଲାଙ୍କୁ ପ୍ରେସର କରନ୍ତୁ, ପିଲାର ରୁଚି ଅନୁସାରେ ଆପଣମାନେ ନିଷ୍ପତ୍ତି ନିଅନ୍ତୁ। ଆପଣ ଜବରଦସ୍ତି କୌଣସି ପ୍ରେସର ଦେବା ପିଲା ପ୍ରତି ଉଚିତ ନୁହେଁ। ତା ସହିତ ଆମେ ନିଶ୍ଚିତ ଭାବରେ ସଂକଳ୍ପ ନେବା କିଭଳି ଏଇ ଯୋଉ ଭାରତ ମସଲା ସ୍କୁଲ ଟାଇମ୍ ପ୍ରତି ଗୁରୁବାର ସକାଳ 9:30 ମୁଁ ଅଭିଭାବକ ତଥା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଜୀ ଗୁରୁମା ସମସ୍ତଙ୍କୁ ଅନୁରୋଧ କରିବି, ଆପଣମାନେ କାର୍ଯ୍ୟକ୍ରମକୁ ଶୁଣନ୍ତୁ, ତା ସହିତ ଆପଣ ମୂଲ୍ୟବାନ ମତାମତ ମଧ୍ୟ ଦିଅନ୍ତୁ।
0: ହଁ ଶୁଣିଲ ଟିପିଲେ, ଏଥର ଆମ ମାନେ ଲକ୍ଷ୍ମୀପ୍ରିୟା ରାଉତ ମହୋଦୟା ଆଜିର ଦିନରେ ତୁମମାନଙ୍କ ଲାଗି କେମିତିକା କଥା ରଖିଛନ୍ତି, ଆସ ଶୁଣିବା।
2: ଜୟ ଜଗନ୍ନାଥ। ଶୁଭ ସକାଳ ପିଲାମାନେ, ମୋର ପ୍ରିୟ ରେଡିଓ ଶ୍ରୋତା ମାନଙ୍କୁ ନମସ୍କାର ଜଣାଇବା ସହିତ ମୋର କୁନି କୁନି ପିଲାମାନଙ୍କୁ ସ୍ନେହାଶୀର୍ବାଦ ଜଣାଉଛି। ମୁଁ ଆପଣଙ୍କର ପ୍ରତି ସପ୍ତାହରେ ଆସୁଥିବା ଏବଂ ମୋର କିଛି କଥା କିଛି କାହାଣୀ କହୁଥିବା ସେଇ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ରାଉତ। ପିଲାମାନେ, ଆମେ ବହୁ ଦିନ ଧରି ଘରେ ରହିଯାଇଥିଲେ, ହଁ ନା ନାହିଁ? କିନ୍ତୁ ଏବେ ଆମର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟ ସବୁ ଖୋଲିଯାଇଛି, ହଁ ନା ନାହିଁ ପିଲାମାନେ? ଆଚ୍ଛା ପିଲାମାନେ, ବିଦ୍ୟାଳୟ ଯିବାକୁ ଏବେ ଭଲ ଲାଗୁଥିବ ନା ନା ଇଚ୍ଛା ହଉନି? ହଁ, ନିଶ୍ଚୟ ଟିକେ ପଛଘୁଞ୍ଚା ଦେଉଥିବ, କାରଣ ବହୁତ ଦିନ ଧରି ରହିଗଲଣି ତ ଘରେ, ତେଣୁ ଅଭ୍ୟାସରେ ପଡିଯାଇଛ ନା। ରେ ପିଲାମାନେ, ଆମେ ସ୍କୁଲକୁ ଯିବା, କାରଣ ସ୍କୁଲ ହିଁ ହଉଛି ଆମର ମନ୍ଦିର। ସେଇ ସ୍କୁଲକୁ ତୁମେମାନେ ଆସିବା ପୂର୍ବରୁ ଆମର ସରକାରଙ୍କର ଚିଠି ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟ ତୁମେମାନେ ଦେଖିଥିବ କେତେ ପରିଷ୍କାର କରାଯାଇଛି। ବିଦ୍ୟାଳୟରେ ଯେଉଁ ଘାସ ବୁଦା ଗଛ ଲତା ହେଇଥିଲା ତାକୁ କଟାଯାଇଛି, ଏବଂ ଆମର ଯେଉଁ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା, ଯେଉଁ ଟାଙ୍କି, ତାକୁ ସରକାରଙ୍କ ଚିଠି ଅନୁଯାୟୀ ତାକୁ ସମ୍ପୂର୍ଣ୍ଣ ନିଷ୍କାସନ କରାଯାଇ ତାକୁ ଫିନାଇଲ ପକାଯାଇ ସଫା ସୁତୁରା ରଖାଯାଇଛି। କ୍ଲାସ ରୁମ୍ର ଯେତିକ ଫ୍ୟାନ ଆଉ ଆମର ଇଲେକ୍ଟ୍ରିକ ଜିନିଷ ବୋର୍ଡ ସେସବୁ ମଧ୍ୟ ମରାମତି କରାଯାଇଛି। କାହିଁକି ଜାଣିଛ ପିଲାମାନେ? ତୁମେମାନେ ଆସିଲେ ଯେମିତି ପାଠ ପଢିବା ପାଇଁ ତୁମର କୌଣସି ପ୍ରକାର ଅସୁବିଧା ହେବ ନାହିଁ, ସେଥିପାଇଁ ସରକାରଙ୍କ ତରଫରୁ ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତୁମେମାନେ ଆସିବା ପୂର୍ବରୁ ସଫା ସୁତୁରା ରଖିଛନ୍ତି। ଠିକ ଯେପରି ମନ୍ଦିରକୁ ଗଲେ ଆମେ ଯେମିତି ସଫା ସୁତୁରା ମନ୍ଦିରର ପରିବେଶ ଦେଖୁ, ସେଠାରେ ମନ୍ଦିରରେ ଭଗବାନଙ୍କୁ ଦେଖୁ, ଠିକ ସେହିପରି ତମେମାନେ ହଉଛ ଆମର ଈଶ୍ୱର ସଦୃଶ। ତେଣୁ ତୁମେମାନେ ଯେତେବେଳେ ମନ୍ଦିରକୁ ଆସିବ, ମନ୍ଦିର ତ ନିଶ୍ଚୟ ସଫା ସୁତୁରା ହବ ନା, ତେଣୁ ସେଥିପାଇଁ ପରିଷ୍କାର କରାଯାଇଛି। ଖାଲି ସେତିକି ନୁହେଁ, ତୁମର ଦାୟିତ୍ୱ ଅଛି, କାରଣ ବର୍ଷା ଦିନ, ବର୍ଷା ଆସିଲେ ଜାଣିଛ ସବୁ ଜନ୍ତୁଜନ୍ତା ମାନେ ମଧ୍ୟ ବୁଲନ୍ତି, ତେଣୁ ସେଥିପ୍ରତି ତୁମେମାନେ ମଧ୍ୟ ଯତ୍ନଶୀଳ ହବ। ତେଣୁ ଯେଉଁଠି ବି ପାଣି ଦେଖୁଛ ସେଠି ଯଦି 4-5 ଦିନ ପାଣି ରହିଯାଏ ସେଥିରେ ମଶାମାନେ କଣ କରନ୍ତି, ଛୁଆ ଦିଅନ୍ତି। ତେଣୁ ସେଇ ସବୁରୁ ଦୂରେଇବା ପାଇଁ, ତମମାନେ ଭଲ ପାଠ ପଢିବା ପାଇଁ ସରକାରଙ୍କ ତରଫରୁ ଯାହା ବ୍ୟବସ୍ଥା କରାଯାଇଛି ସେସବୁ ବିଦ୍ୟାଳୟ ମାନଙ୍କରେ କରାଯାଇଛି। ଏବେ ନିଶ୍ଚୟ ତୁମକୁ ଭଲ ଲାଗୁଥିବ, କାରଣ ମଧ୍ୟାହ୍ନ ଭୋଜନରେ ମଧ୍ୟ ରୋଷେଇ ଘରର ସଫା ସୁତୁରା କରାଯାଇଛି, ଯେଉଁଥିରେ ତୁମେମାନେ ସବୁ ଖାଉଥିଲ ଟ୍ରେ ଗ୍ଲାସ ତାକୁ ମଧ୍ୟ ସଫା ସୁତୁରା କରାଯାଇଛି, କେତେକ ବିଦ୍ୟାଳୟରେ ରଙ୍ଗ ଦିଆଯାଇଛି, ତୁମମାନଙ୍କର ଯୋଉ ଖେଳ ଉପକରଣ ସବୁ ପ୍ରସ୍ତୁତ ହୋଇଛି, ଭାରି ମଜା ଲାଗୁଥିବ। କିନ୍ତୁ ମଜା ଲାଗିଲେ ବି ଆମର ପ୍ରଥମ କର୍ତ୍ତବ୍ୟ କଣ, ପାଠ ପଢିବା, କାରଣ ଆମେ ଜାଣିଛେ ଡ୍ୟୁଟି ଇଜ୍ ଗଡ୍, କର୍ତ୍ତବ୍ୟ ହିଁ ଭଗବାନ। ତମମାନଙ୍କର କର୍ତ୍ତବ୍ୟ ହେଲା ତୁମେମାନେ କେବଳ ପାଠ ପଢିବ, କିନ୍ତୁ ପାଠ ପଢିବ ଯେ ଯେଉଁଠି ପାଠ ପଢିବ କିପରି ନିଷ୍ଠାର ସହିତ ପଢିବ, ମୁଁ ଗତ ଏପିସୋଡରେ ତୁମକୁ କହିଥିଲି ଜଣେ ଭଲ ବିଦ୍ୟାର୍ଥୀ ହେବା ପାଇଁ କଣ କଣ ସବୁ ଲକ୍ଷଣ ଥିବା ଦରକାର। ତେଣୁ ଆମେ ଯିଏ ଯେଉଁ କାମ କରନ୍ତୁ, ତୁମେମାନେ ସବୁ ପାଠ ପଢିବା ସେଟା ତୁମର କର୍ମ, ତ ଯିଏ ଯେଉଁ ସ୍ଥାନରେ ରହିଛନ୍ତି ସେ କାର୍ଯ୍ୟକୁ ସଠିକ ଭାବରେ ଯଦି ଆମେ ସମ୍ପାଦନ କରିବା ତାହେଲେ ଭଗବାନ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ଏବଂ ଆମ

ଆପଣଙ୍କୁ ସୁଫଳ ପ୍ରଦାନ କରନ୍ତି। ଏହି ସମ୍ପର୍କରେ ମୁଁ ଗୋଟିଏ ଛୋଟିଆ କାହାଣୀ କହୁଛି, ଶୁଣନ୍ତୁ। ଥରେ ଦେବର୍ଷି ନାରଦ ଭଗବାନ ନାରାୟଣଙ୍କ ପାଖକୁ ଗଲେ। ତୁମେ ମାନେ ଜାଣିଛ ଦେବର୍ଷି ନାରଦ କଣ କହନ୍ତି ପିଲାମାନେ, ନାରାୟଣ ନାରାୟଣ ନାରାୟଣ। ସେ ସବୁବେଳେ ନାରାୟଣଙ୍କୁ ହିଁ ସ୍ମରଣ କରନ୍ତି। ଯେତେବେଳେ ନାରାୟଣଙ୍କ ପାଖକୁ ଆସିକି ପ୍ରଣାମ କଲେ, ନାରାୟଣ ତାଙ୍କୁ କହିଲେ, ତୁମର ଏଇ ଭକ୍ତିରେ ମୁଁ ବହୁତ ଖୁସି, ତମେ ହେଉଚ ମୋର ପ୍ରିୟ ଭକ୍ତ। ନାରଦଙ୍କ ମନରେ ଟିକେ ଗର୍ବ ଆସିଗଲା। ନାରଦ କହିଲେ, ପ୍ରଭୁ ମୁଁ ତାହେଲେ କଣ ଆପଣଙ୍କର ପ୍ରିୟ ଭକ୍ତ, ସବୁଠାରୁ ବଡ ଭକ୍ତ? ପିଲାମାନେ ତୁମେ ତ ଜାଣିଛ ନାରାୟଣ କାହାର ଗର୍ବ ସହନ୍ତି ନାହିଁ, ତାକୁ ସେଇଥିପାଇଁ ଗର୍ବ ଗଞ୍ଜନ ହରି ବୋଲି କହନ୍ତି। ତେଣୁ ନାରାୟଣ କହିଲେ, ନା ନା ତୁମେ ମୋର ପ୍ରିୟ ଭକ୍ତ ନୁହେଁ। ନାରଦ କହିଲେ, ତାହେଲେ କିଏ ତୁମର ପ୍ରିୟ ଭକ୍ତ? ନାରାୟଣ କହିଲେ, ଆସନ୍ତା କାଲି ମୁଁ ସେହି ମୋର ପ୍ରିୟ ଭକ୍ତକୁ ତୁମକୁ ଦେଖାଇଦେବି। ତା ପର ଦିନ ଦେବର୍ଷି ନାରଦ ଆଉ ପ୍ରଭୁ ନାରାୟଣ ଗୋଟେ ଗାଁକୁ ଗଲେ। ଗୋଟେ ଛୋଟିଆ ଚାଳ ଘରଟିଏ, ସେଇ ଚାଳ ଘରେ ଗୋଟେ କୃଷକଟି ଗୋଟେ ଖଟିଆ ଉପରେ ଶୋଇଥାଏ। ନାରାୟଣ ଆଉ ଦେବର୍ଷି ନାରଦ ତାଙ୍କୁ ଅପେକ୍ଷା କରି ରହିଲେ। ସେଇ କୃଷକଟି ଯେତେବେଳେ ବିଛଣାରୁ ଉଠିଲେ, ସେତେବେଳେ କହିଲେ, ହେ ପ୍ରଭୁ ନାରାୟଣ ଆଜିର ଦିନ ମଙ୍ଗଳମୟ ହେଉ, ଶୁଭଙ୍କର ହେଉ, ଏହା କହିକି ସେ ଉଠିଲେ। ତାପରେ ଉଠି ସାରିଲା ପରେ ନିଜର ନିତ୍ୟ କର୍ମ କଲେ। ସାରିଲା ପରେ ସେ ତାଙ୍କର ଯୋଉ ବଳଦକୁ ନେଇ ହଳ କରିବାକୁ ଗଲେ। ସେଠାରେ ହଳ କଲେ, ହଳ କରିସାରି ମଧ୍ୟାହ୍ନ ସମୟରେ ସେ ଘରକୁ ଆସିଲେ। ପୁଣି ତାଙ୍କର ବଳଦକୁ ପିଆଇଲେ, ଖୁଆଇଲେ, ଖୋଇ ସାରିଲା ପରେ ନିଜେ ଗାଧୁଆ ପାଧୁଆ କରି ପୁଣି ଯେତେବେଳେ ଖାଇବାକୁ ବସିଲେ, ପ୍ରଭୁ ନାରାୟଣଙ୍କୁ ସେ ଖାଦ୍ୟକୁ ସମର୍ପଣ କଲେ। ପ୍ରଭୁ ନାରାୟଣଙ୍କୁ ସ୍ମରଣ କରି ସେ ଖାଦ୍ୟ ଖାଇଲେ। ତାପରେ ଟିକେ ବିଶ୍ରାମ ନେଲେ। ପୁଣି ଅପରାହ୍ନ ସମୟରେ ବଳଦକୁ ନେଇକି ପୁଣି ଶସ୍ୟ କ୍ଷେତ୍ରକୁ ଗଲେ। ସନ୍ଧ୍ୟାରେ ଫେରିଲେ ଏବଂ ଫେରିଲା ପରେ ପୁଣି ଗୁହାଳରେ ସେଇ ବଳଦଙ୍କୁ ବାନ୍ଧି ତାଙ୍କୁ ଖୁଆ ପିଆ କାମ କରି ତାପରେ ରାତ୍ରରେ ଯେତେବେଳେ ଖାଇସାରି ବିଶ୍ରାମ କରିବାକୁ ଗଲେ, ସେତେବେଳେ ପ୍ରଭୁ ନାରାୟଣଙ୍କୁ କଣ କଲେ, ପ୍ରଣାମ କରି ଶୋଇଲେ। ପ୍ରଭୁ ଆଜିର ରାତି ମୋ ପାଇଁ ଶୁଭଙ୍କର ହେଉ, ନାରାୟଣ କହି ଶୋଇପଡିଲେ। ଏ କଥା ପ୍ରଭୁ ନାରାୟଣ ଆଉ ଦେବର୍ଷି ନାରଦ ସବୁ ଦେଖୁଥାନ୍ତି। ତାପରେ ସେମାନେ ଫେରି ଆସିଲେ। ଫେରି ଆସି ଦେବର୍ଷି ନାରଦ ନାରାୟଣଙ୍କୁ କଣ କହିଥିବେ? ନାରାୟଣଙ୍କୁ କହିଲେ, ପ୍ରଭୁ ମୁଁ ଦିନ ତମାମ ଆପଣଙ୍କୁ ନାରାୟଣ ନାରାୟଣ ନାରାୟଣ କହୁଛି, ମୁଁ କେମିତି ବଡ ଭକ୍ତ ହେଲିନି? ସେ ମାତ୍ର ତିନି ଥର କହିଛନ୍ତି, ମୁଁ ଗଣିଛି ଭଲ ଭାବରେ। କାରଣ ସକାଳେ କହିଛନ୍ତି, ମଧ୍ୟାହ୍ନରେ କହିଛନ୍ତି, ଆଉ ଶୋଇଲା ବେଳେ କହିଛନ୍ତି। ତାହେଲେ ସିଏ କେମିତି ବଡ ଭକ୍ତ ହେଇପାରିଲେ? ପ୍ରଭୁ ନାରାୟଣ କଣ କଲେ ଜାଣିଛ? ଦେବର୍ଷି ନାରଦଙ୍କୁ କହିଲେ, ଆଚ୍ଛା ହଉ ଠିକ ଅଛି, ଯେ ମତେ ଭାରି ଶୋଷ ଲାଗିଲାଣି, ଟିକେ ଭଲ ପାଣି ଟିକେ ଆଣିବ, ମୁଁ ପିଇ ସାରିଲେ ତୁମ ପ୍ରଶ୍ନର ଉତ୍ତର ଦେବି। ସେ ଯୋଉ ପାହାଡ ସେପଟେ ଯୋଉ ଝରଣା ଅଛି, ସେ ଝରଣାକୁ ଯିବ, ଆଉ ସେ ଝରଣାରୁ କଳସରେ ପାଣି ଆଣିକି ମତେ ଗୋଟେ ପାତ୍ରରେ ପାଣି ଆଣି ମତେ ଦେଲେ ମୁଁ ପିଇବି। ଦେବର୍ଷି ନାରଦ ପ୍ରଭୁଙ୍କର ଆଜ୍ଞା ତ ନିଶ୍ଚୟ ପାଳନ କରିବେ, କାରଣ ସିଏ ଭାବନ୍ତି ସେ ଜଣେ ବଡ ଭକ୍ତ। କହିଲେ, ହଉ ଆଜ୍ଞା। ତାପରେ ସେ ପାତ୍ର ନେଇକି ପାହାଡ ତଳକୁ ଗଲେ ଏବଂ ନଦୀରୁ କଣ କଲେ, ନଦୀ ଭିତରକୁ ଗଲେ। ସ୍ୱଚ୍ଛ ନିର୍ମଳ ଜଳ ଯେତେବେଳେ ସେ ପାତ୍ରରେ ଭରିଲେ, ସେତେବେଳେ ପ୍ରଭୁ ନାରାୟଣ କହି ସେ କଣ କଲେ, ପାହାଡ ଉପରକୁ ଚଢିଲେ ଏବଂ ପାହାଡରୁ ପୁଣି ଖସିଲେ। ଖସିଲା ପରେ ସେ କଣ କଲେ, ଯେତେବେଳେ ପ୍ରଭୁଙ୍କୁ ପାଣି ପିଇବାକୁ ଦେଲେ, ସେତେବେଳେ କହିଲେ, ନାରାୟଣ କହିକି ତାଙ୍କୁ ପାଣି ଦେଲେ। ଏହି ସମୟରେ ପ୍ରଭୁ ନାରାୟଣ କଣ କହିଲେ, ଟିକେ ହସିଦେଲେ। ହସିଦେଇ କହିଲେ, ଆଚ୍ଛା ଦେବର୍ଷି ନାରଦ, ଆପଣ ପାଣି ଆଣିବା ପରଠାରୁ ମତେ ଦବା ପର୍ଯ୍ୟନ୍ତ କେତେ ଥର ମତେ ସ୍ମରଣ କରିଛ? ନାରାୟଣଙ୍କ କଥା ଶୁଣି ନାରଦ ଟିକେ ସ୍ତମ୍ଭୀଭୂତ ହେଇଗଲେ ଏବଂ ମନେ ମନେ ଭାବିକି ଗଣିଲେ, କେତେ ଥର ମୁଁ କହିଛି? ସେ କହିଲେ, ମାତ୍ର ମୁଁ ଦୁଇ ଥର କହିଛି, କାରଣ ଯେତେବେଳେ ପାଣି ଆଣିଲି ଥରେ କହିଛି, ଆପଣଙ୍କୁ ଯେତେବେଳେ ଦେଲି ସେତେବେଳେ କହିଛି, ତାହେଲେ ଦୁଇ ଥର ମାତ୍ର କହିଛି। ତେଣୁ ନାରାୟଣ କହିଲେ, ତୁମେ ଏଇ କର୍ମ ଭିତରେ ମତେ ଦୁଇ ଥର ଡାକିଛ, କିନ୍ତୁ ସେ କୃଷକ ଦିନ ତମାମ କାମ କରି କଠିନ ପରିଶ୍ରମ କରି ସେ ମତେ ତିନି ଥର ଡାକିଛନ୍ତି। ତେବେ କୁହନ୍ତୁ, ତାହେଲେ ମତେ କିଏ ଅଧିକ ସମୟ ଡାକିଲେ, ଆଉ କିଏ ମୋର ପ୍ରିୟ ଭକ୍ତ ହେବେ? ନାରଦ ନାରାୟଣଙ୍କର ଏ କଥା ଶୁଣି ନିଜକୁ ଲଜ୍ଜିତ ମନେ କଲେ ଏବଂ ପ୍ରଭୁଙ୍କ ପାଦ ତଳେ ପଡି ନମସ୍କାର କରି କହିଲେ, ପ୍ରଭୁ ମୋର ଭୁଲ ହେଇଯାଇଛି, ମୋ ମନରେ ଯୋଉ ଗର୍ବ ଥିଲା, ଯୋଉ ଅହଂଭାବ ଥିଲା, ଆଜି ମୋର ତାହା ଦୂର ହେଇଯାଇଛି। ଏଠି ପିଲାମାନେ ମୋର କହିବାର ଉଦ୍ଦେଶ୍ୟ, ସେ ଜଣେ କୃଷକ, ସିଏ ତାର କର୍ମ ହେଲା ଚାଷ କରିବା, ସିଏ ତାର ଗୋରୁର ଯତ୍ନ ନେଲା, ଖାଦ୍ୟପେୟ ଖାଇବାକୁ ଦେଲା, ନିଜେ ନିଜର ନିତ୍ୟକର୍ମ ସାରିଲା, ତାପରେ ସେ କୃଷି କ୍ଷେତ୍ରକୁ ଗଲା ଏବଂ ସେଥିରେ ହଳ କରି ତାର ନିଷ୍ଠାର ସହିତ, ସେ ଏକାଗ୍ରତାର ସହିତ ସେ କାର୍ଯ୍ୟ କଲା, ତାପରେ ସେ ଭଗବାନଙ୍କୁ ଡାକିଲା। ତେଣୁ ଆମେ ଏଇଠି କହିବାର ଉଦ୍ଦେଶ୍ୟ ଯେ ଆମେ ଯେତେବେଳେ ପାଠ ପଢୁଛେ, ସେତେବେଳେ ନିଷ୍ଠାର ସହିତ, ଏକାଗ୍ରତାର ସହିତ, ମନ ଧ୍ୟାନ ଦେଇକି ଯଦି ଆମେ ସେ କାର୍ଯ୍ୟ କରିବା, ତାହେଲେ ଈଶ୍ୱର ପ୍ରଭୁ ନାରାୟଣ ମଧ୍ୟ ଆମ ଉପରେ ସନ୍ତୁଷ୍ଟ ହେବେ, ସେ ମଧ୍ୟ ଆଶୀର୍ବାଦର ବର୍ଷା ଝାଡ଼ିବେ, ସେ

0: ଆମକୁ ଭଲରେ ରଖିବେ ଆଉ କୁଶଳରେ ଆମର ଦିନ ଅତିବାହିତ ହେବ। ତେଣୁ ପିଲାମାନେ ଏଇ ଛୋଟିଆ ଗପରୁ ଆଜି ଆମେ ଜାଣିଲେ ଯେ ଆମେ ପାଠ ପଢିବା ସମୟରେ ଆମେ ଅନ୍ୟମନସ୍କ ହେବା ନାହିଁ କି ମନ ଭିତରେ ଚଞ୍ଚଳତା, ମନ ତ ଚଞ୍ଚଳ ଅସ୍ଥିର, ତାକୁ କଣ୍ଟ୍ରୋଲ କରିବା ପାଇଁ ସକାଳେ ସନ୍ଧ୍ୟାରେ ସମସ୍ତେ ପ୍ରାର୍ଥନା କରିବା। ଘରେ ଯେତେ ଗୁରୁଜନ ଅଛନ୍ତି, ବାପା ମା, ଜେଜେବାପା, ଜେଜେମା, ତାଙ୍କୁ ପ୍ରଣାମ କରିବା, ତାଙ୍କର ଆଶୀର୍ବାଦ ନେବା। ଏବଂ ମା ମାନଙ୍କ, ଅଭିଭାବକ ମାନଙ୍କୁ ମଧ୍ୟ ମୋର ଏତିକ ଅନୁରୋଧ, ଆପଣ ପିଲାମାନଙ୍କର ଯତ୍ନ ନିଅନ୍ତୁ। ପିଲାମାନେ ଯଦି ଘରେ ବଦମାସ ହଉଛନ୍ତି, କେତେକ ବାପା ମା ଟ୍ୟୁସନ ଦେଇ ଦଉଛନ୍ତି, ଆପଣ ନିଜେ ଆପଣଙ୍କ ପିଲାଙ୍କୁ ଦେଖନ୍ତୁ। ମୁଁ ମୋ ପିଲାଟା ଉପରେ ଯେତିକି ନଜର ରଖିବି, ଟ୍ୟୁସନ ସାର୍ଙ୍କ ସେତିକି ନଜର ରଖିବେ। ତେଣୁ ଆପଣଙ୍କୁ ସୁବିଧା ହେବା ପାଇଁ, ଆପଣ ଯେହେତୁ ଜଞ୍ଜାଳ ଭିତରେ ବୁଡି ରହୁଛନ୍ତି, ପିଲାଙ୍କୁ ଆଉ ସମୟ ଦେଇପାରୁନାହାନ୍ତି, ସେଥିପାଇଁ ଛାଡି ଦଉଛନ୍ତି ନା। ପିଲାଙ୍କୁ ମୁଁ ଗତ ଏପିସୋଡରେ କହିଥିଲି, ପିଲାଙ୍କୁ ସମୟ ଦିଅନ୍ତୁ, ଦେଖିବେ ଆମ ସଂସାର ହସି ଉଠିବ, ଆମ ସଂସାର ସୁନ୍ଦର ସଂସାର ହେଇଯିବ, ଆମ ପିଲାମାନଙ୍କ ଭିତରେ ଏତେ ସ୍ନେହ ମମତାରେ ଆମେ ଏମିତି ବାନ୍ଧି ହେଇଯିବା, ଆମ ଘର ହିଁ ସ୍ୱର୍ଗ ହେଇଯିବ। ଏତିକି ଆଜିର କଥା, ରହିଲି, ଧନ୍ୟବାଦ।
1: ଧନ୍ୟବାଦ ଦିଦି। ହଉ, ଏଥର ବିଭିନ୍ନ ବିଦ୍ୟାଳୟର ତୁମ ପରି ଛାତ୍ର ଛାତ୍ରୀ ମାନେ ଛୁଟି ପରେ ସ୍କୁଲ ଖୋଲିବାର ଅନୁଭୂତିକୁ ନେଇ ସେମାନଙ୍କ ମୁହଁରୁ କିଛି କଥା।
2: ନମସ୍କାର, ମୁଁ ସୁଦୀକ୍ଷା ପଣ୍ଡା। ମୁଁ କେଜି ସ୍କୁଲରେ ନ ଚାଲିଲେ ପଢେ। ଆମ ସ୍କୁଲ ଛୁଟି ଥିବା ପରେ ମୋ ଅଜା ଘର ଆଉ ମୁଁ ଗାଁକୁ ଯାଇଥିଲି। ଗାଁରେ ଡଲି ଖେଳିଲି, ବହୁତ ମଜା ଲାଗିଲା। ଖୋଲା ଛୁଟିଲେ ମୁଁ କଲାଙ୍କ ଯାଇଥିଲି। ରଜ ପରେ ସ୍କୁଲ ଖୋଲିଲା, ସ୍କୁଲ ଯିବା ପାଇଁ ଖୁସି ଥିଲି। ସେଇଠି ସାଙ୍ଗମାନଙ୍କ ସହିତ ଭେଟ ହେଲା। ଛୁଟି ଥିବା ପାଠ ମିସ୍କୁ ଦେଖେଇଲୁ, ସ୍କୁଲ ଯିକି ବହୁତ ମଜା ଲାଗିଲା। ଥ୍ୟାଙ୍କ ୟୁ।
3: ନମସ୍କାର, ମୁଁ ପୂର୍ବୀ ମହାପାତ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗତସିଂହପୁର, ପଞ୍ଚମ ଶ୍ରେଣୀରେ ପଢେ। ଛୁଟି ଖୋଲା ପରେ ସ୍କୁଲକୁ ଯିବାର ବଢିଆ ଖୁସି ଲାଗିଲା। ମୁଁ ମୋ ସାଙ୍ଗମାନଙ୍କ ସହିତ ଯିବା ପାଇଁ ବହୁତ ଖୁସି ଥିଲି। ମୋର ସାଙ୍ଗମାନଙ୍କ ସହିତ ଦେଖା ହେବାର ଓ ଗୁରୁଜୀ ମାନଙ୍କୁ ଦେଖିବା ପାଇଁ ବହୁତ ଖୁସି ଥିଲି। ମୋ ପ୍ରିୟ ସାଙ୍ଗ ପ୍ରଜ୍ଞା, ଗୋଟେ ମାସ ଧରି ମୁଁ ଥିଲି ଘରେ, ସେଥିପାଇଁ ମତେ ଭଲ ଲାଗୁନଥିଲା। ମୋ ପ୍ରିୟ ସାଙ୍ଗ ଦେଖା ହେବାରୁ ମତେ ଖୁସି ଲାଗିଲା। ମୁଁ ମୋର ସବୁ ସାଙ୍ଗ ଓ ଗୁରୁଜୀ ମାନଙ୍କ ସହିତ ଆଲୋଚନା କଲି ଛୁଟି ସମୟ କେମିତି ବିତିଲା। ରଜ ପର୍ବରେ ପିଠାପଣା ମାମା କଲେ, କୁଆଡେ ଯାଇଥିଲି, କେମିତି ରଜ କଲି, କେମିତି ନୂଆ ଡ୍ରେସ ପିନ୍ଧିଲି, କେମିତି ପିଠାପଣା ଖାଇଲି, କଥାବାର୍ତ୍ତା ହେଲୁ, ପ୍ରଥମ ସ୍କୁଲ ଖୋଲିଲୁ, ଏମିତି ମଜା ଲାଗୁଥିଲା।
4: ନମସ୍କାର, ମୋର ନାମ ସତ୍ୟବ୍ରତ ପଣ୍ଡା। ମୁଁ ସଇଁଦା ସରକାରୀ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଅଟେ। ଦୀର୍ଘ ଦୁଇ ମାସ ଧରି ଗ୍ରୀଷ୍ମ ଅବକାଶ ଛୁଟି ଚାଲିଥିଲା। ଏହି ଛୁଟି ମଧ୍ୟରେ ଆମେ ସାଙ୍ଗମାନେ ଦେଖାଇ ପାରୁନଥିଲୁ। ଗ୍ରୀଷ୍ମ ଅବକାଶ ଏହି ଛୁଟି ପରେ ମୁଁ ମୋ ସାଙ୍ଗମାନଙ୍କୁ ଦେଖି ବହୁତ ଆନନ୍ଦିତ ହେଲି। ମୋ ସାର୍ ମତେ ଯେଉଁ ଛୁଟି ପାଠ ଦେଇଥିଲେ ଛୁଟି ପୂର୍ବରୁ, ସେଇ ଛୁଟି ପାଠଟିକୁ ମୁଁ କରିଦେଇଥିଲି ଏବଂ ସାର୍ଙ୍କୁ ଦେଖାଇଥିଲି ମଧ୍ୟ। ସାର୍ ମତେ କହିଥିଲେ ସାବାସ ପଣ୍ଡା। ତାପରେ ଆମେ ସାଙ୍ଗମାନେ ମିଳିମିଶି ସମସ୍ତେ କଥା ହଉଥିଲୁ ଯେ କିଏ ଗ୍ରୀଷ୍ମ ଛୁଟିରେ କେଉଁଠିକି ବୁଲିବାକୁ ଯାଇଥିଲା।
5: ନମସ୍କାର, ମୋ ସ୍କୁଲ ନାଁ PM ଶ୍ରୀ ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇ ସ୍କୁଲ ଜଗତସିଂହପୁର। ମୋ ନାଁ ସୁସ୍ମିତା ପଣ୍ଡା, କ୍ଲାସ୍ 8। ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଖୋଲିବା ଦିନଟି ମୋ ପାଇଁ ବହୁତ ଖୁସିର ଦିନ ଥିଲା। ପ୍ରାୟ ସବୁ ପିଲାମାନଙ୍କ ପାଇଁ ଏଇଟା ବହୁତ ଖୁସିର ଦିନ। ଦେଢ ମାସର ଲମ୍ବା ଛୁଟି ପରେ ଆମେ ଯେତେବେଳେ ସ୍କୁଲ ବ୍ୟାଗ ଧରି ଆମ ଗେଟ୍ ପାଖରେ ପହଞ୍ଚିଲୁ, ଆମ ସ୍କୁଲର ମାନେ ଏତେ ସୁନ୍ଦର ରୂପ ଦେଖି ଆମ ମନ କୁଣ୍ଢି ମୋଟ ହୋଇଗଲା ପରି ଲାଗୁଥିଲା। ନୂଆ ପୋଷାକ, ନୂଆ ବହି ଖାତା, ନୂଆ କାଗଜ, ନୂଆ କ୍ଲାସ ଆଉ ସକାଳର ପ୍ରାର୍ଥନା ଘଣ୍ଟିର ଟଣ ଟଣ ଶବ୍ଦ ସବୁ ମିଶି ଆମ ଦେହରେ ଯେପରି ସିଂହରଣ ଖେଳାଇ ଦିଏ। ଦେଢ ମାସ ଧରି ଆମେ କେହି କାହାକୁ ଦେଖା କରିନଥିଲୁ। ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିବା ପରେ ଆମେ ବହୁତ ବନ୍ଧୁଙ୍କ ସାଙ୍ଗରେ ଦେଖା ହେଲୁ। ଆମ ନିଜର ଗ୍ରୀଷ୍ମ ଛୁଟି କିପରି କଟାଇଲୁ ତାକୁ ମଧ୍ୟ କହିଲୁ। ଏବେ ମଧ୍ୟ ନୂଆ ବହିର ପାଠପଢା ଆରମ୍ଭ ହୋଇଗଲାଣି। ଆମ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ବହୁତ ସୁନ୍ଦର ଭାବରେ ଆମକୁ ପାଠ ପଢାଇ ଦଉଛନ୍ତି। ଆମ CRCC ଯିଏ ଅଛନ୍ତି, ତାଙ୍କ ନାଁ ହଉଛି ଲକ୍ଷ୍ମୀପ୍ରିୟା ରାହୁଲ। ତାଙ୍କୁ ବହୁତ ବହୁତ ଧନ୍ୟବାଦ, ସେ ବହୁତ ବହୁତ ଶିକ୍ଷଣୀୟ କଥା ମଧ୍ୟ ଆମ ପାଖକୁ ପହଞ୍ଚାଇ ଦଉଛନ୍ତି।
1: ପିଲାମାନେ ମନେ ରଖା, ଆଜି ଅଧ୍ୟାୟର ପ୍ରଶ୍ନଟି ହେଲା, ଆମର CRCC ଲକ୍ଷ୍ମୀପ୍ରିୟା ଦିଦି

100.4 ଆକାଶବାଣୀ ଏଫଏମ୍ ରେନ୍ବୋକଡ ଦିଲ୍ ସେ ଦିଲ୍ ତକ୍ ଏବେ ସମୟ ହେଇଯାଇଛି ଆପଣମାନଙ୍କର ମାନେ ଆପଣମାନଙ୍କ ମନ ପସନ୍ଦ ଗୀତ ଶୁଣିବାର ସମୟ ରେନ୍ବୋ ଏସ୍ଏମ୍ଏସ୍ ର ରେନ୍ବୋ ଏସ୍ଏମ୍ଏସ୍ ମାନେ ଯୋଉଥିରେ ଏସ୍ଏମ୍ଏସ୍ କରିବେ ଆପଣ ଆପଣଙ୍କ ପସନ୍ଦର ଗୀତ ଶୁଣିବା ପାଇଁ ଆମକୁ ଜଣେଇବେ ଅନୁରୋଧ ତ ଅନୁରୋଧ ଜଣେଇବା ପାଇଁ ଆପଣ ମୋବାଇଲରେ ଟାଇପ୍ କରନ୍ତୁ FMRC ସ୍ପେସ୍ ଦିଅନ୍ତୁ ନିଜ ନାଁ ଲେଖନ୍ତୁ ଠିକଣା ଲେଖନ୍ତୁ ଆପଣ ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ପ୍ରଥମ ଧାଡ଼ି ଲେଖନ୍ତୁ ଆଉ ସେ ଗୀତଟି କେଉଁ ଫିଲ୍ମ ବା ଆଲବମ୍ର ତାହା ଲେଖି ଆମ ନିକଟକୁ ପଠାଇ ଦିଅନ୍ତୁ ଆମ ନମ୍ବର ହେଲା 09495963210 ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200 ଏ ଦୁଇଟି ନମ୍ବରରେ ପଠାଇ ଦିଅନ୍ତୁ ଆପଣଙ୍କର ଅନୁରୋଧ ଆଉ ଶୁଣୁଥାନ୍ତୁ ଆପଣଙ୍କ ମନ ପସନ୍ଦର ଗୀତ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ବନ୍ଧୁ, ଏହି ଗୀତଟି ଶୁଣିବା ପାଇଁ ଆମକୁ ଅନୁରୋଧ କରିଥିଲେ ମାମା ମିଶ୍ର ଭୁବନେଶ୍ୱରରୁ। ଆହୁରି ମଧ୍ୟ ଅନୁରୋଧ ଆସିଛି ଦାମୋଦର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 CDA କଟକରୁ, ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ, ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତିକୁଟୁର ବାବା ତିଲକ ନଗର ସେକ୍ଟର 12 CDA କଟକରୁ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଲର୍ ଦିଲ୍ ସେ ଦିଲ୍ ତକ୍ ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ଆମକୁ ଆଭାସ ସେନ୍, ରୋହିତ ସେନ୍, ଦୀପକ କୁମାର ଏ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ସୁନ୍ଦର ଗୀତଟି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଆଭାସ ସେନ୍, ରୋହିତ ସେନ୍, ଦୀପକ କୁମାର, ରାଜକୁମାର, ଭରଦ୍ୱାଜ, ବିମଲ ଏମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ତ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି ଆମେ ଆପଣଙ୍କ ନିକଟରେ ପହଞ୍ଚାଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟିକୁ

ಇದು ಸುಳಿಗೂ ಮುಂದೆ ಚಂಚಲಿ ಮೋನೀಶ್ ಶರ್ಮಾ ಅಲಿಸಾ ಅಪ್ಪ ತಮನ್ನಾ ರೆಡ್ಡಿ ಟಾಟಾ ಸ್ಟೀಲ್ ಪ್ಲಾಂಟ್. ଆହୁରି ମଧ୍ୟ ଅନୁରୋଧ ଆସିଛି ରମେଶ ଚନ୍ଦ୍ର ସାହୁ ଖୁମା ଭାପୁର ଢେଙ୍କାନାଳରୁ, ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର, ନିଶ୍ଚନ୍ତ କୋଇଲ କଟକରୁ, ପ୍ରେମଜୀ ଭାଇ ଭାରତୀୟ ସିଡିଏସ୍ ସେକ୍ଟର 7 ମର୍କତନଗର କଟକରୁ.

ଅନୁରୋଧର ମାତ୍ରା ବଢି ବଢି ଚାଲିଛି। ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ରୋହିତ ମେହେର ବୁଦାପାଲି ବିଜେପୁର ବରଗଡ଼ରୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ। ସେ ଗୀତଟିକୁ ଶୁଣିବାକୁ ମଧ୍ୟ ଚାହିଁଛନ୍ତି ଝାଡ଼ଖଣ୍ଡ ସୁପାଇ ସାଇ ଗାଁରୁ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା କୁମାରୀ ଦୀପାଲି କୁମାରୀ ଔର ଦେବେନ୍ଜୀ। ତ ଶୁଣେଇ ଦେଉଛୁ ଆପଣଙ୍କ ଆପଣଙ୍କ ପସନ୍ଦର ଗୀତ। ଆହୁରି ଗୋଟିଏ ମେସେଜ ମଧ୍ୟ ଆସିଛି ତେରେଗା ଭଟ୍ଟପଡ଼ା ଛତିଶଗଡ଼ରୁ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନିଖିଲେଶ ବର୍ମା ଶୁଣିବାକୁ ଚାହିଁଛନ୍ତି ଏହି ସୁନ୍ଦର ଗୀତଟି। ଶୁଣେଇ ଦେଉଛୁ ଆପଣଙ୍କ ଆପଣଙ୍କ ପସନ୍ଦର ଗୀତ।

କୁମାର ବାପି, ନିର୍ମଳ ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା, କନ୍ତୋଲ ଆଠଗଡ଼ କଟକରୁ ଆହୁରି ମଧ୍ୟ ଆସିଛି ମେସେଜ। ଲିଜାରାଣୀ, କଲ୍ୟାଣୀ, ରଶ୍ମି, ସୁରେଖା, ମାମି, ଲତା କଟୁଆ, ମଙ୍ଗଳ ବଜାର, ଜେମାଦେଇପୁର, ନୂଆପଟଣା, ତିଗିରିଆ କଟକରୁ, ନାରାୟଣ ପ୍ରଧାନ, ବି ବୁଗୁଡ଼ା, ବ୍ରହ୍ମପୁର ଗଞ୍ଜାମରୁ, ହାଲୁ ଭାଇ, ତପନ, ସେୟାନ ଆଠଗଡ଼ରୁ ଶୁଣିଛୁ ଆପଣଙ୍କ ପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲଙ୍କା ପେଣ୍ଠ କଟକରୁ ସୁନ୍ଦର ଗୀତଟି ଶୁଣେଇ ଦେଉଛୁ ଆପଣଙ୍କୁ ସେହି ଗୀତଟିକୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି କଳ୍ପନା ମହାନ୍ତି ସୋମ ପ୍ରକାଶ ଭରତଚନ୍ଦ୍ର ନାୟକ ସିଡିଏସ୍ ସେକ୍ଟର 6 କଟକରୁ ଆହୁରି ମଧ୍ୟ ଶାନ୍ତି ଅଶାନ୍ତି ଚନ୍ଦ୍ରକାନ୍ତି ପାର୍ବତୀ କୁଆଁରପାଳ କଟକରୁ ସେମାନେ ଡେଡିକେଟ୍ କରିଛନ୍ତି ମୁନା ଭାଇ ବାନ୍ଦେ ଭାଇ ବାସନ୍ତି ଭଉଣୀ ଏବଂ ସବୁ ଶ୍ରୋତାମାନଙ୍କୁ ସେ ଗୀତଟିକୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଲକ୍ଷ୍ମୀପ୍ରିୟା ରୋଜାଲିନ ଦିବ୍ୟଚନ୍ଦନ ବିଶ୍ୱରଞ୍ଜନ ବାସନ୍ତୀ ମହାପାତ୍ର ସ୍ୱରାଜ କଲୋନୀ ମଦନମୋହନ ନଗର ପଟିଆ ଭୁବନେଶ୍ୱର

0: ମନ ଦରଜକୁ ବନ୍ଧୁ ମାଲିସ ନାଏ ହେଲେ ଆପଣଙ୍କ ମନ ଦରଜ ପାଇଁ ଆମ ପାଖରେ ଅଛି ମଲମ ଅଛି ସେ ମଲମ ହେଲା ସଙ୍ଗୀତ ସେ ମଲମ ହେଲା ମିଠା ଗୀତ ସେ ଗୀତ ତ ଆପଣମାନଙ୍କ ପାଖରେ ପହଞ୍ଚି ଚାଲିଛୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋରେ ଦିଲ୍ ସେ ଦିଲ୍ ତକ୍ ଆପଣମାନଙ୍କ ଅନୁରୋଧରେ ଗୋଟିଏ ପରେ ଗୋଟିଏ ଗୀତ ଆପଣଙ୍କ ପାଖରେ ପହଞ୍ଚି ଚାଲିଛି ମୋ ପାଖରେ ବହୁତ ଗୁଡ଼ିଏ ମେସେଜ୍ ପହଞ୍ଚି ସମସ୍ତଙ୍କ ଗୀତ ଗୋଟି ଗୋଟି କରି ପ୍ଲେ କରିବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ଭବ ନୁହେଁ ତଥାପି ମୁଁ ସମସ୍ତଙ୍କୁ କାର୍ଯ୍ୟକ୍ରମରେ ସ୍ଥାନ ଦେବା ପାଇଁ ଚେଷ୍ଟା କରୁଛି ତ ଅନେକ ଗୀତ ବାଛି ବାଛି କରି ଗୀତ ଆପଣମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ଆଶା କରୁଛି ଆପଣମାନଙ୍କୁ ଗୀତ ଭଲ ଲାଗୁଥିବ ଅନେକଙ୍କ ଅନୁରୋଧର ଗୀତ ଆମେ ପହଞ୍ଚାଇ ପାରୁନୁ କିନ୍ତୁ ଯେଉଁ ଗୀତ ଆମ ପାଖରେ ଉପଲବ୍ଧ ଅଛି ବା ସାଙ୍ଗେ ସାଙ୍ଗେ ମିଳିପାରୁଛି ସେ ଗୀତ ହିଁ ଆମେ ଆପଣମାନଙ୍କ ପାଖରେ ପହଞ୍ଚୁଛୁ ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ଜଲିଲ ଖାନ ସିମରନ ସେ ଡେଡିକେଟ୍ କରିଛନ୍ତି ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ ବାସନ୍ତୀ ଖଟୁଆଙ୍କୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ ସେ ଗୀତଟିକୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ନରଗୋଡ଼ା ଛତିଶଗଡ଼ରୁ ମହାରାଜା କୀର୍ତ୍ତନ ପୁରୀ ଗୋସ୍ୱାମୀ ଲକ୍ଷ୍ମୀନ ଦେବୀ ଗୋସ୍ୱାମୀ ଯୋଗେଶ ପୁରୀ ଟ୍ୱିଙ୍କିଲ ଡିମ୍ପଲ ମିନାକୀ ନିଶା ତୁଳସୀ ଏବଂ ଦିଶା ଗୋସ୍ୱାମୀ ଆପଣ ସମସ୍ତଙ୍କ ପାଖରେ ପହଞ୍ଚାଇ ଦେଉଛୁ ଏ ଗୀତଟି
1: हमरा हाल का है
2: बताए दे
1: निकले थे हम हलवा खाने मुंह ही जल गया है का तुमका बताई अब का समझाई।

chorra.

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ରାଜେଶ ରିତିକା ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ ତ ସେଇ ଗୀତଟିକୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ମୁନା ପଣ୍ଡା କୋଟିଲ ଜଗତସିଂହପୁରରୁ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟି

ବନ୍ଧୁ ଗୋଟେ ପରେ ଗୋଟେ ମେସେଜ ପହଞ୍ଚି ଚାଲିଛି, ସମୟ ବି ସରି ସରି ଆସୁଛି, ଆପଣମାନଙ୍କର ମେସେଜ ବି ବଢି ବଢି ଚାଲୁଛି। ପରବର୍ତ୍ତୀ ମେସେଜଟି ଆସିଛି ଖୋର୍ଦ୍ଧାରୁ ସୁଦୂର ଷଡ଼ଙ୍ଗୀରୁ ପଠାଇଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ପ୍ରଦ୍ୟୁମ୍ନ ବେହେରା। ନମସ୍କାର ଯାଦେବ ଭାଇ, ଆଜିର କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି, ହେଲେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଭାଗ ନେଇପାରିଲିନି, ଦୁଃଖ ତ। କିଛି ଗଛ ଲଗାଉଥିଲି ଚାରିଆଡ଼େ, ଫୋନ୍ ଇନ୍ ଶୁଣିପାରିଲିନି। ହଉ, ଆଜି ଗୋଟେ ଭଲ ଗୀତ ଶୁଣେଇଦେବେ, ଠିକ୍ ଅଛି, ଶୁଣେଇ ଦେଉଛି ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

ସନ୍ତୋଷ ଭାଇ ମୋତେ ଗୋଟେ ମେସେଜ ଦେଇଥିଲେ, ଜୟଦେବ ଭାଇ ଶ୍ରୀ ରାଧେ ରାଧେ, ଅନେକ ଦିନର ପ୍ରତୀକ୍ଷା ପରେ ଆଜି ସକାଳେ ରେନ୍ବୋ ଅଗଣାକ ଆସିଥିବାରୁ ବହୁତ ଖୁସି। ଆଜି ସକାଳର ଅର୍ଘ୍ୟଥାଳିରେ ଆଲୋଚନା, ରୁକ୍ମିଣୀ ବିବାହ, ରାଧା ମୀରା ନିବିଡ଼ ପ୍ରେମ କାହାଣୀ ଶୁଣିବାକୁ ଲାଗିଲା, ଭଲ ଲାଗିଲା। ସନ୍ତୋଷ ବେହେରା କନ୍ତଲା ଆଠଗଡ଼ରୁ ମେସେଜ ଦେଇଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ସୁନ୍ଦର ମେସେଜ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଟୁକୁ ମିକି ଟିକି ଶିବାନୀ ଟୁକୁନା ମାଣିଆବନ୍ଧ ବଡମ୍ବା କଟକରୁ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ମଞ୍ଜୁବାଳା ପାତ୍ର, ଭକ୍ତି ପ୍ରସାଦ, ଅସରଳା ପିଚୁକୁଳି ଖୋର୍ଦ୍ଧାରୁ। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏହି ଗୀତଟି।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଦିବାକର ସେଠୀ ସେକ୍ଟର 6 ସିଡିଏ କଟକରୁ ସେ ଡେଡିକେଟ୍ କରିଛନ୍ତି ଗୀତକୁ ଉର୍ମିଳା ଭଉଣୀ କ୍ଷିତିଶ ଭାଇ ପ୍ରେମଜୀ ଭାଇ ସନ୍ଧ୍ୟା ବାପା ଏବଂ ତାଙ୍କ ମିସେସ୍ ପୁଅ ଏବଂ ଝିଅକୁ ଶୁଣିଦେଉଛୁ ଏବଂ ଏଠି ମୋର ସମସ୍ତ ଦୋକାନୀ ବନ୍ଧୁମାନଙ୍କୁ ସମସ୍ତଙ୍କ ପାଇଁ ଶୁଣିଦେଉଛୁ ଏ ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଇଶାନ୍ତ ମନ୍ତ୍ରୀ ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ କଟକରୁ ବିଜୟ କୁମାର ଦାସ ସସ୍ମିତା ଦାସ ମାମୁନି ପୂଜା ସୌରୀ ମହାସିଂହପୁର ବହୁଗ୍ରାମ ସାଲେପୁର କଟକରୁ ଜିତେନ୍ଦ୍ର ନିଆଳି ମାଧବ କଟକରୁ ଏବଂ ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନା ବାଙ୍କି କଲେଜ କଟକରୁ ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି

କାର୍ଯ୍ୟକ୍ରମର ଶେଷ ଗୀତ ଶୁଣିବାକୁ ଚାହିଁଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 CTA କଟକରୁ। ଜୟଦେବ ଭାଇ ନମସ୍କାର, ସବୁ ଷ୍ଟାଫ ମାନଙ୍କୁ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଂ। ଆଜିର ଟପିକ୍ ଥିଲା ପରିଚିତ ବନ୍ଧୁ ଆଉ ଘନିଷ୍ଠ ବନ୍ଧୁ କାହାକୁ କହିବା ଦରକାର। ଏହି ଟପିକ୍ରେ କଲ୍ କରିଥିବା ସମସ୍ତ ଶ୍ରୋତା ନିଜସ୍ୱ ଓପିନିୟନ୍ ଦେଲେ, ସମସ୍ତଙ୍କୁ ଧନ୍ୟବାଦ। ଏବେ ଶୁଣେଇ ଦିଅନ୍ତୁ ଆମ ପସନ୍ଦର ଗୀତ। ଠିକ୍ ଅଛି, ଶୁଣେଇ ଦେଉଛି ଆପଣଙ୍କ ପସନ୍ଦର ଏହି ଗୀତଟି। ଏଇଠି ଶେଷ କରୁଛୁ ଆଜିର ରେନ୍ବୋ SMS କାର୍ଯ୍ୟକ୍ରମ।

ହ୍ୟାଲୋ ଭାଇ, ନମସ୍କାର, ଗୁଡ୍ ମର୍ଣ୍ଣିଂ। ସମସ୍ତଙ୍କର ଦିନଟି ବହୁତ ଭଲରେ ଯାଉ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ତକ୍ରେ ଅଛି ଆପଣମାନଙ୍କ ସହିତ ସୁଜାତା। ସମୟ ବର୍ତ୍ତମାନ ଦିନ 11 ବାଜି ସାରିଛି। ଦିନ ସାରା ରହିବି, ଦିନ ସାରା ମିଠା ମିଠା କଥା ହେବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି। ହଁ ସାଥୀ, ଆପଣଙ୍କର ମିଠା ମିଠା ମତ ମଧ୍ୟ ମାଗିବି। ମୁଁ ଜାଣିଛି ସାଥୀ, ଆପଣମାନେ ବହୁତ ବ୍ୟସ୍ତ ହେଇଯିବେଣି ଏଇ ଯୋଉ ଖରା ଗରମ ତା ଭିତରେ, ଆପଣଙ୍କର ଯୋଉ କାର୍ଯ୍ୟ ବ୍ୟସ୍ତତା ଭିତରେ ଆପଣମାନେ ବହୁତ ମେଣ୍ଟାଲି ମାନେ ମାଇଣ୍ଡ ଜାମ୍ ହେଇଯାଉଥିବ। ସେଇଥିପାଇଁ ଆପଣଙ୍କ ମାଇଣ୍ଡକୁ ଫ୍ରେସ୍ କରିବା ପାଇଁ ସୁଜାତା ଅଛି ଆପଣମାନଙ୍କ ସହିତ। ବର୍ତ୍ତମାନ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାରର। ସାଥୀ, ଭାରତୀୟ ସିନେମା ଜଗତର ଏମିତି ଜଣେ ପ୍ରତିଭାଶାଳୀ, ସୁନ୍ଦରୀ ଏବଂ ସଫଳ ଅଭିନେତ୍ରୀ ଯାହାଙ୍କର ଅଭିନୟରେ ଆକର୍ଷଣୀୟ କଣ୍ଠସ୍ୱର ଏବଂ ସ୍ୱାଭାବିକ ଅଭିନୟଶୈଳୀ ତାଙ୍କୁ ବଲିଉଡ୍ର ଶୀର୍ଷ ନାୟିକାମାନଙ୍କ ମଧ୍ୟରେ ସ୍ଥାନ ଦେଇଛି। ହଁ ସାଥୀ, ସେ କେବଳ ଜଣେ ଅଭିନେତ୍ରୀ ନୁହନ୍ତି, ବରଂ ନିଜ ପରିଶ୍ରମ, ଆତ୍ମବିଶ୍ୱାସ ଏବଂ ସଂଘର୍ଷ ଦ୍ୱାରା ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି। ସାଥୀ, ଆପଣ ଭାବୁଥିବେ ସେ କିଏ? ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ରାନୀ ମୁଖାର୍ଜୀ। ରାନୀ ମୁଖାର୍ଜୀଙ୍କ ଜନ୍ମ 21 ମାର୍ଚ୍ଚ 1978 ମୁମ୍ବାଇଠାରେ ହୋଇଥିଲା। ତାଙ୍କ ପିତା ରାମ ମୁଖାର୍ଜୀ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧ୍ୟ ଥିଲେ। ତାଙ୍କ ମାତା କ୍ରିଷ୍ଣା ମୁଖାର୍ଜୀ ଜଣେ ପ୍ଲେ ବ୍ୟାକ୍ ଗାୟିକା। ତାଙ୍କ ଭାଇ ରାଜ ମୁଖାର୍ଜୀ ମଧ୍ୟ ଜଣେ ଚଳଚ୍ଚିତ୍ର ନିର୍ମାତା। ରାଣୀଙ୍କ ପରିବାର ଆରମ୍ଭରୁ ହିଁ ସିନେମା ଜଗତ ସହିତ ଜଡ଼ିତ ଥିବାରୁ ଛୋଟବେଳୁ ରାଣୀ ଅଭିନୟ ପ୍ରତି ବହୁତ ଆକର୍ଷିତ ଥିଲେ। ତେବେ ସାଥୀ, ତାଙ୍କ ବିଷୟରେ ତ ଆମେ ଢେର ସାରା ଆଗକୁ କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ମ୍ୟୁଜିକାଲ ବ୍ରେକ୍ର। ଶୁଣେଇ ଦେଉଛି ତାଙ୍କ ଅଭିନୀତ ଚଳଚ୍ଚିତ୍ରର ଏହି ସୁନ୍ଦର ଗୀତଟି। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ ସେ ଦଲ ତକ ସୁଜାତା ଅଛି ଆପଣମାନଙ୍କ ସହିତ ଚାଲିଛି କଳାକାର ହଁ ସାଥୀ ରାଣୀ ତାଙ୍କ ପ୍ରାଥମିକ ଶିକ୍ଷା ମୁମ୍ବାଇରେ ଏକ ବିଦ୍ୟାଳୟରୁ ହିଁ ସମାପ୍ତ କରିଥିଲେ ପଢ଼ାଶୁଣା ସହ ନୃତ୍ୟ ଓ ସଙ୍ଗୀତରେ ମଧ୍ୟ ଆଗ୍ରହୀ ଥିଲେ ରାଣୀ ସେ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ନେଇଥିଲେ ଛୋଟବେଳୁ ତାଙ୍କ ମଧ୍ୟରେ ଥିବା କଳା ପ୍ରତିଭା ସମସ୍ତଙ୍କୁ ଆକର୍ଷିତ କରୁଥିଲା

ରାଣୀ ମୁଖାର୍ଜୀ 1996 ରାଜ କେ ଆୟେଗି ଭାରତ ଚଳଚ୍ଚିତ୍ରରେ ମଧ୍ୟ ବଲିଉଡ଼ରେ ପ୍ରବେଶ କରିଥିଲେ। ଏହି ଚଳଚ୍ଚିତ୍ରରେ ବହୁତ ସଫଳ ନ ହେଲେ ମଧ୍ୟ ତାଙ୍କୁ ଅଭିନୟକୁ ଲୋକ ପ୍ରଶଂସା କରିଥିଲେ। ତାଙ୍କ ଜୀବନର ବଡ଼ ପରିବର୍ତ୍ତନ ଥିଲା 1998 ମୁକ୍ତିଲାଭ କରିଥିବା କୁଛ କୁଛ ହୋତାଇ ଚଳଚ୍ଚିତ୍ର ଦ୍ୱାରା। ଏହି ଚଳଚ୍ଚିତ୍ରରେ ସେ ଟିନା ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ ଏବଂ ଶ୍ରେଷ୍ଠ ଫିଲ୍ମ ସହ ଅଭିନେତ୍ରୀ ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଥିଲେ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର। ହଁ ସାଥୀ, ରାନୀ ମୁଖାର୍ଜୀ ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯେମିତିକି ସାଥିଆ, ହମ୍ ତୁମ୍, ବୀର ଚରା, ବ୍ଲାକ୍ ବଣ୍ଟି ଅର୍ ବବ୍ଲି, କଭି ଅଲବିଦା ନା କେହେନା, ମର୍ଦାନୀ। ଏମିତି ଅନେକ ଚଳଚ୍ଚିତ୍ରରେ ରାନୀ ତାଙ୍କର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

ହଁ ସାଥୀ, ବ୍ଲାକ୍ ଚଳଚ୍ଚିତ୍ରରେ ରାଣୀ ଜଣେ ଅନ୍ଧ ଏବଂ ଶ୍ରବଣ ଶକ୍ତିହୀନ ଝିଅର ଭୂମିକା ନେଇଥିଲେ, ଯାହା ତାଙ୍କ ଅଭିନୟ ଜୀବନର ସର୍ବଶ୍ରେଷ୍ଠ ମଧ୍ୟରୁ ଗୋଟିଏ। ଏହି ଫିଲ୍ମ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ଆଣିଦେଇଥିଲା। ମର୍ଦାନୀ ଚଳଚ୍ଚିତ୍ରରେ ରାଣୀ ଜଣେ ସାହସୀ ପୋଲିସ ଅଫିସରଙ୍କ ଭୂମିକା ନେଇଥିଲେ, ଯାହା ସେ ମହିଳା ସଶକ୍ତିକରଣର ଓ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମର ଏକ ଉଦାହରଣ ପ୍ରଦାନ କରିଥିଲେ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ୧୯୧୪ ମସିହାରେ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ ରାଣୀ ମୁଖାର୍ଜୀ ହଁ ସାଥୀ ରାଣୀ ମୁଖାର୍ଜୀ ତାଙ୍କ ଅଭିନୟ ପାଇଁ ଅନେକ ପୁରସ୍କାର ହାସଲ ମଧ୍ୟ କରିଛନ୍ତି ଅନେକ ଥର ଫିଲ୍ମଫେୟାର ଆୱାର୍ଡ ଜିତିଛନ୍ତି ତାଙ୍କର ଅଭିନୟ ଦକ୍ଷତା ପାଇଁ ସେ ଭାରତୀୟ ସିନେମା ଜଗତରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି ସାଥୀ ରାଣୀ କେବଳ ଜଣେ ଅଭିନେତ୍ରୀ ନୁହନ୍ତି ସେ ଜଣେ ସମାଜସେବୀ ମଧ୍ୟ ସେ ନାରୀ ଶିକ୍ଷା ଶିଶୁ କଲ୍ୟାଣ ଓ ମହିଳା ସୁରକ୍ଷା ଭଳି ବିଷୟରେ ସଚେତନତା ସୃଷ୍ଟି କରିଆସିଛନ୍ତି ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟ ସମାଜକୁ ଭଲ ବାର୍ତ୍ତା ଦେଇଥାଏ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ହଁ ସାଥୀ ରାନୀ ମୁଖାର୍ଜୀ ସରଳ ପରିଶ୍ରମୀ ଏବଂ ଆତ୍ମବିଶ୍ୱାସୀ ବ୍ୟକ୍ତିତ୍ୱର ଅଧିକାରିଣୀ ସବୁବେଳେ ନିଜ କାମକୁ ହିଁ ଗୁରୁତ୍ୱ ଦିଅନ୍ତି ଏବଂ ସଫଳତା ପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି ତାଙ୍କ ଜୀବନ ଆମକୁ ଶିଖାଏ ଯେ ନିଷ୍ଠା ପରିଶ୍ରମ ଓ ଧୈର୍ଯ୍ୟ ଦ୍ୱାରା ଜୀବନରେ ସଫଳତା ହାସଲ କରାଯାଇପାରେ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ସହ ଚାଲିଛି କଳାକାର ହଁ ସାଥୀ ରାନୀ ମୁଖାର୍ଜୀ ଭାରତୀୟ ସିନେମାର ଜଗତରେ ଜଣେ ଅମୂଲ୍ୟ ରତ୍ନ ତାଙ୍କର ଅଭିନୟ ସଂଘର୍ଷ ଏବଂ ସଫଳତା ତାଙ୍କୁ ଏକ ଅଦ୍ୱିତୀୟ ସ୍ଥାନ ପ୍ରଦାନ କରିଛି ସେ ପ୍ରମାଣ କରିଛନ୍ତି ଯେ ପ୍ରତିଭା ଏବଂ ପରିଶ୍ରମ ଦ୍ୱାରା ଜଣେ ମଣିଷ ନିଜ ସ୍ୱପ୍ନକୁ ସାକାର କରିପାରେ ତେଣୁ ରାନୀ ମୁଖାର୍ଜୀ କେବଳ ଜଣେ ଅଭିନେତ୍ରୀ ନୁହନ୍ତି ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାର ପ୍ରତୀକ

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଥି କୁହନ୍ତି ନା ୱାର୍ଲଡ ଇଜ୍ ଗୋଲ୍ଡ ମାନେ ପୁରୁଣା ସବୁବେଳେ ନୂଆ ନୂଆ ଲାଗେ ଶୁଣି ଦେଉଛି ଆପଣଙ୍କୁ ସେଇ ଏଭରଗ୍ରିନ୍ ସଙ୍ଗ ୱାର୍ଲଡ ସଙ୍ଗ ଶୁଣି ଦେଉଛି ବ୍ୟାକ୍ ଟୁ ବ୍ୟାକ୍ ଏଞ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ତକ୍ ସମୟ ବର୍ତ୍ତମାନ ଦିନ 12 ବାଜି ସାରିଛି। ମୁଁ ଜାଣିଛି ଆପଣମାନେ ବହୁତ ବ୍ୟସ୍ତ ଥିବେ, ସମୟ ବି କାହାକୁ ଅପେକ୍ଷା କରେ, ସମୟ ତା ବାଟରେ ଗଡ଼ି ଚାଲେ, ଖାଲି ତା ସହିତ ଆମକୁ ତାଳ ଦେଇକରି ଯିବାକୁ ହିଁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ହଁ ସାଥୀ, ଆମେ ଢେର ସାରା କିଛି ମିଠା ମିଠା କଥା ହେବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି। ସୁଜାତା ଅଛି।

ଆପଣ ମାନଙ୍କ ସହିତ, ସେଇଥିପାଇଁ ମିଠା ମିଠା କଥା ହବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି। ସାଥି, ଆମର ମାନେ ଆମ ଜୀବନରେ କାହା ସହିତ ବା ପ୍ରେମ ହୋଇନଥାଏ, କାହା ସହିତ ବି ପ୍ରେମ ହୋଇଥାଏ, କାରଣ ପ୍ରେମ ଗୋଟେ ଜୀବନର ପାର୍ଟ, ମାନେ ଲାଇଫର ଗୋଟେ ପାର୍ଟ। ଆମ ଜୀବନର ଏକ ଅମୂଲ୍ୟ ଅନୁଭୂତି ହେଉଛି ପ୍ରେମ। ଏହା କେବଳ ଦୁଇଟି ହୃଦୟର ମିଳନ ନୁହେଁ ସାଥି, ବରଂ ଦୁଇଟି ଆତ୍ମାର ଏକ ପବିତ୍ର ବନ୍ଧନ। ଯେମିତିକି ସତ୍ୟ, ନିଷ୍କାମ ଏବଂ ଚିରସ୍ଥାୟୀ ପ୍ରେମକୁ ହିଁ ଶାଶ୍ୱତ ପ୍ରେମ କୁହାଯାଏ। ହଁ ସାଥି, ସମୟର ପରିବର୍ତ୍ତନ, ଦୂରତା, ଦୁଃଖ ସୁଖ କିମ୍ବା ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟ ଯେଉଁ ପ୍ରେମକୁ ଦୁର୍ବଳ କରିପାରେନି। ସେହି ହେଉଛି ଶାଶ୍ୱତ ପ୍ରେମର ପ୍ରକୃତ ଉଦାହରଣ। ତେବେ ସାଥି, ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ମ୍ୟୁଜିକାଲ ବ୍ରେକ୍ର। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକା ସୋ ଚାଲିଛି କିଛି କଥା କିଛି ଗୀତ ହଁ ସାଧି ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରେମର ଆବଶ୍ୟକତା ଅନୁଭବ କରିଥାଏ ଯେମିତିକି ମା'ର ସ୍ନେହ ବାପାଙ୍କର ମମତା ଭାଇ ଭଉଣୀଙ୍କର ସମ୍ପର୍କ ବନ୍ଧୁତ୍ୱ ଏବଂ ଦାମ୍ପତ୍ୟ ଜୀବନରେ ପ୍ରେମ ସବୁ ମିଶି ଜୀବନକୁ ସୁନ୍ଦର କରିଥାଏ ନା କିନ୍ତୁ ଏହି ସମସ୍ତ ପ୍ରେମ ମଧ୍ୟରୁ ଯେଉଁ ପ୍ରେମ ସ୍ୱାର୍ଥହୀନ ତ୍ୟାଗମୟ ଓ ବିଶ୍ୱାସର ଭିତ୍ତି ଉପରେ ପ୍ରତିଷ୍ଠିତ ତାହା ହିଁ ଶାଶ୍ୱତ ପ୍ରେମ ନା କ'ଣ କହୁଛନ୍ତି ସାଥି ପ୍ରେମ ବିନା ମଣିଷ ବଞ୍ଚିବା କଷ୍ଟକର ହୋଇପଡ଼େ ତେଣୁ କେବଳ ମଣିଷଙ୍କ ସହିତ ନୁହେଁ ଆମର କାହା ସହିତ ବି ପ୍ରେମ ହୋଇପାରେ ଗୋଟେ ଗଛ ସହିତ ହେଉ କି ଗୋଟେ ବହି ସହିତ ହେଉ ଆମର କୌଣସି ବସ୍ତୁ ସହିତ ହେଉ କି କୌଣସି ମଣିଷଙ୍କ ସହିତ ହେଉ କି କିଛି ବି ରିଲେସନଶିପ୍ରେ ହେଉ ଆମର କାହା ସହିତ ନା କାହା ସହିତ ପ୍ରେମ ହୋଇଯାଇଥାଏ

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ଶାଶ୍ୱତ ପ୍ରେମ କେବଳ ଦୁଇ ଜଣ ମଣିଷଙ୍କ ମଧ୍ୟରେ ସୀମିତ ନୁହେଁ ଶାଶ୍ୱତ ପ୍ରେମ କାହା ସହିତ ବି ହେଇପାରେ ଯେମିତିକି ମାତୃଭୂମି ପ୍ରତି ଥିବା ପ୍ରେମ ମଧ୍ୟ ଶାଶ୍ୱତ ପ୍ରେମର ଏକ ଅନନ୍ୟ ରୂପ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ଶହୀଦମାନଙ୍କର ଏହା ଏକ ଜ୍ୱଳନ୍ତ ଉଦାହରଣ ସେମାନଙ୍କର ଦେଶପ୍ରେମ କେବଳ କଥାରେ ନୁହେଁ କାର୍ଯ୍ୟରେ ମଧ୍ୟ ପ୍ରକାଶ ପାଇଥାଏ ମାତୃଭୂମି ପ୍ରତି ସେମାନଙ୍କର ଭଲ ପାଇବା ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ

ଜଣେ ମାର ସନ୍ତାନ ପ୍ରତି ମଧ୍ୟ ଶାଶ୍ୱତ ପ୍ରେମ ରହିଥାଏ। ଜଣେ ମା ନିଜ ସନ୍ତାନର ସୁଖ ପାଇଁ ସମସ୍ତ କଷ୍ଟକୁ ହସି ହସି ସହି ନେଇଥାଏ। ତାଙ୍କର ସ୍ନେହ ଓ ତ୍ୟାଗର କୌଣସି ତୁଳନା ନଥାଏ। ସତରେ ମାର ସେହି ଭଲ ପାଇବା କେବେ କମିଯାଏ ନାହିଁ। ସେହି ପ୍ରେମ ଜୀବନସାରା ସନ୍ତାନକୁ ଆଶୀର୍ବାଦ ଓ ପ୍ରେରଣା ଦେଇଥାଏ। ତେବେ ସାଥୀ, ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହବ, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ସୁନ୍ଦର ଗୀତର। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ପ୍ରକୃତ ପ୍ରେମର ଅର୍ଥ ହେଉଛି ଅନ୍ୟକୁ ଖୁସି ଦେବା ତାଙ୍କର ଭାବନାକୁ ସମ୍ମାନ କରିବା ଓ ତାଙ୍କର ସଫଳତାରେ ଆନନ୍ଦ ଅନୁଭବ କରିବା ଯେଉଁଠାରେ ଅହଙ୍କାର ଈର୍ଷା ଓ ସ୍ୱାର୍ଥ ରହିଥାଏ ସେଠାରେ ପ୍ରେମର ସ୍ଥାନ ନଥାଏ ତେଣୁ ଶାଶ୍ୱତ ପ୍ରେମକୁ ବଞ୍ଚାଇ ରଖିବା ପାଇଁ ପରସ୍ପର ମଧ୍ୟରେ ସତ୍ୟତା ସହନଶୀଳତା ଓ କ୍ଷମାର ଭାବନା ରହିବା ଆବଶ୍ୟକ ସେହି ଶାଶ୍ୱତ ପ୍ରେମ ଆମର କେତେବେଳେ କାହା ସହିତ ହେଇଯାଇଥାଏ ଯେମିତିକି ପ୍ରେମ କେତେବେଳେ ସାଥୀ ଶୁଣେଇ ଦେଉଛି ଏହି ସୁନ୍ଦର ଗୀତଟି ଏଞ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ହଁ ସତୀ, ଶାଶ୍ୱତ ପ୍ରେମ ହେଉଛି ଏକ ପବିତ୍ର ଓ ଚିରନ୍ତନ ଅନୁଭୂତି, ଯାହା କେବେ ବି ଶେଷ ହୁଏନି, ଯାହା ସମୟର ଦୂରତା ଓ ପରିସ୍ଥିତିର ସୀମାକୁ ଅତିକ୍ରମ କରି ମଣିଷର ହୃଦୟରେ ସଦା ଜୀବନ୍ତ ରହିଥାଏ। ସାଥୀ, ତ୍ୟାଗ, ବିଶ୍ୱାସ, ସମର୍ପଣ ଓ ନିଷ୍କାମ ଭାବନା ହିଁ ଶାଶ୍ୱତ ପ୍ରେମର ପ୍ରକୃତ ପରିଚୟ। ଯେଉଁ ହୃଦୟରେ ସତ୍ୟ ଓ ପ୍ରେମ ବାସ କରେ, ସେ ହୃଦୟ ସଦା ସୁନ୍ଦର, ପବିତ୍ର ଆଉ ଆନନ୍ଦମୟ ରହିଥାଏ। ତେଣୁ ଆମେ ସମସ୍ତେ ପ୍ରେମର ମହତ୍ତ୍ୱକୁ ବୁଝି ନିଜ ଜୀବନରେ ଶାଶ୍ୱତ ପ୍ରେମର ଆଲୋକ ପ୍ରସାରିତ କରିବା ନିହାତି ଦରକାର।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ଦିନ ଗୋଟାଏ 10 ବାଜିସାରିଛି। ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ। ହଁ ସାଥୀ, ଆଜି ଚର୍ଚ୍ଚାରେ ଆମେ ଢେର ସାରା ମିଠା ମିଠା ଗୀତ ଶୁଣେଇବା, ମିଠା ମିଠା କଥା ମଧ୍ୟ ହେବା, ଆପଣଙ୍କର ସାଥୀ ମିଠା ମିଠା ମତ ମଧ୍ୟ ମାଗିବି। ସାଥୀ, ସମୟ ଆମ ଜୀବନର ସବୁଠାରୁ ଅମୂଲ୍ୟ ସମ୍ପଦ। ହରାଇଥିବା ଧନ ପୁଣି ଥରେ ଫେରିଆସେ, କିନ୍ତୁ ହରାଇଥିବା ସମୟ କେବେ ଫେରିଆସେନି। ତେଣୁ ଆମେ ଯେଉଁ ସମୟ ନିଜ ଲୋକଙ୍କ ସହ ବିତାଉଛେ, ସେହି ସମୟ ଜୀବନର ସବୁଠାରୁ ମୂଲ୍ୟବାନ ମୁହୂର୍ତ୍ତ ହୋଇ ରହିଯାଏ ନା। ସେହି ସମୟ ନିଜ ଲୋକଙ୍କୁ ଦେବା କେତେ ଜରୁରୀ, ଆପଣ ଭାବୁଥିବେ ମୁଁ ଏକଥା କାହିଁକି କହୁଛି। ସାଥୀ, ଆଜି ଚର୍ଚ୍ଚାର ଟପିକ୍ ହେଉଛି ଆମ ନିଜ ଲୋକଙ୍କୁ ଆମେ ସମୟ ଦେବା କେତେ ଜରୁରୀ। ଆମେ ସବୁବେଳେ କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜକୁ ସମୟ ଦେବା ଭୁଲିଯାଉ, କାମରେ ସମୟ ଦେଇଥାଉ, ନିଜ ଲୋକଙ୍କୁ ସମୟ ମଧ୍ୟ ଦେଇନଥାଉ।

ପରି ଆମେ ଆମର ନିଜ ଲୋକଙ୍କୁ ସମୟ ଦେବା କେତେ ଜରୁରୀ। ସାଥୀ ଆମକୁ ଏସଏମଏସ୍ କରିବା ପାଇଁ ଆପଣଙ୍କର ମତ ପଠାଇବା ପାଇଁ ନମ୍ବରଟି ହେଉଛି ଏସଏମଏସ୍ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। ତେବେ ସାଥୀ ଡେରି କାହିଁ କରୁଛନ୍ତି, ଫଟାଫଟ ଏସଏମଏସ୍ କରିଦିଅନ୍ତୁ। ଏସଏମଏସ୍ କରିବା ପାଇଁ ଏସଏମଏସ୍ ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ ନିଜର ମତ ସହିତ, ଦେନ୍ ଟିକେ ସ୍ପେସ୍ ଦେଇ ନିଜର ନାଁ ଗାଁ ଠିକଣା ଲେଖିବାକୁ ଜମା ବି ଭୁଲନ୍ତୁ ନାହିଁ। ଶୁଣେଇ ଦେଇଛି ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି ଆଜି ଚର୍ଚ୍ଚାରେ ହଁ ସାଥୀ ପରିବାର ହେଉଛି ଆମ ମଣିଷ ଜୀବନର ପ୍ରଥମ ବିଦ୍ୟାଳୟ ଯେମିତିକି ମା ବାପାଙ୍କର ସ୍ନେହ ତ୍ୟାଗ ଭାଇ ଭଉଣୀଙ୍କର ଭଲ ପାଇବା ପରିବାରର ଆଦର ମଣିଷକୁ ଜୀବନରେ ଆଗକୁ ବଢ଼ିବାର ଶକ୍ତି ଦେଇଥାଏ ସେଇଥିପାଇଁ ଯଦି ଆମେ ଟିକେ ଆମର ନିଜର ସମୟ କାଢ଼ି ଆମ ନିଜ ଲୋକମାନଙ୍କୁ ସମୟ ଦେବା ତାହେଲେ ଆମର ହସଖୁସିର ଜୀବନ ଆହୁରି ସୁନ୍ଦର ହୋଇଯିବ ତେବେ ସାଥୀ କ'ଣ ରହିଛି ଆପଣଙ୍କର ମତାମତ ନିଶ୍ଚିନ୍ତ ଜଣାଇବେ ୟା ଭିତରେ ଜଣେ ଶ୍ରୋତାଙ୍କର ମେସେଜ୍ଟି ଆସି ପହଞ୍ଚି ଯାଇଛି ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ସୁଜାତା ଆପଣଙ୍କ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଲେଖିଛନ୍ତି ନିଜ ଲୋକଙ୍କୁ ସମୟ ଦେବା ଜୀବନର ବହୁତ ଜରୁରୀ ପରିବାର ଓ ନିକଟତମ ଲୋକମାନେ ଆମ ସୁଖ ଦୁଃଖର ସାଥୀ ହୋଇଥାନ୍ତି ସେମାନଙ୍କ ସହ ସମୟ କାଟିଲେ ସମ୍ପର୍କ ଆହୁରି ମଜବୁତ ହୁଏ ଏହା ଭଲ ପାଇବା ବିଶ୍ୱାସ ଓ ବୁଝାମଣାକୁ ବଢ଼ାଏ ବ୍ୟସ୍ତ ଜୀବନରେ ମଧ୍ୟ ନିଜ ଲୋକଙ୍କ ପାଇଁ ସମୟ ବାହାର କରିବା ଆମ କର୍ତ୍ତବ୍ୟ ସେମାନଙ୍କ ସହ ରହିଲେ ମନକୁ ଶାନ୍ତି ଓ ଖୁସି ମିଳିଥାଏ ମେସେଜ୍ଟି କରିଛନ୍ତି ପ୍ରତିମା ହରିପୁରରୁ ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ସାଥୀ କ'ଣ ରହିଛି ଆପଣଙ୍କର ମତାମତ ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ ନିଜ ଲୋକଙ୍କୁ ସମୟ ଦେବା କେତେ ଜରୁରୀ ଆମକୁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210 ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200 ଆଉଥିରେ କହି ରଖୁଛି 8895254200 ତେବେ ସାଥୀ ଡେରି କାହିଁ କରୁଛନ୍ତି ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ ଏଞ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ହଁ ସାଧି, ନିଜ ଲୋକଙ୍କ ସହ ସମୟ ବିତାଇଲେ ଆମକୁ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ଯେତେବେଳେ ଆମେ ଦୁଃଖରେ ଥାଉ କିମ୍ବା ଆମେ ଚିନ୍ତାରେ ଥାଉ, କିଛି ସମସ୍ୟାରେ ଥାଉ, ଯଦି ଆମେ ନିଜ ଲୋକଙ୍କ ସହିତ ଆମେ ଏ ବିଷୟରେ ଡିସ୍କସନ୍ କରିଥାଉ, ତେବେ ଏହାର କୌଣସି ନା କୌଣସି ଗୋଟେ ସଲ୍ୟୁସନ୍ ମିଳିଯାଇଥାଏ। ତେବେ ସାଥି, ଆମକୁ ନିଜ ଲୋକଙ୍କୁ ସମୟ ଦେବା ନିହାତି ଦରକାର, କାରଣ ଆମର ସୁବିଧା ଅସୁବିଧା ସମୟରେ ସେ ହିଁ ଆମ ପାଖରେ ଛିଡ଼ା ହୋଇଥାନ୍ତି। ତେବେ ସାଥି, ୟା ଭିତରେ ଆସି ଆମ ପାଖରେ ଜଣେ ଶ୍ରୋତାଙ୍କର ମେସେଜ୍ଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସିଦ୍ଧାର୍ଥ ଦିଦି, କେମିତି ଅଛ? ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍, ବହୁତ ଭଲରେ ଅଛି, ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଥିବେ। ଲେଖିଛନ୍ତି, ନିଜ ଲୋକଙ୍କୁ ସମୟ ଦେବା ଖୁବ୍ ଜରୁରୀ, କାରଣ ସମ୍ପର୍କ କେବଳ କଥାରେ ନୁହେଁ, ସମୟ ଓ ସାଥିରେ ମଜବୁତ ହୁଏ। ଆଜିର ବ୍ୟସ୍ତ ଜୀବନରେ ଆମେ ଅନେକ ସମୟରେ ପରିବାର ଓ ପ୍ରିୟ ଲୋକଙ୍କ ପାଇଁ ସମୟ ବାହାର କରିପାରୁନାହୁଁ, କିନ୍ତୁ ଦିନର କିଛି ମୁହୂର୍ତ୍ତ ସେମାନଙ୍କ ସହ ବିତାଇଲେ ସମ୍ପର୍କରେ ଭଲ ପାଇବା, ବିଶ୍ୱାସ ଓ ଆପଣାପଣ ବଢ଼ିଥାଏ। ଶେଷରେ ଜୀବନର ଧନ ସମ୍ପତ୍ତି ଠାରୁ ଅଧିକ ମୂଲ୍ୟବାନ ହୋଇଥାଏ ନିଜ ଲୋକଙ୍କ ସାଥ ଓ ସେମାନଙ୍କ ସହ ବିତାଇଥିବା ସୁନ୍ଦର ସମୟ। ମେସେଜ୍ଟିକୁ କରିଛନ୍ତି ପୂଜା ଭୁବନେଶ୍ୱରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ଭଉଣୀ, ମା ସାରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଆଉ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆପଣଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ, ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଓ ଖୁସିରେ ରୁହନ୍ତୁ। ଲେଖିଛନ୍ତି, ଭଉଣୀ ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ମଧ୍ୟ ଅନ୍ତରରୁ ବହୁତ ବହୁତ ଧନ୍ୟବାଦ। ଲେଖିଛନ୍ତି, ଭଉଣୀ କ୍ରମମୟ କର୍ମମୟ ଜୀବନ ଭିତରେ ଆମେ ସମୟ ବାହାର କରି ପରିବାର ସହିତ ରହିବା ଦରକାର। ପରିବାର ସହିତ ମିଶିକି ଖୁସି ବନାଇବା ନିହାତି ଦରକାର। ତା ସହିତ ବାହାର ଜଗତର କିଛି ଗରିବ ଭିନ୍ନକ୍ଷମ ପରିବାରଙ୍କ ପାଇଁ କିଛି ସମୟ ବାହାର କରି ଆମେ ସମ୍ଭବ ଅନୁସାରେ ସାହାଯ୍ୟ କରି ତାଙ୍କ ଦୁଃଖ ପାଖରେ ଠିଆ ହେଲେ ବହୁତ ଖୁସି ଲାଗିବ। ମେସେଜଟି କରୁଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ? ନିଶ୍ଚିନ୍ତ ଆମକୁ ଆପଣଙ୍କର ମତାମତ ଜଣାନ୍ତୁ। ଆମକୁ ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉ ଥରେ କହି ରଖୁଛି 8895254200। ତେବେ ସାଥୀ, ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ, ଶୁଣିଦେଇଛି ଗୋଟେ ମିଠା ଗୀତ, ଶୁଣିଥାନ୍ତୁ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ମକାଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ନିଜ ଲୋକଙ୍କୁ ସମୟ ଦେବାର ଆଉ ଗୋଟିଏ ବଡ଼ ଲାଭ ହେଉଛି ସମ୍ପର୍କରେ ବିଶ୍ୱାସ ବଢ଼ିଥାଏ। ଯେଉଁଠି ସମୟ ଅଛି ସେଠାରେ ବୁଝାମଣା ଓ ସ୍ନେହ ମଧ୍ୟ ଅଛି। ଆମେ ଯଦି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ସମୟ ଦେବା, ସମୟ ବିତେଇବା, ତେବେ ସେମାନଙ୍କର ଭାବନା, ସମସ୍ୟା, ଆବଶ୍ୟକତାକୁ ମଧ୍ୟ ଆମେ ବୁଝିପାରିବା।

ବନ୍ଧୁମାନଙ୍କ ସହ ସମୟ ଦେବା, ସମୟ ବିତେଇବା, ତେବେ ସେମାନଙ୍କର ଭାବନା, ସମସ୍ୟା, ଆବଶ୍ୟକତାକୁ ମଧ୍ୟ ଆମେ ବୁଝିପାରିବା, ଯାହାଦ୍ୱାରା ସମ୍ପର୍କ ଆହୁରି ମଜବୁତ ହୋଇଥାଏ।

କହିଛନ୍ତି ୟା ଭିତରେ ଆମ ପାଖରେ ଜଣେ ଶ୍ରୋତାଙ୍କର ମେସେଜ ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ସୁଜାତା ବାପା ଗୁଡ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଆପଣଙ୍କୁ ମଧ୍ୟ ମୋର ପ୍ରତି ନମସ୍କାର, ଭେରି ଗୁଡ ଆଫ୍ଟରନୁନ୍ ଜଣେଇ ଦେଉଛି ଓଡ଼ିଶାବାସୀଙ୍କୁ ଆପଣଙ୍କର ନମସ୍କାର। ଲେଖିଛନ୍ତି, ଅପା ଏବେ ଆମେ ଅଫିସରେ 37 ଜଣ ଷ୍ଟାଫ ଏକାଠି ଖାଇ ବସିଛୁ ଓ ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ। ଅପା ଆମେ ଅଫିସ ଟାଇମ୍ ମର୍ଣ୍ଣିଂ 8ଟାରୁ ଇଭିନିଂ 5ଟା ଅଫିସ କାମ ଭିତରେ ଆମେ ମଝିରେ ମଝିରେ ଘର ଲୋକଙ୍କ ପାଖକୁ ଫୋନ ଦ୍ୱାରା ଭଲ ମନ୍ଦ କଥା ବୁଝିଥାଉ। 5ଟା ପରେ ଅପା ବାପା ମା ଭାଇ ଭାଉଜଙ୍କ ପାଖକୁ ଫୋନ କରି ଫ୍ୟାମିଲି କଥା ବୁଝିଥାଉ। ଫ୍ୟାମିଲି ପାଇଁ ଅଧିକ ଟାଇମ୍ ଦେବା ଦରକାର। ଆମେ ଟାଟାରେ ଜବ୍ କରି ଆଗେ ଫ୍ୟାମିଲିକୁ ଦେଖୁ, କାରଣ ଫ୍ୟାମିଲି ଆମ ପାଇଁ ବହୁତ ଜରୁରୀ। ସେଥିପାଇଁ ଫ୍ୟାମିଲିକୁ ଅଧିକ ଟାଇମ୍ ଦେବା ଦରକାର। ଅପା ଆମ ଟାଟା ପ୍ଲାନ୍କୁ କେବେ ବୁଲିବାକୁ ଆସନ୍ତୁ। ମେସେଜଟି କରିଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଆଲିସା ଅପା, ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ, ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନିଶ୍ଚିନ୍ତ କେତେବେଳେ ସମୟ ବାହାର କରି ବୁଲିବାକୁ ଯିବେ, କିନ୍ତୁ ଆପଣ ଏତେ ଦୂରରେ ଥାଇ ଆପଣଙ୍କ ଫ୍ୟାମିଲିକୁ, ଆପଣଙ୍କ ଫ୍ୟାମିଲି ପାଇଁ ଏତେ ଚିନ୍ତାରେ, ଆପଣଙ୍କ ଫ୍ୟାମିଲିକୁ ଏତେ ଟାଇମ୍ ଦେଉଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ଲେଖିଛନ୍ତି, ଗୁଡ ଆଫ୍ଟରନୁନ୍ ସୁଜାତା ଦିଦି, କେମିତି ଅଛ? ଆପଣଙ୍କୁ ମଧ୍ୟ ଭେରି ଗୁଡ ଆଫ୍ଟରନୁନ୍, ବହୁତ ଭଲରେ ଅଛି, ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଥିବେ। ସେ ଲେଖିଛନ୍ତି, ନିଜ ଲୋକଙ୍କୁ ସମୟ ଦେବା ଖୁବ୍ ଜରୁରୀ, କାରଣ ସମ୍ପର୍କ କେବଳ କଥାରୁ ନୁହେଁ, ସମୟ ଓ ସାଥିର ମଜବୁତ ହୁଏ। ଆଜିର ବ୍ୟସ୍ତ ଜୀବନରେ ଆମେ ଅନେକ ସମୟ ପରିବାର ଓ ପ୍ରିୟ ଲୋକମାନଙ୍କ ପାଇଁ ସମୟ ବାହାର କରିପାରୁନୁ, କିନ୍ତୁ ଦିନର କିଛି ମୁହୂର୍ତ୍ତ ସେମାନଙ୍କ ସହ ବିତାଇଲେ ସମ୍ପର୍କ, ଭଲ ପାଇବା, ବିଶ୍ୱାସ ଓ ଆପଣାପଣ ବଢ଼ିଥାଏ। ଶେଷରେ ଜୀବନରେ ଧନ ସମ୍ପତ୍ତି ଠାରୁ ଅଧିକ ମୂଲ୍ୟବାନ ହୋଇଥାଏ ନିଜ ଲୋକ। ମେସେଜଟି କରିଛନ୍ତି ଭୁବନେଶ୍ୱରରୁ ରିୟା। ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ସଂସାର ସ୍ୱର୍ଗ ସୁଖ, ଯେଉଁଠି ଆପଣ ଯେତେ ଦୂରରେ ଥାନ୍ତୁ, ଯେତେ କଷ୍ଟ କଲେ ମଧ୍ୟ ଘରକୁ ପଳେଇ ଆସିଲେ ଦେହରେ ଜୀବନ ଭରେ, ଯେମିତି ନିଦାଘ ପରେ ବର୍ଷା, କେଇ ଟୋପା ଆମକୁ ଅମୃତ ଭଳି ଲାଗେ, ସବୁ ଅବସାଦ କ୍ଲାନି ଦୂରେଇ ଯାଇଥାଏ, ପରିବାର ହସ ପ୍ରେମ ସବୁ ନିଆରା, ଏହା ଆମ ପାଇଁ ବଞ୍ଚିବାର ରାହା। ଅନୁରୋଧ, ଏହି ଅଳ୍ପ ଦିନର ସଂସାରରେ ନିଜକୁ ଲୋକଙ୍କୁ ସମୟ ଦେବା, କିଏ ଜାଣିଛି କାଲି କ'ଣ ହେବ କାହାର। ମେସେଜଟି କରିଛନ୍ତି ରାହାସ କୁମାର ବେହେରା, ଢେଙ୍କାନାଳରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ସମୟ ତ ସରି ସରି ଆସୁଛି, କ'ଣ ରହିଛି ଆପଣଙ୍କର ମତାମତ? ନିଜ ଲୋକଙ୍କୁ ସମୟ ଦେବା କେତେ ଜରୁରୀ? ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆମକୁ ଆପଣଙ୍କର ମତାମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 0949596310। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଫଟାଫଟ SMS କରିଦିଅନ୍ତୁ, ଶୁଣି ଦେଉଛି ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

0: ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି ଆଜି ଚର୍ଚ୍ଚାରେ। ସତରେ ସାଥୀ, ଜୀବନଟା ବହୁତ ଛୋଟ। ଆଜି ଯେଉଁ ଲୋକମାନେ ଆମ ପାଖରେ ଅଛନ୍ତି, ହୁଏତ କାଲି ସେମାନେ ଆମ ସହ ନଥିବେ। ସେତେବେଳେ ଆମ ପାଖରେ କେବଳ ସ୍ମୃତି ରହିଯିବ। ତେଣୁ ବ୍ୟସ୍ତ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜ ଲୋକଙ୍କ ସହ ହସିବା, କଥା ହେବା ଓ ସୁଖ ଦୁଃଖ ବାଣ୍ଟିବା ନିହାତି ଦରକାର। ୟା ଭିତରେ ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ନିଜ ଲୋକଙ୍କ ସହ ସମୟ କାଟିଲେ ସମ୍ପୃତିମୟ ମୁହୂର୍ତ୍ତ ସୃଷ୍ଟି ହୁଏ। ଏହା ଆମକୁ ମାନସିକ ଶକ୍ତି ଓ ସାହସ ଦେଇଥାଏ। ସମୟ ଦେବା ଦ୍ୱାରା ପରସ୍ପର ମଧ୍ୟରେ ସମ୍ମାନ ବଢ଼େ। ତେଣୁ ସବୁବେଳେ ନିଜ ଲୋକଙ୍କୁ ମୂଲ୍ୟ ଦେବା ଉଚିତ। ମେସେଜଟି କରିଛନ୍ତି ଶୁଭ୍ରା ରାଣୀ କଟକରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସେଠି କ'ଣ ରହିଛି ଆପଣଙ୍କର ମତାମତ, ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଶୁଣେଇ ଦେଇଛି ଗୋଟେ ସୁନ୍ଦର ଗୀତ, ଏଞ୍ଜୟ କରୁଥାନ୍ତୁ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।
1: ଇଲୋ ମାଉସୀ, ତୁ କାହିଁକି ଏମିତିକା ଟେନସନ୍ ହଉଛୁ? ଏ କଲୋନୀରେ କାହା ଝିଅ କୋଉ କଲେଜରେ ପାଠ ପଢୁଛି, କାହା ସ୍ତ୍ରୀ କୋଉ ଅଫିସରେ ଚାକିରି କରୁଛି, କାହା ବାଡ଼ିରେ କଣ ଫଳୁଛି, କିଏ କୋଉ ଚାଉଳରେ ଭାତ ଖାଉଛି, ଆମକୁ ସବୁ ଜଣା। ସମିତିଙ୍କର ଭଲରେ ମନ୍ଦରେ ସୁଖରେ ଦୁଃଖରେ ଆମେ ଯଦି ନାକ ନ ପୁରେଇଛୁ, ଠିପି ଏକବାର ଟାଇଟ୍ ହେଇଯିବ, ଆମ ରଙ୍ଗ ଢଙ୍ଗ ଦେଖି ସମସ୍ତଙ୍କୁ ସିନା ନାଗିଯାଏ ଚେଙ୍କା, ହେଲେ ଆମେ ଦା ପରି ପୁରା ଷ୍ଟ୍ରେଟ୍ ସିଧା ନୁହେଁ ଜମାରୁ ବଙ୍କା। ସମସ୍ତେ କହନ୍ତି ଆମକୁ ବାଳୁଙ୍ଗା ଟୋକା, ଇଦଂ ବିଛୁଆତି ଗୋତ୍ର ସିଓ ବାୟୁଡଙ୍କ କର୍ମକାଣ୍ଡେନ ବାଳୁଙ୍ଗା।

ଦେଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି 25 ଜୁନ୍କୁ ମୋଦି ସରକାର ସମ୍ଭିଧାନ ଦିବସ ଭାବରେ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏହି ଅନ୍ଧକାର ଅଧ୍ୟାୟ ସମ୍ପର୍କରେ ଭବିଷ୍ୟତ ବଂଶଧରଙ୍କୁ ସଚେତନ କରିବା। ହରିୟାଣାର ଗୁରୁଗ୍ରାମଠାରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରିଛି। ସମ୍ମିଳନୀକୁ ଉଦ୍ଘାଟନ କରି ଶକ୍ତିମନ୍ତ୍ରୀ ମନୋହରଲାଲ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସୁଲଭ ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ୍ ଡିଜିଟାଲ ସକ୍ଷମ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିଭିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। 6 କୋଟିରୁ ଅଧିକ ସ୍କାର୍ଟ ମିଟର ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରୁଛନ୍ତି। ନବସୃଜନ ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। କୋଲକାତା ତର୍ତାଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। 20 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ୍ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭେନେଜୁଏଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିଭିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି, ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସାନ୍ ଫିଲିପ୍ରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେକ୍ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧର୍ଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲାକୋଟ୍ ବଜାରକୁ ଯାତ୍ରା କରିବେ। ଧର୍ଚୁଲାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ

0: ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେ ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 37 ଓଭରରେ 2 ୱିକେଟ୍ ବିନିମୟରେ 148 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ 99 ରନ୍ ଏବଂ ଋତୁରାଜ ଗାଏକ୍ୱାଡ 16 ରନ୍ କରି କ୍ରିଜ୍ରେ ଅପରାଜିତ ରହିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2ଟି 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଉନ୍ନୀତ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ଚେକ୍ ଗଣରାଜ୍ୟକୁ 3-0 ଗୋଲ୍ରେ ମେକ୍ସିକୋ ପରାସ୍ତ କରିଛି। ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେଞ୍ଜୁଏଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ। 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍। ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍।
1: Good afternoon. This is Akashwani and I am Valsa Williams with the midday news. The headlines. Samvidhan Hatya Divas being observed today. Prime Minister Narendra Modi pays homage to those who defended democratic values during the emergency. External Affairs Minister Dr. S. Jaishankar calls for stronger collaboration amid global challenges, invokes Vasudhaiva Kutumbakam at Jeju Forum in South Korea. BRICS Energy Ministers meeting begins in Gurugram under India's BRICS 2026 chairship. Powerful earthquakes strike Venezuela back-to-back, causing multiple building collapses, state of emergency declared. South Africa advanced to knockout stage of FIFA World Cup for first time, defeating South Korea 1-0 in Monterrey. And in cricket, India to take on Bangladesh in Group A match of ICC Women's T20 World Cup in Manchester this evening. Samvidhan Hatya Divas is being observed today. It serves as a reminder of what happened when the Constitution of India was trampled over on the 25th of June 1975. It is also a day to pay homage to each and every person who suffered due to the excesses of the emergency. Vice President C.P. Radhakrishnan, Prime Minister Narendra Modi and Home Minister Amit Shah today paid homage to all those who stood firm in defence of democratic values during the emergency. In a social media post, Prime Minister Modi said the emergency was a direct assault on the Constitution. He said it witnessed the suspension of civil liberties, curbs on freedom of expression and the arrest of political leaders, journalists and social workers. The BJP today hit out at the Congress over the emergency and described it as a dark chapter in Indian history. Briefing the media at party headquarters in New Delhi, senior BJP leader Ravi Shankar Prasad said that during the emergency, the judiciary was attacked, Media was pressurized and opposition leaders were

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51

ମୁକ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି। ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ

0: 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ଆଜିର ଦିନରେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦାହାନି କରାଯିବା ସହିତ ଲୋକଙ୍କର ମୌଳିକ ଅଧିକାରକୁ ଶେଷ କରି ଦିଆଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଓ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍କରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଆସନ୍ତୁ ଆଜିର ଦିନରେ ସମ୍ଭିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଶ୍ରେଷ୍ଠତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍କୃତି ରେଖା ତାରିଣୀଆ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ୍ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସିପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ୍ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦର୍ଶନ ପ୍ରାୟ 5 ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୈନନ୍ଦିନ ନୀତି ଅନୁଯାୟୀ ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ଅବକାଶ, ଗୋପାଳବଲ୍ଲଭ ନୀତି ସମ୍ପନ୍ନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛି। ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀଗରେ ଶ୍ରୀ ମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶରେ ସଜିତ କରାଯାଇଛି। ପରେ ପର୍ଯ୍ୟାୟକ୍ରମେ ସମସ୍ତ ନୀତିକାନ୍ତି କରାଯାଇ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା, ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା ଏବଂ କୃଷି ବନୀକରଣ ଯୋଜନା ଆଦିର ଅଗ୍ରଗତି ନେଇ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର 5ଟି ବ୍ଲକରେ 5 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି।

ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ହାକାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର 10ଟି ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର 42 ଜଣ ଛାତ୍ରଛାତ୍ରୀ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଭଦ୍ରକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ମାଦକ ଦ୍ରବ୍ୟରୁ ଦୂରେଇ ରହିବା ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ ପ୍ରମୁଖ ନଗର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ସେବନଠାରୁ ଦୂରେଇ ରହି ସୁସ୍ଥ ସମାଜ ଗଠନ କରିବା ଲାଗି ସଚେତନ କରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସଂକ୍ରାନ୍ତରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ଲାଗି ପରାମର୍ଶ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ୍ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 100% ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ 393 ବୁଥ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଡିଜିଟାଇଜେସନ୍ କାର୍ଯ୍ୟ ଜାରି ରହିଛି। ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜିକରଣୀ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଏଲ୍ଓ ବୈଠକରେ ମତଦାତା ତାଲିକାରେ ନୂତନ ନାମ ସଂଯୋଗୀକରଣ, ଏକାଧିକ ସ୍ଥାନରେ ଥିବା ଭୋଟରଙ୍କ ନାମ ବାଦ୍ ଦେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ଭୋଟରମାନେ ନିର୍ବାଚନ ଆୟୋଗଙ୍କ ପୋର୍ଟାଲରୁ ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ପରେ ଅନ୍ଲାଇନ୍ରେ ମଧ୍ୟ ନାମ ପଞ୍ଜିକରଣ ପାଇଁ ଦାଖଲ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି। ବୌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହିଳା ଓ ଶିଶୁ ବିକାଶ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାରର ସମୀକ୍ଷା କରିଥିଲେ। ଗର୍ଭସ୍ଥ ଶିଶୁ ମୃତ୍ୟୁହାର ଶୂନ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ଭନ୍ଧୀୟ ଟାସ୍କଫୋର୍ସ ଗଠନ ଏବଂ ସଚେତନତା ସଂକ୍ରାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବ୍ଲକ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ଶ୍ରମ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ କରାଯାଇ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ଥିବା କିଶୋର ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଜ, ପୂଜା ସାହୁ, ତନୁଜା ଟୋପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ଆସନ୍ତା ମାସ 5 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ 7ଟି ମ୍ୟାଚ୍ ଖେଳିବ। ପ୍ରଥମେ ସ୍କଟଲାଣ୍ଡର ବରିଷ୍ଠ ଦଳ ସହ 2ଟି ମ୍ୟାଚ୍ ଖେଳିବା ପରେ ଆମେରିକା, ଇଂଲଣ୍ଡ ଓ ବେଲ୍ଜିୟମ୍ କନିଷ୍ଠ ଦଳ ବିପକ୍ଷରେ 5ଟି ମ୍ୟାଚ୍ ଖେଳିବ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିଠାରେ ସର୍ବାଧିକ 69 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ରବିବାର ଦିନ 11 ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5 ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 28 ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ ମାଇ ଜିଓଭି .in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବକାଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ ହଁ ସାଥୀ ମୋ ଗାଁ ମୋ ଦେଶ ମୋର ଜୀବନର ଦୁଇଟି ଅମୂଲ୍ୟ ଧନ ଯେମିତି ମୋ ଗାଁ ମୋତେ ସଂସ୍କାର ସରଳତା ଓ ମାନବିକତା ଶିଖାଇଛି ଆଉ ମୋ ଦେଶ ମୋତେ ପରିଚୟ ଗର୍ବ ଓ ସ୍ୱାଭିମାନ ଦେଇଛି ତେଣୁ ସେଥି ଆମେ ସମସ୍ତେ ନିଜ ଗାଁ ଓ ନିଜ ଦେଶକୁ ଭଲ ପାଇବା ଉଚିତ ତାର ଉନ୍ନତି ପାଇଁ କାମ କରିବା ଓ ତାର ଗୌରବକୁ ସଦା ଅକ୍ଷୁର୍ଣ୍ଣ ରଖିବା।

ଏସବୁ ମିଶି ଆମ ଜୀବନକୁ ସୁରିଲା କରେ। ସମ୍ପର୍କ କେବଳ ରକ୍ତର ବନ୍ଧନ ନୁହେଁ, ଏହା ହୃଦୟର ଅନୁଭବ। ଯେତେବେଳେ କେହି ଆମ ଦୁଃଖରେ ହାତ ଧରି କହେ ମୁଁ ଅଛି, ସେହି କଥା ହେଉଛି ସମ୍ପର୍କର ସବୁଠୁ ମଧୁର ସ୍ୱର। ଏ ସ୍ୱର ହିଁ ଜୀବନର ଏକାକୀ ମୁହୂର୍ତ୍ତକୁ ଆଲୋକିତ କରିଦିଏ। ତେବେ ଆସନ୍ତୁ ଏ ସୁନ୍ଦର ଅନୁଭୂତି ସହିତ ଶୁଣିବା ଆଜିର ପ୍ରଥମ ଗୀତ।

ସମ୍ପର୍କର ମୂଲ୍ୟ ସବୁବେଳେ ଶବ୍ଦରେ ବୁଝାଯାଏନି। କେବେ କେବେ ନିରବତା ମଧ୍ୟ ହଜାର କଥା କହିଦିଏ। ଦୂରତା ଯେତେ ବଢ଼ୁ ପଛେ ନା କାହିଁକି, ଯଦି ମନ ମିଶି ରହେ ସମ୍ପର୍କର ସୂତା କେବେ ଛିଣ୍ଡିଯାଏନି। ଆଜିର ବ୍ୟସ୍ତ ଜୀବନରେ ଆମେ ଅନେକ ସମୟ ଲୋକଙ୍କ ପାଇଁ ନିଜେ ସମୟ ଦେଇପାରୁନାହାନ୍ତି, କିନ୍ତୁ ଗୋଟିଏ ଫୋନ୍ କଲ୍ କୁହନ୍ତୁ କିମ୍ବା ମେସେଜ କିମ୍ବା ସ୍ନେହଭରା ପ୍ରଶ୍ନ କେମିତି ଅଛ, ଏ ସମ୍ପର୍କକୁ ପୁଣି ଜୀବନ୍ତ କରିଦିଏ। ମଣିଷ ଜୀବନର ସତ ସମ୍ପଦ ହେଉଛି ଏ ଭଲ ପାଇବା ଓ ପ୍ରେମ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ମୁଁ ଅଛି ଆପଣମାନଙ୍କ ସହିତ ଆପଣଙ୍କ ରେନ୍ବୋ ସାଥୀ ନାରାୟଣ ଆଉ ସହ ଚାଲିଛି ବର୍ତ୍ତମାନ ସୁରିଲା ଆଫ୍ଟରନୁନ୍ର ସୁରିଲା ଆଫ୍ଟରନୁନ୍ରେ ଆମେ ଆଜି କଥା ହେଉଛନ୍ତି ସମ୍ପର୍କର ସ୍ୱର ସମ୍ପର୍କରେ ସମ୍ପର୍କ ହେଉଛି ଏକ ଫୁଲ ବଗିଚା ପରି ଏକ ସୁନ୍ଦର ରଖିବା ପାଇଁ ଭରସା ସମ୍ମାନ ଆଉ ଯତ୍ନର ଜଳସିଞ୍ଚନ ଦରକାର ଯେଉଁ ସମ୍ପର୍କରେ ବିଶ୍ୱାସ ରହେ ସେଠି ଭୁଲ ବୁଝାବୁଝି ଦୀର୍ଘ ସମୟ ରହିପାରେନି ଆମେ ଅନେକ ସମୟ ଭାବୁ ଯେ ସମ୍ପର୍କକୁ ଟିକେ ମଜବୁତ କରିବା କଷ୍ଟକର କିନ୍ତୁ ସତରେ ଏକ ଜୀବନ୍ତ ରଖିବା ପାଇଁ ଦରକାର ହେଉଛି କେବଳ ଆନ୍ତରିକତା ଛୋଟ ଛୋଟ ଖୁସି ବାଣ୍ଟି ନେବା ଭୁଲକୁ କ୍ଷମା କରିବା ଆଉ ଅନ୍ୟର ମନକୁ ବୁଝିବା ଏସବୁ ହିଁ ସମ୍ପର୍କର ଅସଲ ସ୍ୱର ଏ ସ୍ୱର ହୃଦୟକୁ ହୃଦୟ ସହିତ ଯୋଡ଼ି ରଖେ ଯେମିତି ଏଫ୍ଏମ୍ ରେନ୍ବୋ ସହିତ ଆପଣମାନଙ୍କର ସମ୍ପର୍କକୁ ଯୋଡ଼ି ରଖିଛି

ଜୀବନର ଦୀର୍ଘ ପଥରେ ଅନେକ ଲୋକ ଆସନ୍ତି ଆଉ ଯାଆନ୍ତି, କିନ୍ତୁ କିଛି ସମ୍ପର୍କ ସାରା ଜୀବନ ନିଜ ସହିତ ରହିଯାଏ। ସେ ସମ୍ପର୍କଗୁଡ଼ିକ ଆମର ଶକ୍ତି ପାଲଟି ଯାଆନ୍ତି। ଯେତେବେଳେ ମନ ଭାଙ୍ଗିଯାଏ, ସେହି ଲୋକମାନେ ଆମକୁ ନୂଆ ସାହସ ଦିଅନ୍ତି। ସମ୍ପର୍କର ସୌନ୍ଦର୍ଯ୍ୟ ଏଇଥିରେ ଯେ ଏହା ଆମକୁ ନିଜ ଅସ୍ତିତ୍ୱର ମୂଲ୍ୟକୁ ବୁଝାଇଥାଏ। ଜଣେ ମଣିଷ ପାଇଁ ସବୁଠୁ ବଡ଼ ଆଶ୍ରୟ ହେଉଛି ସେହି ହୃଦୟ, ଯେଉଁଠି ସେ ନିର୍ଭୟରେ ନିଜ ଭାବନାକୁ କହିପାରେ। ଏହି ଅଦୃଶ୍ୟ ବନ୍ଧନ ହିଁ ଆମ ଜୀବନର ପ୍ରକୃତ ସଙ୍ଗୀତ।

ସେଥି କିଛି ସମ୍ପର୍କର କୌଣସି ନାମ ନଥାଏ, ତଥାପି ସେମାନେ ହୃଦୟର ଅତ୍ୟନ୍ତ ନିକଟରେ ରହିଥାନ୍ତି। ସେ ଅନୁଭବ, ସେ ଭାବନା ହିଁ ଜୀବନକୁ ଅଧିକ ସୁନ୍ଦର କରେ। ସମ୍ପର୍କ ମାନେ କେବଳ ପାଇବା ନୁହେଁ, ବରଂ ନିର୍ଲୋଭର ସହିତ ସବୁକିଛି ଦେଇଦେବା। ଯେଉଁଠି ଆଶା କମ୍ ଆଉ ଭଲ ପାଇବା ଅଧିକ, ସେଠି ସମ୍ପର୍କର ସ୍ୱର ଅଧିକ ମଧୁର ହୋଇଯାଏ। ମଣିଷ ଜୀବନର ସମସ୍ତ ସଫଳତା ମଧ୍ୟ ଫିକା ଲାଗେ ଯଦି ଭଲ ପାଇବାର ଲୋକମାନେ ପାଖରେ ନଥାନ୍ତି। ତେଣୁ ଆସନ୍ତୁ ସମ୍ପର୍କକୁ ସମ୍ମାନ ଦେବା, ସମୟ ଦେବା ଆଉ ଭଲ ପାଇବାର ସ୍ୱରରେ ଜୀବନକୁ ସଜାଇବା।

ସଦୀ ସମ୍ପର୍କର ସ୍ୱର ଆମକୁ ଏଇଆ ଶିଖାଏ ଯେ ଜୀବନର ସବୁଠାରୁ ବଡ଼ ଧନ ହେଉଛି ମଣିଷର ଭଲ ପାଇବା। ଘର, ପରିବାର, ବନ୍ଧୁତ୍ୱ ଆଉ ପ୍ରେମ ଏସବୁ ମିଶି ଜୀବନର ଏକ ଅଦ୍ଭୁତ ସଙ୍ଗୀତ ସୃଷ୍ଟି କରନ୍ତି। ଏ ସଙ୍ଗୀତରେ ନାହିଁ କୌଣସି କୃତ୍ରିମତା, ଅଛି କେବଳ ହୃଦୟର ସତ୍ୟତା। ତେଣୁ ଆମେ ଜୀବନର କ୍ଷଣଭଙ୍ଗୁର ଅବାସ୍ତବ ଜିନିଷ ପ୍ରତି ବେଶୀ ଆକର୍ଷିତ ନହୋଇ ଆମେ ଜୀବନର ଭଲ ପାଇବାକୁ ସବୁବେଳେ ଗୁରୁତ୍ୱ ଦେବା ଦରକାର। ତେବେ ସମୟ ହୋଇଛି ଆଜିର ସମ୍ପର୍କର ସ୍ୱରକୁ ଏଠି ଶେଷ କରିବା, ମାନେ ସୁରିଲା ଆଫ୍ଟରନୁନ୍ର ଶୋକୁ ଏଠି ଶେଷ କରିବା। ପରବର୍ତ୍ତୀ କାର୍ଯ୍ୟକ୍ରମ ପୁଣି ଆପଣମାନଙ୍କ ପାଖକୁ ନେଇକି ଆସିବି, କିନ୍ତୁ ତା ପୂର୍ବରୁ ଆଉ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍। ଷ୍ଟେ ଟ୍ୟୁନ୍ଡ।

ନମସ୍କାର, ଶୁଭ ସନ୍ଧ୍ୟା। ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ମଦନମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏବଂ ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ ହର୍ଷରାଣୀ ମେଞ୍ଚ, ପୂଜା ସାହୁ, ତନୁଜ ଟପ୍ପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ମୁଖ୍ୟ ସମ୍ବାଦ ଶେଷ ହେଲା। ନମସ୍କାର।

ସ୍ୱାଗତ ଆଉ କହି ରଖିବି କାର୍ଯ୍ୟକ୍ରମ ଆରମ୍ଭରେ ଆପଣମାନଙ୍କ ପାଇଁ ଟପିକ୍ ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ ସେ ସମ୍ପର୍କରେ ଆପଣ ଆମ ସହିତ ଆପଣଙ୍କ ମତ ସେୟାର କରିପାରିବେ, ମନର କଥା ସେୟାର କରିପାରିବେ, ଆପଣଙ୍କର ପୁରୁଣା ସମୟର କଥା କହିପାରିବେ। ନମ୍ବର ହେଉଛି 06712303153। ନମ୍ବରଟି ଅଥରେ କହି ରଖୁଛୁ 06712303153। ପ୍ରଶ୍ନ ହେଉଛି ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କ'ଣ?

0: ସଭିଏ ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ। ଆମ ସମସ୍ତଙ୍କର ତ କିଛି ନା କିଛି ଗୋଟେ ସ୍ପେଶାଲ ଦିନ ଥିବ। ସ୍ପେଶାଲ ସେ ସୁଖ ହଉ କିମ୍ବା ଦୁଃଖ ହଉ କିମ୍ବା ଘଟଣା ବହୁଳ ହଉ କିମ୍ବା ଘଟଣା ବହୁଳ ନ ବି ହଉ, ଏମିତି କିଛି ଆପଣଙ୍କର ଥିବ ସ୍ମୃତିର ପଟଳରେ, ସେଟା ଲିପିବଦ୍ଧ ହେଇକି ଥିବ। ଏମିତି ଅତୀତରେ ବି କୌଣସି ଗୋଟେ ଦିନ ଆପଣଙ୍କ ପାଇଁ ସ୍ପେଶାଲ ଦିନ ଥିବ, ସେଦିନ ସମ୍ପର୍କରେ ଆପଣ ଆପଣଙ୍କ ଢଙ୍ଗରେ କହିପାରିବେ। ନମ୍ବର ହେଉଛି 06712303153। ଏ ନମ୍ବର ଜରିଆରେ ଆପଣମାନେ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହୋଇପାରିବେ। ଦେଖିବା ପ୍ରଥମ ଏସ୍ଏମ୍ଏସ୍ କିଏ କରୁଛନ୍ତି। ହ୍ୟାଲୋ ହ୍ୟାଲୋ
1: ସେ ତ ବୁଝା ମନ ଆରେ ମନେ ପଡ଼େ ମୋର ମୋ ପିଲା ଦିନ। ଜୟ ଜଗନ୍ନାଥ ନମସ୍କାର।
0: ନମସ୍କାର ଜୟ ଜଗନ୍ନାଥ।
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
0: ନାରାୟଣ ଭାଇ ଗଲାକାଲି ବି ଆପଣ ଫାର୍ଷ୍ଟ କଲର କହିଥିଲେ, ଆଜି ବି ନୁହଁ କି?
1: ଆଜ୍ଞା ଏଇଠୁ ଖୁସି ଲାଗେ ଗୋଟେ
0: ପାଖାପାଖି ଆମେ ଆରମ୍ଭ କରୁଛୁ କିମ୍ବା ଗୋଟେ ମିନିଟ୍ ଏପଟ ସେପଟ ବି ହଉଛି, କାହିଁକିନା ନ୍ୟୁଜ୍ ସରିଲା ପରେ ବି ଆମେ ଷ୍ଟାର୍ଟ କରିବୁ। ତ ତା ଭିତରେ କେତେବେଳେ ଆପଣ ଡାଏଲ କରୁଛନ୍ତି, ମାନେ ରାସ୍ଟା କଣ କୁହନ୍ତୁ ଆପଣଙ୍କ ଯୋଉ ଫାର୍ଷ୍ଟ କଲ୍ ଲାଗିଯାଉଛି?
1: ଏଇ ସତ କଥା କହିବି, ମୁଁ ଫାର୍ଷ୍ଟ ଆଗେ ଦେଖେ ଟପିକଟା କଣ ଅଛି, ତାକୁ ଆଗ ଦେଖେ ଲକ୍ଷ୍ୟ କରେ, ତାପରେ ଆମର ହାତଟି ସ୍ପିଡ୍ କରେ।
0: ଆରେ ବାପରେ, ଓକେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଆମର ତ ଓଡ଼ିଶାରେ ତ ସବୁ ସେଣ୍ଟ୍ରମ ଲଗାଏ ଲାଗିଯାଏ, କିନ୍ତୁ ସବୁଠୁ ମତେ ବହୁତ ବିଜି ହଉଛି ମୁମ୍ବାଇ। ମୁମ୍ବାଇରେ ମାନେ ଲକ୍ଷ ଲକ୍ଷ କଲର ଅଛନ୍ତି, ହାଲ ଫର୍ମାସ ସେଠି ମାନେ ଲଗେଇବାକୁ ସତା ଦଶ ବର୍ଷ ପାଞ୍ଚ ବର୍ଷ ଲାଗୁଛି। ମୁଁ ବର୍ତ୍ତମାନ ଏବେ ଶୁଣୁଥିଲି ହାଲ ଫର୍ମାସ ଦଉଥିଲା ବର୍ତ୍ତମାନ ଅବିକା,
0: କିନ୍ତୁ ଆପଣଙ୍କର ଲାଗିଯାଉଛି
1: ନାରାୟଣ
0: ଭାଇ ଆପଣ ଲକି ପର୍ସନ। ଓକେ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ, କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଦେଖନ୍ତୁ ମୋର ସବୁଠୁ ପିଲାଦିନ ବହୁତ ସ୍ମୃତି ମନେ ପଡ଼ୁଛି, ଯୋଉ ନମ୍ବର ମେଟ୍ରିକ ଜିଲ୍ଲା
0: ପିଲାଦିନ ପିଲାଦିନ କଥା ଆମେ କହିନାହୁଁ, କହିଛୁ ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ।
1: ମୋର ମନେ ଅଛି ମୁଁ ଯେତେବେଳେ ମେଟ୍ରିକ ପରୀକ୍ଷା ଦେଇଥିଲି ଆଉ ଯୋଉ ରେଜଲ୍ଟ ହେଲା ସେଦିନ ମୋର ମାନେ ଖୁସି, ସେଦିନ ମୁଁ ପୁରା ସମସ୍ତଙ୍କୁ ମିଠା ବାଣ୍ଟିଥିଲି ଆଉ ପୁରା ଖୁସିରେ ସେଦିନ ପୁରା ଦିନଟା ମୋର କଟିଥିଲା।
0: ଆରେ ବାପରେ, ମାନେ କେତେ ମିଠା ବାଣ୍ଟିଥିଲେ ଆପଣ?
1: ମିଠା ମୁଁ ପୁରା ପାଖାପାଖି 100 ଟଙ୍କା ଖଣ୍ଡେ ବାଣ୍ଟିଥିଲି ସେଦିନ।
0: ଆଚ୍ଛା, ଭାବିଥିଲେ କି ମାନେ ରେଜଲ୍ଟ କିଛି ଖରାପ ହବ କିନ୍ତୁ ତାପରେ ବହୁତ ଭଲ ହେଇଗଲା, ସେଥିପାଇଁ ଆପଣ ଅଧିକ ଏକ୍ସାଇଟେଡ ଥିଲେ?
1: ନାଇଁ ଭଲ ନାହିଁ, ଯେତିକି ମାନେ ହେଇଥିଲା ମୁଁ ଯେତିକିଟା ପାଠ ପଢୁଥିଲି ସେ ହିସାବରେ ମୁଁ ରେଜଲ୍ଟ ପାଇଥିଲି ଆଉ, କାହିଁକି ସେତେବେଳେ ମୁଁ ଟ୍ୟୁସନ୍ ପଢୁନଥିଲି, ବିନା ଟ୍ୟୁସନ୍ ମୁଁ ଯାଉଥିଲି ମାନେ ସ୍କୁଲକୁ।
0: ଆଚ୍ଛା, ସେ ମିଠା ମୁହୂର୍ତ୍ତଟାକୁ ଏପର୍ଯ୍ୟନ୍ତ ଆପଣ ଭୁଲି ପାରିନାହାନ୍ତି?
1: ଆଜ୍ଞା,
0: ବହୁତ ଧନ୍ୟବାଦ ଆପଣଙ୍କୁ,
1: ରହୁଛି, ନମସ୍କାର।
0: ନମସ୍କାର। ସଦା ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା, ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କ'ଣ, ସେ ସମ୍ପର୍କରେ ଆପଣ ଆପଣଙ୍କ ମନର କଥା କହିପାରିବେ। ନମ୍ବର ହେଉଛି 06712303153। ଆଉ ଜଣେ କଲର ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ,
2: ଅଶୋକ ବନ୍ଧା ମଧୁପାଟଣା କଟକ।
0: ଅଶୋକ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ, କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ମୋର ବଡ ଝିଅ
0: ହଁ
2: ଓଡ଼ିଶା ଜୁଡିସିଆଲ ସର୍ଭିସ ପରୀକ୍ଷା ଦେଇଥିଲା।
0: ଆଚ୍ଛା,
2: ତାର ଯୋଉଦିନ ରେଜଲ୍ଟ ବାହାରିଲା, ଫାଇନାଲ ରେଜଲ୍ଟ ଯୋଉଦିନ ବାହାରିଲା, ସିଏ ର୍ୟାଙ୍କ

0: 10 ରଖିଛି ଉତ୍ତୀର୍ଣ୍ଣ ହେଇଥିଲା।
1: ଆଚ୍ଛା
0: ସେଇ ଯେତେବେଳେ ସେଇ ସେଇ ମୁହୂର୍ତ୍ତଟା ତାର ଫଳ ବାହାରିଲା, ସେ ମତେ କହିଲା ବାପା ମୁଁ ଏମିତି ହେଇଛି, ଫଳଟା ବାହାରିଛି, ମୁଁ ଉତ୍ତୀର୍ଣ୍ଣ ହେଇଛି। ସେଇ ମୁହୂର୍ତ୍ତଟା ସେଇ ଦିନଟା ମୋ ପାଇଁ ଅବିସ୍ମରଣୀୟ ଦିନ ଥିଲା। କାହିଁକି ନା ଗୋଟେ ମଧ୍ୟମ ବର୍ଗ ପରିବାର ଭିତରୁ ଜଣେ ପ୍ରଥମ ଥର ଉଦ୍ଦେଶ ଦେଇକି ଦଶ ବେଷ୍ଟ ଟେନ୍ଥ ହବା,
1: ଏତେ ସହଜ ନୁହେଁ,
0: ଗୋଟେ ମିରାକିଲ ଥିଲା।
1: ନିହାତି ନିହାତି କଂଗ୍ରାଚୁଲେସନ୍ସ ଆମ ତରଫରୁ ବି, ଲେଟ୍ ବରମ ହଉ ଆମ ତରଫରୁ ଆଉ ମାନେ ଶୁଭେଚ୍ଛା ଆପଣଙ୍କ ପାଇଁ, ଆପଣଙ୍କ ପିଲାଙ୍କ ପାଇଁ
0: ଧନ୍ୟବାଦ।
1: ଓକେ, ସେଇ ମୁହୂର୍ତ୍ତଟାକୁ କେମିତି ଏନ୍ଜୟ କରିଥିଲେ? ହ୍ୟାଲୋ ଅଶୋକ ଭାଇ, କଟିଯାଇଛି ନମ୍ବର। ତ ଏତେ ସୁନ୍ଦର କଥା କହିଲେ, ତାଙ୍କ ଜୀବନର ଗୋଟେ ସୁନ୍ଦର ଦିନ ସେଇଟା ଥିଲା, ତାଙ୍କ ପିଲାଙ୍କର ସକ୍ସେସ୍ର ଦିନ। ଆପଣମାନଙ୍କର ବି ସ୍ପେଶିଆଲ ଦିନ ସେମିତି କିଛି ଥିବ, ମନେ ରହିଥିବା, ସବୁଠୁ ମନେ ରହିଥିବା ଦିନ ବି କିଛି ଥିବ, ସେ ସମ୍ପର୍କରେ ଆପଣ କହିପାରିବେ। ନମ୍ବର ହେଉଛି 0671230315। ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ,
2: ହ୍ୟାଲୋ ଭାଇ ନମସ୍କାର।
1: ନମସ୍କାର, ସାଇ କହୁଛ?
2: ଆଜ୍ଞା।
1: ସାଇ କଣ କହିବ, ସବୁଠୁ ମନେ ରହିଥିବା ଦିନ କଣ ଅଛି ତମର?
2: ସେମିତି ତ ବହୁତ ଅଛି, ମାନେ ମୋର ଛୋଟବେଳ କଥା ସବୁବେଳେ ମୋର ମନେ ପଡେ, ଆଉ ସବୁ ଦୁଷ୍ଟାମି
1: ନାଇଁ ଦୁଷ୍ଟାମି ନୁହଁ,
2: ପୁରୀ ଯାଇଥିଲି ସେଦିନ କଥା କେବେ ବି ଭୁଲିବିନି, କାହିଁକି ନା ମୁଁ ଟୋଟାଲି କେବେ ବି ଯାଇନଥିଲି, ତ ବହୁତ ମାନେ ଖୁସି ଥିଲି ସେଦିନ। ଟିଭିରେ ଦେଖେ ଜଗନ୍ନାଥଙ୍କୁ, କିନ୍ତୁ ହେଲେ କେବେ ସାମ୍ନାରେ ଦେଖିବି ବୋଲି ମାନେ ସେଇଟା ଭାବିନଥିଲି। ଛୋଟ ଥିଲି, ଖାଲି ଜେଜେଙ୍କ ଠାରୁ ସବୁ ଶୁଣେ, ବାପାଙ୍କ ଠାରୁ ଶୁଣେ, ହେଲେ କେବେ ଯାଇନଥିଲି। ଆଉ ଯୋଉ ଯାଇଥିଲି ମତେ ବହୁତ ଖୁସି ଲାଗିଥିଲା। ତାପରେ ସମୁଦ୍ର କୂଳରେ ବୁଲିବାକୁ ତ ଏତେ ମଜା ଲାଗିଥିଲା, ଆଉ ମୁଁ ତ ପୁରା ସମସ୍ତେ ଗୋଟେ ଗୋଟେ ପିଲା ଥାନ୍ତି ସମୁଦ୍ରକୁ ଦେଖି ଡରି ଯାଆନ୍ତି, ହେଲେ ମୁଁ ଏମିତି ପ୍ରଶ୍ନ ସବୁ ପଚାରିଥିଲି, ବାପା କଣ କହିବେ ଭାବି ପାରିଲେନି।
1: ଆଚ୍ଛା ସାଇ, କହିପାରିବ ମନେ ଅଛି କି ସେତେବେଳେ ବୟସ କେତେ ହେଇଥିଲା ତମକୁ? ମାତ୍ର ଛଅ ବର୍ଷ, ତାହେଲେ ତ ମନେ ନଥିବ, ଡେଟ୍ ବି ମନେ ନଥିବ, ଡେ ବି ମନେ ନଥିବ।
2: ଆଜ୍ଞା, ସେଗୁଡା କିଛି ମନେ ନାହିଁ, ହେଲେ ମୁଁ ଯାଇଥିଲି ମୋର ସେଇଟା ମନେ ଅଛି,
1: ସେଇଟା ମନେ ଅଛି। ବହୁତ ବହୁତ ଧନ୍ୟବାଦ ସାଇ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଭାଇ, ରହିଲି, ନମସ୍କାର।
1: ନମସ୍କାର ସଦୀ, ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା। ନମ୍ବର ହେଉଛି 0671230315। ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ, ହ୍ୟାଲୋ,
3: ହଁ ଭାଇ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ,
3: କହୁଥିଲି ରାଜେଶ ନାୟକ, ଚଟିକା ବଜାର, ଜଗତସିଂହପୁର।
1: ରାଜେଶ ଭାଇ, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ, କଣ କହିବେ ଆଜିର ଟପିକ ସମ୍ପର୍କରେ?
3: ଭାଇ ସୁନ୍ଦର ଟପିକ ଜାଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଟପିକ ଉପରେ କହି ଭାଇ, ସମସ୍ତଙ୍କ ଜୀବନରେ ତ ଭଲ ମନ୍ଦ ରହିଛି, ଦିନ ରାତି ରହିଛି, ଆଉ ସ୍ପେଶାଲ ଦିନ ବି କିଛି ଥାଏ। ମୋର ସ୍ପେଶାଲ ଦିନ ଭାଇ ହଉଛି ମୋର ବାର୍ଥଡେ, ଜାନୁଆରୀ 25 ତାରିଖ ହଉଛି ମୋର ଜନ୍ମଦିନ, ଆଉ ଜାନୁଆରୀ 26 ତାରିଖ ହଉଛି ଭାଇ ସାଧାରଣତନ୍ତ୍ର ଦିବସ,
1: ତେଣୁ
3: ପାଖାପାଖି ପଡେ, ତେଣୁ ଯେହେତୁ ଆମେ ଜୟ ଯବାନ ଜୟ କିଷାନ ଜୟ ବିଜ୍ଞାନ, ତେଣୁ ଆମେ ଆଧୁନିକ ଯୁଗର ମଣିଷ, ଭାରତର ମଣିଷ, ତେଣୁ ସମସ୍ତେ ପତାକା ଉଡାନ୍ତି ଆଉ ସେଲିବ୍ରେଟ କରନ୍ତି, ମୁଁ ତା ସାଙ୍ଗରେ ମୋ ଜନ୍ମଦିନଟାକୁ ବି ସେଲିବ୍ରେସନ କରେ ଆଉ।
1: ବହୁତ ବଢିଆ, ମାନେ ବର୍ଥଡେ ତ ସମସ୍ତଙ୍କର ସ୍ପେଶିଆଲ ହବ, ଆଉ ଯୋଉ କହିଲେ ଯୋଉ ସ୍ପେଶିଆଲ ଡେ, ସେ ତ ସେଇ ଡେ ତ ସମସ୍ତଙ୍କ ପାଇଁ ସ୍ପେଶିଆଲ, କିନ୍ତୁ ଆପଣଙ୍କ ଜୀବନଟା ଜୀବନରେ ଏମିତି ଗୋଟେ ସ୍ପେଶିଆଲ ଡେ, ମାନେ ସବୁଠାରୁ ମନେ ରହିଥିବା ଦିନ କ'ଣ?
3: ସେମିତି ଭାଇ ବହୁତ ଦିନ ଅଛି, କିନ୍ତୁ ମୋର ସବୁଠାରୁ ଗୋଟେ ସ୍ପେଶାଲ ଡେ ହଉଛି ଆମର ଯିଏ ଥିଲେ, ମୁଁ ତ ଶ୍ରୀକୃଷ୍ଣ ଏକାଡେମୀରେ ପଢୁଥିଲି ଜଗତସିଂହପୁର, ଆମର ଯୋଉ ସାର ଥିଲେ ସୁରପ୍ରସାଦ ମହାପାତ୍ର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ, ଆଉ ଖେଳରେ ମୁଁ କ୍ରିକେଟରେ ତାଙ୍କ ଠାରୁ ସିଲ୍ ଆଉ ଟ୍ରଫି ପାଇଥିଲି, ଆଉ ଉପ ଯୋଉ ପ୍ରମାଣପତ୍ର ପାଇଥିଲି, ସିଏ ବି ଆଜି ମୋର ବହୁତ ମନେ ପଡେ। ତାର ବହୁତ ଭଲ ପାଠ ପାଠ ଭଲ ପଢାନ୍ତି, ଇଏ କରନ୍ତି, ଯୋଉମାନେ ଦୁଷ୍ଟ ହୁଅନ୍ତି ସେମାନଙ୍କୁ ବି ବହୁତ ଦଣ୍ଡ ଦିଅନ୍ତି, ତାଙ୍କ ପାଇଁ ଆଜି ଭାଇ ଆମେ ସୁଧୁରି ଯାଇଛୁ, ଭଲରେ ଅଛୁ, ତେଣୁ ତାଙ୍କୁ ବି ଦୌଡ଼ନ୍ତି, ତାଙ୍କୁ ଭଗବାନ ଭଲରେ ରଖନ୍ତି, ତାଙ୍କର ଚଲାପଥ କୁସୁମିତ ହଉ, ଆପଣ ଟପିକ ମାଧ୍ୟମରେ ମୁଁ କହୁଛି ଆଉ।
1: ବହୁତ ବହୁତ ଧନ୍ୟବାଦ ରାଜେଶ ଭାଇ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ।
3: ରହିଲି ଭାଇ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ ସାଥୀ, ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା, ମାନେ ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ, ମନେ ରହିଥିବା ଡେଟ୍ ଅଫ୍ ବାର୍ଥ, ମାନେ ଯୋଉ ଜନ୍ମ ତାରିଖ 15 ଅଗଷ୍ଟ, ଜାନୁଆରୀ 26, ଇଏ ତ

ସମସ୍ତଙ୍କ ପାଇଁ ସ୍ପେଶାଲ, ବଟ୍ ଆପଣଙ୍କ ପାଇଁ, ଆପଣଙ୍କ ଜୀବନର କିଛି ଘଟଣା ହଉ, ଦୁର୍ଘଟଣା ହଉ, ବା ଆପଣଙ୍କ ପରିବାରକୁ ନେଇକି ହଉ, ବା ଆପଣଙ୍କ ବ୍ୟକ୍ତିଗତ ଲାଇଫକୁ ନେଇକି ହଉ, କ'ଣ ଏମିତି କିଛି ସ୍ପେଶାଲ ଦିନ ବା ମନେ ରହିଥିବା ମେମୋରେବଲ୍ ଡେ କ'ଣ ଅଛି, ସେ ସମ୍ପର୍କରେ ଆପଣ ଆପଣଙ୍କ ମତ ଆମ ସହିତ ସେୟାର କରିପାରିବେ। ନମ୍ବର ହେଉଛି 0671230315। ତ ବର୍ତ୍ତମାନ ସମୟ ହେଇଛି ଗୋଟେ ଗୀତ ଶୁଣିବାର।

0: ପୁଣିଥରେ ସ୍ୱାଗତ ଆପଣମାନଙ୍କୁ ଆଜିର ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମକୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଜି ଆପଣମାନଙ୍କ ପାଇଁ ଟପିକ୍ ରହିଛି ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କ'ଣ। ଏ ସମ୍ପର୍କରେ ଆପଣ ଆପଣଙ୍କର ମତ ଆମ ସହିତ ସେୟାର କରିପାରିବେ। ନମ୍ବର ହେଉଛି 06712303153। ତ ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ୍ ଭାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ
0: ଆଲୋକ ଚନ୍ଦ୍ର ଜେନା କହୁଛନ୍ତି। ଆଲୋକ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ ଭାଇ।
0: କେମିତି ଅଛନ୍ତି? ଭଲ ଅଛନ୍ତି? ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କ'ଣ?
1: ମୁଁ ଆଇଟିଆଇ କରିଥିଲି।

0: ସେଣ୍ଟର ପଡ଼ିଥିବ ଗୁରୁଶାନ୍ତ ଭୁବନେଶ୍ୱରରେ ସେଠି ମୁଁ ଗୋଟେ ଏକ୍ସପେରିମେଣ୍ଟ କରିଥିଲି ଯୋଉଟାକି ଗୋଟେ ରେଡିଓ ବାଜିବ ମାନେ ଆକାଶବାଣୀର ଖାଲି ଏଆର୍ ବାଜିବ କୌଣସି ଆମମାନେ ସୋର୍ସରେ ନା ଡିସିରେ ନା କୌଣସି ସୋର୍ସରେ ସେଗୁଡ଼େ ଏଆର୍ ବାଜିବ
1: ମାନେ ବାଜିବ ମାନେ କରେଣ୍ଟ ଲାଗିବନି କରେଣ୍ଟ ସପ୍ଲାଇ ଯିବ
0: ପୋଲିସ ଫୋର୍ସରେ ମୁଁ କ୍ୱାଲିଫାଇ କରିଯାଇଥିଲି ପୁରା ମନ ବହୁତ ଖୁସି ଥିଲା କିନ୍ତୁ ବାପା ମନା କରିଦେଲେ ଯେ କି ଦେହ ଥଣ୍ଡା ଲାଗିଯିବ ଶ୍ୱାସ ଦେବାକୁ ପାରିବୁନି ସିଏ ଗୋଟେ ମେମୋରିଜିନ ଥିଲା ଆଉ ଗୋଟେ ମେମୋରିଜିନ ଦିଟା କହୁଛି ମତେ ଭାଇ ଟାଇମ ଦେବେ ଆଉ ଗୋଟେ ମେମୋରିଜିନ ଯେତେବେଳେ ହୋମଗାର୍ଡ ପରୀକ୍ଷା ଦେଇଥିଲି କଟକରେ ଆମେ ପ୍ରାୟ 1500 ପିଲା ଥିଲୁ 2000 କିଛି ପିଲା ଥିଲୁ କିନ୍ତୁ 150 ଜଣ ସିଲେକ୍ସନ ହେଇଥିଲେ ମୁଁ ଯୋଉ ରେଜଲ୍ଟ ବାହାରିଲା ମୁଁ କହିଲି ଆମର ପୋଲିସ ଯୋଉ ଅଛି ଫିଲ୍ଡ ଅଫିସ ଅଛି ପୋଲିସ ଯୋଉ ପଡ଼ିଆ ସେଠି ମୋର ଲୋକ ମରା ହେଇଥିଲା ମୁଁ ପ୍ରଥମରୁ ପଡ଼ିଗଲି 20 ଜଣ ମୋ ନାଁ ପାଇଲିନି ମୁଁ ଫଟିଗଲି ବୋଧେ ଆଉ ପୁଣି ଲାଷ୍ଟରୁ 20 ଜଣ ପଡ଼ିଯାଇଲି କଟିଗଲି ତାପରକୁ ଜଗନ୍ନାଥ ଶିବ ପାର୍ବତୀ ଯୀଶୁଙ୍କ ନାଁ ଦେଇ 25 ନମ୍ବରକୁ ଆଇଲି 25 ନମ୍ବର ଲେଖା ହେଇଛି ଆଲୋକ ଚନ୍ଦ୍ର ଜେନା ପାସ୍ କ୍ୱାଲିଫିକେସନ ପାସ୍ ତାପରେ ଗୋଟେ ନମ୍ବର ଥିଲା ତାପରକୁ 2009 ଡିସେମ୍ବର ମାସ 18 ତାରିଖରେ ମୋର ଦେହ ଅସୁସ୍ଥ ହେଇଗଲା ସିଏ ଗୋଟେ ମୋର ଥିଲା ମାନେ ମୁଁ ଡ୍ୟୁଟି କରୁଥିଲି ଡ୍ୟୁଟି ପିରିୟଡ଼ରେ ମୋର ମୁଁ ଜାଣିନି ମୋର କଣ ହେଇଛି ଯିଏ ଦେହ ଖରାପ ହେଇଗଲା ତାପରେ ସେଦିନଠୁ ଘରେ ଅଛି ଆଉ
1: ମାନେ
0: କୋଉଥିରେ ଫେଲ୍ ମାନେ ସବୁଥିରେ ପାସ୍ ପାସ୍ କରି ଯାଇଛି ହାରି ଯାଇନି ଥରେ ହାରିଦେବି ତାପରେ ହାରିନି ଦୁନିଆରେ
1: ଆପଣଙ୍କ ସହିତ ଯାହା ଯାହା ଘଟିଛି ହଁ ଆପଣଙ୍କ ଆପଣଙ୍କର ଯେତିକି ସବୁ କହିଲେ ଯାହା ଯାହା ଅତୀତରେ ଯାହା ଯାହା ହେଇଛି ଏତେ ସକ୍ସେସ ହେଇଛନ୍ତି ପୁଣି ଆପଣ ହରେଇଛନ୍ତି ଓକେ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ତ ଇଏ ସମୟ ତ ବହୁତ ମେମୋରେବଲ ଓହୋ ଆଚ୍ଛା ଆମେ ବୁଝିଗଲୁ ଏବେ ତ ଏଥିରୁ ଜଣାପଡୁଛି ଆପଣ ବହୁତ କିଛି ପାଇଛନ୍ତି ବହୁତ କିଛି ହରେଇଛନ୍ତି ତେଣୁ ସେଇ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ ବାକି ଜିନିଷ ସବୁ ଠିକ୍ଠାକ୍ ହେଇଯିବ ନିଜକୁ କଣ୍ଟ୍ରୋଲ ଭିତରେ ରଖନ୍ତୁ ନିଜେ ବହୁ ଜିନିଷ ପ୍ରାକ୍ଟିସ୍ କରନ୍ତୁ ଯେମିତିକି ପ୍ରାଣାୟମ ୟୋଗା ଏସବୁକୁ କରନ୍ତୁ ଧୀରେ ଧୀରେ ଆପଣଙ୍କ ଆପଣ ବାଲାନ୍ସ ବି ଆସିଯିବେ
0: ମୁଁ ଧ୍ୟାନ କରେ ଧ୍ୟାନ ସକାଳୁ ଉଠିକି ମାନେ ଧ୍ୟାନ ସବୁ ବଜ୍ରାସନ ମୟୂରାସନ
1: ନିଶ୍ଚିତ
0: ସଭାସନ ଅଲୋମ ବିଲୋମ ସବୁ କରେ
1: ଓକେ ବହୁତ ଧନ୍ୟବାଦ ଆଲୋକ ଭାଇ ନିହାତି ରହିବା ଦରକାର ଓକେ ବହୁତ ବହୁତ ଧନ୍ୟବାଦ ଆଲୋକ ଭାଇ ଏତେ ସୁନ୍ଦର କଥା କହିଲେ ଆପଣଙ୍କ ଜୀବନର କାହାଣୀ କହିଲେ ଆଉ ଏତେ ଗୁଡ଼ାଏ ଭଲ ଦିନ ବି କହିଲେ ଆଉ ଏତେ ଗୁଡ଼ା ବ୍ୟାଡ୍ ଟାଇମ୍ ବି କହିଲେ ବହୁତ ଧନ୍ୟବାଦ ଆପଣଙ୍କୁ ସରି ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା ଆଜିର ଟପିକ୍ ସମ୍ପର୍କରେ ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କ'ଣ ଆମ ନମ୍ବର ହେଉଛି 06712303153 ନେକ୍ସଟ ଏସ୍ଏମ୍ଏସ୍ ଦେଖିବା କ୍ଷମା କରିବେ ନେକ୍ସଟ କଲର୍ କିଏ ଅଛନ୍ତି ଦେଖିବା ହ୍ୟାଲୋ
2: ହ୍ୟାଲୋ ଜଗନ୍ନାଥ ନାରାୟଣ ଭାଇ ନମସ୍କାର
1: ଜୟ ଜଗନ୍ନାଥ କିଏ କହୁଛନ୍ତି
2: ବିଜୟ କୁମାର ଦାସ ସୌରୀ ମହାସିଂହପୁର ବହୁରାମ କଟକ
1: କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ
2: ଧନ୍ୟବାଦ
1: କଣ କହିବେ ଆଜିର ଟପିକ ସମ୍ପର୍କରେ
2: ମୁଁ ଯାଇଥିଲୁ ବହୁତ ଦିନ ହେଲାଣି ଆମେ ଯାଇଥିଲୁ 8 ଜଣ ମାନେ ତିରୁପତି ବାପା ବୋଉ ଆମ ଦି ଜଣ ଶଶୁର ଦୁଇ ଝିଅ ସବୁ ଯାଇଥିଲୁ ତିରୁପତି ରେଲୱେ ଷ୍ଟେସନ ଅପେକ୍ଷା କରିଛୁ ମୁଁ ଇନକ୍ୱାରି କରୁଛି ଟ୍ରେନ ଛାଡ଼ିବୁ 10-20 ମିନିଟ ଥାଏ ସବୁ ଆଧାର କାର୍ଡ ଟିକେଟ ସବୁ ହଜିଗଲା ମୁଁ ପୁରା ମାନେ ଏଇ ଯୋଉ ଇନ୍ କରିଥିଲି 3:30 ପୁରୀ ହେଇଥିଲି ମୁଁ ଇନକ୍ୱାରି ସବୁ ଇନକ୍ୱାରି ଦେଖୁଛି ସିଏ କୋଉଠି ମାନେ ଇଏ ଭିତରେ ପଡ଼ିଯାଇଛି ଆଉ
1: ମାନେ ମାନେ ଖସି ମିସ୍ କରିଦେଇଛନ୍ତି ଖସି ପକେଇଛନ୍ତି
2: ପଡ଼ିଯାଇଛି ଆଧାର କାର୍ଡ ସମସ୍ତଙ୍କର ପ୍ଲସ ରେଲୱେ ଟିକେଟ ସେତେବେଳେ ଯେତେବେଳେ ମୁଁ ଦେଖିଲି ମୋ ପାଖରେ ନାହିଁ ମୋ ମୁଣ୍ଡ ଖରାପ ହେବ ଆଉ 10 ମିନିଟ୍ ଅଛି ଟ୍ରେନ୍ ଛାଡ଼ିବାକୁ ହବ
1: ତାପରେ କଣ
2: ମୁଁ ମାନେ ଟେନସନ୍ ପୁରା ଥରିଲିନି ପୁରା କଣ କରିବି ସେ ଏତିକି ନେଇଯାଇଛି।

0: ଅଧିକା କଣ କରିବି ସାର୍, ମୁଁ ମୁଣ୍ଡ ଉପରେ ବାଇଛି ବୋଲି ଆଉ।
1: ଆଚ୍ଛା,
0: ଏତେ ସମୟରେ ମୁଣ୍ଡ ଉପରେ ପୋଲିସ ଷ୍ଟେସନ ଯାଇ ମାନେ ପହଞ୍ଚିବି ସାର୍, କେମିତି ଘଟଣା ହେଇଛି ଆଉ ମୁଁ ଏତେ ଜଣଙ୍କୁ ନେଇକି ଆସିଛି, କଣ କେମିତି କରିବି ସାର୍। ସେଠି ଜଣେ ପାଇକି ଜଣେ ଦେଇଯାଇଥିଲା ସେଠି।
1: କୋଉଠି? ପୋଲିସ ଷ୍ଟେସନରେ?
0: ପୋଲିସ ଷ୍ଟେସନରେ ଦେଇଯାଇଥିଲା, ସେଇ ପାଖରେ ଥିଲା ପୋଲିସ ଷ୍ଟେସନ, ସେଇଠି ସେଇଠି ଦେଇଯାଇଥିଲା।
1: ନହେଲେ ଆପଣ କେତେ ହଇରାଣ ହେଇଥାନ୍ତେ?
0: କାନ୍ଦିଥାନ୍ତୁ, ମୁଁ ତ ମାନେ ଟେନସନରେ ପୁରା ଥରିଲିଣି। ତାପରେ ବାପା ଶାଶୁ ସମସ୍ତେ ଯାଇଥିଲେ, ମୋ ସାଙ୍ଗରେ ସେମାନେ ବି ବ୍ୟସ୍ତ।
1: ଆଚ୍ଛା, କୋଉ ଜାଗାରେ ଆପଣ ଇନକ୍ୱାରି କରୁଥିଲେ? ମାନେ
0: ଦେଖୁଥିଲି କେତେବେଳେ ଟ୍ରେନ କନଫର୍ମ ହେଇଛି କି ନାହିଁ,
1: ମାନେ ଏଇଠୁ ଏଇଠୁ ଭୁବନେଶ୍ୱରରୁ? ଭୁବନେଶ୍ୱରରୁ? ଚିନ୍ତା କରନ୍ତୁ, ଆପଣ ଭୁବନେଶ୍ୱର ମାନେ ନିଜ ଟାଉନରେ ଅଛନ୍ତି ବା ନିଜ ପାଖାପାଖି ଏରିଆରେ ଅଛନ୍ତି, ଯଦି ଆଉଟ୍ ଅଫ୍ ଓଡ଼ିଶାରେ ଥାନ୍ତେ ଆପଣ କେତେ ମୁସ୍କିଲ ହେଇଥାନ୍ତା। ସେଥିପାଇଁ କେୟାରଫୁଲି ଜିନିଷ କରିବା ଦରକାର। ଓକେ, ବହୁତ ଧନ୍ୟବାଦ ବିଜୟ ଭାଇ, ବହୁତ ବଢିଆ, ବହୁତ ବଡ ସ୍ମୃତି ଆଉ ବହୁତ ବଡ ଦିନ ବି, ଯୋଉଟାକି ଆପଣ ଭୁଲି ପାରିବେନି। ଏଇଟା ଆପଣଙ୍କର କେୟାରଲେସ୍ରୁ ହଉ କିମ୍ବା ମାନେ ସେଇଟା ବାଇ ଚାନ୍ସ ହଉ, ହଁ ସେଇ କାରଣ ପାଇଁ।
0: ଆଜ୍ଞା,
1: ତ ନିଶ୍ଚିତ ଭାବରେ ଯୋଉଟା ବହୁତ ବଢିଆ କଥା କହିଲେ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ସେଥିପାଇଁ ଆପଣମାନେ ବି ସେୟାର କରିପାରିବେ ଆପଣଙ୍କ ମନର କଥା, ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କ'ଣ। ନମ୍ବର ହେଉଛି 0671230315। ଆଉ ଜଣେ କଲର ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ ହ୍ୟାଲୋ
2: ସାର୍, ଗୁଡ୍ ଇଭିନିଂ ଜୟ ଜଗନ୍ନାଥ।
1: ଭେରି ଗୁଡ୍ ଇଭିନିଂ ଜୟ ଜଗନ୍ନାଥ, କିଏ କହୁଛନ୍ତି?
2: ସାର୍ ବଳରାମ ବେହେରା କହୁଥିଲି, ଏଜି ଅଫିସ ଷ୍ଟାଫ ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକ।
1: ବଳରାମ ବେହେରା କହୁଛନ୍ତି, କେମିତି ଅଛନ୍ତି?
2: ସାର୍ ଭେରି ଗୁଡ୍, ଭେରି ଗୁଡ୍ ବଏ,
1: ଭେରି ଭେରି ଗୁଡ୍ ଅଛନ୍ତି। ଓକେ, କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଟପିକରେ ତ ଆପଣ କହୁଛନ୍ତି ମାନେ ଅତି ଗୋଟେ ଭଲ ଜିନିଷ ଜୀବନ ଯୋଉଟା କହିବା,
1: ହଁ ରାଇଟ, ଭୁଲି ହବନି ମାନେ କଣ, କେବଳ ଭଲ ଜିନିଷକୁ ଭୁଲି ହବ, ଖରାପ ଜିନିଷକୁ ବି ଭୁଲି ହବନି, ଦୁଇଟା ବି ହେଇପାରେ। ଓକେ, ଆପଣ ଯାହା ବି କହିପାରିବେ, ଗୋଟେ ମାନେ ମୁଖ୍ୟ କଥା, ଆପଣଙ୍କ ଜୀବନର ସବୁଠୁ ଇମ୍ପୋର୍ଟାଣ୍ଟ କଣ ଦିନ ଥିଲା? ବହୁତ ବଢିଆ,
2: ଯୋଉଟା କି ଯୋଉଟା ମୁଁ ପିଲାଦିନେ ଜଣଙ୍କ ଆଡଭୋକେଟ ଚେମ୍ବରରେ କାମ କରୁଥିଲି, ବୁଝିଲେ ସାର।
1: ହଁ ହଁ,
2: ମୁଁ 10 ବର୍ଷ ରହିଲି, 10 ବର୍ଷ ରହିବା ଭିତରେ ତାପରେ ବିଜୁ ପଟ୍ଟନାୟକ ଚିଫ୍ ମିନିଷ୍ଟର ହେଲେ ଓଡ଼ିଶାରେ 1995 ମସିହା କଥା କହୁଛି ସାର, ସେ ଜଣେ ଆଡଭୋକେଟ ଜେନେରାଲ ହାଇକୋର୍ଟରେ ହେଲେ, ଆଡଭୋକେଟ ଜେନେରାଲ ବର୍ତ୍ତମାନ ପିତାମ୍ବର ଆଶା ଆଡଭୋକେଟ ଜେନେରାଲ ଅଛନ୍ତି,
1: ସେତେବେଳେ
2: ଯେମିତି ସେଇ ଆଡଭୋକେଟ ଥିଲି ମୁଁ, ତାଙ୍କ ପାଖରେ ରହିଲା, ଯେତେ ରହିଲି ସେଠି ଚାକିରି ହେଲା, ମଝିରେ ଗାଁକୁ ପଳେଇଗଲି, ମାନେ ଗାଁକୁ ଯିବି ବୁଲିବାକୁ ବାପାଙ୍କ ସାଙ୍ଗେ ଗଲି, ତାପରେ ସେଠୁ ବାପା ପଳେଇ ଆଇଲେ ମୁଁ ରହିଗଲି ସେଠୁ। ସେ ସାର କହିଲି କି ପୁଅ କୁଆଡେ ଗଲେ, ନା ସାର ପୁଅର ଜ୍ୱର ହେଇଯାଇଛି, ପୁଅ 2 ଦିନ ପଳାଇବ, ନା ପୁଅର ଜ୍ୱର ହେଲେ ଭଲ ଡକ୍ଟର କଟକରେ ଅଛନ୍ତି, ତମ ଗାଁରେ ଅଛନ୍ତି, ସାର କଟକରେ ଅଛନ୍ତି, ଯାଅ ପୁଅକୁ ଜଲ୍ଦି ଧରିକି ଆସ, ଏଠି ଭଲ ଡକ୍ଟର ଦେଖିବା। କିନ୍ତୁ ସାର ମୋର ଜ୍ୱର ହେଇନଥିଲା, କିଛି ହେଇନଥିଲା ସାର, ମୁଁ ଯେମିତି ଆସି କଟକରେ ଥରେ ଆଜି ପହଞ୍ଚିଲି, ତାପରେ ତମ ନିମୋନିଆ ଟାଇପଡ଼ ସାର ହେଇଗଲା, ମିଛ କହିଲି, ସତରେ ଜ୍ୱର ମୋର ହେଇଗଲା। ତାପରେ 8 ଦିନ ପର୍ଯ୍ୟନ୍ତ ମୋ ଜ୍ୱର ଏମିତି ହେଇଗଲା, ସିରିୟସ ପୁରା ହେଇଗଲି। ତାପରେ ସେଠି ଚାକିରି କଲୁ, ତାପରେ ରହିଗଲି ସେଠୁ, ରହିଗଲି ସାର, ବର୍ତ୍ତମାନ ହାଇକୋର୍ଟ ଚାକିରି ହେଇଗଲା ମୋର, ଆଉ କ'ଣ ସେତିକି ସମୟଟା ମୁଁ ଧୈର୍ଯ୍ୟ ଧରିକି ଆସିଲି, ରହିଲି ବାପାଙ୍କ କଥା ଶୁଣିକି, ଯାଦ୍ୱାରା କି ସେ ସାରଙ୍କ କଥା ଶୁଣିକି ଆଜି ମୁଁ ହାଇକୋର୍ଟରେ ସର୍ଭିସ କରିଛି।
1: ଆଚ୍ଛା, ସେ ଦିନ ମନେ ଅଛି, କୋଉ ତାରିଖ ଥିଲା, କୋଉ ବାର ଥିଲା?
2: ସେଟା ତ ତାରିଖ ସାର ମନେ ପଡୁନି, ସେଟା
1: ନିହାତି ମନେ ରଖିବା ଦରକାର,
2: ନା ମନେ ସାର ପଡୁନି, ସେଟା ମୁଁ ଚାକିରି କରିନଥିଲି, ଛୋଟ ଥିଲି, ତଥାପି ବୟସ ମୋର ସେଇ 15 ବର୍ଷ ବୟସ ଥିଲା।
1: ନାଇଁ ନାଇଁ, ଆପଣ ଯେତେବେଳେ ଜବ୍ କଲେ, ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ, ଆପଣଙ୍କର ସେମିତି ଗୋଟେ ମନେ ରହିଥିବା ମେମୋରେବଲ୍ ଡେ ସମ୍ପର୍କରେ ସେୟାର କରିଥିବାରୁ।
2: ନମସ୍କାର, ଜୟ ଜଗନ୍ନାଥ।
1: ସତେ ଆପଣମାନେ ବି କହିପାରିବେ ଆଜିର ଟପିକ ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କ'ଣ, ସେ ସମ୍ପର୍କରେ ନମ୍ବର ହେଉଛି 0671230315। ତ ବର୍ତ୍ତମାନ ଚାଲନ୍ତୁ ଶୁଣି ଦେଉଛୁ ଆଉ ଗୋଟିଏ ଗୀତ, ଷ୍ଟେ ଟ୍ୟୁନ୍ଡ।

ସାରି ପୁଣି ଥରେ ସ୍ୱାଗତ ଆପଣମାନଙ୍କୁ ଆଜିର ଡାଇଲିଂ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମକୁ। ଆଜିର ଟପିକ୍ ରହିଛି ଆପଣମାନଙ୍କ ପାଇଁ ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କ'ଣ। ନମ୍ବର ହେଉଛି 06712303153। ଏହି ନମ୍ବର

0: ଆପଣମାନେ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହୋଇପାରିବେ ଆଉ ଆଜିର ଟପିକ୍ ସମ୍ପର୍କରେ ଆପଣଙ୍କ ମନର କଥା କହିପାରିବେ। ଦେଖିବା ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ। ହ୍ୟାଲୋ ହ୍ୟାଲୋ
1: ସାର୍, ନମସ୍କାର। ସାର୍
0: ନମସ୍କାର, କିଏ କହୁଛନ୍ତି?
1: ସବିତା କହୁଥିଲି।
0: ସବିତା କହୁଛନ୍ତି, କୋଉଠୁ କହୁଛନ୍ତି?
1: ଜଗତସିଂହପୁର।
0: ସବିତା କହୁଛନ୍ତି ଜଗତସିଂହପୁରରୁ। କେମିତି ଅଛନ୍ତି, ଭଲ ଅଛନ୍ତି?
1: ଆଜ୍ଞା ଭଲ ଅଛି, ଆପଣ?
0: ଏକଦମ ବଢିଆ ଅଛି।
1: ଆଜ୍ଞା,
0: କଣ କହିବେ ଆଜିର ଟପିକ ସମ୍ପର୍କରେ? ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ?
1: ହଁ, ସେମିତି ବହୁତ ଭଲ ଅଛି, ଖରାପ ବି ଅଛି। ମୁଁ ଗୋଟେ ଭଲ ମେମୋରେବଲ ଡେ କଥା କହୁଛି, ଯୋଉଟା ମୁଁ ଭୁଲି ପାରିବିନି। ମୁଁ ବୋଧେ ମୋର ସ୍ୱପ୍ନରେ ରହିଯିବ ଆଉ ଥରେ ସେଇ କାମ କରିବାକୁ। ସାର୍, ମୁଁ ଯେତେବେଳେ

0: ଭଲ ଅଛି ଖରାପ ବି ଅଛି। ମୁଁ ଗୋଟେ ଭଲ ମେମୋରେବୁଲ ଡେ କଥା କହୁଛି ଯୋଉଟା ମୁଁ ଭୁଲି ପାରିବିନି। ମୁଁ ବୋଧେ ମୋର ସ୍ୱପ୍ନରେ ରହିଯିବ ଆଉ ଥରେ ସେଇ କାମ କରିବାକୁ। ସାର୍ ମୁଁ ଯେତେବେଳେ ପ୍ଲେନରେ ବସିଲି ଫାର୍ଷ୍ଟ ଟାଇମ୍ ଆଉ ଯାଇ ଅଯୋଧ୍ୟାରେ ପହଞ୍ଚିଲି, ପ୍ରଭୁ ଶ୍ରୀରାମଙ୍କ ପାଖରେ ପହଞ୍ଚିଲେ ଭଗବାନଙ୍କୁ ଯେତେବେଳେ ଦେଖିଲି ମୁଁ ସବୁ ଭୁଲିଗଲି। ମୁଁ କୋଉଠି ଅଛି, କଣ ଅଛି, କୋଉଠୁ ଆସିଛି, କୁଆଡେ ଯିବି, ମୁଁ କିଛି ଜାଣିପାରୁନି, ମୁଁ ଭୁଲିଗଲି। ସେଇଟା ମୋର ସବୁଠାରୁ ମୋ ଜୀବନର ସ୍ମରଣୀୟ ଦିନ ହେଇ ରହିଛି, ରହିଥିବ ବି।
1: ଗୋଟେ କଥା ମୁଁ କହିବେ ଯେ ଫ୍ଲାଇଟ୍ ରେ ଯିବାଟା ଆପଣଙ୍କ ପାଇଁ ଗୋଟେ ମନରେ ଫର୍ଷ୍ଟ ଯୋଉଟା ମେମୋରେବଲ ରହିଲା ନା ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ଅଯୋଧ୍ୟା ଗଲେ, ସେଇଟା ବି ନା ଏକା ସାଙ୍ଗରେ ଦୁଇଟା ଯାକ?
0: ସାର୍ ମୁଁ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲି, ସେଇଟା ମୋର ମେମୋରେବୁଲ ରହିଲା, କିନ୍ତୁ ଫ୍ଲାଇଟ୍ରେ ତ ଆଉ ବସି ପାରିବି।
1: ହଁ ହଁ, ନାଇଁ ଆପଣ ଅଯୋଧ୍ୟା ବି ଯାଇପାରିବେ, ଶ୍ରୀରାମଙ୍କୁ ଦର୍ଶନ କରିପାରିବେ,
0: କିନ୍ତୁ ମୁଁ ଏଇଟା ମୋର ମାନେ ଅଯୋଧ୍ୟାରେ ରାମ ମନ୍ଦିରଟା ହବା ସେଇଟା ଗୋଟେ ସ୍ୱପ୍ନରେ ଥିଲା।
1: ବାସ୍ ବାସ୍,
0: ପୁଣି ରାମ ମନ୍ଦିର ହେଲା, ପୁଣି ଭଗବାନ ପ୍ରତିଷ୍ଠା ହେଲେ, ଆମେ ସବୁ ଟିଭିରେ ଦେଖୁଥିଲୁ, କିନ୍ତୁ ସେଇଟା ଯେ ସେଠି ଦେଖିଲା ବେଳକୁ ମୋର ସେଇଟା ରହିଗଲା ସ୍ମରଣୀୟ ଦିନ ହେଇକିରି।
1: ନିଶ୍ଚିତ, ତା ସହିତ ବି ଫ୍ଲାଇଟ୍ରେ ଯିବା ଇଏ ଗୋଟେ ମିଶିଗଲା ପରେ ଆପଣଙ୍କ ପାଇଁ ଗୋଟେ ସୁପର ମେମୋରେବଲ ଡେ ହେଇଗଲା।
0: ହଁ, ଫ୍ଲାଇଟ୍ରେ ଯିବା ଆଗରୁ ବି ମୋର ଟିକେଟ୍ ମୁଁ କ୍ୟାନସଲ କରିଛି।
1: ଆଚ୍ଛା, କିନ୍ତୁ ଭଗବାନ ଚାହାନ୍ତି ଯେ ସିଧାସଳଖ ଆପଣ ଆକାଶରେ ଉଡିକି ତାଙ୍କୁ ଦର୍ଶନ କରିବାକୁ ଯିବେ।
0: ମୁଁ ଦିଥର ଖଣ୍ଡେ କ୍ୟାନସଲ କରିଛି, ହାଇଦ୍ରାବାଦ ଯିବାକୁ, ବାଙ୍ଗାଲୋର ଯିବାକୁ ମୁଁ କ୍ୟାନସଲ କରିଛି, କିନ୍ତୁ କାହିଁକିନା ମୋର ଗୋଟେ ଡର ଥାଏ, ମୁଁ ଫ୍ଲାଇଟ୍ରେ ବସିଲେ କୋଉଠି କଣ ହେଇଯିବ, ମୁଁ ମରିବି ସିଆଡ଼େ।
1: ନାଇଁ ନାଇଁ, ସେମିତି ଭାବନ୍ତୁନି, ସେମିତି କଣ ସମସ୍ତଙ୍କ ସହିତ ହୁଏ କି? ସେମିତି ହୁଏନି। ଯଦି ଆମେ ଭାବିବା ପ୍ରତି ମୁହୂର୍ତ୍ତରେ ରାସ୍ତାରେ ଚାଲିଲା ବେଳେ ଭାବିବା ନାଇଁ ଏମିତି ହେଇଯିବ, ନାଇଁ ସେମିତି ଭାବିଲେ ବି ଆମେ ଚାଲିପାରିବାନି
0: ରାସ୍ତା। ନାଇଁ ନାଇଁ, ରାସ୍ତାରେ ଚାଲିଲା ବେଳେ ଆମେ ତ ଜାଣୁଛେ ଆମ ଆଗରେ କିଏ ଗୋଟେ ଆସୁଛି କି କଣ କରୁଛି, ସେଠି କଣ ମୁଁ ଆଗରୁ ଏଇଟା ଭାବୁଥିଲି, ମୋ ମନରେ ଗୋଟେ ଧାରଣା ଥିଲା। ସେଥିପାଇଁ ମୁଁ ଭଗବାନଙ୍କ ପାଖରେ ପହଞ୍ଚି ଗଲି, ସେଇଟା ମୋର ମୋର ବୋଧେ ଏଇଟା ସ୍ମରଣୀୟ ଦିନ ହିଁ ରହିବ ବୋଲି ହେଲା।
1: ନିଶ୍ଚିତ ନିଶ୍ଚିତ ନିଶ୍ଚିତ, ଭଗବାନଙ୍କୁ ଦୁଇଟା ଯାକ ଆପଣଙ୍କ ପାଇଁ ଗୋଟେ ସ୍ପେଶାଲ ମେମୋରେବଲ ଡେ ଥିଲା। ବହୁତ ବହୁତ ଧନ୍ୟବାଦ ସବିତା ମ୍ୟାଡାମ, ଏଫଏମ୍ ରେନ୍ବୋ ସହିତ ଯୋଡ଼ିଲେ, ଆପଣଙ୍କ ମନର କଥା କହିଲେ।
0: ରଖୁଛି, ନମସ୍କାର।
1: ନମସ୍କାର ସାଥୀ, ଆପଣମାନେ ବି କହିପାରିବେ ଆଜିର ଟପିକ ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ, ମେମୋରେବଲ ଡେ। ନମ୍ବର ହେଉଛି 0671230315 3। ବର୍ତ୍ତମାନ ଆଉ ଜଣେ କଲର ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ
2: ହ୍ୟାଲୋ ସାର୍, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି? ନିରୁପମା ସାହୁ କହୁଛନ୍ତି। କେମିତି ଅଛନ୍ତି ନିରୁପମା ମ୍ୟାଡାମ?
2: ସାର୍ ମୁଁ ଭଲ ଅଛି, ସାଲେପୁର ମିଠା ଯେମିତି ମିଠା।
1: ଆପଣ ପୁରା ମିଠା ମିଠା ଅଛନ୍ତି।
2: ଆଜ୍ଞା, ଆପଣ ବି ମିଠା ଅଛନ୍ତି।
1: ଆମେ ତ ସବୁବେଳେ ମିଠା ମିଠା ଅଛୁ, ଆମେ ଯଦି ମିଠା ନ ରହିବୁ ତାହେଲେ ଆପଣଙ୍କୁ ମିଠା କେମିତି ବାଣ୍ଟିବୁ କଥାରେ?
2: ନିଶ୍ଚିନ୍ତ ନିଶ୍ଚିନ୍ତ ସାର୍,
1: ସବୁବେଳେ ଏମିତି ମିଠା ମିଠା ରହିଥାନ୍ତୁ। କଣ କହିବେ ଆଜିର ଟପିକ ସମ୍ପର୍କରେ, ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କଣ?
2: ସାର ସବୁଠାରୁ ଏବେ ବି ବେଳେ ବେଳେ ମନେ ପଡିଯାଏ, କଣ ସେଦିନ ହେଲା, ମାନେ ପୁଅକୁ ଛାଡିଥିଲୁ ଜଗତସିଂହପୁର ଆଶ୍ରା ସ୍କୁଲରେ, ପୁଅ ଟିକେ ହ୍ୟାଣ୍ଡିକ୍ୟାପ ଅଛି।
1: ଆଚ୍ଛା,
2: ଯେତେବେଳେ ବୁଝାବୁଝି କରିକି ଛାଡିକି ଆସିଲୁ, ରାଜି ହଉନଥିଲି, ମୁଁ ଛାଡିକି ଆସିଲୁ। ଫାର୍ଷ୍ଟ ଟାଇମ ମୁଁ ଇଏ ପଳେଇଲେ, ତାଙ୍କର କମ୍ପାନୀ ଆଲୁମିନିୟମ କମ୍ପାନୀ ଅଛି ଆମର, କଟକ ପଳେଇଲେ, ପଳେଇଲେ ତ ମୋ ମନ ଆଉ ଭଲ ଲାଗିଲାନି। ପୁଅ ଯେହେତୁ ସାନ, ଝିଅ ଅଛି ବଡ଼, ଆଉ ମୁଁ ଦିନେ ଆଙ୍କୁ କହିଲି, ମୁଁ କହିଲି ମୁଁ ଟିକେ ଯିବି ପୁଅ ପାଖକୁ, ଆଉ କହିଲି ମୋର ତ ଖାଲି ମାଲ ଅର୍ଡର ଅଛି, ମୁଁ ଯାଇପାରିବିନି, ଆଉ କେମିତି କଣ କରିବ। ମୁଁ କହିଲି ତମେ ଅଟୋ କରିଦିଅ, ମୁଁ ଝିଅକୁ ନେଇକି ପଳେଇବି। ଆଉ ଅଟୋବାଲାକୁ କହିଲେ, ସେଠୁ ଆମେ ସେ ସାନ ଝିଅକୁ ନେଇକି ଗଲି। ଗଲି ସାର, ଏଇଠୁ ସାଲେପୁର ମାର୍କେଟରୁ ଯେତେବେଳେ କିଣିଲି ପୁଅ ପାଇଁ ବିସ୍କୁଟ ଟିକେ, ମିକ୍ସଚର ଟିକେ, ମାନେ କେକ୍ ଫେକ୍ ସବୁ କିଣାକିଣି କଲି, ମୁଁ ସେଇ ଦୋକାନରେ ମୋବାଇଲଟାକୁ ଥୋଇଦେଇଛି।
1: ଆଚ୍ଛା,
2: ମୋବାଇଲଟାକୁ ଛାଡ଼ି ଦେଇକିରି ପଳେଇଛି, ଆଉ ମୁଣ୍ଡରେ ଆଉ ନାହିଁ ମୋବାଇଲ ଆଣିନି ବୋଲିକିରି। ସେଠି ଯାଇକି ପହଞ୍ଚିଲୁ, ସେଠି ଡାଇରେକ୍ଟ ସ୍କୁଲରେ ଯାଇ ପହଞ୍ଚିଲୁ, ପୁଅକୁ ଦେଖା କଲୁ, ଏଠୁ ଯାହା ଭେଟାଭେଟି ହେଇକିରି, ଯେତେବେଳେ

0: ବାହାରିଛି ମାନେ ଆସିବା ପାଇଁ ମାନେ ଇଏ ବି ବ୍ୟସ୍ତ ପୁରା ହେଇପଡ଼ିଲେଣି, ଫୋନ କରୁଛନ୍ତି ଫୋନ
1: ଦୋକାନ
0: ଆଉ ଏମିତି ବ୍ୟସ୍ତ ହେଇକି ମୁଁ କହିଲି କେମିତି କଣ ଫୋନ କରିବା, ଫୋନ କଣ ପାଉନି ଆଉ କୋଉଠି କଣ ଛାଡିଦେଲି ନା କୋଉଠି ଥୋଇଦେଲି, ନାଇଁ ସେ ବ୍ୟାଗରେ ଥିବ, ଗଲା ଭ୍ୟାନିଟା ଗଲା ଓଲଟେଇ ପଲଟେଇକି ସବୁ ଚେନ୍ ଖୋଲିକି ଖୋଜୁଛି କାହିଁ ଫୋନ ମୋବାଇଲ ପାଇ, ମୋବାଇଲ ତ ଏଠି ଛାଡିଛି, ଏମିତି ବ୍ୟସ୍ତ ଭିତରେ ଏମିତି ଟେନସନ ଆଡ଼େ ଝିଅ ଚଉଡ ସାଙ୍ଗରେ ନେଇକି ଯାଇଛି ଆଉ କେମିତି ଆସିବି ସେଠୁ, ସେଠୁ ଛାଟି ପିଟିକି ଆସିକିରି ଆଉ ଭଲ ଲାଗୁନି ବୋଲେ ଆଜି ସଦା ଖାଇଲି ଆଉ ଘରେ।
1: ତାପରେ କଣ ହେଲା?
0: ତାପରେ ସେଠୁ ଆସିକି ଯେତେବେଳେ ଖାଲିପୁର ମାର୍କେଟରେ ପହଞ୍ଚିଲି, କାହିଁକି ଯୋଉ ଡାକୁଥାଏ ମା ସାହିଶ୍ୱରୀ, ଆମର ତ ସାହିଶ୍ୱରୀ ଠାକୁରାଣୀ ମାର୍କେଟରେ ଅଛନ୍ତି, ମୁଁ କହିଲି ମା କେମିତି ମୋବାଇଲ କୋଉଠି ଛାଡିଛି ମାନେ ଟିକେ ମାନେ ମନେ ପଡୁନି ମନେ ପକା ଟିକେ, ସେତିକି କହିଛି କିନ୍ତୁ ସେ ଯାହା ଦୋକାନରେ ମୋବାଇଲ ଛାଡିଥିଲି ସେ ସେଠୁ ଛିଡ଼ା ହେଇଥିଲେ ରୋଡ ଦିହରେ, ତୁ ଅନେଇକି ହସିଲେ, ମୁଁ ତ ଓହ୍ଲେଇକି କାଣ୍ଡରୁ ଚାଲିକି ଆସିଛି ଝିଅକୁ, ଅଟୋକୁ ଛାଡ଼ିଦେଲି, ମନ ଆଉ ମୁଣ୍ଡ ଆଉ ଠିକ ନାହିଁ, ସେଠୁ ଯେତେବେଳେ ହସିଲେ ସେଠୁ ମୁଁ ତାଙ୍କୁ ଯାଇ ପଚାରିଲି, ମୁଁ କହିଲି ମୁଁ ଏଇଠି ପଚାରେ ମନେ ପଡ଼ିଲା, ମୁଁ କହିଲି କଣ ବିସ୍କୁଟ ମିସ୍କୁଟ କିଣିଲା ବେଳେ ଏଠି ଥୋଇ ଦେଇକି ପଳେଇଛି, ତାଙ୍କୁ ପଚାରିଲା ବେଳେ ସେ ଆଉ ଫାର୍ଷ୍ଟ ଟାଇମ୍ ମନା କଲେ ଜମା ମାନିଲେନି,
1: ସେଠୁ
0: ତାପରେ ସେଠୁ ରାଣ ଫାଣ ପକେଇଲା ଠାରୁ ସେଠୁ କହିଲା ତମ ପା ମୋବାଇଲ ସକାଳୁ ଛାଡିକିରି ଗଲଣି ଆଠଟା ବେଳୁ ଆଉ ମୋ ପାଖରେ ଥୁଆଇଛି ମୋବାଇଲ, ଦେଖିଲା ବେଳକୁ ମାନେ କେତେ କଲ ହେଇଛି ତା ଦେହରେ, କିଏ ଯିଏ ସାଇଛି ସିଏ କଲ କରିଛି ମୋବାଇଲ ଥୁଆଇଛି, କହୁଛନ୍ତି ମୁଁ ଜାଣିନି ମୁଁ କାହିଁ ତମ ନମ୍ବର ଉଠେଇବି, ହେଲା ମତେ ସେଠୁ କହିଲେ ତମେ ଯାହା ଝିଅକୁ ଛାଡିକି ଆସିବ ମୋବାଇଲ ନବ, ମୁଁ କହିଲି ନାଇଁ ନାଇଁ ମୋବାଇଲ ମୋତେ ଆଗରୁ ମୁଁ ଏଠୁ କଲ କରିସାରିବି ତାପରେ ଘରକୁ ଯିବି, ଆଗ ଘରୁ
1: ମୋବାଇଲ ଦେଲେ
0: ଆଜ୍ଞା ମୋବାଇଲ ସେଠୁ ଦେଲେ, ତାପରେ ସେଠୁ ସାର୍ଙ୍କ ପାଖକୁ କଲ କଲି, ସାର୍ ଯେତିକ ବିଗିଡିଲେ ମୁଁ ଆଉ ସବୁ ଶୁଣୁଥାଏ ଭୁଲ ତ କରିଛି,
1: ସେବେଠାରୁ ଆଉ କେବେ ମୋବାଇଲକୁ ଛାଡିଛନ୍ତି କୋଉଠି?
0: କେବେ କେବେ କୋଉଠି ଛାଡ଼େନି, ଯୁଆଡେ ଗଲେ ଆଗେ ମାନେ ଜାଣିଟା ଆଗ ଖୋଜିବି ଆଗେ ମୋବାଇଲଟା କୋଉଠି ଥୋଇଦେଲି।
1: ବହୁତ ବହୁତ ଧନ୍ୟବାଦ ନିରୁପମା ମ୍ୟାଡମ, ବହୁତ ବଢିଆ କଥା କହିଲେ,
0: କାନ୍ଦି ପକେଇଲାଣି କହୁଛି ବୋଉ ଆଜି ବାପା ମାନେ ଏମିତି ବିଗିଡିବେ ଆଜି ଆଉ ଘରେ ପୁରେଇବେନି, ମୁଁ କହିଲି ନାଇଁ ଚାଲେ ଦେଖିବା କଣ ହଉଛି, କିନ୍ତୁ ମାନେ ମୁହଁ ତୋଡ଼ଟା ବାହାର କରୁଥାଏ,
1: ଏମିତି ବେଳେବେଳେ ହବା ଦରକାର ହେବେ, ମାନେ ଏମିତି ବେଳେବେଳେ ହୁଏ ସମସ୍ତଙ୍କ ସହିତ, କୌଣସି ନା କୌଣସି ଇମ୍ପୋର୍ଟାଣ୍ଟ ଜିନିଷକୁ ଆମେ ଛାଡି ଦେଇକି ପଳେଇ ଯାଆନ୍ତି ଅନ୍ୟ ମନସ୍କତା କାରଣରୁ ହଉ ବା ବିଭିନ୍ନ କାରଣରୁ ହଉ, କିନ୍ତୁ ସବୁବେଳେ ସେଟା ନ ହବା ଦରକାର ନୁହଁ କି?
0: ନିଶ୍ଚିନ୍ତ ନାଇଁ, ଆଉ କେବେ ଆଉ କୌଣସି ଜିନିଷ ମାନେ ଏତେ ମାନ ବେଦାୟିତ ନୁହଁ, କୋଉଠି କେବେ ଛାଡିନି, ପ୍ରଥମ ଥର ହଉଛି ସେଇ ଜିନିଷ ଗୋଟିଏ।
1: ଧନ୍ୟବାଦ ଧନ୍ୟବାଦ ନିରୁପମା ମ୍ୟାଡମ ଆମ ସହିତ ଯୋଡ଼ି ହେଲେ,
0: ଆପଣଙ୍କ
1: ମନର କଥା କହିଲେ, ନମସ୍କାର। ହଁ ସାଥୀ, ଆଗକୁ କଥାବାର୍ତ୍ତା ଜାରି ରହିବ, ଆମର ଟପିକ ହେଉଛି ଆପଣଙ୍କ ଜୀବନର ସବୁଠୁ ମନେ ରହିଥିବା ଦିନ କ'ଣ, ନମ୍ବର ହେଉଛି 06712303153, କିନ୍ତୁ ବର୍ତ୍ତମାନ ଶୁଣିନେବା ଆଉ ଗୋଟିଏ ଗୀତ।

0: ନା ପଡିଯାଏ।
1: ନିହାତି ନିହାତି, ଏତେ ବଡ ଗୋଟେ ମାନେ ସାହସିକତାରେ କାମ କରୁଛନ୍ତି, ଅନ୍ୟମାନଙ୍କ ଲାଇଫ କୁ ସେଭ କରୁଛନ୍ତି।
0: ବୟସ ଥିଲା ମାତ୍ର 17 ବର୍ଷ।
1: 17 ବର୍ଷରେ ପୁରା କୁହନ୍ତିନି ପୁରା ବାଜିରା ଉତ୍ତର କାମ କରୁଛନ୍ତି।
0: ବହୁତ ଧନ୍ୟବାଦ। ଆଉ ଗୋଟେ ଘଟଣା ମୁଁ କହୁଛି, ସେଇ ଜାନୁଆରୀ 2002 ଜାନୁଆରୀ ମାସ 29 ତାରିଖ ମଙ୍ଗଳବାର ମୁଁ ଯାହାକୁ ବଞ୍ଚେଇ ଦେଲି, ସେଇ 2002 ମସିହା ଜାନୁଆରୀ 29 ତାରିଖ ମଙ୍ଗଳବାର ସେ ମତେ ଛାଡି ପଳେଇଲା, ସୁସାଇଡ କରିଦେଲା।
1: ଗୋଟେ
0: ଜୀବନ ଗୋଟେ ସବୁଠୁ ସ୍ମରଣୀୟ ଦିନ ଠିକ ରହିଛି। ଆଉ ବିଷୟ ନୁହେଁ, କାହିଁକି ନା ଦେଖନ୍ତୁ ସେଇ ଜାନୁଆରୀ 29 ସୋମବାର କେବଳ ତାରିଖ 12 ବଦଳୁଛି, ନହେଲେ ତାରିଖ ଗୋଟେ ପ୍ରାୟ
1: ଜାନୁଆରୀ ଆପଣଙ୍କ ପାଇଁ ବହୁତ କିଛି ନେଇକି ଆସେ।
0: ମୋ ପାଇଁ ତ ସବୁଦିନ ବହୁତ କିଛି ଭଲ ନେଇକି ଆସିଛି, ମୁଁ କହିନି ସବୁବେଳେ ପାଇଁ ମୋ ପାଇଁ ଖରାପ ଅଛି।
1: ଧନ୍ୟବାଦ ମୁନା ଭାଇ, ଏଫଏମ୍ ରେନ୍ବୋ ସହିତ ଯୋଡ଼ିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଏତେ ସୁନ୍ଦର କଥା କହିଲେ, ଆପଣଙ୍କ ମେମୋରେବଲ୍ ଟାଇମ୍ କଥା କହିଲେ।
0: ଧନ୍ୟବାଦ। ସମ୍ପର୍କ ବହୁତ ଭଲ ଲାଗିଲା, ଗୀତ ବି ବହୁତ ଭଲ ଲାଗିଥିଲା।
1: ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ। ହଁ ସାଥୀ, ଆପଣମାନେ ବି ଯୋଡ଼ି ହେଇପାରିବେ ଏଫ୍ଏମ୍ ରେନ୍ବୋ ସହିତ, ଆଉ କମ୍ ସମୟ ବାକି ଅଛି। ନମ୍ବର ହେଉଛି 06712303153। ଏ ନମ୍ବର ଜରିଆରେ ଆପଣଙ୍କ ମନର କଥା କହିପାରିବେ। ଆଉ ଜଣେ କିଏ ଅଛନ୍ତି ଦେଖିବା। ହ୍ୟାଲୋ
2: ହ୍ୟାଲୋ ଭାଇ ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: କଳ୍ପନା ମହାନ୍ତି।
1: କଳ୍ପନା ମ୍ୟାଡାମ, କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଆଜ୍ଞା ଭାଇ, ଗୋଟେ ମୋର ସ୍ମୃତି ଅଛି, ଯେତେବେଳେ ମୋ ପୁଅ ଆମର ଯୋଉ ବାଦଲ ଡକ୍ଟର ବାଦଲ ମହାନ୍ତିଙ୍କ ପାଖରେ ମୁଁ ପପୁଲାର ନର୍ସିଂ ହୋମରେ ଟ୍ରିଟମେଣ୍ଟ ହଉଥିଲି, ସେଇ ଯୋଉ ପୁଅ ସିଜେରିଆନ୍ ହେଇଥିଲା, ତ ଡକ୍ଟର ସେଇଠୁ ମତେ କହିଲେ, କହିଲେ ତମର ଝିଅଟେ ହେଇଛି, ମୁଁ ଟିକେ ମନଦୁଃଖ କରିଦେଲି। ଆଉ ସିଏ ତାପରେ ସେ କିଛି ସମୟ ପରେ ଆସିକି ମୋ ମୁଣ୍ଡକୁ ଥାପୁଡ଼ି କହିଲେ, କହିଲେ ନାଇଁ ନାଇଁ ତମର ପୁଅଟେ ହେଇଛି, ଆଉ ତା ନାଁ ମୁଁ ଦଉଛି ସୋମ ପ୍ରକାଶ। ଆଉ ସେଇ ସାର୍ଙ୍କର ସେଇ କଥାଟା ମୋର ଆଜୀବନ ବି ମନେ ରୁହେ। ଆଉ ମୁଁ ଯେତେବେଳେ ପପୁଲାର ନର୍ସିଂହୋମ୍ ଯାଏ, ସାର୍ ମତେ ପୁଅ ନାଁ ବି ପଚାରନ୍ତି, କହିଲେ ନାଁଟା କେମିତି ହେଇଛି, ମୁଁ କହିଲି ସାର୍ ଭଲ ହେଇଛି।
1: ସବୁ କଥା ତ ହଁ, ସେଇଟା ମେମୋରେବଲ ମାନେ ଆପଣଙ୍କ ପାଇଁ ତ ନିଶ୍ଚିତ, କିନ୍ତୁ ଭାରି ଟିକେ ଦୁଃଖ ଲାଗିଲା ଆମକୁ ଆପଣଙ୍କ କଥା ଶୁଣି, ଯେତେବେଳେ ଝିଅ କଥା ଆପଣଙ୍କୁ କହାହେଲା, ଆପଣ କାହିଁକି
2: ବହୁତ କଣ୍ଡିସନ ଖରାପ ଥିଲା, ତ ପୁଣି ଘରେ ଟିକେ ଅଶାନ୍ତି ହେବି କଣ, ଶାଶୁ ଶ୍ୱଶୁର କଥା ନା, ମୁଁ ସେଥିପାଇଁ ଟିକେ ବ୍ୟସ୍ତ ହେଇପଡ଼ିଲି।
1: ଆଚ୍ଛା, ତା ପୂର୍ବରୁ ଝିଅ ଆପଣଙ୍କର ଅଛନ୍ତି?
2: ନା ନା ଝିଅ ନାହିଁ, ଝିଅଟା ହିଁ ଫାଷ୍ଟ ମୋର ପୁଅଟା।
1: ଆଚ୍ଛା,
2: ସେଇ ଡକ୍ଟରଙ୍କର ଏଇ କଥାଟା ଯୋଉ ସାର୍ଙ୍କର ବାଦଲ ମହାନ୍ତିଙ୍କର ସେଇ କଥାଟା ମୋର ଆଜି ପୁଅକୁ ଦେଖିଲା ମାନେ, ପୁଅକୁ ନାଁ ଭେଟ ଡାକିଲା ମାନେ ମୋ ସାର୍ କଥା ମନେ ପଡେ, ଝିଅ ପାଇଁ ମନ ଦୁଃଖ ନାହିଁ, ମାନେ ମୁଁ ଟିକେ ମୋର ଯେହେତୁ ସିଜେରିଆନ୍
1: ହେଇଯାଇଛି,
2: ଖରାପ ଥିଲା କଣ୍ଡିସନ, ସେଇଥିପାଇଁ ମୁଁ ଟିକେ ମାନେ ଟିକେ ରହିଗଲି।
1: ଚାହୁଁଥିଲି, ତେଣୁ ଆପଣ ଯାହା ଚାହିଁଥିଲେ ଈଶ୍ୱର ମଧ୍ୟ ଆପଣଙ୍କ ଇଚ୍ଛାକୁ ପୂରଣ କରିଦେଲେ, କିନ୍ତୁ କିନ୍ତୁ ଯୋଉ ଡକ୍ଟର ସାର୍ ଯୋଉ ଝଟକାଟି ଦେଇଛନ୍ତି ଆପଣଙ୍କ ମନକୁ ପରୀକ୍ଷା କରିବାକୁ ଚାହୁଁଥିଲେ, ସେଇଟା ଗୋଟେ ଆପଣଙ୍କ ପାଇଁ
2: ଅଭିନେତା ବୁଦ୍ଧ ବାପା ନୁହଁ ବାଦଲ ମହାନ୍ତି, ସେଇ ନାଁଟା ପୁଅ ରହିଲା ଆଜି ପର୍ଯ୍ୟନ୍ତ,
1: ବହୁତ ବଢିଆ,
2: ସେଇ ସୋମ ପ୍ରକାଶ ନାଁ ବି ରହିଲା,
1: ବହୁତ ବଢିଆ,
2: ବହୁତ ସ୍ମୃତି ରହିଯିବି।
1: ଧନ୍ୟବାଦ କଳ୍ପନା ମ୍ୟାଡାମ, ଏଫ୍ଏମ୍ ରେନ୍ବୋକୁ ଫୋନ କଲେ, ଆପଣଙ୍କ ମନର କଥା କହିଲେ।
2: ଆଜ୍ଞା ଆଜ୍ଞା, ରହୁଛି, ନମସ୍କାର
1: ନମସ୍କାର। ସାଥୀ ବର୍ତ୍ତମାନ ଚାଲନ୍ତୁ ଶୁଣି ଦଉଛୁ ଆଉ ଗୋଟିଏ ଗୀତ ଆପଣଙ୍କ ପାଇଁ।

0: ତାଙ୍କ ଘରକୁ ଯାଇଥିଲି ସେଇ ସମୟରେ ଆମର ମାଆଙ୍କ ଦେହ ଟିକେ ଖରାପ ହେଇଗଲା, ଯୋଉଟା କି ମୁଁ ସେଠିକି ଆଉ ରାତିରେ ଆଉ ରିଟର୍ନ କରିବା ପାଇଁ ସୁବିଧା ନଥିଲା। ତାପର ଦିନ ସକାଳକୁ ଆସିଲି, ସେଥିପାଇଁ ମାଆଙ୍କର ଶବଦାହ ହେଇଯାଇଥିଲା ତ ମୁଁ ସେତେବେଳେ ଦେଖିପାରିନଥିଲି।
1: ଓହୋ, ଏ ତ ବହୁତ ବଡ଼ ଗୋଟେ ଘଟଣା ଆପଣଙ୍କ ସହିତ ଘଟିଛି।
0: ମୁଁ ପଳେଇଥିଲି ସେଇଟା, ଆଉ କଣ ମୁଁ ଜାଣିଥିଲି ଏମିତି ହବ ବୋଲି। ସେଇଟା
1: ଏଇଟା କୋଉ ମସିହାରେ କହୁଛନ୍ତି ଆପଣ?
0: ଏଇଟା 96।
1: ଆଚ୍ଛା, 96 ମସିହା। ନିଶ୍ଚିତ ଏଇଟା ଗୋଟେ ଆପଣଙ୍କ ପାଇଁ ଏ ଦୁଇଟି କଥା ବି ବହୁତ
0: ମେମୋରେବଲ।
1: ସମୟ ହିସାବରେ ଦେଲାଣି, କ୍ଷମା କରିବେ। ଓକେ, ସଂକ୍ଷିପ୍ତରେ ଟିକେ କହିଦିଅନ୍ତୁ।
0: କାଲକାଟା ଯାଇଥିଲୁ ମାନେ ସେଠି ଆମେ ସବୁ ଗ୍ରୁପ ଭିକ୍ଟୋରିଆ ପାର୍କ ଭିତରେ ପଶି ହେଇଛୁ। ମୁଁ ଫଟୋ ଉଠେଇକି ମୋବାଇଲରେ ଯୋଉ ଉଠାନ୍ତି ଫଟୋ ସବୁ, ଫଟୋ ଉଠେଇ ଉଠେଇ ବହୁତ ଆଗକୁ ଚାଲିଥିଲି। ଯୋଉଟା କି ଯୋଉ ଗେଟ୍ରେ ଆମେ ବାହାରିବା କଥା, ମୁଁ ଆଉ ଗୋଟେ ଗେଟ୍ ପାଖକୁ ପଳେଇ ଯୋଉଟା କି ମୁଁ ହଜିଗଲି।
1: ଆଚ୍ଛା,
0: ସେଠି ମାନେ 20 ମିନିଟ ପରେ ମତେ 20-30 ମିନିଟ ପରେ ମତେ ଫୋନ କରି କହିଲେ, ଆରେ ତମେ କୋଉ ପଟେ ଛିଡ଼ା ହେଇଛ? ମୁଁ କହିଲି ଏପଟ ଗେଟ୍ରେ। ମୁଁ ସେଠି ଜାଣିଲା ରେ ମୁଁ ହଜିଗଲି ବୋଲି ମୁଁ କହିଲି ସେଠୁ
1: ଟେକ୍ନୋଲୋଜି ଦୁନିଆରେ ଆଉ ହଜିବାର ଚାନ୍ସେସ ନାହିଁ, କାହିଁକି ନା ଆପଣଙ୍କ ପାଖରେ ମୋବାଇଲ ଫୋନ ଅଛି, ଆପଣ କେବେ ବି ହଜିବେନି। ଓକେ, ବହୁତ ଧନ୍ୟବାଦ ଆପଣଙ୍କୁ କୃପାସିନ୍ଧୁ ବାବୁ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ। ବହୁତ ଧନ୍ୟବାଦ ଆପଣଙ୍କୁ, ନମସ୍କାର। ସାଥୀ, ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବା ସହ ପୁଷ୍କରା ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି କହିଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 100% ଡିଜିଟାଇଜେସନ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏବଂ ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଚ, ପୂଜା ସାହୁ, ତନୁଜା ଟପ୍ପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7:00। ନମସ୍କାର।

ଏଥର ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 17:10 ଏଥିରେ ବିଷୟ ରହିଛି ପେଟ ଘା ହେବାର କାରଣ ଏବଂ ପ୍ରତିକାର। ଆଲୋଚନା କରିବେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଶୁଭ ସକାଳ ସକାଳ 17:25 ସକାଳ 8:30 ଶୁଣିବେ ମର୍ଣ୍ଣିଂ ମେଲୋଡି। ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ମେସ୍ ସକାଳ 10 ଏବଂ ରାତି 10 ଦିନ 10 ଶୁଣିବେ କାର୍ଯ୍ୟକ୍ରମ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 11:30 କିଛି କଥା କିଛି ଗୀତ ଶୁଣିବେ ଦିନ 12। ଆଜି ଚର୍ଚ୍ଚାରେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ମେସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ଆପଣ ସେୟାର କରିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 2:45 ଅପରାହ୍ନ 3 ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ମୋ ଦେଶ ଶୁଣିବେ ଅପରାହ୍ନ 3:30 ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିବେ ଅପରାହ୍ନ 4:50 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 60ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30।

ସନ୍ଧ୍ୟା ଆସରେ ଶୁଣିବେ ସନ୍ଧ୍ୟା 17:25, ଗୀତରେ ମିତରେ ଶୁଣିବେ 8:02, ଅଭୁଲା ସ୍ମୃତି 9:15। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଂଶଟିତମ ଭାଗ
1: ଏପିସୋଡ୍ 59 59।

ଶୁଣିଲି ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଣଷଠିତମ ଭାଗ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ପ୍ରଥମେ ସଂସ୍କୃତରେ ସମ୍ବାଦ ଏବଂ ପରେ ପରେ ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଆଇସିସି ମହିଳା ଟି20 କ୍ରିକେଟ୍ ୱାର୍ଲ୍ଡ କପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ।

ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦିନକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶରେ ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ସମ୍ଭିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ସେହିଦିନ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍କରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଣ୍ଡୀଗଡ଼ରେ ଆୟୋଜିତ ସମ୍ଭିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2047ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ଭିଧାନ ହତ୍ୟା ଦିବସକୁ ସ୍କରଣ କରିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନୁଷିକ ନିର୍ଯାତନା ସହି ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟରେ ସମ୍ଭିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ରାଜ୍ୟସଭାର 10 ଜଣ ନବନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଦେବାଶିଷ ସାମନ୍ତରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ 4 ଜଣ, ଝାଡ଼ଖଣ୍ଡରୁ 2 ଜଣ ଏବଂ ତାମିଲନାଡୁ, ଗୁଜରାଟ ଓ ଅରୁଣାଚଳ ପ୍ରଦେଶରୁ ଜଣେ ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଅଗ୍ନି ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାଲିଙ୍ଗ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍କିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁପାଳନ ନେଇ ସମୀକ୍ଷା କରିଥିଲେ। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡ ପରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଓ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ଆଜି ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବିଷୟ ଘୋଷଣା କରିଛନ୍ତି। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ପ୍ରକଳ୍ପର ତ୍ୱରିତ ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଡକ୍ଟର ମହାପାତ୍ର ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ

0: 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବାବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଥିବାବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। ସେହିପରି 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବାବେଳେ ପାବାର ଚଳଚ୍ଚିତ୍ର ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗ୍ୟା ଭାରିଜା ଚଳଚ୍ଚିତ୍ର ପାଇଁ ଦେବଜାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
1: ଯେଉଁମାନେ 2023 ଏବଂ 2024 ମନୋନୀତ ହୋଇଛନ୍ତି ପୁରସ୍କାର ପାଇବା ପାଇଁ, ସମସ୍ତଙ୍କୁ ମୋ ତରଫରୁ, ଆମ ବିଭାଗ ତରଫରୁ, ରାଜ୍ୟ ସରକାରଙ୍କ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି ଏବଂ ଆଶା କରୁଛି ଏ ପୁରସ୍କାର ସେମାନଙ୍କୁ ଓଡ଼ିଆ ସିନେ ଜଗତକୁ ଆହୁରି ପରିପୃଷ୍ଟ କରିବା ପାଇଁ, ଆହୁରି ସମୃଦ୍ଧ କରିବା ପାଇଁ ପ୍ରେରଣା ଯୋଗାଇବ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇଥିବାବେଳେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସେଠାରେ ବଚନିକା ଆଦି ବିଧି ସହ ହରଣ ନୀତି ଶେଷ ହୋଇଥିଲା। ସନ୍ଧ୍ୟାଧୂପ ନୀତି ପରେ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ଭନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୋଷାକଟା ରାସ୍ତାର ଉନ୍ନତିକରଣ ପାଇଁ 7 କୋଟି ଟଙ୍କା ବ୍ୟୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଦ୍ୱାରା କାଣିଗିରି, କୋଷାକଟା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସହଜରେ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିପାରିବେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ନିରୋଧୀ ଅଭିଯାନ 2026 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍କାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମସ୍ତ 24 ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣ ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା, 64 ଜଣଙ୍କୁ ଆୟୁଷ୍ମାନ ବୟବନ୍ଦନ ଯୋଜନାରେ ପଞ୍ଜିକରଣ, 879 ଜଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇ କେୱାଇସି କାର୍ଡ ପ୍ରଦାନ କରାଯାଇଥିଲା। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 3 ତାରିଖ ପୂର୍ବାହ୍ନ 11:00 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର କିମ୍ବା ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଓ 27 ତାରିଖରେ ଆଇଆଇଏମ୍ସି ଢେଙ୍କାନାଳ ପରିସରରେ ସ୍ପଟ୍ ପ୍ରବେଶ ସାକ୍ଷାତକାର ଅନୁଷ୍ଠିତ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 99378 8125 ନମ୍ଘରରେ ଯୋଗାଯୋଗ କରିପାରିବେ। ଫୋନ୍ ନମ୍ଘରଟି ଆଉଥରେ କହିଦେଉଛୁ, ଇଚ୍ଛୁକ ଛାତ୍ରଛାତ୍ରୀମାନେ 99378 8125 ନମ୍ଘରରେ ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ସମ୍ଭିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍କିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର।

0: ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: और ये चीज ऐसी है।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ଏକାଦଶ

ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ, ଭାରତରେ ରେକର୍ଡ ପରିମାଣ 48 ବିଲିୟନ୍ ଡଲାର ନିବେଶ କରିବ ଆମାଜନ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ, ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି ପାଇଛି। 971 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ହୋଇଥିଲା। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗିଜ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି, ଫଳରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି। ଏହି ଘଟଣାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜ୍ଞାପନ କରିଛନ୍ତି। ଆବଶ୍ୟକ ସହାୟତା ପ୍ରଦାନ କରିବା ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ରୋଡ୍ରିଗିଜ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ଭିତରେ ଭାରତ ଏବଂ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିଜ୍ କହିଛନ୍ତି। ରାଜ୍ୟସଭାର 10 ଜଣ ନବନିର୍ବାଚିତ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ବିଜେପିର ତାଇ ତାଗକ, ଓଡ଼ିଶାରୁ ଦେବାଶିଷ ସାମନ୍ତରାୟ ଏବଂ ଗୁଜରାଟରୁ ରାଜେଶ ପରମାନନ୍ଦ ଶୁକ୍ଳ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତେଲୁଗୁଦେଶମ ପାର୍ଟିର 3 ଜଣ, ଜନସେନା ପାର୍ଟି, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସର ଜଣେ ଲେଖାଏଁ ସଦସ୍ୟ ଓ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି। ଭାରତ ଅଧ୍ୟକ୍ଷତାରେ ହରିୟାଣାର ଗୁରୁଗ୍ରାମରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଶକ୍ତି ମନ୍ତ୍ରଣାଳୟ କହିଛି ଏହି ବୈଠକରେ ବୈଷୟିକ ସ୍ତରରେ ପ୍ରମୁଖ ଶକ୍ତି କ୍ଷେତ୍ରଗୁଡ଼ିକରେ ସୃଷ୍ଟ ଆହ୍ୱାନର ମୁକାବିଲା ପାଇଁ ଆଲୋଚନା ହେବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ମତ ବିନିମୟ ହେବ। ଏହି ଦୁଇଦିନିଆ ବୈଠକର ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ଶକ୍ତିମନ୍ତ୍ରୀ ମନୋହରଲାଲ କହିଛନ୍ତି, ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶକ୍ତି କ୍ଷେତ୍ର ଏକ ଆଧାର ଭାବେ ପରିଗଣିତ ହୋଇଥାଏ। ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ସହିତ ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ସମୟ, ସମ୍ଭଳ ଏବଂ ସଂସ୍କାରମୂଳକ ନୀତି ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ବିକାଶଶୀଳ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ ଡିଜିଟାଲ ଆଧାରିତ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାପକ କରୁଛି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦକ ଏବଂ ଚାହିଦା ପୂରଣ ରାଷ୍ଟ୍ର ଭାବେ ଉଭା ହୋଇଛି। ଦେଶର ବିଦ୍ୟୁତ୍ କ୍ଷମତା 540 ଗିଗାୱାଟ୍ ହୋଇଛି। ଅଣୁ ଜୀବାଶ୍ମ ଇନ୍ଧନ ଉତ୍ସ କ୍ଷେତ୍ର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ଦେଶରେ ଏବେ ସୌରଶକ୍ତି କ୍ଷମତା 54 ଗିଗାୱାଟ୍ରୁ ଅଧିକ ହୋଇଛି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଏବଂ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ଆସନ୍ତା 27 ତାରିଖରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2 ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ସେସେଲ୍ସ ଓ ଭାରତ ମଧ୍ୟରେ ପୁରାତନ ସହଭାଗୀ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ
ଐତିହାସିକ ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ବନ୍ଧ ରହିଆସିଛି। ଭାରତୀୟ ମହାସାଗର ଅଞ୍ଚଳରେ ସେସେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ। ଭାରତୀୟ ମହାସାଗର ଯୋଜନାରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ

ମଧ୍ୟରେ ଦୃଢ଼ ଏବଂ ସୁଦୂରପ୍ରସାରୀ ବନ୍ଧୁତ୍ୱ ସ୍ଥାପନ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଉଦ୍ୟାନ କୃଷି ବିଭାଗରେ ଏକ ସ୍ୱଚ୍ଛ ଚାରା କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି କେନ୍ଦ୍ର ଚାଷୀମାନଙ୍କୁ ଉଚ୍ଚମାନର ନିରୋଗ ଚାରା ଯୋଗାଇଦେବ। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ହେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ତ୍ରୀ ଶ୍ରୀ ଚୌହାନ ଲକ୍ଷ୍ନୌସ୍ଥିତ ଯୋଜନା ଭବନରେ ଆଜି ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟ କୃଷି ବିଭାଗର ରୋଡ୍ମ୍ୟାପ୍ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଚୌହାନ ବୁଟ, ମସୁର ଡାଲି ଏବଂ ସୋରିଷ ପାଇଁ ସରକାରୀ ସଂଗ୍ରହ ସମୟସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ପତ୍ର ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ତେଲଙ୍ଗାନା, ଜାମ୍ମୁ କାଶ୍ମୀର ଓ ଲଦାଖର ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି, ରକ୍ଷଣାବେକ୍ଷଣ ଓ ଗୁଣମାନର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ତେଲଙ୍ଗାନାର 4931 କିଲୋମିଟର, ଜାମ୍ମୁ କାଶ୍ମୀରର 2035 କିଲୋମିଟର ଏବଂ ଲଦାଖରେ 804 କିଲୋମିଟର ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ ତିନୋଟି ମ୍ୟାଚ୍ରୁ ଦୁଇଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଜିର ଷ୍ଟମ୍ପ ଅପ୍ରସାରଣ ବେଳକୁ ଭାରତ 4 ୱିକେଟ୍ ବିନିମୟରେ 333 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ସାଇ ସୁଦର୍ଶନ 132 ରନ୍ର ପାଳି ଖେଳିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ ଦୁଇଟି ଚାରିଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏ ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ରେ ଆମେରିକାର ଫିଲାଡେଲଫିଆରେ ଆଜି ବିଳମ୍ବିତ ରାତିରେ ଗ୍ରୁପ୍ ଇର ଏକ ମ୍ୟାଚ୍ରେ କୁରାକାଓ ଓ ଆଇଭରି କୋଷ୍ଟ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଇର ଆଉ ଏକ ମ୍ୟାଚ୍ରେ ଆଜି ରାତି 1:30 ମିନିଟ୍ରେ ଆମେରିକାର ଇଷ୍ଟ ରଥରଫୋର୍ଡଠାରେ ଇକ୍ୱେଡର ଓ ଜର୍ମାନୀ ପରସ୍କରକୁ ଭେଟିବେ। ପରେ ଆସନ୍ତାକାଲି ଭୋର 4:30 ମିନିଟ୍ରେ ଗ୍ରୁପ୍ ଏଫ୍ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମୁକାବିଲା ହେବ। ସେହି ସମୟରେ ଟୁନିସିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆଜି ସକାଳେ ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ହରାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଆମାଜନ 48 ବିଲିୟନ ଡଲାର ରେକର୍ଡ ପରିମାଣ ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମାଜନର ଏହି ନିଷ୍ପଭିକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଶ୍ରୀ ମୋଦିଙ୍କ ସହ ଆମାଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜାସି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିବେଶ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବିଶ୍ୱସ୍ତରରେ ଭାରତରେ ନିବେଶ ପାଇଁ ବୃଦ୍ଧି ପାଉଥିବା ଆଗ୍ରହକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ, ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ, ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ 11 ବ୍ରିକ୍ସ ଶକ୍ତିମନ୍ତ୍ରୀସ୍ତରୀୟ ବୈଠକ, ଭାରତରେ ରେକର୍ଡ ପରିମାଣ 48 ବିଲିୟନ ଡଲାର ନିବେଶ କରିବା ଆମାଜନ ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ, ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

ଇଂଲଣ୍ଡର ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ୱାର୍ଲ୍ଡକପ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ମୀରା କା ମୋହନ ରୁ କେତୋଟି ଗୀତ। ପ୍ରଥମ ଗୀତରେ ଯାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ୟେଶୁ ଦାସ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତାକ୍ ସମୟ ବର୍ତ୍ତମାନ ରାତି 11:20 8:20।

ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 17:10। ଏଥିରେ ବିଷୟ ରହିଛି ପେଟ ଗା ହେବାର କାରଣ ଏବଂ ପ୍ରତିକାର। ଆଲୋଚନା କରିବେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ସକାଳ 8:30 ଶୁଣିବେ ମର୍ଣ୍ଣିଂ ମେଲୋଡି। ଡାଇଲିନ୍ ଲାଇଫ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଠି ଶେଷ କରୁଛୁ ଆଜିର ଚଳିତ ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀ କେନ୍ଦ୍ରରୁ ସକାଳ 5:53 ପର୍ଯ୍ୟନ୍ତ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ।

ସମର୍ପଣର ଦୀପ ଜାଳି ପ୍ରଭୁ ତୁମରି ପାଦରେ, ଜୀବନର ସବୁ ରଙ୍ଗକୁ ହଜାଇ ତୁମରି ଇଚ୍ଛାରେ, ମାୟାର ସାଗରରେ ସବୁ ମୋହ ବିକାରର ଶେଷରେ ସେହି ଗୋଟିଏ କିରଣ ଜୀବନର ପ୍ରତ୍ୟେକଟି ସତ୍ତାକୁ କରେ ଆଲୋକିତ। ଭାବରେ ଭାବରେ ଭକତ ପୂର୍ଣ୍ଣ ନିଷ୍କାମ ଭକତିର ପାହାଚକୁ ଚଢ଼ିବା ଆରମ୍ଭ କରେ ନା, ତେବେ ସେ ପାହାଚର ପ୍ରତ୍ୟେକଟି ପାଦରେ ତୁମର ସହିତ ସାନ୍ନିଧ୍ୟ, ତୁମର ବନ୍ଧନ, ପ୍ରତ୍ୟେକ କର୍ମରେ ସୁଖରେ ଶାନ୍ତିରେ ସଫଳତାରେ ପ୍ରାପ୍ତିରେ ଓ କାମନାରେ ସେ ପାଏ ସେ ପରମ କୃପାଗୁରୁଙ୍କର, ପରମକର୍ତ୍ତାଙ୍କର କୃପାର ସାନ୍ନିଧ୍ୟ। ସେ ହିଁ ତାର ଏକମାତ୍ର ସାହା, ସେ ହିଁ ତାର ଏକମାତ୍ର ପଥ, ସେ ହିଁ ତାର ଏକମାତ୍ର ଠିକଣା। ସବୁ ବନ୍ଧନରୁ ତାଙ୍କ ସହ ବନ୍ଧନ ହେଉଛି ଶ୍ରେଷ୍ଠ ବନ୍ଧନ। ସେଇଥିପାଇଁ ତ ସେ କୁହେ, ଆହେ ଚକା ନୟନ ଆହେ ଚକା ଡୁଳିଆ, ଭଜୁଥିବି ଦିନରାତି ତୁମରି ନାମ, ତୁମରି ବନ୍ଧନ ମୋତେ ଭାରି ଭଲ ଲାଗେ। ପ୍ରଭୁ ତୁମରି ବନ୍ଧନେ ମୋତେ ରଖ, ଆଉ କେଉଁ ବନ୍ଧନ ମୋର ଲୋଡ଼ା ନାହିଁ, ସେ ହିଁ ମୋର ଶ୍ରେଷ୍ଠ ବନ୍ଧନ। ହେ ଜଗତ କର୍ତ୍ତା, ତୁମରି ବନ୍ଧନ ହିଁ ସତ୍ୟ ନିତ୍ୟ ସମ୍ପୂର୍ଣ୍ଣ, ରଖ ପ୍ରଭୁ ତୁମରି ବନ୍ଧନେ।

ଭଗତଟିଏ ଯେବେ ବାଛେ ତାଙ୍କରି ବନ୍ଧନକୁ, ସତେ ହେବା ଜୀବନର ଗତିପଥ ହୋଇଯାଏ ଭାରି ସହଜ। ପ୍ରଭୁ ତୁମେ ତ ଅଛ, ମୋତେ ତୁମରି ବନ୍ଧନରେ ରଖିଛ। ଯାହା ହେବ ଯେମିତି ହେବ ତୁମେ ବୁଝିବ। ଭଲ ହେଲେ ତୁମର ପ୍ରଭୁ, ମନ୍ଦ ହେଲେ ବି ତୁମର। ଏଇ ପଦେ କଥା ଭାବିଦେଲେ ମନ ଭିତରୁ ଦୂରେଇ ଯାଇପାରେ ସକଳ ଚିନ୍ତା। ଏହି ଶବ୍ଦରେ ପରମାତ୍ମାଙ୍କ ପ୍ରତି ଗଭୀର ବିଶ୍ୱାସର ବାସ୍ନା, ଶରଣାଗତର ଭାବନା, ଭରସାର ଅନ୍ତଃସ୍ୱର ଏହି ବନ୍ଧନରେ ଯେ ବନ୍ଧା ହୋଇ ରହିଛି, ଆଉ ଇଏ ହେଉଛି ସବୁଠାରୁ ମିଠା ବନ୍ଧନ, ଯାହାପରେ ଲୋଡ଼ା ଖାଲି ଭାବ ଆଉ ସମର୍ପଣ, ଆଉ ପ୍ରାପ୍ତିରେ ମିଳେ ଅପାର କରୁଣା। ସବୁଠି ତାଙ୍କୁ ପାଇବାର ମଧୁର ଅନୁଭୂତି। ସେହି ବନ୍ଧନ ଭିତରେ ନିଜକୁ ପାଇ ସବୁ ଇଚ୍ଛା ତାଙ୍କରି ଚରଣାରବିନ୍ଦରେ ଅର୍ପଣ କରିଦେଇ ଭକ୍ତଟିଏ ବାନ୍ଧେ ତାଙ୍କ ସହିତ ଭାବର ବନ୍ଧନ। କହେ, ଯେଉଁ ବନ୍ଧନରେ ତୁମକୁ ବାନ୍ଧିଛି ହେ ମୋର ଦିନ ବାନ୍ଧବ, ହେ ମୋର ଦିନ ବନ୍ଧୁ କୃପାସାଗର, ତୁମ ସହିତ ଯେତେବେଳେ ବନ୍ଧନ ମୋର ଯୋଡ଼ି ହୋଇଛି, ଯେବେ ଭାବର ବନ୍ଧନ ଯୋଡ଼ି ହୋଇଛି, ଆଉ କାହାଠାରେ କାହିଁ ବା ବାନ୍ଧିବି ପ୍ରଭୁ ଏ ବନ୍ଧନ, ଆଉ କାହିଁ ଖୋଜିବି କେଉଁ ବନ୍ଧୁଟିଏ। ପ୍ରଭୁ ତୁମେ ହିଁ ମୋର ବନ୍ଧୁ, ତୁମେ ହିଁ ମୋର ଶ୍ରେଷ୍ଠ ବନ୍ଧନ।

ନା କେତେ ସମ୍ପର୍କ, କେତେ ଭାବର ଆଦାନ ପ୍ରଦାନ। ହେଲେ ପ୍ରଭୁ, ତୁମ ସହିତ ଭାବ ଯୋଡ଼ି ହେଇଗଲେ ସବୁ ଭାବ ଲାଗେ ତୁଚ୍ଛ, ଅଭାବ ବି ଲାଗେ ତୁମର ସାନ୍ନିଧ୍ୟ। କୁହତ ପ୍ରଭୁ, କି କୁହୁକ ରଖିଛ ସେଇ ଚକା ଆଖିରେ? ତୁମ ଆଖିରେ ଆଖି ମିଶିଲେ, ତୁମ ପାଖରେ ମନ ଲାଗିଲେ, ଆଉ କିଏ କେଉଁ କଥାକୁ ମନ ଟାଣେ? ମନ ତ ନିଜକୁ ହଜେଇ ଦେଇପାରେ ନା ପ୍ରଭୁ ତୁମରି ବନ୍ଧନରେ। ତୁମର ଭାବ ବନ୍ଧନ ହେଉଛି ଶ୍ରେଷ୍ଠ ବନ୍ଧନ। ତୁମେ ତ ଭକତର ପ୍ରାଣ, ତୁମେ ତ ଭକତର ଜୀବନ ଧନ। ସବୁ ବନ୍ଧନକୁ ଖୋଲି ଦେଇ ପ୍ରଭୁ ତୁମରି ବନ୍ଧନେ ଏମିତି ରଖିଥାଅ ବୋଲି ଭକତ ଗାଉଥାଏ ନୀତି ଦିନ। ତୁମେ ପରା ଭାବ ବିନୋଦିଆ ଠାକୁର, ତୁମରି ବନ୍ଧନ ମିଳିଲେ ଆଉ କି ଲୋଡ଼ାଏ ଭକତର।

ସଂସାରର ସବୁ ବନ୍ଧନ ଆଣି କିଛି କିଛି ପ୍ରତିବନ୍ଧକ ଆଙ୍କି ଦେଇଥାଏ, ସୀମାରେଖା ବାନ୍ଧି ରଖିଥାଏ ଆମକୁ କିଛି ସର୍ତ୍ତରେ, କିଛି ସମ୍ପର୍କରେ। ହେଲେ ଏକମାତ୍ର ବନ୍ଧନ ତୁମ ସହ ପ୍ରଭୁ, ଯେ ବିସ୍ତାରିତ କରିଦିଏ ଜୀବନର ସବୁ କାରାଗାରକୁ, ମୁକ୍ତ କରିଦିଏ ସାରା ଜଗତ ପାଇଁ। ଶକ୍ତି ଦିଏ ତୁମର ବନ୍ଧନ, ସାହସ ଦିଏ, ଆତ୍ମବିଶ୍ୱାସ ଦିଏ, ଭରସା ଦିଏ। ସବୁ ହେବ ମଙ୍ଗଳମୟ, ନାହିଁ କିଛି ଅଭିଯୋଗ ଏହି ବନ୍ଧନରେ ପ୍ରଭୁ, ନାହିଁ କିଛି ଆପତ୍ତି ଏହି ବନ୍ଧନରେ। ସବୁ କର୍ତ୍ତବ୍ୟ ପରେ ଫଳର ନାହିଁ ଆକଳନ, ଫଳ ପାଇଁ ନାହିଁ ଆଶା, ଇଚ୍ଛା ନାହିଁ କିଛି ପାଇବାର କି ହରାଇବାର ଦୁଃଖ ବି ନାହିଁ ପ୍ରଭୁ। ଏହି ବନ୍ଧନରେ ଯେମିତି ଦେଇଛ, ଯେତିକି ଦେଇଛ ସବୁ ମୋର ପ୍ରିୟ, ନାହିଁ କିଛି ଅଭିମାନ ଏହି ବନ୍ଧନରେ ଭଗତର। ଇଏ ହେଉଛି ତୁମ ସହ ବନ୍ଧନ, ତେଣୁ ରଖିଥାଅ ପ୍ରଭୁ, ରଖିଥାଅ ତୁମରି ବନ୍ଧନେ ହରି, ରଖିଥାଅ ତୁମରି ବନ୍ଧନେ।

ଏଇଠି ସେ ସହଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଅଛନ୍ତି ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁରିତା ମହାନ୍ତି, ସାଗରିକା ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗର ଭାଗବତର 76ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ସେଥି ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା, ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ।
1: ବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ପ୍ରତିଜୀବୀ ବା ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହେଲା। ସେହି ଆଣ୍ଟିବାୟୋଟିକ୍ ପେନ୍ସିଲିନ୍ ନାମରେ ଖ୍ୟାତ ହେଲା। ଏହାର ଉଦ୍ଭାବକ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ୍ଙ୍କୁ ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ 1945 ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଦିନଠାରୁ ଆଣ୍ଟିବାୟୋଟିକ୍ ଜୀବାଣୁଜନିତ ରୋଗମାନଙ୍କ କବଳରୁ କୋଟି କୋଟି ଜୀବନ ରକ୍ଷା କରିପାରିଛି। ଏହାର ପରବର୍ତ୍ତୀ କାଳରେ ଶତାଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହୋଇଛି। ଏ ସମସ୍ତ ଔଷଧ ଜନସମାଜର ପ୍ରଭୂତ କଲ୍ୟାଣ ସାଧନ କରୁଛି, ଏକଥା ନିଃସନ୍ଦେହ। ତେବେ ମନେ ରଖିବାର କଥା ଯେ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ, ଭୂତାଣୁ ବିରୁଦ୍ଧରେ ଏସବୁ ଆଣ୍ଟିବାୟୋଟିକ୍ ଫଳପ୍ରଦ ହୁଏ ନାହିଁ। ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ଅନେକ ସମୟରେ ଜୀବନ ରକ୍ଷାକାରୀ, ତଥାପି ଏହାର ପ୍ରୟୋଗ କଲାବେଳେ କେତେକ ସମୟରେ ଆଲର୍ଜି ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖାଦେଇଥାଏ। ତେଣୁ ଆଣ୍ଟିବାୟୋଟିକ୍ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ଏ ବିଷୟରେ ଭଲଭାବେ ବିଚାର ବିମର୍ଶ କରିବା ଦରକାର। ଆଣ୍ଟିବାୟୋଟିକ୍ ବା ପ୍ରତିଜୀବୀ ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତ୍ୟେକଟି ଆଣ୍ଟିବାୟୋଟିକ୍ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କେତେକ କ୍ଷେତ୍ରରେ ପ୍ରତିଜୀବୀ ଔଷଧ ଗ୍ରହଣ କରିବା ପରେ ଅଇ ଲାଗେ କିମ୍ବା ବାନ୍ତି ହୁଏ, କୋଷ୍ଠବଦ୍ଧତା କିମ୍ବା ତରଳ ଝାଡ଼ା ବା ଡାଇରିଆ ହୋଇପାରେ, ମୁଣ୍ଡ ବୁଲେଇପାରେ, କ୍ଷୁଧାହାନୀ ହୋଇପାରେ, ମୁଣ୍ଡ ବ୍ୟଥା ବି ହୋଇପାରେ। ଏସବୁ ଲକ୍ଷଣଗୁଡ଼ିକ ଅଧିକ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। କେତେକ ବ୍ୟକ୍ତିଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଚମ କୁଣ୍ଡେଇ ହୁଏ, ଚେକା ଚେକା ହୋଇ ଫୁଲିଯାଏ, ଅଣନିଶ୍ୱାସୀ ଲାଗେ, ଏପରି ଲକ୍ଷଣ ଦେଖାଦେଲେ ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ। ଯଦି କୌଣସି ଆଣ୍ଟିବାୟୋଟିକ୍ରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଭବିଷ୍ୟତରେ ଯେକୌଣସି ଚିକିତ୍ସା ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କୁ ଏହି ଆଲର୍ଜି ବିଷୟରେ ଜଣାଇବା ଜରୁରୀ ଆବଶ୍ୟକ। ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ୍ର ପ୍ରୟୋଗ କରାଯାଏ, ତେବେ ଆଜିକାଲି ଜୀବାଣୁମାନଙ୍କ ମଧ୍ୟରୁ କେତେକ ଆଣ୍ଟିବାୟୋଟିକ୍ ପ୍ରତି ଆଉ ସମ୍ବେଦନଶୀଳ ହେଉନାହାନ୍ତି, ଅର୍ଥାତ୍ ଆଣ୍ଟିବାୟୋଟିକ୍ ପ୍ରୟୋଗରେ ସେଗୁଡ଼ିକର ନିୟନ୍ତ୍ରଣ କରାଯାଇପାରୁନାହିଁ। ସେଭଳି ଜୀବାଣୁଙ୍କୁ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ଜୀବାଣୁ ବା ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ କୁହାଯାଏ। ଆଣ୍ଟିବାୟୋଟିକ୍ର ଅସଙ୍ଗତ ଓ ଅନାବଶ୍ୟକ ବ୍ୟବହାର ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଏହି ପ୍ରତିରୋଧୀ ଜୀବାଣୁ ରୋଗୀଠାରୁ ଅନ୍ୟ ବ୍ୟକ୍ତି ଶରୀରରେ ବି ପ୍ରବେଶ କରିପାରେ, ଫଳରେ ଏହା ମାନବ ସମାଜ ପାଇଁ ଏକ ଭୟଙ୍କର ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲାଣି। ଏହି ପରିସ୍ଥିତିରୁ ନିଜକୁ ଏବଂ ପରିବାରବର୍ଗଙ୍କୁ ରକ୍ଷା କରିବା ପାଇଁ କେତେକ ସତର୍କତା

ଅବଲମ୍ବନ କରିବା ଆବଶ୍ୟକ। ପ୍ରଥମତଃ କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତୁ। ସେ ଯେଉଁ ମାତ୍ରାରେ ଯେତେଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ସେବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରି ନିଜର ହାତକୁ ପରିଷ୍କାର ରଖନ୍ତୁ। ଭଲଭାବେ ସିଝା ହୋଇଥିବା ଖାଦ୍ୟ ଏବଂ ଫୁଟା ପାଣି ପିଅନ୍ତୁ। ନିଜ ଶରୀରର ସମସ୍ତ କ୍ଷତକୁ ଜୀବାଣୁମୁକ୍ତ ରଖନ୍ତୁ। ଯଦି ଶ୍ୱାସପଥ ସଂକ୍ରମଣ ଥାଏ ତେବେ ମୁଖା କିମ୍ବା ରୁମାଲରେ ନାକ ଓ ମୁଖକୁ ଆବୃତ କରି ରଖନ୍ତୁ। ଛୋଟ ଛୁଆଙ୍କଠାରୁ କୌଣସି ସଂକ୍ରମଣ ଥିଲେ ଅନ୍ୟାନ୍ୟ ଶିଶୁମାନଙ୍କ ସହିତ ମିଳାମିଶାକୁ ନିୟନ୍ତ୍ରିତ କରନ୍ତୁ। କେବେ ବି ନିଜର ଆଣ୍ଟିବାୟୋଟିକ୍ ଅନ୍ୟକୁ ଦିଅନ୍ତୁ ନାହିଁ। ଆଣ୍ଟିବାୟୋଟିକ୍ ଶ୍ରେଣୀର ଔଷଧକୁ ପରିବାରର ଶିଶୁମାନଙ୍କ ହାତ ପ୍ରାନ୍ତରୁ ଦୂରରେ ଚାବି ପକାଇ ରଖିବା ଦରକାର। ପ୍ରଥମ ଆଣ୍ଟିବାୟୋଟିକ୍ ଭାବେ ପେନ୍ସିଲିନ୍ର ଉଦ୍ଭାବନ ଜୀବାଣୁ ସଂକ୍ରମିତ ମଣିଷ ପାଇଁ ଅମୃତ ସଦୃଶ ଥିଲା, କିନ୍ତୁ ଦୁଃଖର କଥା ମଣିଷର ଅସାବଧାନତା, ବିଚାର ଶୂନ୍ୟତା ଏବଂ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ଫଳରେ ପେନ୍ସିଲିନ୍ ଏବେ ପ୍ରାୟତଃ ଅକର୍ମଣ୍ୟ ହୋଇଯାଇଛି। ଅନେକ ଜୀବାଣୁ ଏବେ ପେନ୍ସିଲିନ୍ ପ୍ରତିରୋଧୀ ବା ରେଜିଷ୍ଟାଣ୍ଟ ହୋଇଗଲେଣି। ପରବର୍ତ୍ତୀ କାଳରେ ଆବିଷ୍କୃତ ଅନ୍ୟାନ୍ୟ ଅନେକ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ଜୀବାଣୁକୁଳ ପ୍ରତିରୋଧୀ କ୍ଷମତା ହାସଲ କରିସାରିଲେଣି। ଏଭଳି ଅବସ୍ଥା ଚାଲୁ ରହିଲେ ଜୀବାଣୁକୁଳ ଅପରାଜୟ ହୋଇଯିବ। ତେଣୁ ଏହି ସଙ୍କଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ଓ ବିକ୍ରେତା ଏବଂ ରୋଗୀ ସମସ୍ତଙ୍କୁ ସଚେତନ ଓ ସତର୍କ ହେବାକୁ ପଡ଼ିବ। ସେଥିପାଇଁ ଆଜି ଆଣ୍ଟିବାୟୋଟିକ୍ର ସମୁଚିତ ବ୍ୟବହାର ପାଇଁ ଆହ୍ୱାନ ଆସିଛି।

ସିରିୟସ୍ କଥା, ଏଥିପାଇଁ ଆମକୁ ଧ୍ୟାନ ଦେବାକୁ ତ ପଡିବ ନାହିଁ ନିଶ୍ଚିତ। ତେବେ କଣ ଏ ସବୁ ଅନଲାଇନ୍ ଠକେଇ, କେମିତି ଏଥିରୁ ଆମେ ବର୍ତ୍ତି ପାରିବା, ସେ ବିଷୟରେ ଆପଣମାନଙ୍କୁ ନିଶ୍ଚୟ କହିବି। କିନ୍ତୁ ବର୍ତ୍ତମାନ ଆପଣଙ୍କୁ ପ୍ରଥମେ ଶୁଣେଇ ଦିଏ ଗୋଟେ ବ୍ୟୁଟିଫୁଲ ଟ୍ରାକ।

ଆମ ପର୍ଚେସ୍ କୁ ଆମ ଲାଇଫ୍ କୁ ଆମ ଜୀବନକୁ ବହୁତ ସୁନ୍ଦର କରିବା ପାଇଁ ଯେତେବେଳେ ଆମେ କିଛି ଗୋଟେ ଚିନ୍ତା କରୁଛେ, ସେତେବେଳେ ଏଇସବୁ ଟିକେ ଟିକେ ବିଶେଷ ଧ୍ୟାନ ଦେବାକୁ ପଡିବ ଅନଲାଇନ୍ ସପିଂ ଉପରେ। ତାହା କରିପାରିଲେ ଆମର ସପିଂ ଆହୁରି ବହୁତ ବଢିଆ ହେଇପାରିବ, ରହିବନି କୌଣସି ଭୟ। ସେଇ ବିଷୟରେ ଆଜି ଆମେ କଥା ହଉଛେ ଯେ ଅନଲାଇନ୍ରେ ସପିଂ ଯଦି କରୁଛନ୍ତି ଆପଣ, କୋଉ କୋଉ ଜିନିଷ ପ୍ରତି ଟିକେ ଧ୍ୟାନ ଦେବା ପାଇଁ ପଡିବ। ୱେଲକମ୍ ବ୍ୟାକ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଅଛି ଆପଣଙ୍କର ମ୍ୟୁଜିକାଲ ହମସଫର ବିଜୁଳି ଆପଣଙ୍କ ସାଙ୍ଗରେ ଚାଲିଛି। ଅନଲାଇନ୍ ସପିଂ ସମୟରେ ସବୁଠାରୁ ବଡ଼ ବିଶେଷ କଥା ଯୋଉଟାକୁ ଆପଣମାନେ ସବୁଠୁ ଆଗେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ସେ ହେଉଛି ଆପଣ ଯେତେବେଳେ ବି କିଛି କିଣୁଛନ୍ତି, କିଛି ପରଚେସ୍ କରୁଛନ୍ତି ଅନଲାଇନ୍ରେ, ସବୁବେଳେ ଟ୍ରାଏ କରନ୍ତୁ ବିଶ୍ୱାସଯୋଗ୍ୟ ଲୋକପ୍ରିୟ

ମ୍ୟୁଜିକାଲ ହମସଫର ସହିତ ଶୁଭ ସକାଳରେ ଆଜି ମୁଁ ଆପଣମାନଙ୍କୁ କହୁଛି ଯେ ଅନଲାଇନ୍ ସପିଂ ସମୟରେ କେମିତି ଆପଣ ଟିକେ ଧ୍ୟାନ ଦେଇପାରିବେ, କାରଣ ଅନଲାଇନ୍ ସପିଂ ଆପଣମାନେ ବହୁତ ଯଦି କରୁଛନ୍ତି ତାହେଲେ ନିଶ୍ଚୟ ଭାବରେ ମୋ କଥାକୁ ଟିକେ ମନ ଦେଇକି ଆଜି ଶୁଣନ୍ତୁ। କହୁଥିଲି ଆର୍ଥିକ କ୍ଷତି ବା ଆର୍ଥିକ କ୍ଷେତ୍ରରେ କେମିତି କ୍ଷତିକୁ ରୋକିପାରିବେ, ସେଥିପ୍ରତି କେମିତି ଧ୍ୟାନ ଦେଇପାରିବେ ତା ବିଷୟରେ ଆପଣମାନଙ୍କୁ କହିବି। ଗୀତ ପୂର୍ବରୁ କହିକି ଯାଇଥିଲି ଅନଲାଇନ୍ ସପିଂରେ ଆଉ ଗୋଟିଏ ସାବଧାନତା ଯାହା ଆପଣଙ୍କ ଆର୍ଥିକ କ୍ଷତିକୁ ରୋକିପାରିବ, ସେ ହେଉଛି କୌଣସି ଅଜ୍ଞାତ ଲିଙ୍କ ଉପରେ କ୍ଲିକ୍ କେବେ ହେଲେ କରନ୍ତୁନି। ନିଜର କ୍ରେଡିଟ୍ ବା ଡେବିଟ୍ କାର୍ଡ ସାହାଯ୍ୟରେ ସପିଂ କରିପାରିବେ, କିନ୍ତୁ ଓଟିପି କେବେ ହେଲେ କାହାରିକୁ ସେୟାର କରିବେନି। କୌଣସି ଅଜ୍ଞାତ କଲ୍ ଯଦି ଆସୁଛି, କୌଣସି ପ୍ରଡକ୍ଟକୁ ଆପଣଙ୍କର ଅର୍ଡର କରିବା ପାଇଁ ଯଦି କେହି କଲ୍ କରିକି କହୁଛନ୍ତି ଯେ ଆପଣ କଲ୍ କଲେ ଆପଣଙ୍କର ଏ ଅର୍ଡରଟି ବୁକ୍ ହେବ ବା ସମଥିଙ୍ଗ ଲାଇକ୍ ଦ୍ୟାଟ୍, ସେଥିପାଇଁ ଆପଣମାନେ ଟ୍ରାଏ କରନ୍ତୁ ତାକୁ ଆଭଏଡ୍ କରିବା ପାଇଁ। ଏବଂ ଯଦି ସେମାନେ କହୁଛନ୍ତି ଯେ ଗୋଟେ ଓଟିପି ଆପଣଙ୍କ ନମ୍ବରକୁ ଆମେ ଛାଡ଼ୁଛୁ ଏବଂ ସେ ଓଟିପିଟି ଆମକୁ ଜଣାନ୍ତୁ, ତାପରେ ଆପଣଙ୍କର ପ୍ରଡକ୍ଟର ଅର୍ଡର ପ୍ଲେସ୍ ହେବ ବା ଅର୍ଡରଟି ପ୍ଲେସ୍ ହେବ, ସେଥିପାଇଁ ଆପଣମାନେ କେବେ ବି ତାକୁ ପ୍ରଶୟ ଦେବେନି, ସେଥିପ୍ରତି କେବେ ବି ଇଣ୍ଟରେଷ୍ଟେଡ୍ ହୁଅନ୍ତୁ ନାହିଁ। ବ୍ୟାଙ୍କ ଡିଟେଲ୍ସ ଯଥାସମ୍ଭବ ସୁରକ୍ଷିତ ରଖନ୍ତୁ ଏବଂ ଚେଷ୍ଟା କରନ୍ତୁ ପ୍ରାୟତଃ କ୍ୟାସ୍ ଅନ୍ ଡେଲିଭରି କରିବା ପାଇଁ। କୌଣସି ଗୋଟେ ସପିଂ ଆପଣ କରୁଛନ୍ତି କୌଣସି ଜିନିଷ ଏବଂ ସେଥିରେ କ୍ୟାସ୍ ଅନ୍ ଡେଲିଭରିର ଅପ୍ସନ୍ ଅଛି, ସେତେବେଳେ ଆପଣ ଟ୍ରାଏ କରନ୍ତୁ ଯେ କ୍ୟାସ୍ ଅନ୍ ଡେଲିଭରି କରିବା ପାଇଁ, ମାନେ ଆପଣମାନଙ୍କର ଯେଉଁ ଜିନିଷଟି ଆପଣମାନେ କିଣିବା ପାଇଁ ଚାହିଁଛନ୍ତି ସେ ଆପଣଙ୍କ ଘର ପାଖରେ ପହଞ୍ଚି ସାରିବା ପରେ ଯାଇ ଆପଣ ସେଇ କଥାର ପେମେଣ୍ଟଟି କରିବେ ବା ସେ ଜିନିଷ ପାଇଁ ଡେଲିଭରି ଏଜେଣ୍ଟକୁ ଡେଲିଭରି ବୟକୁ ପେମେଣ୍ଟଟି କରିବେ। ତେବେ ପ୍ରଡକ୍ଟର ପ୍ୟାକେଜିଂଟିକୁ ନିଶ୍ଚିତ ଭାବରେ ତାଙ୍କ ଆଗରେ ଯଦି ସମ୍ଭବ ହେଉଛି ଖୋଲିକି ଦେଖିପାରିବେ, ତାହା ମଧ୍ୟ କରିବା ପାଇଁ କେବେ ହେଲେ ଭୁଲିବେନି। ଏବଂ ଆର୍ଥିକ କ୍ଷତିକୁ ଆଉ ଟିକେ ଯେଉଁ ଆପଣମାନଙ୍କର ସେଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି, ସେଥିରେ ଗୋଟେ ବହୁତ ବଡ଼ ଭୂମିକା ବର୍ତ୍ତମାନ ଗ୍ରହଣ କରୁଛି କି ନା ସବୁ ସ୍ପେଶାଲ ଅଫର୍ସ ଗୁଡ଼ିକ। ଆପଣଙ୍କୁ ଅନେକ ସମୟରେ ଏମିତି ଅପସନ୍ସ ଦିଆଯାଇଥିବ ଯେଉଁଥିରେ ଆପଣଙ୍କୁ ଲେଖା ହେଇଥିବ ଯେ ଏଇ ଅପସନ୍ସ ଅଛି, ଏଇ ରିବେଟ୍ ଅଛି ବା ଏଇ ଫ୍ଲାଟ୍ ଅଫ୍ ଅଛି, ଆପଣ ଏଇ ଜିନିଷରେ ଆପଣ ତୁରନ୍ତ କିଣିଦିଅନ୍ତୁ, ଏ ଅପସନ୍ଟି ପଳେଇବ। ତେଣୁ ତଳେ ଗୋଟେ ଟାଇମର ଚାଲିଥିବ, ସେ ଟାଇମରକୁ ଦେଖିକି ଆପଣ ମଧ୍ୟ ଏକ୍ସାଇଟେଡ୍ ହେଇଯିବେ ଯେ ବାସ୍ ଆଉ 2 ମିନିଟ୍ ଅଛି ବା 5 ମିନିଟ୍ ଅଛି, ପ୍ରଡକ୍ଟ ମଧ୍ୟ ବହୁତ କମ୍ ଅଛି, ସେଥିପାଇଁ ମୁଁ ଏ ପ୍ରଡକ୍ଟ କିଣିନେବା ଉଚିତ। କିନ୍ତୁ ସେଇଟା ଜମା କରନ୍ତୁ ନାହିଁ। ଯଦି ବିଶ୍ୱାସଯୋଗ୍ୟ ଅଛି ସେ ଆପ୍ଲିକେସନ୍ ବା ୱେବସାଇଟ୍, ତେବେ ନିଶ୍ଚିତ ଭାବରେ ତାର ସେ ଅଫର୍ର ସମ୍ପୂର୍ଣ୍ଣ ବିବରଣୀ ଆପଣମାନେ ପାଇପାରିବେ ଏବଂ କେତେ ସମୟ ପର୍ଯ୍ୟନ୍ତ ସେ ଅଫର୍ଟି ଅଛି, କେବଳ ଗୋଟିଏ ଦିନ ପାଇଁ ଅଛି ବା ଗୋଟିଏ ଗୋଟିଏ କିଛି ସମୟ ପିରିୟଡ୍ ପାଇଁ ସେ ଅଫର୍ ଅଛି ବା ସେ ଅଫର୍ଟି ବହୁତ ଦିନ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବ, ତାକୁ ପ୍ରଥମେ ଆପଣ ଭେରିଫାଇ କରନ୍ତୁ, ତାପରେ ଯାଇକି ସେ ପ୍ରଡକ୍ଟକୁ କିଣିବା ପାଇଁ ଟ୍ରାଏ କରନ୍ତୁ। ଯଦି ଏହିସବୁ ଜିନିଷ ପ୍ରତି ଆପଣମାନେ ଟିକେ ଟିକେ ଧ୍ୟାନ ଦେବେ, ତେବେ ଦେଖିବେ ଆପଣଙ୍କର ଅନଲାଇନ୍ ସପିଂଟି ଆହୁରି ସୁନ୍ଦର ହୋଇପାରିବ ଏବଂ କେବେ ହେଲେ ବି ଆପଣ ଅନଲାଇନ୍ ସପିଂରେ ଠକେଇର ଶିକାର ହେବେ ନାହିଁ। କିନ୍ତୁ ବର୍ତ୍ତମାନ ଆପଣମାନେ ଯେହେତୁ ମୋ ସହିତ ଅଛନ୍ତି, ଆପଣମାନଙ୍କୁ ଆଉ ଡରର କଥା ନୁହଁ, ମ୍ୟୁଜିକ୍ର କଥା କହିବି, ମାନେ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଅରିଜିତ ସିଂଙ୍କ କଣ୍ଠରେ ଆପଣମାନଙ୍କ ପାଇଁ, ଆପଣଙ୍କ ମର୍ଣ୍ଣିଂକୁ ଆଉ ଟିକେ ସ୍ପେଶାଲ କରିବା ପାଇଁ, ସୁରିଲା କରିବା ପାଇଁ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍‌ବୋ। କହୁଛନ୍ତି ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ସାଥୀ। ଆମେ ଅନେକ ସମୟରେ ଦେଖୁ ଯେ ଏଇ ଯୋଉ ପ୍ରଡକ୍ଟ ଗୁଡ଼ିକରୁ ବର୍ତ୍ତମାନ ଫେକ୍ ୱେବସାଇଟ୍ସ ମାନେ ବା ଯୋଉମାନେ ସ୍କାମ୍ କରିବା ପାଇଁ ଟ୍ରାଏ କରନ୍ତି, ପ୍ରାୟତଃ ସେମାନେ ସବୁ ଏଆଇର ୟୁଜ୍ କରିକି ବହୁତ ଗୁଡ଼ିକ ଫେକ୍ ପୋଷ୍ଟର୍ସ କରିଦେଉଛନ୍ତି। ସେ ପ୍ରଡକ୍ଟକୁ ଆଉ ଟିକେ ସୁନ୍ଦର ଭାବରେ ପ୍ରେଜେଣ୍ଟ କରିବା ପାଇଁ, ଆପଣଙ୍କର ଟିକେ ବିଶ୍ୱାସ ଭାଜନ ହେବା ପାଇଁ ସେମାନେ ଏଆଇର ବ୍ୟବହାର କରିକି ମଧ୍ୟ ଅନେକ ସମୟରେ ବହୁତ ବହୁତ ଲୋଭନୀୟ ଅଫର୍ସ ବା ପ୍ରାଇସ୍କୁ ହଠାତ୍ ଅବିଶ୍ୱସନୀୟ ଭାବରେ ଡ୍ରପ୍ କରିଦେବେ, ଯାହାଫଳରେ କି ଯେଉଁମାନେ ଟିକେ ସଚେତନ ନୁହନ୍ତି, ଯେଉଁମାନେ ଟିକେ ଏ ବିଷୟରେ ଜାଣିନାହାନ୍ତି, ସେମାନେ ନିଶ୍ଚିତ ଭାବରେ ସ୍କାମ୍ ହେବାର ସମ୍ଭାବନା ବହୁତ ଅଧିକ ରହିଯାଇଛି। ତେବେ ସେସବୁ ସ୍କାମ୍ରୁ ବଞ୍ଚିବା ପାଇଁ ଆପଣମାନେ କ'ଣ କରିବେ, ନିର୍ଭରଯୋଗ୍ୟ ଆପ୍ଲିକେସନ୍ ବା ୱେବସାଇଟ୍ର କଷ୍ଟମର୍ କେୟାର୍କୁ କଲ୍ କରିପାରିବେ, ନହେଲେ ଅଫର୍ସର ସର୍ତ୍ତ ବା ଅଫର୍ସର ସମୟକୁ ଅନୁଧ୍ୟାନ ଭଲ ଭାବରେ କରିବେ। ଯଦି ବହୁତ ଅବିଶ୍ୱସନୀୟ ଭାବରେ କମିଯାଇଛି ମୂଲ୍ୟଟି, ତେବେ ସେଥିଭିତରେ ଅନୁଧ୍ୟାନ କରନ୍ତୁ, ୱେବସାଇଟ୍ର କଷ୍ଟମର କେୟାର ନମ୍ବରରେ ଯୋଗାଯୋଗ କରିକି ପଚାରିପାରିବେ, ଏବଂ ସବୁବେଳେ କିଣିବା ସମୟରେ ରିଟର୍ଣ୍ଣ ପଲିସିକୁ ଭଲ ଭାବରେ ପଢ଼ନ୍ତୁ ବା ବୁଝନ୍ତୁ। ଟ୍ରାଏ କରନ୍ତୁ ଯେ ଏଇ ଯେଉଁ ପ୍ରଡକ୍ଟଟି ଆପଣ କିଣିଛନ୍ତି ତାର ରିଟର୍ଣ୍ଣ ଯେମିତି ସମ୍ପୃକ୍ତ ୱେବସାଇଟ୍ ବା ଆପ୍ଲିକେସନ୍ସ ସେଇ ଫ୍ୟାସିଲିଟି ଆପଣଙ୍କୁ ଦେଇଥିବ। ଅନଲାଇନ୍ ସପିଂର ଆଉ ଗୋଟିଏ ବହୁତ ବଡ଼ ଆହ୍ୱାନ ହେଉଛି ଥାର୍ଡ ପାର୍ଟି ଆପ୍ସ ବା ବିଭିନ୍ନ ଫେକ୍ ସ୍କାମ୍ ଆପ୍ ଆପ୍ଲିକେସନ୍ ଯାହାର ଡୁପ୍ଲିକେଟ୍ ଆପ୍ଲିକେସନ୍ ବା ସେ ଡୁପ୍ଲିକେଟ୍ ଆପ୍ଲିକେସନ୍ରୁ ଡୁପ୍ଲିକେଟ୍ ୱେବସାଇଟ୍ସରୁ ଆପଣମାନେ ମେସେଜ୍ ବା ତାର ଇନଫର୍ମେସନ୍ ଆପଣମାନେ ପାଇଯାଉଛନ୍ତି, ତାଙ୍କ ପାଖରୁ ନୋଟିଫିକେସନ୍ ଆସିଯାଉଛି ଯାହାକୁ ଆପଣ ଅରିଜିନାଲ୍ ୱେବସାଇଟ୍ ବା ଅରିଜିନାଲ୍ ଆପ୍ଲିକେସନ୍ ବୋଲି ଭାବୁଛନ୍ତି ଏବଂ ସେଥିରେ ଯାଇକି ନିଜର ଆକ୍ଟିଭିଟିଜ୍କୁ କରୁଛନ୍ତି, ଯାହାଫଳରେ ଆପଣମାନଙ୍କର ଫୋନ୍ରେ ଥିବା ସମସ୍ତ ଡାଟା ମଧ୍ୟ ସେଇ ସମ୍ପୃକ୍ତ ଆପ୍ଲିକେସନ୍ ବା ଯିଏ ତାକୁ ଚଲାଉଛି, ଯିଏ ତାକୁ ଡେଭଲପ୍ କରିଛି ତା ପାଖକୁ ଯାଇ ପଡ଼ୁଛି। ସେ ଗୋଟେ ବହୁତ ବଡ଼ ପ୍ରୋବ୍ଲେମ୍ ଆପଣମାନଙ୍କ ପାଇଁ ଫ୍ୟୁଚର୍ରେ ହେଇପାରେ। କିଣିବା ସମୟରେ ନିଜର ପର୍ସନାଲ୍ ମେଲ୍ ଆଇ ଡି ବା କୌଣସି ପର୍ସନାଲ୍ ଡାଟାକୁ କେବେ ହେଲେ ବି ସେୟାର୍ କରନ୍ତୁ ନାହିଁ। ମେଲ୍ ଆଇ ଡି ତ ଆପଣଙ୍କର କନେକ୍ଟ ହେଇକି ଅଛି, କନେକ୍ଟ ହେଇକି ଯେଉଁ ମେଲ୍ ଆଇ ଡି ଅଛି ସେ ମେଲ୍ ଆଇ ଡିରେ ଆପଣ କିଣୁଛନ୍ତି, କିନ୍ତୁ ତା ସହିତ କୌଣସି ପର୍ସନାଲ୍ ଡାଟା ଆପଣଙ୍କ ଫୋନ୍ରେ ବା ପର୍ସନାଲ୍ ଫଟୋ ଯଦି କୌଣସି ଆପ୍ଲିକେସନ୍ ମାଗୁଛନ୍ତି ଆପଣଙ୍କର କୌଣସି ଜିନିଷକୁ ବେଟର ୱେରେ ପ୍ରେଜେଣ୍ଟ କରିକି ଆପଣଙ୍କୁ ଦେଖାଇବା ପାଇଁ,

ଧରିନିଅନ୍ତୁ ଆପଣ ଗୋଟେ ଡ୍ରେସ୍ କିଣୁଛନ୍ତି ଏବଂ କୌଣସି ଆପ୍ଲିକେସନ୍ ଆଜିକାଲି ଆପଣମାନଙ୍କୁ ଚାହୁଁଛି ଯେ ଆପଣମାନଙ୍କର ଗୋଟେ ଫଟୋଜ୍ ଦିଆଯାଉ ଏବଂ ସେ ଫଟୋଜ୍ରେ ଆପଣ କେମିତି ଦିଶିବେ ସେ ଡ୍ରେସ୍କୁ ପିନ୍ଧିଲେ ବା ସେଇ ସାମଗ୍ରୀକୁ ୟୁଜ୍ କଲେ ବ୍ୟବହାର କଲେ ଧରିଲେ ଆପଣ ସେମିତି ସେ ଫଟୋକୁ ଏଡିଟ୍ କରିକି ସେମାନେ ଆପଣଙ୍କୁ ଦେଇଦେବେ ବୋଲି ଆପଣଙ୍କର ଫଟୋ ସେମାନେ ମାଗନ୍ତି। ସେ ସମୟରେ ଆପଣମାନେ ଟ୍ରାଏ କରନ୍ତୁ ଆପଣମାନଙ୍କ ଫଟୋ ନ ସେୟାର କରିବା ପାଇଁ। ଡିଜିଟାଲ ଦୁନିଆରେ ଆପଣ ସବୁବେଳେ ଯେତେ ଅପଡେଟ୍ ହେବେ ସେତେ ସ୍କାମ୍ ବା ଠକାମିର ବଞ୍ଚିପାରିବେ, କିନ୍ତୁ ଯେତେ ଅପଡେଟ୍ ହେଲେ ମଧ୍ୟ ସ୍କାମ୍ ଯେଉଁମାନେ କରୁଛନ୍ତି, ଅସାଧୁ ଲୋକମାନେ ଯେଉଁମାନେ ଅଛନ୍ତି, ସେମାନେ ମଧ୍ୟ ନୂଆ ନୂଆ କୌଶଳ ସବୁବେଳେ ବାହାର କରୁଛନ୍ତି। ସେଥିପାଇଁ ଆପଣମାନେ ଟିକେ ସେଥିପାଇଁ ଅପଡେଟେଡ୍ ରହିବାର ଆବଶ୍ୟକତା ଅଛି। ଏସବୁକୁ ପ୍ରତିହତ କରିବାର ସବୁଠାରୁ ବଡ଼ ରାସ୍ତା ହେଉଛି ଆମର ସଚେତନତା। ଟିଭି, ନ୍ୟୁଜ୍ ପେପର୍ସ, ରେଡିଓ ମାନଙ୍କରେ ଅନେକ ସେଥିପ୍ରତି ଗଣମାଧ୍ୟମ ଗୁଡ଼ିକରେ ଆପଣମାନଙ୍କୁ ସୁରକ୍ଷିତ ସଚେତନ କରିବା ପାଇଁ ଅନେକ କଥା ଆପଣମାନେ ଦେଖିପାରୁଥିବେ। ସେଥିପ୍ରତି ଟିକେ ସଚେତନ ହୁଅନ୍ତୁ, ଶୁଣନ୍ତୁ, ଅବଗତ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଅବଗତ କରାଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ ଆପଣଙ୍କର ଆଖପାଖରେ ଯେଉଁମାନେ ଅଛନ୍ତି, ଯେଉଁମାନେ ଟିକେ ସ୍ମାର୍ଟଫୋନ୍ ୟୁଜ୍ କରିକି ମଧ୍ୟ ସେହି ହିସାବରେ ଯୁଗ ସହିତ ସ୍ମାର୍ଟ ନ ହୋଇପାରିଛନ୍ତି, ସେମାନଙ୍କୁ ଟ୍ରାଏ କରନ୍ତୁ ଜିନିଷ, ଛୋଟ ଛୋଟ ଜିନିଷ ଶିଖାଇବା ପାଇଁ। କେବଳ ନିଜ ନୁହେଁ, ନିଜର ପ୍ରିୟଜନ, ସାଙ୍ଗସାଥି ସମସ୍ତଙ୍କୁ ମଧ୍ୟ କୁହନ୍ତୁ ଯେ ସେମାନେ ମଧ୍ୟ ଏହି କାମ କରିବେ ଏବଂ ସମସ୍ତଙ୍କୁ ଯଦି ଆମେ ସମସ୍ତେ ଟିକେ ଟିକେ ଏ ବିଷୟରେ ଇନଫର୍ମେସନ୍ ସେୟାର କରିବା, ତାହେଲେ ଅନଲାଇନ୍ ସପିଂ ସମୟରେ ଯେଉଁ ସବୁ ସାବଧାନତା ଆମେମାନେ ଗ୍ରହଣ କରିବାର କଥା ସମସ୍ତେ ଗ୍ରହଣ କରିପାରିବେ ଏବଂ ଖୁସିରେ ଅନଲାଇନ୍ରେ ଆରାମରେ ବିନା ଚିନ୍ତାରେ ଆମେମାନେ ସପିଂ କରିପାରିବା। ଏକଥା ପ୍ରତି ଧ୍ୟାନ ଦେବେ ଏବଂ ଏହି ସୁନ୍ଦର ନୋଟ୍ ସହିତ, ଏହି ବ୍ୟୁଟିଫୁଲ୍ ଟ୍ରାକ୍ ସହିତ ଶୁଭ ସକାଳକୁ ୱାଇଣ୍ଡ ଅପ୍ କରିବାର ଟାଇମ୍ ହେଇଗଲାଣି। ପ୍ଲେ କରିଦେଉଛି ଏ ବ୍ୟୁଟିଫୁଲ୍ ଟ୍ରାକ୍, ଶୁଣୁଥାନ୍ତୁ, ଷ୍ଟେ ଟ୍ୟୁନ୍ଡ।

0: ସ୍ୱାତି, ତାହେଲେ ଏବେ ଚାଲନ୍ତୁ କଥା ହେବା ଆଉ ଶୁଣିବା ଆପଣଙ୍କ ପସନ୍ଦର ଗୀତ। ହ୍ୟାଲୋ, ମୋ ପସନ୍ଦ, କିଏ କହୁଛନ୍ତି?
1: ନମସ୍କାର, ମୁଁ ପ୍ରସନ୍ନ କୁମାର ସାହୁ କହୁଛି, ବାଙ୍କି ତୁଳସୀପୁର।
0: ପ୍ରସନ୍ନ କୁମାର ସାହୁ ତୁଳସୀପୁରରୁ କହୁଛନ୍ତି?
1: ଆଜ୍ଞା।
2: ନମସ୍କାର, କେମିତି ଅଛନ୍ତି?
1: ଭଲ ଅଛି।
2: ଆଉ ଏତେ ଦିନ ହେଲା ଫୋନ କରିନଥିଲେ, ଭୁଲି ଯାଇଥିଲେ କି ଆମକୁ?
1: ଫୋନ କରିଥିଲେ, ତିନିଟା ଫୋନ ଲଗାଉଥିଲୁ, ଗୋଟେ ଫୋନ ଲାଗିଲା, ସେ ତା ବସ୍ ଲାଗିଲା, ଆଉ ସେ ଫୋନଟା ନେଇଗଲା, ଅଧାରେ କିଛି କଥାବାର୍ତ୍ତା କରି ହେଲାନି ଆପଣଙ୍କୁ।
0: ବର୍ତ୍ତମାନ କୁହନ୍ତୁ କଣ କରୁଛନ୍ତି ଆପଣ?
1: ଆଜ୍ଞା, ସେ ଦୋକାନରେ ବସିଥାଉ, ଦୋକାନ
0: ଆମର ଟିକେ ଶ୍ରୋତା ମାନେ ଜାଣିବାକୁ ଚାହିଁବେ କୋଉ ଦୋକାନ କରିଛନ୍ତି? ଖାଇବା ଜିନିଷ ବି ମିଳିବ, ପଢିବା ଜିନିଷ ବି ମିଳିବ ନା?
1: ଗାଉଁଲି ଅଞ୍ଚଳ, ତମେ ସବୁ ମିଶା କରିବା ନହେଲେ ଚାଲିବ।
2: ଆଉ ଆପଣଙ୍କର ଯୋଉ ଦୋକାନଟି ଚାଲୁଛି, ତା ବ୍ୟତୀତ ଆପଣଙ୍କର ଆଉ କଣ ଅଛି?
1: ବାପାଙ୍କର ଯୋଉ ଜମ୍ବାଡି ଅଛି, ତାକୁ ବି ବୁଝାବୁଝି କରୁଛି।
2: ଦୋକାନଟି ଏଠି ଭଲ ଚାଲିଛି?
1: ନାଇଁ, ସେମିତି ତ ସଦାବେଳେ ବନ୍ଦ ହଉଛି, ମୁଁ ତ ଏଇ ସେବା କାମରେ ବୁଲୁଛି। ପରିବେଶ ଉପରେ ବିଭିନ୍ନ
0: ଆପଣ ଯଦି ଗଛ ଲଗେଇବା ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି?
1: ଗଛ ବୃକ୍ଷ, ତାପରେ ଆମର ଗୋ ସେବା ଉପରେ କାର୍ଯ୍ୟକ୍ରମ ଚଲେଇଛି, ସେ ସବୁ ଗୋଶାଳା ପରିଚାଳନା ପାଇଁ ଇଏ ସଂସ୍କୃତି ସବୁଥିରେ ଅଛି। ଆଉ
0: ବହୁତ ଭଲ କାମରେ ତ ଆପଣ ଅଛନ୍ତି,
2: ଆପଣ ସବୁ ଗୋଟେ ଟିମ୍ ହେଇକି କାମ କରୁଛନ୍ତି ବୋଧେ?
1: ନାଇଁ, ପ୍ରଥମେ ମୁଁ କରୁଥିଲି ଆସି 30-35 ବର୍ଷ ଏକେଲା, ଏବେ ପ୍ରକୃତି ବନ୍ଧୀ ସଂଗଠନ କରିଛି ତୁଳସୀପୁରରେ, ସମସ୍ତଙ୍କୁ ନେଇକି କାମ କରୁଛି।
2: ଆପଣ ତ ଅନେକ ପୁରସ୍କାର ମଧ୍ୟ ସେଥିପାଇଁ ପାଇଛନ୍ତି, ସମ୍ମାନିତ ହେଇଛନ୍ତି ପ୍ରକୃତି ବନ୍ଧୁ ହିସାବରେ?
1: ପ୍ରକୃତି ବନ୍ଧୁ, ଜୟ ସମ୍ମାନ, ବିଭିନ୍ନ ପ୍ରୋଗ୍ରାମ ବହୁତ ପାଇବାରେ କିଛି ନାହିଁ, କିନ୍ତୁ ଗଭର୍ଣ୍ଣମେଣ୍ଟ ତ କହୁଛି ସାହାଯ୍ୟ ସହାନୁଭୂତି ମିଳୁନି, କାର୍ଯ୍ୟକ୍ରମ କରିବା ପାଇଁ ଯଦି ଉତ୍ସାହ ପ୍ରେରଣା ଯୋଗାଇ ଦିଅନ୍ତି, ମୁଁ ବହୁତ କିଛି।
0: ଆମେ ଭାବୁଛୁ ଆମ କାର୍ଯ୍ୟକ୍ରମ ଦ୍ୱାରା ଯଦି ସରକାରଙ୍କ ପାଖରେ ଆପଣଙ୍କ କଥା ପହଞ୍ଚି ପାରିବ, ଆପଣ ଯୋଉ କାର୍ଯ୍ୟକ୍ରମ କରୁଛନ୍ତି ସେଥିରେ ଗଭର୍ଣ୍ଣମେଣ୍ଟର ସହାୟକ ମିଳିପାରିବ, ତାହେଲେ ଆମେ ଭାବିବୁ ଯେ ଆମ କାର୍ଯ୍ୟକ୍ରମ ଦ୍ୱାରା କାହାର କିଛି ଗୋଟେ ଲାଭ ହେଲା।
1: ଏଇଟା ତ ଭଲ ହୁଅନ୍ତା।
2: ପର୍ଟିକୁଲାରଲି ଆପଣ କହନ୍ତୁ କଣ କରୁଛନ୍ତି ଆଉ କଣ ସାହାଯ୍ୟ ଗଭର୍ଣ୍ଣମେଣ୍ଟ ଠୁ ଆଶା କରୁଛନ୍ତି?
1: ଗଭର୍ଣ୍ଣମେଣ୍ଟ ମୁଁ କିଛି ଚାହିଁନି କେବେ ଗଭର୍ଣ୍ଣମେଣ୍ଟ ହାତ ପତେଇ, କିନ୍ତୁ କାର୍ଯ୍ୟକ୍ରମ କରିବା ପାଇଁ ମୋ ପାଖରେ କିଛି ଅର୍ଥ ନାହିଁ, ବିଭିନ୍ନ କାର୍ଯ୍ୟକ୍ରମ ହଜାର ହଜାର ଲୋକ ଜମୁଛନ୍ତି, କାର୍ଯ୍ୟକ୍ରମ ହଉଛି ପରିବେଶ ବଞ୍ଚିଲେ ପୃଥିବୀ ବଞ୍ଚିବ, ତାପରେ ତିନି ଚାରିଟା ପ୍ରୋଗ୍ରାମ କରୁଛି, ଗୋଟେ ଅଛି ଆସନ୍ନ ପ୍ରଭାବରୁ ମୁକ୍ତି ପାଇଁ ବୃକ୍ଷ ପଶୁପକ୍ଷୀ ମାଟିମାକୁ ରକ୍ଷା କର, ଦ୍ୱିତୀୟରେ ଅଛି ଆମେ ଯୁଦ୍ଧ ଚାହୁଁନା ଚାହୁଁ ଶାନ୍ତିର ଜୀବନ, ଆଉ ଗୋଟେ ମୋର କାର୍ଯ୍ୟକ୍ରମ ଥିଲା ସେଟା ହଉଛି ରାତି ପାଇଲେ ଆମ ଗାଁରେ ପ୍ରଳୟ ଆସେ, ଏଇ ତିନିଟା ସବଜେକ୍ଟ ଉପରେ ପରିବେଶ ଉପରେ ସବୁ କାର୍ଯ୍ୟକ୍ରମ, ବୁଲି ବୁଲି ମୁଁ ସବୁବେଳେ ଭିକ୍ଷା କୋଉଠି ମାଗୁଛି, କୋଉଠି କାର୍ଯ୍ୟକ୍ରମ ଟିକେ ନାଚ ଗୀତ କରିକି କହୁଛି, ଯୁଆଡେ ବହୁତ ଲୋକ ଜମୁଛନ୍ତି ପ୍ରୋଗ୍ରାମ ସେଠି ବି କରୁଛି, ନେଇକି ସମ୍ମାନ ପତ୍ର ମୋର ଦରକାର ନାହିଁ, ମୋ ପାଇଁ ଅନେକ ସାର୍ଟିଫିକେଟ ଅଛି, କଣ ଲାଭ ଅଛି? ତା'ଦ୍ୱାରା ମୋର କିଛି ନାହିଁ, ଅସହାୟ ବ୍ୟକ୍ତି, ଘର ଖଣ୍ଡି ଅଛି, ଚଳିବା ପାଇଁ ବହୁତ ଅସୁବିଧା, ତେଣୁ ତା ଭିତରେ ମୁଁ ପିଲାବେଳୁ କାମ କରିଚାଲିଛି, ସେବା କାମରେ ପୁରା ସମ୍ପୂର୍ଣ୍ଣ ନିୟୋଜିତ କରୁଛି।
2: ଆପଣଙ୍କର ଏତେ ସୁନ୍ଦର ଚିନ୍ତା, କିନ୍ତୁ କିଛି ଯଦି ସହାୟତା ମିଳନ୍ତା ସରକାରଙ୍କ ତରଫରୁ, ଆପଣ ଆଉ ଟିକେ ଆଗେଇ ଯାଆନ୍ତେ, ସେବାକୁ ଆଉ ଟିକେ ବଢେଇ ପାରନ୍ତେ, ମାନେ ପରିବେଶକୁ ସୁରକ୍ଷା ଦେଇପାରନ୍ତେ।
0: ଆପଣଙ୍କ ଚିନ୍ତାଧାରା ବହୁତ ଭଲ ଅଛି, କିନ୍ତୁ ଆପଣଙ୍କୁ ସେଇ ଅନୁସାରେ ସହାୟତାଟା ମିଳିପାରୁନି।
1: ଶୁଣନ୍ତୁ, ଏମିତି ଅନେକ ମୋ ପରି ଲୋକ ଅଛି, ଚିନ୍ତାଧାରା ବହୁତ ଗୁଡ ଅଛି, ସବୁ ଧ୍ୟାନ କରିଛନ୍ତି, ପ୍ରତି ମୁହୂର୍ତ୍ତ ସେ ଧ୍ୟାନ କରିଛନ୍ତି, ତାକୁ କେହି ଅନାନ୍ତି।
2: ଯୋଉଠି ଘର ଚଳିବାଟା କଷ୍ଟକର ହେଇପଡେ, ସବୁ କାମ କରିପାରିବ, ସେଥିପାଇଁ ତ ନିଶ୍ଚୟ ସରକାରଙ୍କର ଦାୟିତ୍ୱ ରହିବା ଦରକାର, ପ୍ରଶାସନର।

0: ରହିବା ଦରକାର ଏବଂ ସାହାଯ୍ୟ କରିବା ଦରକାର।
1: ଆପଣଙ୍କ ମାଧ୍ୟମରେ କହୁଛି ପ୍ରଶାସନ କୌଣସି ବ୍ୟବସ୍ଥା ନାହିଁ, ଅନେକ କାମ କାମ କରିପାରୁ ଦେଶ ପାଇଁ, ଅନେକ ଜୀବନକାଳ ଆମେ ଦେଇପାରୁ କିନ୍ତୁ ଆମକୁ ଚିହ୍ନି ପାରୁନାହାନ୍ତି।
0: ପରିବେଶକୁ ପ୍ରକୃତିକୁ ରକ୍ଷା କରିବା ପାଇଁ ବିଭିନ୍ନ ହେଡ୍ରେ ପଇସା ଆସେ ଜିଲ୍ଲାମାନଙ୍କୁ। ଆମେ ଆଶା କରୁଛୁ ଭଗବାନ ଆପଣଙ୍କୁ ସହାୟ ହୁଅନ୍ତୁ, କୌଣସି ପ୍ରକାର ଗୋଟେ ବାଟ ଖୋଲି ଯାଉ
2: ଯେଉଁଥିରେ କି ଆପଣ ପରିବେଶ କଲ୍ୟାଣ ଉପଯୋଗୀ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେଇଟା କରିପାରନ୍ତୁ ଆଗକୁ,
0: ତାହେଲେ ଯାଇ କିଛି ହେଇପାରିବ। ତେବେ ଆପଣଙ୍କର ଘରେ ସବୁ ଆଉ କିଏ ଅଛନ୍ତି ଟିକେ କହିଦିଅନ୍ତୁ ଶ୍ରୋତା ବନ୍ଧୁମାନଙ୍କୁ। ଆପଣ ତ ଆଦର୍ଶ ବିବାହ କରିଥିଲେ ଝିଅର।
1: ହଁ, ସବୁଗୁଡା କାର୍ଯ୍ୟକ୍ରମ ନୀତି ନିୟମରେ କରେ, ସେଥିରେ ପ୍ରଶଂସିତ ହୁଏ ସଦାବେଳେ। ନାଇଁ, ବହୁତ ପରିବର୍ତ୍ତନ କରିପାରୁଛି, ମୁଁ ଦୋଷ ରହିଛି, ମୋ ପିଲାବେଳେ ମୁଁ ଜନ୍ମରୁ ଯିଏ ହାଣ୍ଡିକାପ ଥିଲେ ମୁଁ କେବେ ପଛଘୁଞ୍ଚା ଦେଇନି, ଯୋଉଥିରେ ଆମେ ସବୁଥିରେ ଜିତିବାର ସକ୍ଷମ ପାଖରେ ଅଛି।
0: ଆପଣ ସବୁ ଭଲ କାମ କରୁଛନ୍ତି ସତ, ଭଲ କାମ ସହିତ ଅଶାନ୍ତି ମନୋଭାବ ରଖନ୍ତୁ ନାହିଁ, ପଜିଟିଭ ଭାବନ୍ତୁ, ପଜିଟିଭ ହବ।
1: ମୋ ଇଚ୍ଛା ଅଛି ମୁଁ ରାତି ଦିନ 24 ଘଣ୍ଟା କଟିକି କଣ

0: ଜନ୍ମରୁ ଯିଏ ହାଣ୍ଡିକାପ ଥିଲେ ମୁଁ କେବେ ପଛଘୁଞ୍ଚା ଦେଇନି, ଯୋଉଥିରେ ଆମେ ସବୁଥିରେ ଜିତିବାର ସକ୍ଷମ ପାଖରେ ଅଛି।
1: ଆପଣ ସବୁ ଭଲ କାମ କରୁଛନ୍ତି ସତ, ଭଲ କାମ ସହିତ ଅଶାନ୍ତି ମନୋଭାବ ରଖନ୍ତୁ ନାହିଁ, ପଜିଟିଭ ଭାବନ୍ତୁ, ପଜିଟିଭ ହବ।
0: ମୋ ଇଚ୍ଛା ଅଛି ମୁଁ ରାତି ଦିନ 24 ଘଣ୍ଟା କଟିକି କଣ କରିଦେଇପାରନ୍ତି, କିନ୍ତୁ ଆଉ ଯେ ପ୍ରୋତ୍ସାହନ ମିଳନ୍ତା କି ଗୋଟେ କୁଆଡେ ଗୋଟେ ଗଭର୍ଣ୍ଣମେଣ୍ଟ କିଛି ମିଳନ୍ତା ନାହିଁ କାର୍ଯ୍ୟକ୍ରମ, ତମେ ଭାଗ୍ୟ ନେଇକି ଯାଇ କର।
1: ହବ ହବ,
2: ସେଇ ଅନୁସାରେ ଆପଣଙ୍କୁ ଚେଷ୍ଟା ବି ଆହୁରି କରିବାକୁ ପଡିବ,
1: ଯେମିତି ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ।
0: ଯେମିତି କାହାକୁ ଯାଇକି ହାଁ ହାତରେ କିଛି ମୁଁ ମାଗିନି ଜୀବନରେ, ମାଗିଥିଲେ ତ ପାଠ ପଢିଛି ବହୁତ।
2: ଯଦି କରିବାକୁ ଚାହାନ୍ତି ତାହେଲେ କାହାକୁ ଯାଇ କିଛି କହିବାକୁ ପଡିବ, ଯଦି ନ କହିବେ ତାହେଲେ ଆପଣ ଯେତିକି କରିବାକୁ ଚେଷ୍ଟାରେ ଆପଣ କରିପାରୁଛନ୍ତି ସେତିକି କରନ୍ତୁ। ଆଉ ଆପଣ ଯଦି କିଛି କାହାକୁ କହିବେନି, କେହି ଆଜିକାଲି ଆଣିକି ହାତରେ ଦେଇଯିବେ।
1: ଯଦି ଅନ୍ୟମାନଙ୍କ ପାଇଁ ମୁଁ ଭଗବାନଙ୍କୁ ଡାକିଲି ମୋତେ ବେଶୀ ଫଳ ମିଳିବ, ସମାଜ ପାଇଁ ପ୍ରକୃତି ପାଇଁ ମାଗିବେ ହାତ ପାତିବେ କଣ ହେଲା ସେଥିରୁ, ସେଟା ବି ତ ଗୋଟେ ସୋସିଆଲ ୱାର୍କ ହେଲା।
0: ଲୋକଙ୍କ ପାଖରେ ବାକି ମୁଁ ବହୁତ କରିବି, କିନ୍ତୁ ଗଭର୍ଣ୍ଣମେଣ୍ଟ ଆଗରେ ମୁଁ କୌଣସି ମୋର ହାଣ୍ଡିକାର୍ଡ ପଇସା ବି ଆଣୁନଥିଲି।
2: ତ ଆମେ ଯଦି ସମସ୍ତେ ଆମର ଯେତିକି ଅଧିକାର ଅଛି ଆମର ଯେତିକି ପାଇବାର ଅଛି ସେତିକି ଯଦି ଆମେ ନିଜେ ନ ଜାଣିବା ନିଜେ ନ କରିବା ତାହେଲେ ଅନ୍ୟ ଲୋକମାନଙ୍କୁ କହିକି କିଛି ଲାଭ ନାହିଁ।
0: ଠିକ ଅଛି, ମୁଁ ଗଭର୍ଣ୍ଣମେଣ୍ଟରେ ମୋ ହାରାସମେଣ୍ଟ ହେଇଛି ଯୋଉଟା ଗଭର୍ଣ୍ଣମେଣ୍ଟ ମୁଁ ଚାହୁଁନି।
1: ଯାହା କହୁଛନ୍ତି ଆପଣ ନିଜେ ନିଜ ଅନୁଭୂତି ନିଜର ଅଭିଜ୍ଞତା ଭୋଗିଛନ୍ତି ଯାହା ଆପଣ ସେଇ ଅନୁସାରେ କଣ କହୁଛନ୍ତି, ଆମେ ଚାହୁଁଛୁ ଯେ ଆପଣ ଆଉ ଥରେ ଚେଷ୍ଟା କରନ୍ତୁ। ହବ,
0: ଦୁଇ ଅପାଙ୍କର ସହାନୁଭୂତି ରହିଲେ ମୋ ପ୍ରତି ଦୟା ରହିଲେ ନିଶ୍ଚିନ୍ତ ମୁଁ ଆଗିବି ଆହୁରି।
1: କହିଦିଅନ୍ତୁ ଆଜି କଣ ଗୀତ ଶୁଣିବେ ମୋ ପସନ୍ଦରୁ।
0: ମହମ୍ମଦ ରଫିଙ୍କର ଗୋଟେ ଭଲ ଦେଶାତ୍ମକ ଗୀତ ଦିଅନ୍ତୁ।
1: ଠିକ ଅଛି, ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।
0: ନମସ୍କାର,
1: ନମସ୍କାର।
3: ନଫରତ

0: ଲେଖି ପଠାଇଲି ମନ କଥା ମୋର ଏ ସମ୍ପର୍କର ସୂତ୍ର
1: ଭାବିବନି ମାତ୍ର ଚିଠିଟିଏ ସାଥି ଇ ପ୍ରୀତିପୂର୍ଣ୍ଣ ପତ୍ର
0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡାରୁ ମା ହାତରନ୍ଧା ସତେ କି ନିର୍ମାଲ୍ୟ ମହମହ ବାସୁ ଥାଇ ଛଅ ତିଅଣକୁ ନ ଭଜା ସତେ ଭଳି ଭଳି ବାଢି ଦେଇ
1: ହାତରେ ତାହାର କିଜାଦୁ ରହିଛି ସବୁ ଲାଗି ରୁଚିକର ଖାଇବାକୁ ସତେ ଅମୃତ ଲାଗଇ ମା ହାତରନ୍ଧା ମୋର
0: ମାଛ ବେସର ଦହିକାଞ୍ଜି ପୁଣି ଶାଗ ମୁଗ ଭେଣ୍ଡି ଭଜା ମାଛ ଚଡ଼ଚଡ଼ି ଆଳୁ ପୁଆ ଆହା ଖାଇବାକୁ ଲାଗେ ମଜା
1: ବଡ଼ିଚୁରା ସାଥେ ଆମ୍ବ ଚଟଣୀ ଆଳୁ ସାରୁ ବାଇଗଣ କଦଳୀ ମଞ୍ଜାକୁ ଭଣ୍ଡା ତରକାରୀ ସଜନା ଛୁଇଁ ରନ୍ଧନ
0: ଚକୁଳି ଆରିସା କାକରା ଚିତଉ ମଣ୍ଡା ଓ ଗଇଁଠା ପିଠା ଓଷା ବାରବ୍ରତ ପୁନେଇ ପରବ ଖାଇବାକୁ ଲାଗେ ମିଠା
1: ରୋଷେଇ ଘରର ଗୃହଲକ୍ଷ୍ମୀ ମା ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା ପେଟ ଜାଣି ମା ପରଶି ଦିଅଇ ସତେ କିବା ଅନନ୍ୟା
0: ମା ହାତରନ୍ଧା ସାତ୍ୱିକ ଆହାର ପୁଷ୍ଟିକର ରୁଚିକର ସ୍ୱାସ୍ଥ୍ୟ ପାଇଁ ହିତ ଅତି ଉପାଦେୟ ନଥାଏ ରୋଗକୁ ଡର ଲେଖିଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ ଅଧ୍ୟକ୍ଷ ରିଜିଓନାଲ କଲେଜ ରାମବାଗ ଯାଜପୁର
1: ତୁମ କଥା କାନ ଡେରି ଶୁଣେ
0: ତୁମ ଗୀତ ମନ ଭରି ଶୁଣେ
1: କାହିଁକି କେଜାଣି ବେଶୀ ଭଲ ଲାଗେ କୃଷ୍ଣଚୂଡା ଫୁଲ ପରି ଲାଲ ଦିଶେ
0: ଲାଗେ ଯେମିତି ତୁମେ କୋଇଲିର କଣ୍ଠ ଆମ୍ବ ଡାଳରେ କୁହୁ କୁହୁ ଶବ୍ଦ ପରି ତୁମେ ଗାଇ ଯାଅ ଅବିଳମ୍ବେ
1: ସମାଜର ସଚେତନତାର ବାର୍ତ୍ତା ମୁଁ ସବୁ ଟିକିନିକି ଶୁଣେ
0: ଲେଖି ପକାଇ ପୋଷ୍ଟ କାର୍ଡରେ ତୁମେ ଦେଇଥିବା ଅନେକ ଉପଦେଶ ଅକ୍ଷରେ ଅକ୍ଷରେ ପାଳନ କରେ
1: ତୁମ ପାଖେ ଚାବିକାଠି ଚେତନାର ତୁମେ ଅଟ ମହାନ ତୁମ ବିନା ସବୁ ଅନ୍ଧାର
0: କେବଳ ମୁଁ ନୁହେଁ ସଭିଏ ଶ୍ରୋତା ମନଭରି ଉପଭୋଗ କରନ୍ତି କରିବେ କେବଳ ରେଡିଓର ମୋ ପସନ୍ଦକୁ
1: କେବଳ ରେଡିଓର ମୋ ପସନ୍ଦକୁ

0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ ଶ୍ରୀ ବଳଦେବ ଜୀଉ କେନ୍ଦ୍ରାପଡ଼ାରୁ।
1: ଜୀବନ ପଥରେ ଅନୁଭୂତ ହୁଏ ଅନ୍ଧକାର ଆଉ ଆଲୋକ, ଅନ୍ଧକାର ବାଧା ଉପୁଜାଇଥାଏ ପଥ ପ୍ରଦର୍ଶକ ଆଲୋକ।
0: ରାତ୍ରିରାଣୀ ଅନ୍ଧକାରକୁ ଆଣଇ ଦିବସ ସୂରୁଜ ଆଲୋକ, ରାତ୍ର ଅନ୍ଧକାର ଦୂରେଇବା ପାଇଁ ଆମେ ଜାଳିଥାଉ ପ୍ରଦୀପ।
1: ଆଦିମ ମାନବ ପାଇଥିଲା ଖାଲି ପଥର ଘଷାର ଛଲକ, ସେହି ଛଲକରେ ଡାଳପତ୍ର ଚାଳି କରୁଥିଲା କାମ ଅନେକ।
0: ସମୟ କ୍ରମରେ ଆବିଷ୍କୃତ ହେଲା ଡିବିରି ଲଣ୍ଠନ ଦୀପକ, ବିନା ଇନ୍ଧନରେ ଦେଇ ନ ପାରିଲେ ଏତିନି ହେ ତାକୁ ପ୍ରକାଶ।
1: ନୂତନ ମାନବ ଧୀରେ ଧୀରେ କଲା ବିଜ୍ଞାନ ପାଠର ପ୍ରୟୋଗ, ଜଳଜ ତାପଜ ବିଦ୍ୟୁତ ଉପଯାଇ ପ୍ରକାଶିତ କଲା ଗୋଲକ।
0: ଆଜିର ମାନବ ଚେଷ୍ଟିତ ଅଟଇ ସୌରଶକ୍ତି କରି ପ୍ରୟୋଗ, ବିଦ୍ୟୁତ ସଙ୍କଟ ଦୂରେଇବା ସହ ଜାଳିବ ଉଜ୍ଜଳ ଆଲୋକ।
1: ସାରମର୍ମ ହେଲା ଅନ୍ଧାର ଆଲୁଅ ବାହ୍ୟ ଜଗତର ଛଟକ, ଅନ୍ତର ଭିତରେ ଜ୍ଞାନ ଲୋକ ଜାଳି ହେବା ଅମୃତର ପଥିକ।
0: ଲେଖିଛନ୍ତି ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ।
1: ଜୟ ସତ୍ୟନାରାୟଣ କୃପାର ସାଗର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।
0: ପତିତ ପାବନ ବାନା ଶୋଭା ନୀଳ ଚକ୍ରରେ, ଉଡୁଥିବ ଦେଖୁଥିବି ସଦାବିନୀ ନେତ୍ରରେ, ଯୁଗେ ଯୁଗେ ଭଗବାନ ତୁମ୍ଭେ ଭକତର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।
1: ଭାବ ବିଭୋରରେ ନାଚି ନାଚି ବଡ଼ତାଣ୍ଡରେ, ଜୟ ଜଗନ୍ନାଥ ନାମ ଗାଉଥିବି ତୁଣ୍ଡରେ, ଜୟ ରାମକୃଷ୍ଣ ହରି ଜୟ ଶ୍ୟାମ ସୁନ୍ଦର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।
0: ତୁମ୍ଭେ ମାତା ପିତା ବନ୍ଧୁ ତୁମ୍ଭେ ସଖା ସୋଦର, ପ୍ରଭୁ ତୁମ୍ଭ କୃପା ବିନା ଚୌଦିକ ଅନ୍ଧାର, ମାରିପାର ତାରିପାର ସବୁ ତୁମ୍ଭ ବିଚାର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।
1: ଜୀବନ ପ୍ରଭୁଙ୍କ ଖେଳ ଦେହ ମାଟି କଣ୍ଢେଇ, ମାଟିରେ ମିଶିବ ଦିନେ କିବା ନେବି ମୁଣ୍ଡେଇ, ନାମ ରସ ଠାରୁ ଆଉ କିଛି ନୁହେଁ ମଧୁର, ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।

ନାମ ମହାମନ୍ତ୍ର ସାର ତୁଚ୍ଛ ଧନ ସମ୍ପତ୍ତି ଜାଣିଛି ମୁଁ ତୁମ ବିନା ନାହିଁ କତି ମୁକତି ହୃଦୟକୁ କରିଛି ମୁଁ ଦେବତାର ମନ୍ଦିର ଅନନ୍ତ କୋଟି ପ୍ରଣାମ ଘେନନ୍ତୁ ମୋହର।

0: ଲେଖିଛନ୍ତି ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ।
1: ମାର ଋଣକୁ କିଏ ବୁଝିବ କେହି ସୁଝିପାରି ନାହିଁ, ମାର ସ୍ନେହ ମଧୁର ବଚନ ସବୁ ଦୁଃଖ ଯାଏ ଭୁଲି।
0: ଜନ୍ମ ଠାରୁ ତ ବଡ଼ ହେବା ଯାଏ ମାର ଆଦର ଥାଏ, ଖାଇ ନଥିଲେ ବି ଖୋଇ ଦେଉଥାଏ ମା ଠାରୁ ବଳି କିଏ।
1: ପ୍ରଥମ ଗୁରୁ ମା ହିଁ ଶିଖାଏ ଭାଷାର ଅକ୍ଷର ସବୁ, ତାପରେ ଗୁରୁ ଶିଖାଇ ଦିଅନ୍ତି ପାଠର ବିଷୟ ବସ୍ତୁ।
0: ଲେଖିଛନ୍ତି ସଂଯୁକ୍ତା ଦାସ, ଗୋପବନ୍ଧୁ ସମବାୟ ନଗର, LIG 26, ଜଗତପୁର କଟକରୁ।
1: ଅତି ଆପଣାର ଦୁଇ ଅପା ମୋର ଧନ୍ୟବାଦ ଓ ପ୍ରଣାମ ଦିଏ ବାରବାର।
0: ବହୁ କଷ୍ଟ ଦିଏ ସୂର୍ଯ୍ୟଙ୍କର ନିଷ୍ଠୁର ଆଘାତ, କଷ୍ଟ ଦୂର କରେ ମୋ ପସନ୍ଦର ଗୀତ।
1: ମୋ ପସନ୍ଦ ବଗିଚାରେ ଦୁଇଟି କୋଇଲି ଉଡି ଉଡି ମନକୁ କିଣି ନିଅନ୍ତି ଖାଲି।
0: ଉପଦେଶ ଦିଅନ୍ତି ସେ ବାପା ମା ପରି, ଅପାଙ୍କ ମଙ୍ଗଳ ମନାସେ ପ୍ରଭୁପାଦ ଧରି।

0: ସାଥୀ ଆଜି ତ ସମୟ କହିଲାଣି ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍ AIR FM ରେନ୍ବୋ କଟକ
2: ଦିଲ୍ ସେ ଦିଲ୍ ତକ୍ରେ।

0: ଜେଜେମା ଯେତେବେଳେ କହେ ଶୁଣ ମାଣିକ ଶୁଣ ମୋର ଧନ, ରାଜା ପୁଅ ଗଲା ଚଢ଼ି ସୁନା କାଠି ଛୁଆଁ ଜୁଆଇ ଦେଲା ସେ ରାଜକୁମାରୀ କୁକୁଡ଼ି। ନୀଳା ଆକାଶରେ ସେ ମେଘର ଘରର କଥା, ଫୁଲ ବଗିଚାରେ ପଳିମାନଙ୍କର ଖେଳର କଥା, ଜୁଳୁଜୁଳିଆ ପୋକ ସାଥେ ମୁକୁଟ ତାଙ୍କର ଚମକି ଶୁଣିଲି ଜହ୍ନର କିରଣ ସାଥେ ସେସବୁ କଥା ଯେତେବେଳେ ମନେ ପଡ଼ିଯାଏ ଆଜି ଲାଗେ ଯେମିତି ସମୟଟା ପୁଣି ଥରେ ଅଟକି ଯାଉଛି କି। ସାଥୀ ଆଜି ଡାଇନ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଟପିକ୍ ହିଁ ସେମିତି କିଛି, କାରଣ ଆଜି ଇଣ୍ଟରନ୍ୟାସନାଲ୍ ଫ୍ୟାରି ଡେ ଏବଂ ପରୀ ରାଇଜର କାହାଣୀ ଆପଣମାନେ କେତେ ଶୁଣିଛନ୍ତି ଏବଂ କାହା ପାଖରୁ ଶୁଣିଛନ୍ତି ଏଇ ପରୀ ରାଇଜର କାହାଣୀ ବା ସୁନ୍ଦର ସୁନ୍ଦର ଗପ ଆପଣଙ୍କର ଛୋଟବେଳେ ବା ଏବେ ମଧ୍ୟ ଶୁଣୁଛନ୍ତି କି ଏସବୁ ଗପ, ତାହେଲେ କିଏ ସେ ବ୍ୟକ୍ତି ଯିଏ ଆପଣଙ୍କୁ ଶୁଣାନ୍ତି ଆଉ ହଜେଇ ଦିଅନ୍ତି ସେ ପରୀ ରାଇଜର କାହାଣୀରେ, ଆଉ ସେ ସବୁ ସ୍ମୃତି ଆପଣଙ୍କର ଛାତି ତଳେ ଏବେ ବି ସେମିତି କଏଦ ହେଇକି ରହିଛି, ଜଣାନ୍ତୁ ଆମକୁ କଲ୍ କରିକି 0671230353। କିଏ ଶୁଣାଉଥିଲେ ଆପଣଙ୍କୁ ସବୁଠୁ ଅଧିକ କାହାଣୀ ସେହି ପରୀ ରାଇଜର କାହାଣୀ ବା କେତେ କେତେ ରାଜାଘର କାହାଣୀ କିଏ ଶୁଣୁଥିଲେ ସେଠି ଆପଣଙ୍କୁ, ଆଉ କେମିତି ଶୁଣାଉଥିଲେ, କେମିତି ଥିଲା ତାଙ୍କର ଅନ୍ଦାଜ, ସେ ସବୁ କଥା ଆପଣଙ୍କର ଆଜି ମନେ ପଡ଼େ ନା ନାହିଁ। ଏବଂ ଗୋଟିଏ ପିଢ଼ି ବର୍ତ୍ତମାନ ଆଉ ଗୋଟିଏ ପିଢ଼ି ପାଖରେ ସେ କଥା ସବୁ ପହଞ୍ଚି ପାରୁଛି କି ନାହିଁ। ଆସିଯାଇଛି ଗୋଟେ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ସେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବିଶ୍ୱଜିତ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ।
0: ଗୁଡ୍ ମର୍ଣ୍ଣିଂ ଭାଇ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ ଟିକେ ପରିଚୟ ଦେଇ ଦିଅନ୍ତୁ।
1: ଭାଇ ଆଭାସନ କହୁଛି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।
0: ଆଭାସ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ? ଆପଣଙ୍କୁ କିଏ ପରୀ ରାଇଜର କାହାଣୀ ଶୁଣାଉଥିଲେ ଆଉ କେତେ ଆପଣ ଶୁଣିଛନ୍ତି, କେତେ ସାଥିରେ ହଜିଛନ୍ତି?
1: ଯାହା ବି ମାନେ ପିଲାଦିନର ବୁଢୀମା ଯିଏ ଯିବା ଛୋଟବେଳେ ଆମେ ଛୋଟ ଛୋଟ ହେଇଥାଉ ସେତେବେଳେ ଆଗରୁ ସେ ଅଭିନୟ କରିଦେଉ, ସେ ଆମକୁ ବାହାର ଦେଇକି ମାନେ ରାଜକୁମାର ଗପ ନହେଲେ ବିକ୍ରମ ବେତାଳ ଗପ ବହୁତ ପେତାତ୍ମକ ବେଶୀ ଭୂତ କଥା କହିକି ଆମକୁ କେମିତି ଡରେଇ ଦେବେ, ଆମେ ଡର ଭୟରେ ବି ଖାଦ୍ୟ ଖାଇଦେଉ ଅବୁଝା ହେଇକି। ସେଇ ଟାଇମରେ ବୁଢୀମା ବହୁତ ପାଖରେ ବସେଇକି ଗୋଟିଏ ଗୋଟି ରାଜକୁମାରୀ ଗପ, ରାଜକୁମାର ଗପ ଆଉ ଛୋଟ ଛୋଟ ମାନେ ଏ ଯୋଉ ଛୋଟ ଛୋଟ ଛୁଆଙ୍କ ଗପ ବହୁତ ମଜା ଥାଏ, ତାର ବି ବୁଢୀମାନଙ୍କ କଥା ଶୁଣିବାକୁ ଆମେ ଯେତିକି ଆଗ୍ରହ ହଉ ତାର ବି ସେ ବାହାରେ ବୁଲେଇକି ଆମକୁ ଖାଇବାକୁ ରେଡି ବି କରିଦିଅନ୍ତି।
0: ମାନେ ଆପଣ ପରୀ ରାଇଜର କାହାଣୀ ଶୁଣି ଏସବୁ ଭୂତ ପ୍ରୀତ ଗପ ଶୁଣିକି ଖାଇ ଦିଅନ୍ତି ସୁନା ପିଲା ଭଳିଆ, ନାଇଁ କି?
1: ଆଜ୍ଞା,
0: ତାହେଲେ ଆପଣଙ୍କର ବୁଢୀମାଙ୍କ ପାଖରୁ ଆପଣ ବହୁତ କାହାଣୀ ଶୁଣିଛନ୍ତି।
1: ବୁଢୀମାଙ୍କ ସେମିତି ମାମୁଁ ଘରେ ଭାଇ ମା ଯେ ମାମୁଙ୍କ କୁହନ୍ତି ସିଏ ବି ଆମକୁ ଆହୁରି ଅଧଟ ହେଲେ ବି କଥାଟା ଯେମିତି
0: ସୁଯୋଗ ପାଇଛନ୍ତି କାହାକୁ ଗୋଟେ ଷ୍ଟୋରି ଶୁଣେଇବା ପାଇଁ ବା ଏମିତି କାହାଣୀ ସବୁ ଶୁଣେଇବା ପାଇଁ?
1: ବହୁତ ବହୁତ ଆମର ସାଙ୍ଗସାଥି ଫ୍ରେଣ୍ଡ ମାନଙ୍କୁ, ମୋ ଛୋଟ ଛୋଟ ପିଲାମାନଙ୍କ ଘରକୁ ଗଲେ ଗାଁ ଯିବି ଛୋଟ ଛୋଟ ପିଲା ଥିବେ ତାଙ୍କୁ ବି କିଛି ବି ଭୂତ ହଉ ପେଟ ହଉ ଗୋଟେ ବାହାର ଯାଇକି ଗୋଟେ ଷ୍ଟୋରି
0: ଶୁଣାଉଥାନ୍ତୁ ଗୋଟେ ପିଢ଼ିରୁ ଆଉ ଗୋଟେ ପିଢ଼ି ପାଖରୁ କଥା ଯାଉ। ବହୁତ ବହୁତ ଧନ୍ୟବାଦ ଆବାସ ଭାଇ କଲ୍ କଲେ, ରହିଲି ନମସ୍କାର। ସାଥୀ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ ଆଉ ଡାଏଲ କରନ୍ତୁ 0671230353 ଆଉ କଲ୍ କରିକି ଆମକୁ ଜଣେଇ ଦିଅନ୍ତୁ ଯେ ସେଇ ପରୀ ରାଇଜର କାହାଣୀରେ ଆପଣ ଯେତେବେଳେ ହଜି ଯାଉଥିଲେ ଆପଣଙ୍କୁ କିଏ ହଜେଇ ଦେଉଥିଲେ, କିଏ ସେଇ ବ୍ୟକ୍ତି ଯିଏ ଆପଣଙ୍କୁ ଶୁଣେଇଛନ୍ତି ଅନେକ ପରୀ ରାଇଜର କାହାଣୀ ଆଉ ହଜେଇ ଦେଇଛନ୍ତି ତା ଭିତରେ ଶିଖେଇଛନ୍ତି କିଛି କଥା ଏବଂ ଆପଣ ବର୍ତ୍ତମାନ ସେସବୁ କେମିତି ମନେ ପକାନ୍ତି? ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
2: ବିଜୟ କୁମାର ଦାସ ସୌରୀ ମହାସିଂହପୁର ବହୁଗ୍ରାମ କଟକ।
0: ଆଜ୍ଞା ବିଜୟ ଭାଇ କେମିତି ଅଛନ୍ତି ପ୍ରଥମେ କୁହନ୍ତୁ?
2: ବିନ୍ଦାସ ବଢିଆ ଚୋଖା ଅଛି।
0: ଆପଣ ଆମକୁ ଶୁଣୁଛନ୍ତି ନିୟମିତ ଭାବେ ଆଉ ଶୁଣିକି କଲ୍ ଲଗେଇ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଫାର୍ଷ୍ଟ ଗୋଟେ ଥ୍ୟାଙ୍କ ୟୁ କହିଦେଉଛି। କଣ କହିବେ ଆପଣ, ପରୀ ରାଇଜର କାହାଣୀ ବିଜୟ ଭାଇ କାହା ପାଖରୁ ଶୁଣୁଥିଲେ?
2: ବୁଢୀମା ସବୁ ଶୁଣୁଥିଲେ। ବୁଢୀମା?
0: ଆଜ୍ଞା ବୁଢୀମା।
2: ବଡ଼ ଲୋକ ସବୁ ଜୀବନୀ କୁହନ୍ତି।
0: ହଁ ହଁ,
2: ମଧୁ ପଢିବୁ, କାଳିଆ ଘୋଡା ଚଢିବୁ।
0: ହଁ, କାଳିଆ ଘୋଡାରେ ଚଢିବୁ, ମଧୁବାବୁ ସାଙ୍ଗେ ଲଢିବୁ, ନାଇଁ କି?
2: ମଧୁବା ଯେହେତୁ ଆମ ଘର ପାଖରେ ସତ୍ୟରାମପୁର ସେଇଠି ପାଖରେ,
0: ହଁ ହଁ,
2: ମଧୁବାବୁଙ୍କ ସେଠି ଆମର ଇଏ ଜନ୍ମସ୍ଥାନ।
0: ଆଜ୍ଞା,

0: ବାପୁ ସବୁ କୁହନ୍ତି।
1: ଆଚ୍ଛା ମାନେ ବାପା ଶୁଣାନ୍ତି ଆପଣଙ୍କୁ ସବୁ ମହାପୁରୁଷ ମାନଙ୍କର ଜୀବନୀ, ସେମାନଙ୍କର ସବୁ ଛୋଟବେଳର କାମ, ଛୋଟବେଳର କଥା ଶୁଣାନ୍ତି, ଏବଂ
0: ଅବଦୁଲ କଲାମ, ହଁ ମହାତ୍ମା ଗାନ୍ଧୀ ତାଙ୍କ ଜୀବନୀ ସବୁ ଶୁଣାନ୍ତି।
1: ଏବଂ ଇଏ ବହୁତ ପ୍ରେରଣା ପ୍ରେରଣା ବି ଦିଏ ପିଲାମାନଙ୍କୁ ଛୋଟ ଛୋଟ ବୟସରେ ଯେତେବେଳେ ଥାଏ। ଏବଂ ବୁଢୀ ମା ଶୁଣାନ୍ତି ପରିଡାଇଜର କାହାଣୀ ସବୁ।
0: ଭୂତ ଏମିତି ଆଇଥିବ, ଲାଞ୍ଜ ଭାତ ଲମ୍ବା, ଖରାବେଳେ ତ ଶୋଇପଡିବ, ଭୂତ ଆସି ନେଇଯିବ।
1: ଆଚ୍ଛା
0: ଛୁଆ ଖରା ଭାଇ ବୁଲୁଛନ୍ତି ନେଇଯିବି।
1: ଆଚ୍ଛା ଆପଣ ଆପଣ ଆପଣ ବିଜୟ ଭାଇ ଦୁଷ୍ଟ ଥିଲେ ନା ଏତେ ଦୁଷ୍ଟ ନଥିଲେ ଛୋଟବେଳେ?
0: ନା ନା ଦୁଷ୍ଟ ନା, ପ୍ରବଳ ଦୁଷ୍ଟ,
1: ପ୍ରବଳ ଦୁଷ୍ଟ
0: ମାନେ ଦୁଷ୍ଟ ପ୍ରବଳ ମାଡ଼ ନୁଚିକି ପଳେଇଯାଏ, ଭିଡିଓ ଚାଲିଥିଲା ସବୁ
1: ଗାଁରେ,
0: ମୁଁ ନୁଚିକି ସବୁ ପଳେଇଯାଏ,
1: ଆରେ ଆରେ ଆରେ
0: ଛାତ ଡେଇଁକି ପଳେଇଯାଏ, ଆଉ ଖରାବେଳେ ନଡ଼ିଆ ଗଛ ଚଢିଯିବି।
1: ବାବାରେ, ତା ମାନେ ଆପଣଙ୍କୁ ଆପଣଙ୍କ ପରିଡାଇଜର କାହାଣୀ କଣ? ଆପଣଙ୍କୁ ପରିଡାଇଜର କାହାଣୀ ସବୁ ନିଜ ଆକ୍ଟିଭିଟିଜ ଭଳିଆ ଲାଗୁଥିବ, ଆପଣ ସକ୍ସେସ ହବ ସତ ମାନି ଦଉଥିବେ ନା?
0: ଦୁଷ୍ଟ ମାନେ ମୁଁ ବଡ଼ ଭଉଣୀ ଅଛି, ତାକୁ ଛୁରୀ ପକେଇଥିଲି ଥରେ।
1: ହେ ବାବାରେ, ମାନେ ଆପଣ ତ ମାନେ ପୁରା ବଡ ବଡ ଦୁଷ୍ଟାମି ସବୁ କରିଛନ୍ତି। ବଡ ବଡ ଦୁଷ୍ଟାମି ସବୁ କରିଛନ୍ତି,
0: ବଡ଼ ବଡ଼ ପ୍ରଭାବ ଦୁଷ୍ଟ।
1: ବହୁତ ଧନ୍ୟବାଦ ବିଜୟ ଭାଇ, କଲ୍ କଲେ ମନେ ପଡ଼ିଗଲା ଆପଣଙ୍କର ସବୁ ଛୋଟବେଳର କଥା। ଆଚ୍ଛା ଆଚ୍ଛା ଆଚ୍ଛା, ଠିକ ଅଛି ଠିକ ଅଛି ଭାଇ, ବହୁତ ବହୁତ ବଢିଆ କଥା ସବୁ ମନେ ପଡ଼ିଗଲା, ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା, ରହିଲି ଭାଇ, ନମସ୍କାର,
0: ଜୟ ଜଗନ୍ନାଥ।
1: ସଦି ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ସେଇ ସବୁ କାହାଣୀ, ସେଥିରେ ଥାଏ ରାଜା ରାଣୀର ଗପ, ସେଥିରେ ଥାଏ ପରିଡାଇଜର କଥା, ସେଥିରେ ଥାଏ ପୁଣି ପିଲାମାନଙ୍କୁ ଟିକେ ଭୟ କରିବାର କଥା, ଯଦି ପିଲାମାନେ ଟିକେ ଦୁଷ୍ଟ ହୋଇଥାନ୍ତି ସେ କେମିତି ଶାସନ ହେଇପାରିବେ ଭଲ ଭାବରେ, ଏବଂ ତା ସହିତ ପୁଣି ଥାଏ କେତେ ମହାପୁରୁଷମାନଙ୍କର ଜୀବନୀ, ଯେଉଁମାନଙ୍କ ପାଖରୁ ଛୋଟ ପିଲାଟିଏ ପାଏ ଅନେକ ପ୍ରେରଣା, ଜୀବନରେ କିଛି କରିବାର ଉଦ୍ଦେଶ୍ୟ ଏବଂ ଜୀବନକୁ ଗଢି ତୋଳିବାର ସଂକଳ୍ପ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ,
1: ଆଜ୍ଞା ନମସ୍କାର, କୁହନ୍ତୁ। ଆଜ୍ଞା ପ୍ରକାଶ ଭାଇ, କଣ କହିବେ ଆଜିର ଟପିକ ବିଷୟରେ? ଆପଣଙ୍କୁ ପରିଡାଇଜର କାହାଣୀ ଛୋଟବେଳେ ସବୁ କିଏ ଶୁଣେଇଛନ୍ତି, ଆଉ କେମିତି ଆପଣ ସେଥିରେ ହଜି ଯାଇଥିଲେ, କଣ ସବୁ ସ୍ମୃତି ଅଛି?
2: ମୋ ଜେଜେମା କହନ୍ତି, ଜେଜେମା କୋଳରେ ଯେତେବେଳେ ମୁଁ ଛୋଟବେଳେ,
1: ଆଜ୍ଞା
2: ଭଲ ଭଲ ଗପ ମତେ ଭଲ ଲାଗେ।
1: ଜେଜେମା ଆପଣଙ୍କର କୁହନ୍ତି? ଆଚ୍ଛା
2: ଆଜ୍ଞା, ଗୁଗୁ ବାନ୍ଧି ମୋ ଜେଜେମା କରେ ମତେ ଭଲ ଲାଗେ।
1: କଣ କଣ ଆଉ ଥରେ ଟିକେ କହିଲେ? ଆପଣ ବର୍ତ୍ତମାନ କାହାକୁ ଷ୍ଟୋରି ଫୋରି ଶୁଣଉଛନ୍ତି ନା ନାହିଁ, ସେ ଯୋଉ କାହାଣୀ ସବୁ ଶୁଣିଥିଲେ ଯୋଉ?
2: ନା ମୁଁ ତ ଶୁଣେଇ,
1: ହଁ ବଢିଆ କଥା ଟିକେ କହିଲେ ଯେ ସମସ୍ତେ ବର୍ତ୍ତମାନ ଫୋନ କୁ ଆପଣ ନେଇଛନ୍ତି, ବର୍ତ୍ତମାନ ତ ସମସ୍ତେ ଫୋନ ଧରି ଧରି ଶୋଇପଡୁଛନ୍ତି। ମାନେ ସେ ସବୁ କାହାଣୀ ଶୁଣିଲା ମାନେ ମଧ୍ୟ ଆପଣ ନିଜେ ନିଜେ ଗୋଟେ ଇମାଜିନ୍ କରୁଥିବେ ସେ ଜିନିଷ ଗୁଡାକ, ଯାହା ଯାହା ସବୁ ଘଟଣା ଘଟୁଛି, ବଢିଆ କଥା କହିଲେ, ସେ ଯୋଉ ମମତା, ସେ ଯୋଉ ସ୍ନେହ ଏବଂ ତା ସହିତ ଏସବୁ କାହାଣୀ ମିଶିଗଲା ମାନେ ପୁରା ଗୋଟେ ବହୁତ ବଢିଆ ଏକ୍ସପିରିଏନ୍ସ, ସେ ଏକ୍ସପିରିଏନ୍ସ ଆପଣ ନେଇଛନ୍ତି, ଆଜି ଆମକୁ କଲ୍ କରିକି ଜଣେଇଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଭାଇ। ସେଥି ସତରେ ସେଇ ଯୋଉ କାହାଣୀ ଭିତରେ ଥିବା ସେ ଯୋଉ ଭଲ ପାଇବା, ସେ ଯୋଉ ଆବିଡତା, ଏ ବର୍ତ୍ତମାନ ଆପଣ ମାନେ ସ୍ମାର୍ଟଫୋନରେ ହୁଏତ ସେସବୁ କାହାଣୀ ଶୁଣିଦେଇ ପାରନ୍ତି ବହୁତ ସୁନ୍ଦର ଭାବରେ, କିନ୍ତୁ ତା ଭିତରେ ଯୋଉ ଇମାଜିନେସନ କରିବାର ଶକ୍ତି ଛୋଟ ପିଲାଟି ଭିତରେ ବଢି ବଢି ଯାଉଥାଏ, ସେସବୁ କଥା ଯେତେବେଳେ ନିଜେ ଗୋଟେ କାହାଣୀ ଶୁଣିକି ଜଣେ ଆଖି ବନ୍ଦ କରିକି ନିଜେ ଭାବୁଥିବ ଯେ ଏମିତି ହେଇଥିବ ସେ ପରିଟା, ଏମିତି ହେଇଥିବ ସେ ରାଜ୍ୟଟା, ଏମିତି ହେଇଥିବ ସେ ରାଜକୁମାରୀ, ତାର ଏକ୍ସପିରିଏନ୍ସ ଅଲଗା। ଆସିଯାଇଛି ଆଉ ଗୋଟେ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ନମସ୍କାର, କିଏ କହୁଥିଲେ? ଆଜ୍ଞା ନମସ୍କାର, ନମସ୍କାର,
3: ମୁଁ ରାଜେନ୍ଦ୍ର ନନା।
1: ଆଜ୍ଞା ରାଜେନ୍ଦ୍ର ନନା, ନମସ୍କାର, ଶୁଭ ସକାଳ ଆପଣଙ୍କୁ। କଣ କହିବେ ପରିଡାଇଜର କାହାଣୀ ଏବଂ ସେଇ ସବୁ ଭଲ ଭଲ କାହାଣୀ ଛୋଟବେଳେ ଆପଣଙ୍କୁ କିଏ ଶୁଣେଇଥିଲେ, ଏବଂ ଆପଣ ଶୁଣେଇବାର ସୁଯୋଗ ପାଆନ୍ତି ନା ନାହିଁ କାହାକୁ?
3: ଆଜ୍ଞା ମୁଁ ଗୋଟେ କାହାଣୀ ଆପଣଙ୍କୁ କହୁଛି।
1: ଆଜ୍ଞା,
3: ଶୁକ ମହାମୁନି କାହାଣୀ ଲେଖିଥିଲେ, ଶୁକ ସାର ସଂହିତା ବହିରୁ ମୁଁ ପଢିଥିଲି।
1: ଆଜ୍ଞା ଆଜ୍ଞା,
3: କାହାଣୀ ହଉଛି ଚିତ୍ର ଦର୍ଶନ ରାଜା ଥିଲେ ପୂର୍ବ କାଳରେ।

0: ରାଜାଙ୍କ ନାଁ ଚିତ୍ରଦର୍ଶନ ରାଜା। ରାଜା ଖାଲି ଆକ୍ଟ ଦେଖିବାକୁ ଭଲ ପାଆନ୍ତି, ଯିଏ ଆକ୍ଟ କରିବେ ଭଲ ରାଜା ଦେଖିବେ। ଏମିତି ରାଜା ଆକ୍ଟ ଦେଖି ଦେଖି ବାରଟା ରାଣୀ କରିଦେ, ଦ୍ୱାଦଶ ରାଣୀ କଲେ
1: ଆଜ୍ଞା।
0: ରାଣୀ ମାନଙ୍କ ପାଖରେ ଖାଲି ବସିବେ ଗପିବେ ଆଉ ଆକ୍ଟ ଦେଖେଇଦେବେ। ରାଜା ତାଙ୍କୁ ସମସ୍ତେ ନମସ୍କାର କରୁଛନ୍ତି, ରାଜାଙ୍କ ମୁହଁରେ କେହି କହିପାରୁନାହାନ୍ତି ଇଆଡ଼େ ପ୍ରଜା ଭାସି ଗଲେଣି। ତାଙ୍କ ରାଜ୍ୟରେ ଶନି ଗ୍ରହ ଦଶା ପଡିଗଲା, ସପ୍ତମ ଶନି
1: ଆଜ୍ଞା,
0: ଅନାବୃଷ୍ଟି ହେଇଗଲା
1: ଆଜ୍ଞା,
0: କିଛି ଶସ୍ୟ ଶ୍ୟାମଳା ରାଜ୍ୟ ହେଲାନି, ପ୍ରଜାମାନେ ଖାଇବାକୁ ପାଇଲେନି, ବଡ ହତ ଉତ୍ସାହ ହେଇ ରହିଲେ। ରାଜା କିନ୍ତୁ ତାଙ୍କର ଖାଲି ଆଗେ ଦେଇକି ବାରଟା ରାଣୀ ପାଖରେ ବସି ଗପ କରୁଛନ୍ତି ତାଙ୍କର ଭଲ ମନ୍ଦ ଖାଇକି। ସେଠୁ ଜଣେ ପ୍ରଜା ଥିଲେ, ପ୍ରଜା ତାଙ୍କର ତାଙ୍କ ପାଖରେ ତ କିଛି ନାହିଁ, ସିଏ ଅନ୍ୟ ଲୋକମାନଙ୍କର ସବୁ ଏ ପରିସ୍ଥିତିକୁ ହୃଦୟଙ୍ଗମ କରି ବ୍ୟସ୍ତ ହେଲେ। ସେ ପ୍ରଜା କାହାକୁ ଜଳାଶ୍ରୟ ଦେଖେଇ ଦେଲେ, କାହାକୁ କୋଉଠି ଶାଗ ଅଛି, କୋଉଠି ଗଛର ପତ୍ର ଅଛି, ଏ ରାସ୍ତା ମାର୍ଗଦର୍ଶନ ଦେଖେଇଦେଲେ ପ୍ରଜାମାନଙ୍କୁ। ତମେ ଯାଇ ଏ ଜାଗାରୁ ପାଣି ଆଣ, ଏ ଜାଗାରୁ ଏ ଗଛର ପତ୍ର ଆଣି ଖାଇକି ବଞ୍ଚ, ଆଉ ବର୍ଷା ହେଲେ ପୁଣି ଧାନ ଶସ୍ୟ ଶ୍ୟାମଳା ହବ, ତମେ ଖାଇବ। ରାଜା କିନ୍ତୁ କିଛି ବୁଝୁନାହାନ୍ତି, ରାଜା ତାଙ୍କର ଖାଲି ଆଗରେ ଦେଖିକିରି ଗପ
1: କରୁଛନ୍ତି।
0: ସମୟ ଆସିଲା, ରାଜା ପ୍ରଜା ଦି ଜଣଙ୍କର ଏକାଦିନିଆ ମୃତ୍ୟୁ ହେଇଗଲା, ସେମ୍ ଟାଇମ୍ ସେମ୍ ଡେ
1: ଆଜ୍ଞା।
0: ରାଜା ପ୍ରଜା ଯେତେବେଳେ ମୃତ୍ୟୁ ହେଇଗଲା, ସେଠୁ ରାଜାଙ୍କ ପାଖକୁ ଆସିଲା ଗୋଟା ଜମର ରଥ
1: ଆଜ୍ଞା,
0: ସେଠୁ ପ୍ରଜାଙ୍କ ପାଖକୁ ଆସିଲା ଗୋଟା ସ୍ୱର୍ଗର ରଥ, ବୈକୁଣ୍ଠର ରଥ। ରାଜା ଯେଉଁ ଦେଖିଲେ, ରାଜା କହିଲେ, ହେ ମୁଁ ରାଜା, ମୁଁ କେତେ ପୂଜା କରିଛି, ମୁଁ କେତେ ହୋମ ଯଜ୍ଞ କରିଛି, ପଣ୍ଡିତ ମାନଙ୍କୁ ଡାକିକିରି କେତେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଶୁଣିଛି, ମୋର ଇଏ ଭୁଲ ରଥ ଆସିଯାଇଛି, ମୋ ସଙ୍ଗେ
1: ସେଇଟା ଆସିବା
0: କଥା, ତା ସଙ୍ଗେ ଏଇଟା ଆସିବା କଥା। ତାପରେ ତମେ ଆଗେ ବସୁନା, ସେଠିକି ତମ ଖାତା ଦେଖାହେଲେ ଚିତ୍ରଗୁପ୍ତ, ତମର କଣ କି ରାଜା, ତମେ କଣ କରିଛ, ସେଠି ବାହାରିବ, ଏଠି କଣ ଆମ ସାଙ୍ଗରେ ଗପୁଛ, ସେଠି ଭିଡ଼ିକି ରାଜାକୁ ନେଇଗଲେ।
1: ସେଥିରେ
0: ରାଜା ଯେ ଗଲେ ସ୍ୱର୍ଗରେ, ତାଙ୍କର ଗୋଟେ ଥାନା ଅଛି, ଦି ଜଣ ଜାଗା ଯାଇକି ସେଠି ବସିଲେ, କିନ୍ତୁ ପ୍ରଜା ଯାଇକିରି ସୋଫା ସେଟ୍ରେ ବସିକିରି ସ୍ୱର୍ଗର ପେପର ପଢିଲେ, ରାଜା ଯାଇକିରି ତଳେ ବସିକିରି ମଶା ବାଡ଼େଇଲେ। ରାଜା ମନେ ମନେ କହିଲି, ମୁଁ ତ ରାଜା, ମୁଁ ଉଚ୍ଚ ମାନବ, ନରଶ୍ରେଷ୍ଠ ନରାଣ, ମୁଁ ନରମାନଙ୍କ ଭିତରେ ଶ୍ରେଷ୍ଠ, ମତେ ତ ବସିବା କଥା ସୋଫା ସିଟ୍ରେ ପେପର ଦେବା କଥା, ଇଏ କଣ ସୋଫା ସିଟ୍ରେ ବସିଲାଣି, ମୁଁ କଣ ତଳେ ବସି ମଶା ବାଡ଼େଇଲି, ଘଟଣା କଣ। ତାପରେ ତାର ସେ ଚିତ୍ରଗୁପ୍ତ ତାଙ୍କ ଖାତା ଦେଖିଲେ, କହିଲେ, ଦେଖ ତମେ ରାଜା ହେଇକି ତମ ରାଜତ୍ୱ ଧର୍ମ ତମେ କରିନା, ତମେ ଖାଲି ଚିତ୍ର ଦେଖିଛ ଆଉ ତମ ରାଣୀ ମାନଙ୍କ ସାଙ୍ଗରେ ଗପ କରିଛ, ବାରୁଟା ରାଣୀ କରିଯାଇଛ ରାଜା ହୋଇକି, ଆଉ ଇଏ ପ୍ରଜା ହେଲେ ବି ତା ରାଜାର ଧର୍ମ ପାଳନ କରିଛି। ସେ ପ୍ରଜାମାନଙ୍କର ହତ ଉତ୍ସାହ ଦେଖି ତାକୁ କିଛିରେ ଜଳାଶ୍ରୟ ଗଛ ପତ୍ର ସବୁ ଦେଖେଇଛନ୍ତି, ତମେ ତ ଏଗୁଡା କରନା, ରାଜାର ଧର୍ମ କଣ ହେଇଗଲା, ତମେ ପ୍ରଜାମାନଙ୍କ ଦୁଃଖ ସୁଖକୁ ଅନୁଭବ କରାନି, ସେଇ ସକାଶେ ତମର ତମେ ହଉଛି ଅପରାଧୀ, ତମେ ଏଠି ଦଣ୍ଡାୟମାନ ହବ। ସିଏ କିନ୍ତୁ ରାଜା ହେବେ, ସିଏ ପ୍ରକୃତ ପ୍ରଜାବର୍ଷର ଲୋକ, ଲୋକଙ୍କର ମନ ଭିତରେ ଲୋକଙ୍କ ଦୁଃଖ ସୁଖକୁ ଅନୁଭବ କରିଛନ୍ତି, ତେଣୁ ତମେ ଏଇଟା କରୁଛ ନା ନାଇଁ, ନା ଆଜ୍ଞା ହଁ, ନା ଏଇଟା ଅପରାଧ, ନା ତମେ ଏଠି ଜେଲକୁ ଯିବ, ତମେ ଯାଇକି ଆଉ ରାଜା ହବନି, ତମେ ଭିକା ଖାଇକି ବୁଲିବ, ପ୍ରଜା ହବ
1: ଆଜ୍ଞା,
0: ଆଉ ସିଏ ହବ ରାଜା।
1: ଆଚ୍ଛା,
0: କାହିଁକି ତା କେମିତି ମନକୁ ପାଇଲା,
1: ବଢିଆ ବଢିଆ ବଢିଆ କାହାଣୀଟି କହିଲେ ଆପଣ ଆଜ୍ଞା ଆଜ୍ଞା, ଆପଣ ଆପଣ ବହୁତ ସୁନ୍ଦର କାହାଣୀଟେ କହିଲେ, କିନ୍ତୁ ଆପଣ ଖାଲି ଗୋଟିଏ ଥର ଗୋଟିଏ କଥା କହିଦିଅନ୍ତୁ, ସମୟ ସଂକ୍ଷିପ୍ତରେ, ସମୟ ନାହିଁ ବେଶୀ, ଆପଣ କୁହନ୍ତୁ ଯେ ଆପଣ କାହାଣୀ କାହା ପାଖରୁ ବେଶୀ ଶୁଣୁଥିଲେ ଛୋଟବେଳେ।
0: ମୁଁ କାହା ପାଖରୁ ଶୁଣେନି, ମୁଁ ଭଗବାନ ଶିବଙ୍କ ଆରାଧ୍ୟ ଲୋକ, ଆଜ୍ଞା, ଖାଲି ମୋର ବେଦ ପୁରାଣ ପଢେ, ମୁଁ ବହିରୁ ସବୁ ପଢିଛି।
1: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଆପଣଙ୍କର ବହି ତାହେଲେ ସେ ଆପଣଙ୍କୁ ସବୁ କାହାଣୀ ଶୁଣେଇଛି, ଆଜ୍ଞା, ବହୁତ ସୁନ୍ଦର ଲାଗିଲା, ରହିଲେ ଆଜ୍ଞା, ନମସ୍କାର। ସାଥୀ ଆପଣ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ ଆଉ କଲ୍ କରନ୍ତୁ 0671-230-3153 ନମ୍ବରରେ ଆମକୁ କଲ୍ କରିକି କୁହନ୍ତୁ ଆପଣଙ୍କୁ କିଏ ଶୁଣାଉଥିଲେ ପରୀ ରାଇଜର କାହାଣୀ ଆଉ ପରୀ ରାଇଜର କଥା, ଏବଂ କେମିତି ସେ କାହାଣୀରେ ଆପଣ ହଜି ଯାଉଥିଲେ ଆଉ କେମିତି ନିଜକୁ ବି ହଜି ଦେଉଥିଲେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ, ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ଆଜ୍ଞା କୁହନ୍ତୁ, ନମସ୍କାର, କିଏ କହୁଥିଲେ,
2: ଚନ୍ଦନ କି ଖୁସବୁ ଦୂର ଦୂର ତକ ଫୈଲଛେ କ୍ୟୁକି ଓ ଚନ୍ଦନ କି ପେଡ ଶାନ୍ତ ସ୍ୱଭାବ କା ରହତା ହେ ଇସ ତୋ ଅଚ୍ଛି ବ୍ୟକ୍ତିତ୍ୱ କା ପରିବେଶ ହେ ଚାରୋ ଓର ଖୁସବୁ ଦେତି ହେ। ନମସ୍କାର ବିଶ୍ୱଜିତ ଭାଇ,
1: ନମସ୍କାର,
2: ମୁଁ ପ୍ରଶାନ୍ତ କହୁଥିଲି ରାଜନ୍ସ।
1: ଆଜ୍ଞା ଆଜ୍ଞା, ନମସ୍କାର, କଣ କହିବେ ପରୀ ରାଇଜର କାହାଣୀ ଏବଂ ସବୁ ଭଲ ଭଲ କାହାଣୀ ଆପଣଙ୍କୁ କିଏ ଶୁଣାଉଥିଲେ।

0: କାହାଣୀ ଶୁଣଉଥିଲେ ବେଶୀ ନାଇଁ କାହାଣୀ କୁହନ୍ତୁନି କାହାଣୀ ଆମେ ଶୁଣିବା ସମ୍ଭବ ହଉନି ସମସ୍ତଙ୍କର
1: ଶୁଣନ୍ତୁ ଯେତେବେଳେ ବଡ ବାପା ଶିଖଉଥିଲେ ଯେ କେମିତି କାହା ପାଣି ପିଇବ
0: ଆଜ୍ଞା
1: ଛୋଟ ଆଜିର କାହାଣୀ ଆଉ ଆଗର କାହାଣୀରେ ପରିଭାଷା ବଦଳି ଯାଇଛି କିନ୍ତୁ ସେତେବେଳେ ବି ସେଇ କାହାଣୀରେ ଆତ୍ମବିଶ୍ୱାସ ଆଉ ଦୃଢ଼ତା ଥିଲା ଆଉ ଏବେ ଟିକେ ମୋବାଇଲ ମାଧ୍ୟମକୁ ପ୍ରସାରିତ
0: ହେଇଛି ମୋବାଇଲରେ ବର୍ତ୍ତମାନ କାହାଣୀ ଶୁଣିବାର ମାଧ୍ୟମ ମୋବାଇଲ ସାଜି ଯାଇଛି
1: ସେଇ ଯୋଉ ପାଣି କେମିତି ମାଠିଆରୁ ମୁହଁ ପର୍ଯ୍ୟନ୍ତ ଆସିବ ସେଇ ଯୋଉ
0: ଆପଣ ବୁଝିଲେ ତ ଟପିକ ଟି ମୁଁ କଣ ରଖିଛି ଯେ ଆପଣ ପରିଡାଇଜର କାହାଣୀ ବା ସେ ଯୋଉ ଗପ ଛୋଟବେଳେ କାହା ପାଖରୁ ଶୁଣୁଥିଲେ କିଏ ଆପଣଙ୍କୁ ଶୁଣଉଥିଲେ ଏବଂ ଆପଣ କେମିତି ଏକ୍ସପିରିଏନ୍ସ ଥିଲା ତାଙ୍କର କହିବାର ଅନ୍ଦାଜ କେମିତି ଥିଲା ଆପଣଙ୍କୁ କେମିତି ଲାଗୁଥିଲା ସେ ବିଷୟରେ ଆଜି ଆମେ ପ୍ରଶ୍ନ କରୁଛୁ ହୁଏତ କଲ୍ଟି କଟିଯାଇଛି ତେବେ ସାଥୀ ଆପଣମାନଙ୍କୁ ଆଉଥରେ ଟିକେ ଭଲ ଭାବରେ ଟପିକ୍ଟି କହି ରଖୁଛି ହୁଏତ ଅନେକ ଶ୍ରୋତା ବନ୍ଧୁମାନେ ଠିକ୍ ଭାବରେ ଟପିକ୍ଟି ବୁଝିନାହାନ୍ତି ଆମର ବିଷୟ ଆଜି ରହିଛି ଯେ ପରିରାଇଜର କାହାଣୀ ବା ପରିରାଇଜର କଥା ଆପଣଙ୍କୁ କିଏ ଶୁଣଉଥିଲେ ତେଣୁ ଆପଣମାନେ ଦୟାକରି ଏଇ ଉପରେ ହିଁ କୁହନ୍ତୁ ଯେ କେମିତି ଆପଣଙ୍କୁ କାହାଣୀ ଶୁଣିଲା ବେଳେ ଅନୁଭବ ହଉଥିଲା କି ଆପଣଙ୍କୁ ଶୁଣଉଥିଲେ କେମିତି ଭାବରେ ସେ ତାକୁ ବର୍ଣ୍ଣନା କରୁଥିଲେ ଏବଂ ଆପଣଙ୍କ ସାମ୍ନାରେ ସେସବୁ କଥା ସେ ବର୍ଣ୍ଣନା କଲାବେଳେ ଆପଣଙ୍କର ଇମାଜିନେସନ୍ ଆପଣଙ୍କର ମନର ସ୍ଥିତି କେମିତି ଆପଣ ଖୁସି ହେଇଯାଉଥିଲେ ଡରି ଯାଉଥିଲେ କେତେ ସୁନ୍ଦର ଭାବରେ ତାଙ୍କର ନ୍ୟାରେସନ୍ ଥିଲା ଏଇସବୁ ଜିନିଷ ଉପରେ ଆଜି ଆମେ କଥା ହେବା ପାଇଁ ସେଥିପାଇଁ ଆମେ ଟପିକ୍ଟି ରଖିଛେ ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ଏକ୍ସପିରିଏନ୍ସ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ଭାଇ ନମସ୍କାର ମୁଁ ସାଇ କହୁଛି ବେଲପଡ଼ାରୁ
0: ସାଇ ନମସ୍କାର କେମିତି ଅଛ ତମେ ପ୍ରଥମେ କହି
2: ପୁରା ବୋବାଲ ଅଛି ଆପଣ କେମିତି ଅଛନ୍ତି
0: ମୁଁ ବି ପୁରା ବୋବାଲ ଅଛି ତମ ସହିତ କଥା ହେଇକି କଣ କହିବ ତମକୁ କିଏ ସବୁଠୁ ଅଧିକ କାହାଣୀ ଶୁଣାନ୍ତି ପରିଡାଇଜର କାହାଣୀ ହଉ ବା ଯେକୌଣସି କାହାଣୀ ହଉ ଆଉ କେମିତି ତମେ ତା ଦେହରେ ହଜିଯାଉ ପୁରା
2: ମତେ ତ ଛୋଟବେଳୁ ମୋ ଜେଜେ କାହାଣୀ ସବୁ ଶୁଣାନ୍ତି ଆଉ ମୁଁ ସବୁବେଳେ ଯେମିତି ସନ୍ଧ୍ୟା ହବ ଯାଇକି ଜେଜେଙ୍କ ପାଖରେ ବସିଯିବି ତାପରେ ଜେଜେ ସବୁ ପୁରା ଏମିତି ବର୍ଣ୍ଣନା କରି କହିବେ ଯେମିତି ମୁଁ ଗୋଟେ ଫିଲ୍ମ ଦେଖୁଛି ମତେ ସେଇଭଳିଆ ସେଇ ଟାଇମରେ ଫିଲ୍ ହୁଏ ଆଉ ସିଏ ମାନେ ମତେ ସବୁ ବିଷୟରେ କୁହନ୍ତି ରାମଙ୍କ ବିଷୟରେ କୃଷ୍ଣଙ୍କ ବିଷୟରେ ପରୀ ବିଷୟରେ ଶିବଙ୍କ ବିଷୟରେ ଗଣେଶ ଛୋଟ ତାଙ୍କ ଛୋଟବେଳ କାହାଣୀ କୁହନ୍ତି ତାପରେ ଦଶୁ ରତ୍ନାକରଙ୍କ ବିଷୟରେ କୁହନ୍ତି ନଳରାଜାଙ୍କ ବିଷୟରେ ବି କୁହନ୍ତି ଆଉ ଦାନବୀର ହରିଶ୍ଚନ୍ଦ୍ର ତାଙ୍କ ବିଷୟରେ ବି କୁହନ୍ତି ସମସ୍ତଙ୍କ ବିଷୟରେ ମାନେ ଏମିତି ସେ ବର୍ଣ୍ଣନା କରି କୁହନ୍ତି ମତେ ବଢିଆ ଲାଗେ ଶୁଣିବା ପାଇଁ
0: ଖୁବ ସୁନ୍ଦର ମାନେ ଆପଣ ଯେତିକି କଥା କହିଲେଣି ମୁଁ ମଧ୍ୟ ଏଇଠୁ ଅନୁଭବ କରିପାରୁଛି ଯେତେବେଳେ ଆପଣଙ୍କର ଜେଜେ ଷ୍ଟୋରି କହୁଥିବେ ଆପଣ ପୁରା ସେଇ ଏରାକୁ ପଳଉଥିବେ ସେଇ ଯୁଗକୁ ପଳଉଥିବେ ନାଇଁ କି ଶିଖିବାକୁ ମିଳେ ହଁ ବହୁତ ବଢିଆ କଥାଟି କହିଲେ କଲ୍ କଲେ ଆପଣଙ୍କର ମତାମତ ସେୟାର କଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ନମସ୍କାର ସାଥି ଆପଣ ମଧ୍ୟ କଲ୍ କରିପାରିବେ ଆଉ କହିପାରିବେ ଆପଣଙ୍କ ମନର କଥା କିନ୍ତୁ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ FM ରେନ୍ବୋ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

0: ପଏଣ୍ଟ ରେ ଆପଣମାନଙ୍କୁ ସ୍ୱାଗତ ଅଛନ୍ତି ଆପଣ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସାଙ୍ଗରେ ଆଉ କହୁଛନ୍ତି ଦିଲ୍ ସେ ଦିଲ୍ ତ ଗ୍ରାଇଣ୍ଡିଂ ଲାଇଫ ଚିଟ୍ ଚାଟ୍ରେ ଆପଣମାନଙ୍କ ସାଙ୍ଗରେ ଚାଲିଛି ଆମର କଥାବାର୍ତ୍ତା ଆଉ କହୁଛନ୍ତି ଆପଣ ଆଜି ଆମକୁ ଯେ କେମିତି ଆପଣ ପରିରାଇଜର କାହାଣୀ ସବୁ ଶୁଣୁଥିଲେ ଏବଂ ସେଥିରେ କେମିତି ଆପଣ ହଜି ଯାଉଥିଲେ କେମିତି ଭିଜେଇ ଦେଉଥିଲେ ନିଜର ମନକୁ ଆଉ ଗୋଟେ ଅଲଗା ଦୁନିଆକୁ ପଢ଼ାଉଥିଲେ ଆପଣମାନେ ଆଉ କିଏ କହୁଥିଲେ ଆପଣମାନଙ୍କୁ ଏସବୁ କାହାଣୀ ସେ ବିଷୟରେ ଆଜି ଆମେ କଥା ହଉଛେ ବର୍ତ୍ତମାନ ଆସିଯାଇଛି ଆଉ ଗୋଟେ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ସେ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ହ୍ୟାଲୋ ସାର୍ ନମସ୍କାର ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି ଭୁବନେଶ୍ୱର ସାଲିଆ ସାହିରୁ ସାର୍
0: ପ୍ରକାଶ ଭାଇ ନମସ୍କାର କଣ କହିବେ ଆପଣଙ୍କୁ କିଏ ପରି ରାଇଜର କାହାଣୀ ଏବଂ ଭଲ ଭଲ କାହାଣୀ ସବୁ ଶୁଣାଉଥିଲେ ଛୋଟବେଳେ ଆଉ କେମିତି ଆପଣ ସେସବୁ ଷ୍ଟୋରି ଶୁଣିକି ହଜି ଯାଉଥିଲେ
1: ସାର୍ ଫିଲ୍ମରୁ କିଛି ଶିଖିଥିନି ସାର୍ ଫିଲ୍ମ ବିଷୟରେ କହିନେ ଚଳିବ ତ ସାର୍
0: ଆପଣ କାହାଣୀ ଶୁଣିଥିଲେ କି କାହା ପାଖରୁ କେବେ
1: ମୁଁ ସେ ଫିଲ୍ମ ଦେଖିକି କାହାଣୀଟା ଶୁଣିଥିନି ସେଟା କହିନେ ଚଳିବ
0: ହଁ ହଁ ଆପଣ କୁହନ୍ତୁ ଆପଣ ଫିଲ୍ମ ଦେଖିଥିଲେ ବା କାହା ପାଖରୁ ଶୁଣିଥିଲେ କାହାଣୀ କହିବା ଦରକାର ନାହିଁ ଆପଣ କେମିତି କଣ ଶୁଣୁଥିଲେ ସେଇ ବିଷୟରେ ଆମେ ପଚାରୁଛୁ
1: କହୁଛି ସାର୍ ଦେଖନ୍ତୁ ଦୁଇଟା ବଙ୍ଗଳା ଫିଲ୍ମ ଅଛି ଗୋଟେ ବିଡ଼େର ମେ ଦୋସ୍ନା ଫିଲ୍ମ ରାଜାର ଫିଲ୍ମ ଆଉ ରାଜାର ପୁଅ ସାପ ଖେଳୁଣି ତା ପୁଅକୁ ବଞ୍ଚେଇଲା ତା ପୁଅକୁ ବଞ୍ଚେଇଲା ତା ସାପ କାମୁ ଦେଇଥିଲା ରାଜା ପୁଅକୁ ସେ କହିଲା ବେଦର ମେ ଜୋସ୍ନା ତୁମି ଆମର ଛେଲେକେ ଭାଲୋ କରିଦେବେ ଆପଣ ଯା ଚାହେବେ ଆମେ ତାଇ ଦେବୁ ସେ ରାଜା କହିଲା ତା ପୁଅକୁ ବଞ୍ଚେଇ ଦେନେ ସାପୁଆ କେଲଣି କହିଲା ମୋ ପୁଅକୁ ବଞ୍ଚେଇ ଦେନେ ତମେ ଯାହା ମାଗିବ ମୁଁ ସେଇଆ ଦେବି ଆଉ ସେ ବେଦର ମେ ଜୋସ୍ନା କହିଲା କହିଲା ମୁଁ ତମ ପୁଅକୁ ମୁଁ ଭଲ ପାଏ ଆଉ ତମ ପୁଅକୁ ମୁଁ ବିବାହ ହେମି ଆଉ ରାଜା କହିଲା କହିଲା ଏଇଟା କୋନ ଦିନ ହେଇପାରେ ନା ମୋ ରାଜା ପୁଅ ତମେ ସାପ ଖେଳୁନି ତମେ ମୋ ପୁଅକୁ କେମିତି ବାହା ହବ କହିଲା ମୋ ଜୀବନ ତମ ପୁଅକୁ ମୋ ଜୀବନକୁ ଖଟିକି ମୁଁ ତମ ପୁଅକୁ ଭଲ କରିନି ଆଉ ମତେ ବାହାଘର କାଇଁ କରିବନି ତାପରେ ସେଠି ତା ବାପା ସାପୁଆ ଖେଳୁଙ୍କୁ ତଡେଇ ଦେଲା ଆଉ ତା ପୁଅ କଣ କହିଲା ସେ କୁଆଡେ ଘର ଛାଡିକି ସାପୁଆ ବେଦର ମେ ଜୋସ୍ନାକୁ ନେଇକି
0: ତାର ଅଲଗା ଗାଁରୁ ପଳେଇଲା ଆପଣ ତ ବର୍ତ୍ତମାନ କାହାଣୀ କହୁଛନ୍ତି ନାଇଁ ମୁଁ କହୁଛି ଆପଣ ଏ କାହାଣୀ ସବୁ କୋଉଠୁ ଶୁଣୁଥିଲେ କେମିତି ଲାଗୁଥିଲା ଆପଣଙ୍କୁ ଛୋଟବେଳେ ଆପଣ କାହାଣୀ ଶୁଣିଛନ୍ତି ନା ନାଇଁ ଏସବୁ କାହାଣୀ ଆପଣଙ୍କୁ ପରିଡାଇଜର କାହାଣୀ ହଉ ବା ଛୋଟବେଳେ ଯୋଉ ସବୁ କାହାଣୀ ଶୁଣାନ୍ତି ଆମକୁ ଘର ଲୋକମାନେ ସେମିତି ଆପଣ କାହାଣୀ ଆପଣଙ୍କୁ କିଏ ଶୁଣେଇଥିଲେ ନା ନାଇଁ
1: ସେମିତି ଆମ ଜେଜେମା ତ ନଥିଲେ ଛୋଟବେଳେ ଆମେ ଦେଖିନୁ ଆଉ ଗୋଟେ ଆମ ଜେଜେମା
0: କହିଥିଲା ଦିନେ
1: କହିଥିଲେ ଦେଖ ସବୁ ଭଲ ତମେ ଉପରୁ ରାଗ ରଖିବ ଆଉ ଭିତର ମନେ ତମେ ଭାରି ଭଲ ପାଇବ ଏଇ କାହାଣୀଟା ମତେ କହିଥିଲା ମୋ ଜେଜେମାଟା
0: ଜେଜେମା କହିଥିଲେ ଆପଣଙ୍କୁ
1: ଆଜ୍ଞା
0: ଆପଣ ଆପଣ କେବେ କାହାକୁ କାହାଣୀ କହିବାର ସୁଯୋଗ ପାଇଛନ୍ତି ନା ନାଇଁ

0: ଆପଣଙ୍କ ପିଲାମାନଙ୍କୁ?
1: ଛୋଟବେଳୁ ବହୁତ ପାଇଛି, ସେଗୁଡା ଖିଆଲ ନାହିଁ, ବେଶୀ ଫିଲ୍ମ ଦେଖିକି ମୁଁ କାହାଣୀ।
0: ଆଚ୍ଛା, ତାହେଲେ ଆପଣ ଫିଲ୍ମରୁ
1: ଓଡ଼ିଆ ଫିଲ୍ମ,
0: ହଁ ହଁ, ଫିଲ୍ମ କାହାଣୀରୁ ଆପଣ ହଜି
1: ଯାଆନ୍ତି। ଟିକେ କାହାଣୀ ଦେଖିକି ମୋର ସବୁ ମୁଖସ୍ଥ ଅଛି।
0: ଠିକ ଅଛି, ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ। ଆପଣଙ୍କର କାହାଣୀ ଶୁଣିବାର ସ୍ରୋତ ବା ସୋର୍ସ ହଉଛି ଚଳଚ୍ଚିତ୍ର ବା ଫିଲ୍ମ, ଏକଥା ଜାଣିକି ଆମକୁ ଖୁସି ଲାଗିଲା। ରହିଲେ ଆଜ୍ଞା, ନମସ୍କାର।
1: ନମସ୍କାର ଦିଦି ସାର।
0: ଆଜ୍ଞା ସାଥୀ, ଆପଣ ମଧ୍ୟ କଲ୍ କରନ୍ତୁ ଶୀଘ୍ର ଶୀଘ୍ର। 0671230315 ହେଉଛି ଆମର ନମ୍ବର, ଆଉ ଆମକୁ ନମ୍ବରରେ କଲ୍ କରିକି କୁହନ୍ତୁ ଯେ ଆପଣଙ୍କୁ କିଏ ସବୁ କାହାଣୀ ଶୁଣାଉଥିଲେ ପରିଡାଇଜର କାହାଣୀ, ଆଉ ଆପଣ କେମିତି ସେ କାହାଣୀ ଭିତରେ ହଜି ଯାଉଥିଲେ ଆଉ ନିଜକୁ ହଜେଇକି ଗୋଟେ ଅଲଗା ଦୁନିଆରେ ପହଞ୍ଚି ଯାଉଥିଲେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର ଭାଇ, ମୁଁ ଭୁବନେଶ୍ୱର ଶୈନଗର ବାସନ୍ତୀ କହୁଛି।
0: ବାସନ୍ତୀ କୁହନ୍ତୁ, କେମିତି ଅଛନ୍ତି ଆପଣ ମ୍ୟାଡମ୍?
2: ଭଲ ଅଛି।
0: ଆଜ୍ଞା, ଆପଣଙ୍କୁ କାହାଣୀ ସବୁ କିଏ ଶୁଣାଉଥିଲେ ଆଉ କେମିତି ଆପଣ ତାର ଏକ୍ସପିରିଏନ୍ସକୁ ଆମ ଆଗରେ ସେୟାର କରିବେ ଟିକେ?
2: ଯେତେବେଳେ ଭାଇ ଆମେ ସାଙ୍ଗ ହେଇକି, ମୋ ବଡ ବୁଢ଼ୀ ମା ହେରିକା ଶୋଉଥିଲୁ ସାଙ୍ଗ ହେଇକି, ଆଉ ମୋ ଖୁଡ଼ି, ସେତେବେଳେ ମୋ ବଡ ବୁଢ଼ୀ ମା ସନ୍ଧ୍ୟାବେଳେ କହନ୍ତି ଗପ, ସାର ସୁନ୍ଦରୀ ଗପ, ଆଉ ଜହ୍ନରେ ଯୋଉ ଯେତେବେଳେ ଜହ୍ନ ମାମୁଁ ଆସେ, ସେତେବେଳେ ଜହ୍ନକୁ ଦେଖିକି ସେ ଗୀତ ବୋଲନ୍ତି ଆଉ କାହାଣୀ କହନ୍ତି।
0: ଆଚ୍ଛା, ଗୀତ ବି ବୋଲନ୍ତି।
2: ଶୋଇଲା ପରେ ରାତି 10ଟା ପରେ ମୋ ଖୁଡ଼ି ହେକା ଆମେ ସାଙ୍ଗ ହେଇକି ଶୋଉ, ମୋ ଖୁଡ଼ି ସେତେବେଳେ ସବୁ ଗପ କହିବେ, ମାନେ ଭୂତ ଗପର ଧରିକି, ଆଉ ଇଏ ପରିରାଜର ଗପ, ଜହ୍ନମାମୁଙ୍କ ଗପ, ସାର ସୁନ୍ଦରୀ, ପୋଲୁଡ଼ ସୁନ୍ଦରୀ ଗପ, ସବୁ ମୋ ଖୁଡ଼ି ଶୁଣାଏ ଆମକୁ।
0: ଆଚ୍ଛା, ତାମାନେ ଆପଣଙ୍କୁ କାହାଣୀ ଦି ଜଣ ଶୁଣାନ୍ତି, ବୁଢୀ ମା ବି ଶୁଣାନ୍ତି, ବଡ ବୁଢୀ ମା ଆଉ ଖୁଡ଼ି ମଧ୍ୟ ଶୁଣାନ୍ତି।
2: ଆଜ୍ଞା,
0: ଆପଣ କେବେ ସୁଯୋଗ ପାଉଛନ୍ତି ବର୍ତ୍ତମାନ କାହାଣୀ କାହାକୁ ଶୁଣେଇବା ପାଇଁ?
2: ଯେତେବେଳେ
0: ଆପଣଙ୍କର କଥା ଆମ ସହିତ ସେୟାର କଲେ। ରହିଲି ମ୍ୟାଡମ, ନମସ୍କାର। ସାଥି, ବର୍ତ୍ତମାନ ଗୋଟେ ପିଢ଼ିରୁ ଆଉ ଗୋଟେ ପିଢ଼ି ପର୍ଯ୍ୟନ୍ତ ଏ ଯୋଉ କାହାଣୀକୁ ଶୁଣେଇବାର କଥା ଧୀରେ ଧୀରେ ହଜି ହଜି ଯାଉଛି, କାହିଁକି ଆମର କାହାଣୀ ଶୁଣିବାର ବା କାହାଣୀକୁ ଦେଖିବାର ସୋର୍ସ ବର୍ତ୍ତମାନ ଆସିଯାଇଛି ସ୍ମାର୍ଟଫୋନ। କିନ୍ତୁ କଥା କହିବାରେ, ନ୍ୟାରେଟ୍ କରିବାର ଯୋଉ ମଜା ଅଛି, ସେ କେବେ ହେଲେ ବି ସେଇ ଫୋନ୍ରେ ମିଳେନି। ଏକଥା ମଧ୍ୟ ଅନେକ ଲୋକଙ୍କର ମତ ଆମମାନଙ୍କ ଭିତରୁ ଆସିପାରେ। ଦେଖିବା ଆଉ ଗୋଟିଏ କଲ୍ ଆସିଯାଇଛି, କିଏ କରିଛନ୍ତି, କୋଉଠୁ କରିଛନ୍ତି? ନମସ୍କାର, କିଏ କହୁଥିଲେ, କୋଉଠୁ କରୁଥିଲେ?
3: ଭାଇ ନମସ୍କାର, ମୁଁ ରାଣୀପଡାରୁ ମଣ୍ଟୁ କହୁଥିଲି।
0: ମଣ୍ଟୁ କୁହନ୍ତୁ, ଆପଣଙ୍କୁ କିଏ କାହାଣୀ ସବୁ ଶୁଣାଉଥିଲେ, କେମିତି ଆପଣ ସେ କାହାଣୀରେ ନିଜକୁ ହଜେଇ ଦଉଥିଲେ?
3: କାହାଣୀ ଶୁଣାନ୍ତି ଜେଜେମା, ଶୁଣାନ୍ତି ବେଶୀ କାହାଣୀ,
0: ତାଙ୍କ
3: କୋଳରେ ମୁଣ୍ଡ ଦେବେ, ତାଙ୍କ କୋଳରେ ଶୁଣିଥିବି, ବିଭିନ୍ନ ପ୍ରକାର ସବୁ କାହାଣୀ ଶୁଣେଇବେ, ଭୂତ କାହାଣୀ, ପରିଚୟ କାହାଣୀ, ବିଭିନ୍ନ ପ୍ରକାର କାହାଣୀ ସବୁ ଶୁଣେଇବେ। ମୁଁ ରାଗି ଥକି ରୁଚି ଥାଏ, ସେଠୁ ମତେ ଡାକି ନେଇଯିବେ, ତାଙ୍କ କୋଳରେ ମୁଣ୍ଡ ରଖିଦେବେ, କାହାଣୀ ଶୁଣାଉଥିବେ, ସାଡ଼େ ମତେ ଖୁଆଇ ଦଉଥିବେ। ମୁଁ କିନ୍ତୁ ଅଳି ରଜଟା କିଛି କରେ ନାହିଁ, ମୁଁ ଖୁସିରେ ଖୁସିରେ ମାନେ ତାଙ୍କ କୋଳରେ ଗୀତ ଶୁଣେ, ଆଉ ଗୀତ ବି ବୋଲନ୍ତି, ପୁରୁଣା ଗୀତ ସବୁ ତାଙ୍କ ଅମଳର ଗୀତ ସବୁ ବୋଲନ୍ତି, ମତେ ବହୁତ ଭଲ ଲାଗେ, ବହୁତ ଖୁସି ଲାଗେ।
0: କଣ ଗୀତ ଟିକେ ମନେ ଅଛି କି? ଟିକେ ଯଦି ପଦେ କୋଉ ଗୀତ ଟିକେ ଗାଇ ଦିଅନ୍ତା ଆମେ ବି ଟିକେ ଖୁସି ହୁଅନ୍ତୁ, ମନେ ପଡ଼ନ୍ତା ଆମର ଟିକେ।
3: ମତେ ମନେ ନାହିଁ ଭାଇ, ଏଇ ଗୋଟାଏ ଗୀତ ବୋଲୁଛି, ସେ ବୋଲନ୍ତି ଆଶା ଆସ ପାରା ତୁଇତି ମୋ ପିଣ୍ଡାରେ ବସ, ଖାଇବାକୁ ଦେବି ତମକୁ ନଡ଼ିଆ ରସ, ପିଇବାକୁ ଦେବି ତମକୁ ପଇଡ଼ର ପାଣି, ଶୋଇବାକୁ ଦେବି ତମକୁ ଖଟ ପଲଙ୍କ ଯୋଡ଼ି।
0: ଆରେ ବା, ବଢିଆ, ଆଉ ବଢିଆ କଥାଟି ମନେ ପକେଇଲେ, ବଢିଆ ଗୀତ ମଧ୍ୟ ଗାଇଲେ। ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
3: ନମସ୍କାର
0: ସାଥି, ଏ ହେଉଛି ସବୁ ସ୍ନେହ ଆଦର ଭଲ ପାଇବାର କଥା, ଏବଂ ପରିଡାଇଜର କାହାଣୀ ଏବଂ ତା ସହିତ ପୁଣି ଗୀତ ଯଦି ଟିକେ ମିଶିଯାଏ, ସେ ଆହୁରି କାହାଣୀକୁ ସୁନ୍ଦର କରିଦିଏ, ଆଉ ଟିକେ ମନକୁ ଖୁସି କରିଦିଏ। ଆଉ ଗୋଟିଏ କଲ୍ ଆସିଛି, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି? ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
4: ଅଶୋକ
0: ଭାଇ ନମସ୍କାର, କଣ କହିବେ, ଆପଣଙ୍କୁ ପରିଡାଇଜର କାହାଣୀ କିଏ ସବୁ ଶୁଣାଉଥିଲେ, ଆଉ ଆପଣ ସବୁ ସୁଯୋଗ ପାଆନ୍ତି ନା ନାହିଁ ବର୍ତ୍ତମାନ କାହାକୁ ଶୁଣେଇବା ପାଇଁ?
4: ପିଲାବେଳେ ଜେଜେମାଙ୍କ ଠୁ ବହୁତ କାହାଣୀ ଶୁଣିଛି।
0: ଆଜ୍ଞା,
4: ଜେଜେମା ଯେତେବେଳେ ଚାଲିଗଲେ, ତାପରେ ଆଉ କାହାଣୀ ଶୁଣିବାକୁ ମିଳିଲାନି। ମୁଁ ଜହ୍ନମାମୁଁ ବହି, ପଞ୍ଚତନ୍ତ୍ର ବହିରୁ କାହାଣୀ ପଢିଛି।
0: ପଢିଛନ୍ତି ତାପରେ?
4: ଆଚ୍ଛା, ମୁଁ ଜେଜେମାଙ୍କ ଠୁ ଯୋଉ ସବୁ କାହାଣୀ ଶୁଣିଥିଲି, ମୋର ପିଲାମାନଙ୍କୁ ଛୋଟ ଛୋଟ ଯେତେବେଳେ ଥିଲେ, ମୁଁ ସେମାନଙ୍କୁ ମହାପୁରୁଷ ମାନଙ୍କର ଆଦର୍ଶ ବିଷୟରେ ଆଉ ବିଭିନ୍ନ ଶିକ୍ଷଣୀୟ କାହାଣୀ ଶୁଣାଉଥିଲି। ମୁଁ ଯାହା ଶୁଣିଥିଲି ଜେଜେମା ଠୁ,
0: ଆଜ୍ଞା ଆଜ୍ଞା,

0: ଆଉ ଜନବାବୁ ପଞ୍ଚତନ୍ତ୍ର ଯୋଉ କାହାଣୀ ସବୁ ପଢିଥିଲି ମୋ ପିଲାମାନେ ଛୋଟ ଥିଲା
1: ଶୁଣେଇଥିଲେ। ଯାହା ହଉ ବହୁତ ବଢିଆ, ଗୋଟେ ପିଢ଼ିରୁ ଆଉ ଗୋଟେ ପିଢ଼ି ପାଖକୁ ଯିବା ଦରକାର ସେସବୁ କାହାଣୀ ଆପଣ ଜଣେଇଲେ ଆଜି କଲ କରିକି ଆମକୁ। ବହୁତ ବହୁତ ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର।
0: ଧନ୍ୟବାଦ।
1: ସାଥି ଆଉ ଗୋଟିଏ କଲ ନେଇଯିବା, ଦେଖିବା କିଏ କରିଛନ୍ତି, ଆଉ ତାପରେ ଆପଣମାନଙ୍କୁ ଆଉ ଗୋଟେ ଗୀତ ଶୁଣେଇବି, କିନ୍ତୁ ତା ପୂର୍ବରୁ ଦେଖିବା ବର୍ତ୍ତମାନ କିଏ କହୁଛନ୍ତି ସେ ପରିଡାଇଜର କଥା ଆମକୁ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ, ଶୁଭ ସକାଳ, ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କୋଟିଲା କନାପୁର।
1: ମୁନା ଭାଇ ନମସ୍କାର, କଣ କହିବେ ଆଜିର ଟପିକ ଉପରେ ଆପଣଙ୍କୁ?
2: ସୁନ୍ଦର ବିଷୟବସ୍ତୁ ରଖିଥାଉ, ପିଲାବେଳୁ ନେଇଗଲେ, ବିଶେଷ କରି ଆଜି ଅର୍ଘ୍ୟତା ହେଲି ଏବଂ ଶୁଭ ସକାଳ ବହୁତ ବିନ୍ଦାସ ହେଇଥିଲା, ଶିକ୍ଷଣ ହେଇଥିଲା, ଖୁସି ବି ଲାଗିଲା ଆପଣଙ୍କ କଥା। ମଣି ମେଲୋଡି ତ ଆଜି ହେଇଥିଲା ମୋ ପସନ୍ଦ। ଆଉ ବିଶେଷ କରି ଟପିକ ଉପରେ କହି ଦେଖନ୍ତୁ, ପିଲାବେଳେ ଆମ ତ ଜେଜେ ଜେଜେମା ଅଜା ହେଇନଥିଲେ, ଚାଲିଆ ଦେଲେ, କିନ୍ତୁ ବାପା ଆମକୁ ବହୁତ ଗପ କୁହନ୍ତି, ଖାଲି ଗପ କୁହନ୍ତି, ଗପ କହିଲା ବେଳେ ଆମେ ବସି ଶୁଣୁ, ଶୁଣି ସାରିଲା ବେଳେ ଆମକୁ ପଚାରିବେ ଏ ଗପରେ କଣ ଶିଖିଲ,
1: ବିଭିନ୍ନ
2: ପ୍ରକାର ଗପ ଅଛି, ଭୂତ ଗପ, ପଞ୍ଚତନ୍ତ୍ର, ଅବଲକରା, ଗୋପାଳ ରହସ୍ୟ, ସୁଆଚାରୀ ଗପ କୁହନ୍ତି। ଗପ କହିସାରିଲା ବେଳେ ଗପ ଆଗରୁ କହି ମୁଁ କହିବି, କିନ୍ତୁ ହୁଁ ମାରୁଛୁ, ଆମେ ଭାଇ ଭଉଣୀ ସାନ ବାପା ଚାରି ପାଞ୍ଚ ଜଣ, ଆମେ ତ ଏକ ଦଶ ଏଗାର ଜଣ ପଶୁ ଗପ କରୁନି, ଗପ ସରିଲା ତ ପଚାରି କଣ ଶିଖିଲ, ତାପରେ ଆମେ କହିବୁ କିଏ କଣ ଶିଖିଥିଲେ କଣ, ଯଦି ମଝିରେ ଟିକେ ଡରି ଯାଉଥିବେ ତାପରେ ଆଉ ଗୋଟେ ଗପ ବାହାରି ଦେବେ ବୁଲେଇକି, ଆଉ ଗୋଟେ ଗପ କହେ ଡରୁଥିଲେ, ଦେଖ ତମର ସେ ପିଲା କେମିତି କେତେ ସାହସ କରି ଏ କାମଟା କାର୍ଯ୍ୟ ଆସିଲା, ତମେ ଡରୁ ଖାଲି ଗପ କହୁନଥିଲେ, ଗପ ମାଧ୍ୟମରେ ଆମର ଚରିତ୍ର ଗଠନ ହଉଥିଲା, ସାହସ ସଞ୍ଚୟ ପାଇଥିଲୁ, ତାପରେ ବିଭିନ୍ନ ମହାପୁରୁଷଙ୍କ କଥା କହିକି ଆମକୁ ବି ସେଇ ବାସେ ନଉଥିଲେ, ନୀତି ଆଦର୍ଶ ଶିକ୍ଷା ସେ ଗପ ମାଧ୍ୟମରେ ଥିଲା।
1: ଏବଂ ପରିଡାଇଜର କାହାଣୀ
2: ମଜା ଲାଗେ, ଯେତିକି ମଜା ଲାଗେ ଶିକ୍ଷା ଭଲ ଲାଗେ,
1: ରାମାୟଣ
2: ମହାଭାରତ ଗୀତା ଭାଗବତ ବହୁତ କାହାଣୀ ଆଣିକି ଶୁଣାନ୍ତି, ବହୁତ ଭଲ ଲାଗେ। ଗପ ଖାଲି ଭଲାନି, ତା ଶିକ୍ଷଣ କଥା କୁହନ୍ତି, ତା ପ୍ରଶ୍ନ ବି ପଚାରନ୍ତି, ଏଠି କଣ ହେଇଥିଲା, କଣ ହବ, ବଡ ହେଲେ ତମେ କଣ ହବ, ଏସବୁ ପଚାରନ୍ତି, ତାକୁ ସେ ଗପ ଶୁଣି ଶୁଣିକି ଆମେ ବି ସେଇ ବାଟରେ ଯାଇଛୁ। ଏବେ ବି ମୁଁ ମୋ ଭଣଜା ବାଣିଛି ଗୋଟେ ନାତି ଛଅ ବର୍ଷର, ତାକୁ ଆସିଲା ଆମ ଘରୁ ଗପ କୁହେ, ଗୋଟେ ନଅ ବର୍ଷର ମୋ ଝିଆର ଅଛି, ତାକୁ ବି ଗପ ଏବେ କହିକି ତାକୁ ଶୁଆଉଛି, ଏବେ ଯାଇ ଦଶ ମିନିଟ ଆଗରୁ ଆପଣଙ୍କ କଥା ଶୁଣିଥିଲି, ତା ଗପ କହି ଶୁଆଇଛି।
1: ଯାହା ହଉ ବହୁତ ବହୁତ ଧନ୍ୟବାଦ ଭାଇ, କଲ୍ କଲେ ଏବଂ ବହୁତ ସୁନ୍ଦର ସୁନ୍ଦର କଥା କହିଲେ,
2: ଧନ୍ୟବାଦ ଭାଇ, ଯାହା ବହୁତ ଶିକ୍ଷଣ ଟପିକ ରଖୁଛନ୍ତି, ଖାଲି ଗପ ନାହିଁ, ବହୁତ ଶିଖିବାର ଅଛି, ଏବଂ ମାଙ୍କ ଆଗେ ବାଟ ନାହିଁ, ଆପଣ ମାଧ୍ୟମରେ କିଛି ଗପ କହି ଚାଲନ୍ତୁ, ଆମେ ଶୁଣିକି ଆମେ ବି ପିଲାବେଳେ ହଟାଇ ଦେବୁ, ଏଠି ମାଙ୍କ ଆଗେ ପ୍ରାର୍ଥନା କରିବି, ରହୁଛି ଭାଇ, ନମସ୍କାର।
1: ନମସ୍କାର। ସତରେ ସାଥୀ, ଏ ଗପ କେବଳ ଯେ ଆପଣଙ୍କୁ ଗୋଟେ କାଳ୍ପନିକ ଦୁନିଆ ଭିତରେ ହଜେଇ ଦିଏ ତାହା ନୁହେଁ, ଏ ଗପ ମାଧ୍ୟମରେ ଅନେକ କିଛି ଶିକ୍ଷା ମଧ୍ୟ ମିଳେ ଆମକୁ, ଏବଂ ସେଇ ଶିକ୍ଷା ଛୋଟିଆ ଯେତେବେଳେ ପିଲାଟି ଥାଏ ତା ମନ ଭିତରେ ଏମିତି ଗଣ୍ଠି ପଡ଼ିକି ରହିଯାଏ ଯେ ସାରା ଜୀବନ ସେହିସବୁ ନୀତି ଆଦର୍ଶ, କାହାକୁ ଟିକେ ସାହାଯ୍ୟ କରିବା, କାହା ପାଖରୁ ଭଲ ଜିନିଷକୁ ଆଡପ୍ଟ କରିବାର କଥା, ଏବଂ ସବୁ ପଜିଟିଭ୍ ଜିନିଷ ସେ ଗପ ମାଧ୍ୟମରେ ଆମ ପାଖକୁ ଆସେ, ଏବଂ ସବୁ ନେଗେଟିଭିଟି ଜିନିଷ ଆମ ମୁଣ୍ଡ ଭିତରେ ଯାହା ବି ଅଛି ସେ ଗପ ମାଧ୍ୟମରେ ତା ପ୍ରତି ଗୋଟେ ବିତୃଷ୍ଣା ଭାବ ଆସିଯିବ, ଏବଂ ତାକୁ ଆମେ କେମିତି ନ ଆପଣେଇବା, ଏଇ ଯେଉଁ ଭାବନା ଆମର ଗୁରୁଜନମାନେ ଆମମାନଙ୍କ ମୁଣ୍ଡରେ ପୁରିବା ପାଇଁ ଚେଷ୍ଟା କରନ୍ତି, ଏବଂ ସେ ମଧ୍ୟ ଅନେକ ପରିମାଣରେ ସଫଳ ହୁଅନ୍ତି, ଏବଂ ଯାହାର ଫଳରେ ଆମେ ସାରା ଜୀବନ ସେସବୁ ଗପକୁ ମନେ ପକାଉ, ଏବଂ ଆଉ ଗୋଟେ ପିଢ଼ି ପାଖରେ ମଧ୍ୟ ସେ ଗପକୁ ପହଞ୍ଚାଉ। ଚାଲନ୍ତୁ ବର୍ତ୍ତମାନ ଗପ ବିଷୟରେ ତ ବହୁତ ଶୁଣିଲେ, ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ ମଧ୍ୟ ଶୁଣିବା, ଏଇ ବ୍ୟୁଟିଫୁଲ ଗୀତ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ। ଷ୍ଟେ ଟ୍ୟୁନ୍ଡ।

0: ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। ଆଉ କହୁଛନ୍ତି ଦିଲ ସେ ଦିଲ ତକ୍। ଆସିଯାଇଛି ଡାଇଲିନ୍ ଲାଇଫ୍ରେ ଆଉ ଗୋଟିଏ କଲ୍। ଦେଖିବା ପରିଡ଼ା ଏଜର କଥା, ସେସବୁ କାହାଣୀ କିଏ ଶୁଣାଉଥିଲେ, କିଏ କଲ୍ କରିକି କହୁଛନ୍ତି ତାଙ୍କର ଏକ୍ସପିରିଏନ୍ସ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ। ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଛି, କୁଆଁରପାଳ ମାଣିଆ ମନ୍ଦରୁ।
0: ପ୍ରଫୁଲ୍ଲ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ। କଣ କହିବେ ଆପଣ, ପରିଡାଇଜର କାହାଣୀ ଆଉ ସେସବୁ ଛୋଟ ବଡ଼ର କାହାଣୀ ଆପଣଙ୍କୁ କିଏ ଶୁଣାଉଥିଲେ ଆଉ କେମିତି ଭାବରେ ଆପଣଙ୍କୁ ବଖାଣୁଥିଲେ, ଆପଣ ତା ଭିତରେ ହଜି ଯାଉଥିଲେ ପୁରା?
1: ଭାଇ ଶୁଣନ୍ତୁ, ମୁଁ ତ ପ୍ରବଳ ଶୁଣିଛି। ମୋ ଜେଜେମା ନାଁ ହଉଛି ତାରା, ସିଏ ଖାଲି ଆକାଶଙ୍କ ବିଷୟରେ କହିବ ଗପ, ବହୁତ ଗପ କହେ।
0: ଆଚ୍ଛା,
1: ଆଉ ମୋର ଜଣେ ମାଉସୀ ହେବେ, ସିଏ ମତେ ବହୁତ ଗପ କହିଛନ୍ତି। ଆଉ ଜଣେ ନାନି ହେବେ ବୋଲେ ବୟସରେ ବଡ଼, ତାଙ୍କ ମାମତା ନାନି ଯୋଉଠି ବାହା ହେଇଛି, ମୋ ବୋଉ ବୋଲେ ମା ସେଇ ଜାଗାରୁ ଆସିଛି, ସିଏ ବହୁତ ଗପ କହନ୍ତି। ମୁଁ ପ୍ରବଳ ବା 10-15 ଜଣଙ୍କୁ ଗପ ଶୁଣିଛି। ଆଉ ଜଣେ ମୋର ବୟସ୍କ ଅଜା ହେବେ, ତାଙ୍କଠୁ ବେଶୀ ଗପ ବି ଶୁଣିଛି। ଦି ଚାରିଟା ଗପ ନା ଭାଇ ଖାଲି କହିଦଉଛି। ଗୋଟେ ଗପ ଥିଲା ଆମ ଗାଁର, ତା ନାଁ ହଉଛି ଗୋରାପାଳ, ତା ପୁଅ ନାଁ ହଉଛି ଭଗାନପାଳ, ତା ପୁଅ ବର୍ତ୍ତମାନ ଅଛି, ତା ନାଁ ହଉଛି ଦେବାନନ୍ଦ ପାଳ। ତା ବୋପା ଗୁଣି ଶିଖିଥିଲା, ସେ ଗୋଟେ ଗଛ ତଳେ ଉଡି ଯାଉଥିଲା, ସେ ଗଛଟାକୁ ଅଟକେଇ ରଖିଲା, ଏଇଟା ଗୋଟେ କଥା ଭାଇ। ଆଉ ଗୋଟେ କଣ ହେଲା ନା, ସାପୁଆ ଖେଳ ଆସିଲା ଗାଁକୁ, ସାପ ଖେଳେଇ

0: ସେ କହିଲା ଖେଳିବାକୁ ଯେ ସାପ ବାଲା ଖେଳିଲାନି ଯେ ତା ସାପ ଗୁଡା ଉଡେଇ ନେଲା ସେଇଟା ଗୋଟେ କଥା ଆଉ ଆମର ଗୋଟେ ରହିଛି ଆମର ଧୋବଣୀ ନାଳ ଏଠି ପାଖରେ ଅଛି ସେଠି ଜଣେ ମୋଟର ସାଇକେଲ ବାଲା ବଡମ୍ବାର ଆସିଲା ସେଠି ଗୋଟେ ଧୋବଣୀ ବୋଲି ବସିଲା ମୁଣ୍ଡରେ ଲଗେଇକି ଗୋଟେ ସିନ୍ଦୁର ଟିପା ସିଏ ତାକୁ ଦେଖିକି ନେଇକି ଯାଇଥିଲା ବାଟରେ କଣ ଆସିକି ପଳେଇଲା ସିଏ ଏଠୁ ଗଲା ଆସ ଘରେ ମଲା ବାନ୍ତି ହେଇକି କହିକି ମଲା ଆଉ ଗୋଟେ ବାସନ୍ତୀ ଭଉଣୀ ଏଣୁ କହୁଥିଲେ ତାଙ୍କ ଗାଁଟି ଗାଈ ନାଳଟି ସେମିତି ଗୋଟେ ଘଟଣା ହେଇଥିଲା ସେଇଟା ଗୋଟେ କାଇଁ କହିଲେନି ଭଉଣୀ ସେତିକି ହେଇଥିଲା ତାଙ୍କ ଗାଁରେ ଏକର ଉତ୍ସବ ରୁଢି ଗୋଟେ ଏଣ୍ଡ ବସେ ଗୋଡ଼ ଲମ୍ବେଇକି ଆମ ଗାଁର ଲୋକ ସେଠି ଆସିକି ଝାଡ଼ା ବାନ୍ତି ହେଲେ ଗୁଣିଆ ପାଖ ବି ଭଲ ହେଲେ ଏମିତି ବହୁତ କଥା ଆଉ ଆମ ଆଗ ସାମ୍ନାରେ ମଶାଣି ପଦା ଏକରେ ମଶାଣି ପଦା ଆମର ମଶାଣି ପଦାଟି ଜଣେ ଥିଲେ ଭିସି ବାବୁ ତାଙ୍କ ନାଁ ଲେଙ୍କା ବାବୁ ସେ ବାହୁଦ ଭଟ୍ଟର ସେ ଡରିକି ଆସିକି ଧରେ ଜଣଙ୍କ ଘରେ ପଶିଥିଲେ ଗୋଟେ କାହାଣୀ ସେଇଟା ଗୋଟେ କଥା ରାମ ପୋଲିସ ଆମର ଜଣେ ଥିଲେ ସେତେବେଳେ ଭାଇ କାନ ତଳେ ଗୋଟେ ହଲୁଧବ ଲମ୍ବା ଟୋପି ଗଲା ସିଏ ଜଣେ ବଡ ଗୁଣିଆ ସିଏ ଆସିକି ଗୋଟେ କହୁଥିଲେ ଗୋଟେ କାହାଣୀ ସେଇ ମଶାଣି ପଦାରେ ନେଇକି ସିଏ ଗୋଟେ କଥା ଏମିତି ବହୁତ କାହାଣୀ ଭାଇ ଶୁଣିଛି ଆଉ ମୋର ଜଣେ ମାଉସୀ କହୁଥିଲେ ଅମଳ ବିଳାସ କାହାଣୀ କଥା ଆଉ ମୁଁ ତ ନିଜେ ପଢିଛି ଯୋଉ ଶୁଆ ସାରି ଶୁକ ସାରି ଆଉ ଜହ୍ନମାମୁଁ
1: ଧନ୍ୟବାଦ ଆପଣ କଲ୍ କଲେ ଆପଣଙ୍କର ସୁନ୍ଦର ସୁନ୍ଦର କଥା ସବୁ ଏକ୍ସପିରିଏନ୍ସ ସମସ୍ତ ସେୟାର କଲେ କିନ୍ତୁ ଭାଇ ସେସବୁ ଆଉ ଏ ଯୋଉ ଅନ୍ଧବିଶ୍ୱାସର କାହାଣୀକୁ ଆମେ ମାନେ ବିଶ୍ୱାସ କରିବେନି ଆପଣ ଜମା ଏ ଅନୁରୋଧ ଆପଣଙ୍କୁ ରହିଲା ଶୁଣିକି ଏନ୍ଜୟ କରିଦେଇଛନ୍ତି ଠିକ ଅଛି କଣ କଣ ଶିଖିଲ କୁହ ଆଚ୍ଛା ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ପ୍ରଫୁଲ୍ଲ ଭାଇ ରହିଲୁ ନମସ୍କାର
0: ନମସ୍କାର
1: ସାଥୀ ହଁ ଏ କାହାଣୀ ଗୁଡିକ ଭିତରେ ଯେତେବେଳେ ସବୁ ଅନ୍ଧବିଶ୍ୱାସର କଥା ଆସେ ବା ଏମିତି ସବୁ କଥା ଆସେ ଯେଉଁଗୁଡାକ କିଛି ନେଗେଟିଭ କଥା ସହିତ ରିଲେଟେଡ୍ ଥାଏ ସେଗୁଡ଼ିକ ମଧ୍ୟ ଆମ ମନ ମସ୍ତିଷ୍କରେ ଗୋଟେ ନକାରାତ୍ମକ ପ୍ରଭାବ ପକାଏ ତ ସେଥିପାଇଁ ଯେତେବେଳେ ପରିଡାଇଜର କାହାଣୀ ବିଶିଷ୍ଟ ବ୍ୟକ୍ତି ମହାପୁରୁଷମାନଙ୍କର ଜୀବନୀ ଉପରେ ଆଧାରିତ କାହାଣୀ ଆମେମାନେ ଆଉ ଗୋଟିଏ ପିଢ଼ି ପାଖରେ ପହଞ୍ଚେଇବା ସେତେବେଳେ ସେ କାହାଣୀ ମାଧ୍ୟମରେ ତାଙ୍କ ଭିତରେ ସକାରାତ୍ମକତାର ଉର୍ଜା ଆସିବ ବା ପଜିଟିଭ୍ ଏନର୍ଜି ତାଙ୍କ ଭିତରେ କ୍ରିଏଟ୍ ହେବ ଏବଂ ଭଲ ଜିନିଷ ସେମାନେ କିଛି ଶିଖିବାକୁ ପାଇବେ କିନ୍ତୁ ଅନ୍ଧବିଶ୍ୱାସ ରିଲେଟେଡ୍ କାଳ୍ପନିକ କାହାଣୀ ଭିତରେ ବି କେବେ କେବେ ଆମର ଭଲ ଭଲ ମେସେଜେସ୍ ଥାଏ ସେସବୁ କାହାଣୀକୁ ସବୁବେଳେ ଟ୍ରାଏ କରନ୍ତୁ ଶୁଣିବା ପାଇଁ ଏବଂ ଶୁଣେଇବା ପାଇଁ ମଧ୍ୟ କିନ୍ତୁ ବର୍ତ୍ତମାନ ଆମକୁ କିଏ ଶୁଣଉଛନ୍ତି ତାଙ୍କ କାହାଣୀ ବିଷୟରେ କିଏ କଲ୍ କରିଛନ୍ତି ଚାଲନ୍ତୁ ଦେଖିବା ତାଙ୍କ ପାଖରୁ ଶୁଣିବା ଯିଏ କାହା ପାଖରୁ କାହାଣୀ ଶୁଣୁଥିଲେ ଏବଂ କେମିତି ସେ କାହାଣୀକୁ ସେ ମନେ ରଖିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଉଷାଲତା ମ୍ୟାଡମ ନମସ୍କାର ଆପଣ କେତେ କାହାଣୀ ସବୁ ମନେ ରଖିଛନ୍ତି କିଏ ଆପଣଙ୍କୁ କାହାଣୀ ଶୁଣଉଥିଲେ ପରିଡାଇଜର କାହାଣୀ ସବୁ
2: ଆମେ କାହାଣୀ ଶୁଣୁ ମୋ ବଡବାପାଙ୍କ ଠୁ ମୋ ପିଇସା ଥିଲେ ଜଣେ
1: ନାଇଁ
2: ଆମର ଜଣେ ଭିଣେଇ ଥିଲେ ଆଉ ଜଣେ ଭାଇ ଥିଲେ ସବୁ ରୁଣ୍ଡ ହେଇକି ଏକାଠି ବସିଲେ ସେ ସମସ୍ତେ ସମସ୍ତେ ବହୁତ ବହୁତ ବହୁତ ବଢିଆ ଗପ କହନ୍ତି ଦାଦ ବାବୁ ଗପ କହନ୍ତି ଟାକୁଆ କଣ୍ଡରା ଗପ କହନ୍ତି ନେଉଳ ଗପ କହନ୍ତି ହେଲା
1: ସବୁବେଳେ ଏମିତି ଗ୍ୟାଦରିଂ ହୁଏ ନା କେବେ କେବେ ଏମିତି ଅକେଜନାଲି ଆପଣ ଏକାଠି ହେଲେ ସବୁ ଗପ ଆରମ୍ଭ ହୁଏ
2: ନାଇଁ ନାଇଁ ଆମ ଶୀତ ଦିନ ସବୁ ହେଲେ ମାନେ ଚୁଲି ମାନେ ବସିକି ନିଆଁ ପୁଆନ୍ତି ଧାନ ବସା ହୁଏ ନା ଧାନ ବସା ହୁଏ ସବୁ ରାତିକି ଉଠିକି ବସିବେ ନହେଲେ ସନ୍ଧ୍ୟା ବେଳେ ବସିବେ ସବୁ ଗପ କହିବେ
1: ଆରେ ବାଃ ତା ମାନେ ବଢିଆ ଏକ୍ସପିରିଏନ୍ସ
2: ଆଉ ଭାଇ ଏବେ ସେ ଖାଲି ଡରେଇବେ ଖାଲି ଭୂତ ଗପ କହିକି
1: ଆପଣଙ୍କର ଗପ ଗୁଡିକ ତାଙ୍କର କହିଥିବା ଗପ ଗୁଡିକ
2: କହୁଥିଲି ଦେଖେ ଝିଅ ଆଉ ଭାଇ ଆଜି ଟପିକ ବିଷୟରେ ପଚାରୁଛନ୍ତି ଗପ ବିଷୟରେ ଯେତେକ ସବୁ ଗପକୁ ଆଉ କିଏ କରନ୍ତି ଏବେ ଆଉ କେହି ବି ଦୁନିଆରେ ନାହାନ୍ତି
1: କିନ୍ତୁ ସେ କହିଥିବା ଗପ ଗୁଡା ମନେ ଅଛି
2: ଆଜ୍ଞା
1: ମୁଁ କହିଲି ସେ କହିଥିବା ଗପ କିନ୍ତୁ ସବୁ ମନେ ଅଛି ଆପଣଙ୍କର
2: ଗପ ଗୁଡା ସବୁ ଯାକ ମନେ ଅଛି ଆମମାନଙ୍କୁ ବି ଚିଡେଇବେ ତମକୁ ଗୋଟେଇକି ଆଣିଛନ୍ତି ଇଏ କରିଛନ୍ତି ସିଏ କରିଛନ୍ତି କେତେ କଥା କହିକି ଚିଡେଇବେ ଆମ ଜଣେ ସାନ ଭାଇ ଥିଲା ସେ ଖାଲି କାନ୍ଦିବ
1: ଆପଣ କଲ୍ କଲେ ଏତେ ସୁନ୍ଦର କଥା କହିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର ସତରେ ସାଥୀ ଏମିତି ଅନେକ ଲୋକ ଥାନ୍ତି ଯିଏ ଆମକୁ ଅନେକ କାହାଣୀ କହିଥାନ୍ତି ଏବଂ ସିଏ ବର୍ତ୍ତମାନ ଆମମାନଙ୍କ ପାଇଁ ଗୋଟେ କାହାଣୀ ହେଇକି ରହିଯାଇଛନ୍ତି ବା ଦେହରେ ଏ ଦୁନିଆରେ ଆମ ପାଖରେ ନାହାନ୍ତି କିନ୍ତୁ ସେ କହିଥିବା ସବୁ କଥା ତାର ମୂଲ୍ୟବୋଧ ସବୁ କାହାଣୀ ସାରା ଜୀବନ ଆମ ସାଥୀ ଭିତରେ ରହିବ ଏବଂ ଯେତେବେଳେ ଆମେ ବି ସେମିତି

0: ଆଗକୁ ଗୋଟେ କାହାଣୀ କହିକି ଦୁନିଆରୁ କୁଆଡ଼େ ହଜିଯିବା, ସିଏ ମଧ୍ୟ ଆମର ସେ କାହାଣୀକୁ ମନେ ରଖିବେ ଏବଂ ଏ କାହାଣୀକୁ ଇଏ ମୋତେ କହିଥିଲେ ବୋଲି ମନେ ରଖିବେ। ତେଣୁ କାହାଣୀ ସହିତ କାହାଣୀକାର ବା ଯିଏ ଆପଣଙ୍କୁ କାହାଣୀ ନ୍ୟାରେଟ୍ କରୁଥାଏ ତାର ମଧ୍ୟ ଗୋଟେ ବହୁତ ବଡ଼ ରୋଲ୍ ଥାଏ ଆପଣଙ୍କ ଜୀବନରେ। ସେଇଥିପାଇଁ ତ ଆଜି ଆମେ ପଚାରୁଛୁ ଯେ କାହା ପାଖରୁ ଆପଣ ଶୁଣୁଥିଲେ ପରିରାଇଜର କାହାଣୀ ଏବଂ ସେଥିରେ ଆପଣ କେମିତି ହଜିଯାଉଥିଲେ, ତାଙ୍କର କହିବାର ଅନ୍ଦାଜ କେମିତି ଥିଲା, ଆପଣଙ୍କୁ କେମିତି ସେସବୁ କଥା ଭଲ ଲାଗୁଥିଲା। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଜୟ ଜଗନ୍ନାଥ ଭାଇ, ନମସ୍କାର।
0: ନମସ୍କାର ଭାଇ, ଟିକେ ପରିଚୟ ଦେଇଦିଅନ୍ତୁ ସମସ୍ତଙ୍କୁ।
1: ମୁଁ କହୁଥିଲି ରାଜେଶ ନାୟକ, ଚର୍ତ୍ତିକା ବଜାର, ଜଗତସିଂହପୁର।
0: ରାଜେଶ ଭାଇ ନମସ୍କାର, କିଏ ଆପଣଙ୍କୁ କାହାଣୀ କହୁଥିଲେ, କୋଉ କୋଉ କାହାଣୀ ଆପଣ ଶୁଣିଥିଲେ ସବୁ ଛୋଟବେଳେ, ଆଉ କେମିତି ଥିଲା ତାର ଏକ୍ସପିରିଏନ୍ସ?
1: ଆଜ୍ଞା, ପୁରୁଣା ଦିନ ଆଉ ଏ ଟପିକ ଉପରେ କହି ଭାଇ, ଆକ୍ଚୁଆଲି କଥା ମତେ ତ କାହାଣୀ କହୁଥିଲେ ମୋର ଅଜା, ଅଜା ତ ଆଜି ନାହାନ୍ତି, ବହୁତ ପୁରୁଣା ଦିନର କଥା ସବୁ କହୁଥିଲେ, ଯେମିତିକି ଆପଣଙ୍କର ଯୋଉ ବିକ୍ରମ ବେତାଲ, ବେଶୀ ଭୂତ ପ୍ରେତ ଗଳ୍ପ ସବୁ କୁହନ୍ତି, ଆଉ ଆପଣଙ୍କ ଯୋଉ ଚନ୍ଦା ମାମା ଯୋଉ ବିଭିନ୍ନ ଗଳ୍ପ ଥାଏ, ଚାଣକ୍ୟଙ୍କର ସବୁ ଗଳ୍ପ, ଧର ବହୁତ ଶିକ୍ଷଣୀୟ ଗଳ୍ପ ବି ଅଛି, ତା ଭିତରେ ବି ଆମେ କିଛି ଶିଖିବାକୁ ପାଇଥାଉ। ମୁଁ ଯେତେବେଳେ ଏମ୍ଇ ସ୍କୁଲରେ ପଢୁଥିଲି ଭାଇ, ବହୁତ କିଛି ଗଳ୍ପ ସେ କହୁଥିଲେ, ଆଉ ସେ ତ ଆଜି ନାହାନ୍ତି, ତାଙ୍କ ପାଇଁ ଟିକେ ମନ ଭାରି ଦୁଃଖ, କିନ୍ତୁ ଆପଣଙ୍କ ଗଳ୍ପ ମାଧ୍ୟମରେ ତାଙ୍କ ସ୍ମୃତି ମୋର ମନେ ପଡିଗଲା। ଆଉ
0: ଆଜ୍ଞା ଆଜ୍ଞା, ବହୁତ ବହୁତ ବଢିଆ। ସେମିତି ମୁଁ କହୁଥିଲି ଟିକେ ପୂର୍ବରୁ ଯେ କାହାଣୀ ଯୋଉମାନେ ସବୁ କହୁଥାନ୍ତି ସେମାନେ ହଜିଗଲେଣି, କିନ୍ତୁ ତାଙ୍କର କାହାଣୀ ସବୁ ମନେ ରହିଯାଇଛି ଆମ ଭିତରେ। ରାଜେଶ ଭାଇଙ୍କୁ କେବେ ସୁଯୋଗ ମିଳିଛି କି କାହାକୁ କାହାଣୀ ଟିକେ ଶୁଣେଇବାର?
1: ମୁଁ ତ ବହୁତ ଗଳ୍ପ ଜାଣିଛି, ମୁଁ ଯଦି କହିବି ଆପଣଙ୍କ ପ୍ରୋଗ୍ରାମ ସରି
0: ନା ନା, ମୁଁ କହିଲି ଆପଣ ଆପଣ କାହାକୁ କାହାକୁ ଶୁଣାନ୍ତି କି ସବୁ?
1: ବହୁତ ଗଳ୍ପ
0: ଶୁଣାନ୍ତି ନା?
1: ଆଜ୍ଞା ନାଇଁ, ଛୋଟ ଛୋଟ ପିଲାଙ୍କୁ ବହୁତ ଗଳ୍ପ କହିକିରି ସେମାନଙ୍କ ମନ ବୁଝାଏ, ସେମାନଙ୍କୁ ମାନେ ଟିକେ ଚକୋଲେଟ ଫକୋଲେଟ ସବୁ ଦିଏ। ମୋ ପାଖରେ 8-10 ଛୁଆ ଅଛନ୍ତି, ସେ ଡେଲି ଏଇ ଚକୋଲେଟ କୁରକୁରେ ତେଡ଼େମେଡ଼େ ସବୁ ଖାଆନ୍ତି, ଆଉ କୁକୁର ମାନେ ବି ଭାରି ଭଲ ପାଆନ୍ତି କାରଣ ସେମାନେ ବିସ୍କୁଟ ଖାଆନ୍ତି, ତେଣୁ ଆମେ ଯଦି ସ୍ନେହ ସଦା କରିବା ସେମାନେ ଆପଣଙ୍କ ପାଖକୁ ଆସିବେ।
0: ମଣିଷ
1: ବେଇମାନି କରିବ କିନ୍ତୁ କୁକୁର ବେଇମାନି କରିବନି, ଲାଙ୍ଗୁଳ ହଲେଇକିରି ପଡ଼ଥିବ ଦ୍ୱାର।
0: ଆପଣ ଏମିତି ରାଜେଶ ଭାଇ ସ୍ନେହ ବାଣ୍ଟୁଥାନ୍ତୁ, ଶ୍ରଦ୍ଧା ବାଣ୍ଟୁଥାନ୍ତୁ ଏବଂ କାହାଣୀ ନିଶ୍ଚିତ ଭାବରେ ଯେମିତି କହିଲେ ପିଲାମାନଙ୍କୁ ଶୁଣାନ୍ତି ଶୁଣୁଥାନ୍ତୁ, ସେମାନେ ସେମିତି ରାଜେଶ ଭାଇଙ୍କୁ ବହୁତ ଭଲ ପାଉଥିବେ। ରହିଲି ଭାଇ ନମସ୍କାର।
1: ଆଜ୍ଞା ରହିଲି ଭାଇ,
0: ଜୟ ଜୟ ଜଗନ୍ନାଥ। ସାଥୀ ହଁ, ଏଇ କାହାଣୀ ଆପଣଙ୍କୁ ଅନେକ ଲୋକମାନଙ୍କର ନିଜର କହିଦିଏ, ଅନେକ ଲୋକ ଯିଏ ଆପଣଙ୍କୁ ନ ଚିହ୍ନିଥାନ୍ତି ଗୋଟିଏ କାହାଣୀ ମାଧ୍ୟମରେ ଆପଣଙ୍କୁ ଚିହ୍ନି ଯାଆନ୍ତି। ଏଇ କାହାଣୀ ଯେ କେବଳ ଆପଣ ଆଇମାଙ୍କ ପାଖରୁ, ବୁଢ଼ୀ ମାଙ୍କ ପାଖରୁ, ଫ୍ୟାମିଲିର ରିଲେଟିଭ୍ସ ମାନଙ୍କ ପାଖରୁ, ବହିରୁ ଶୁଣନ୍ତି ତାହା ନୁହେଁ, ଏଇ ରେଡିଓ, ଏଇ ଆକାଶବାଣୀ ମଧ୍ୟ ଆପଣଙ୍କୁ ଏମିତି ଅନେକ ନାଟକ କାହାଣୀ ଭେଟି ଦେଇଛି ବିଗତ ଦିନମାନଙ୍କରେ, ଯାହାକୁ ଆପଣ ଅନେକ ସମୟରେ ମନେ ରଖିଛନ୍ତି। ଏମିତି ଅନେକ ରେଡିଓ ଚ୍ୟାନେଲ୍ସ ମାନେ ଅଛନ୍ତି ଯେଉଁମାନେ ଆପଣଙ୍କୁ ସୁନ୍ଦର ସୁନ୍ଦର କାହାଣୀ ସବୁ ଭେଟି ଦିଅନ୍ତି, କୁହନ୍ତି, ଆର୍ ଯେମାନେ ବହୁତ ସୁନ୍ଦର ଭାବରେ ଆପଣଙ୍କୁ ନ୍ୟାରେଟ୍ କରିକି ଶୁଣାନ୍ତି, ସେ ମଧ୍ୟ କାହାଣୀ ଶୁଣିବାର ଗୋଟେ ଅନ୍ଦାଜ, ସେ ମଧ୍ୟ ଗୋଟେ ଏକ୍ସପିରିଏନ୍ସ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର, ଆଜ୍ଞା କୁହନ୍ତୁ ମ୍ୟାଡାମ, କଣ କହିବେ, ଆପଣଙ୍କୁ କିଏ ସବୁ କାହାଣୀ ଶୁଣାଇଛନ୍ତି, ଆଉ କେମିତି ସବୁ ଏକ୍ସପିରିଏନ୍ସ ଥିଲା, ଆଜି ସବୁ କଥା ସବୁ ମନେ ପଡେ ନା ନାହିଁ ଆପଣଙ୍କର?
2: ଆମକୁ ଛୋଟବେଳେ ସବୁ ଆମର ଦାଦା ବଡ଼ବାପା ତାଙ୍କର ସବୁ ଝିଅମାନେ ଆମେ ସବୁ ମିଶିକି ଆମର ଜେଜେବାପା ଜେଜେମା ମାନେ ସବୁ ବିଭିନ୍ନ ଗପ ପରିଯାଇ କଥା, ଆଉ ଜହ୍ନ ଗପ, ଧ୍ରୁବ, ପ୍ରହଲ୍ଲାଦ, ଆଉ ବେଶୀ କାଲି କୁହନ୍ତି ଭୂତ ଗପ, ସବୁ ବେତା ରହସ୍ୟ ଗପ ବେଶୀ କୁହନ୍ତି।
0: ଆଜ୍ଞା ଆଜ୍ଞା,
2: ଆଉ ବେଶୀ ମାନେ ଏଇ ଯୋଉ ଭୂତ ଭୂତ ଗପ ରାତି ଅଧରେ ମନେକର ଯୋଉ ଠାକୁର ମାନେ ସବୁ ଆସନ୍ତି ପରିଷ୍କାର ପରିଚ୍ଛନ୍ନ ଦାଣ୍ଡ ରହିଲେ, ଯୋଉ ଦାଣ୍ଡ ବାଡି ରହିଲେ ଠାକୁର ଆସନ୍ତି ରାତି 12 ବେଳେ ଆସନ୍ତି, ତମେ ସେଇ ଟାଇମରେ ଉଠିବନି। ଆଉ ଯୋଉଟା ଯିଏ ଯୋଉମାନେ ମିଛ କୁହନ୍ତି, ଆମ ଭଉଣୀ ଭିତରେ ଯୋଉମାନେ ସବୁ ମିଛ କୁହନ୍ତି ସେମାନେ ସବୁ ଡରାନ୍ତି, ମିଛ କେବେ କହିବନି। ଆଉ ବେଶୀ ସେଇ ଟାଇମରେ ଯୋଉ ଲୁଣ ଆମ 71 ମସିହା ବାତ୍ୟା କଥା ବେଶୀ ସେ ବିଷୟରେ ସେମାନେ କୁହନ୍ତି, କରେଣ୍ଟ ବିଷୟରେ ଆମେ ଯୋଉଟା ଜାଣିନୁ କୁହନ୍ତି, ଏମିତି ଲୁଣା ଆସେ ସବୁ ଘର ଡିଏ ବାଡି ସବୁ ଭାସିଯାଏ, ଆମେ ଏମିତି ଖାଇବା ପାଇଁ ପାଉନଥିଲୁ, ମାଣ୍ଡିଆ ଯାଉଥିଲା ଛିଆ ହଉଥିଲା, ଏମିତି କୁହନ୍ତି ସେଇ ଗପ ମାଧ୍ୟମରେ। ଆଉ ତା ସହିତ ଆମର ଜହ୍ନ ମାମୁଁ ଗପ, ଧ୍ରୁବ, ପ୍ରହଲ୍ଲାଦ, ନଚିକେତା, ବେତାଳ ରହସ୍ୟ ସବୁ ଏଇସବୁ ବିଭିନ୍ନ ପ୍ରକାର ଗପ ସବୁ କୁହନ୍ତି। ଆଉ ତାପରେ ଆମକୁ ସବୁ ପଚାରନ୍ତି, ମୁଁ ମଝିରେ ପଚାରିବି ତମେ ହୁଁ ହା ମାରୁଥିବ କି ନାହିଁ, ବେସିକାଲି ଆମେ ସନ୍ଧ୍ୟା ବେଳେ ସ୍କୁଲ ତ ସରିଯାଏ 4 ବେଳେ ସରେ, ସରିଲା ପରେ ଆମେ ସବୁ ଖେଳି ଖାଇକିରି ଆସୁ, ତାପରେ ସନ୍ଧ୍ୟା ହେଲେ ସନ୍ଧ୍ୟା ସନ୍ଧ୍ୟା ସନ୍ଧ୍ୟା ଦେଇ

0: ଚାରିପଟେ
1: ବସନ୍ତି ବା କେତେ ବଢିଆ
0: ସେଇ ସମୟରେ ଗପର ଆଶ୍ରମ ମେରିଯାଏ ତା ଭିତରେ ସେ ତା ଭିତରେ ମାନେ କଣ ଅନ୍ଧାର ସମୟରେ ଦିଦି ଥିଲା ଆମର ଲଣ୍ଠନ ଥିଲା ତାକୁ କୁହନ୍ତି ଥିଲା ସେଇ ଟାଇମରେ ଆମେ ଦୌଡ଼ି ପଡୁ ସେମାନେ କଥା କୁହନ୍ତି ଯେଉଁମାନେ ହଁ ହଁ ହଁ ହଁ ନ ମାରିବେ ସେମାନେ ହିଁ ସେମାନଙ୍କୁ ନିଦ ଆସିଗଲେ ଇଏ ଶୋଇଲା ଇଏ ଶୋଇଲା ଏମିତି ବିଭିନ୍ନ ପ୍ରକାର ଗପ ସବୁ କୁହନ୍ତି ସେ ମଝିରେ ମଝିରେ ପଚାରନ୍ତି
1: ବଢିଆ କଥା ଆପଣ ଯୋଉ ସବୁ କଥା କହିଲେ ବର୍ତ୍ତମାନ ଡିବିରି ଟିକେ ଲାଗିଥିବ ଚାରିପଟେ ବୁଢୀମାଙ୍କର ବା ଆଈଙ୍କର ସମସ୍ତେ ସମ୍ମିଳିତ ହେଇଥିବେ ସେଇ କଥାକୁ ଅନେକ ଲୋକମାନଙ୍କର ଅନେକ ଶ୍ରୋତାମାନଙ୍କର ମନେ ପଡିଯାଉଥିବ ଆଖି ଆଗରେ ସେ ଚିତ୍ର ଭାସି ଉଠୁଥିବ ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆପଣଙ୍କର ଏତେ ସୁନ୍ଦର କଥା ସବୁ ମନେ ପକେଇଲେ ଆମକୁ
0: ରହିଲି
1: ନମସ୍କାର ଆଜ୍ଞା ସାଥୀ ସମୟ ସରି ସରି ଯାଉଛି 06712303153 ହେଉଛି ଆମର ନମ୍ବର ଆପଣମାନଙ୍କର କଲ୍ ମଧ୍ୟ ବଢି ବଢି ଚାଲିଛି ଆଉ ଗୋଟିଏ କଲ୍ ମଧ୍ୟ ନେଇଯିବା କିଏ କରିଛନ୍ତି କଣ କହୁଛନ୍ତି ଶୁଣିବା ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ନମସ୍କାର
1: ଜୟ ଜଗନ୍ନାଥ କୁହନ୍ତୁ
2: ଆଜ୍ଞା
1: କୁହନ୍ତୁ ଆଚ୍ଛା ଜେଜେମା ସବୁ କହୁଥିଲେ ଆରେ ବା ବିଞ୍ଚଣାଟି ବୁଲୁଥିବ ଏବଂ ଆପଣ ଶୋଇଥିବେ ଆଉ ସେଇ ଯୋଉ ଟ୍ରିଟମେଣ୍ଟ ଆପଣଙ୍କର ମନେ
2: ପଡିଯାଉଥିବେଳକୁ
1: ସକାଳ ଆପଣ ଷ୍ଟୋରି ଫୋରି କାହାକୁ କାହାଣୀ ପାଣି କହିବାର ସୁଯୋଗ ପାଆନ୍ତି କି ନା କହିନାହାନ୍ତି
2: କାହାକୁ
1: ଆଚ୍ଛା ଯାହା ହଉ ଆପଣ କଲ୍ କଲେ ଆଚ୍ଛା ଠିକ ଅଛି ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍ ରହିଲି ନମସ୍କାର

0: ହଁ ସାଥୀ, ସଞ୍ଜ ସଳିତାଟି ଜଳି ଉଠିଛି ବେ ଘରର କୋଣେ, ଜମେ ଆସର ଖଟ ଉପରକୁ ଛୁଟିଯାଏ ମନ, ଖୋଲେ କାହାଣୀର ସହର। ଜେଜେମା କହେ ହାତ ହଲେଇ ଦୂର ସେ ଆକାଶର ପାରିରୁ ମେଘମହ୍ଲାରରେ ଗୀତ ଗାଇ ଦେଶରୁ ଆସି ଡେଣା ଛଟକାଇ ପଡ଼ି ସବୁ ମନସ୍କାମନା ତମର ପୂରଣ କରିବ, ସବୁ ଫର୍ମାଇଜକୁ ପୂରଣ କରିବ। ଆସିଯାଇଛି ଆଉ ଗୋଟିଏ କଲ୍, ନେଇଯିବା ଆଉ ଗୋଟିଏ କଲ୍, ହୁଏତ ଆଜିର ପ୍ରୋଗ୍ରାମର ଶେଷ କଲ୍। ଦେଖିବା କି କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି। ନମସ୍କାର, କଲ୍ଟି କଟିଯାଇଛି କୌଣସି କାରଣବଶତଃ, ତଥାପି ସାଥୀ ବର୍ତ୍ତମାନ ସମୟ ଅଛି ଆଉ କିଛି ସମୟ ଆପଣମାନଙ୍କର କଲ୍ ମଧ୍ୟ ଗୋଟିଏ ନେଇ ହବ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କି କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା ନମସ୍କାର, କୁହନ୍ତୁ କିଏ କହୁଥିଲେ?
1: ହ୍ୟାଲୋ ବିଶ୍ୱଜିତ ବାବୁ ନମସ୍କାର, ସୀମାଚଳ ବରାଳ କହୁଥିଲି ଖୋର୍ଦ୍ଧାରୁ।
0: ଆଜ୍ଞା ସୀମାଚଳ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ?
1: ବହୁତ ବଢିଆ, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି ଭାଇ, କଣ କହିବେ ଆଜିର ଟପିକ ବିଷୟରେ ଭାଇ? କି
1: ମତେ ଗୋଟେ ଜିନିଷ କୁହନ୍ତୁ, ଆପଣ ଏତେ ସୁନ୍ଦର ମାନେ କହି କେମିତି ପାରନ୍ତି?
0: ଇଏ ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ଆଶୀର୍ବାଦ, ସେଇଥିପାଇଁ ଆମେ ଆକାଶବାଣୀରେ ଆପଣମାନଙ୍କର ଏଇ ସବୁ ସୁନ୍ଦର କଥା ଶୁଣିକି ଆମେ ଟିକେ ଟିକେ କହିଦଉଛୁ ଆଉ।
1: ଏଇ ଉପସ୍ଥାପନା ନା ମାନେ ପ୍ରକୃତରେ ମାନେ ମନକୁ ଛୁଇଁଯାଏ, ବହୁତ ତ ଟ୍ରାଏ କରୁ ଆମେ କଲ୍ କରିବା ପାଇଁ କିନ୍ତୁ ଲାଗିପାରେନି।
0: ଯା ହଉ ଭାଇ ଆଜି ଲାଗିଛି, ଆଜି ଟିକେ କହିଦିଅନ୍ତୁ ପରିରାଇଜର କାହାଣୀର କଥା କେମିତି କଣ ଶୁଣୁଥିଲେ ସୀମାଞ୍ଚଳ ଭାଇ?
1: ପିଲାଦିନେ ତ ମୋ ଜେଜେଙ୍କୁ ତ ମୁଁ ଦେଖିନି
0: ଆଜ୍ଞା,
1: ଆଉ ମୁଁ ବହୁତ ଛୋଟ ହେଇଥିଲି, ଜେଜେମା ତ ଏକ୍ସପାୟାର କରିଯାଇଥିଲେ
0: ଆଜ୍ଞା।
1: ବାପାଙ୍କ ପାଖରେ ବସ ଛୋଟବେଳେ ବସିକି ଆମେ ଗପ ସବୁ ଶୁଣୁ, ବାପା ସବୁ ବିଭିନ୍ନ ଗପ କୁହନ୍ତି, ମାନେ ଦ୍ୱିପରେ ଖାଇସାରିଲା ପରେ ଛୁଟି ଯୋଉଦିନ ଥାଏ ତାଙ୍କ ପାଖରେ ବସିକି ଆମେ ମାନେ ଶୋଇଥିବୁ ଆମେ ଦ୍ୱିପରେ ତାଙ୍କ ପାଖରେ ବସିକି ଗୋଟେ ଗୋଟେ ଗପ କହିବେ, ଆମେ ସବୁ ବସିକି ଶୁଣିବୁ। ତାପରେ ସେଇ ଗପ ବି ପଢିବାର ବି ଅଭ୍ୟାସ ତ ଏବେ ବି ସୁଦ୍ଧା ବି ଯାଇନି ପୁରୁଣା, ମାନେ ଏବେ ତ ଆଉ ଜନ୍ମ ପ୍ରାୟ ମିଳୁନି
0: ଠିକ କଥା,
1: ହେଲେ ବି ମୁଁ ରାତିରେ ଶୋଇଲା ପୂର୍ବରୁ କେବେ ଜନ୍ମ ଡାଉନଲୋଡ କରିକି ପଢେ।

0: ତାପରେ ମୋର ଜଣେ ବନ୍ଧୁ ଅଛନ୍ତି, ଜଣେ ଲେଖକ ବନ୍ଧୁ ଅଛନ୍ତି,
1: ଆଜ୍ଞା ଭାଇ,
0: ସେ ବହୁତ ଭଲ ଭଲ ବହି ବି ଲେଖନ୍ତି। ତ ମୁଁ ତାଙ୍କୁ ସିଏ ଏମିତି ତାଙ୍କୁ ଦିନେ କହିଲି, ମୁଁ କହିଲି ଆଜ୍ଞା ମୋର ତ ଗପ ପଢିବାରେ ବହୁତ ସଉକ ନା, ସିଏ କଣ କରନ୍ତି ନା ଯେବେ ବହି ଲେଖନ୍ତି ତାର ଗୋଟେ କପି ମୋତେ ନିହାତି ଦିଅନ୍ତି ସେ। ତାପରେ ଏମିତିକା ଚାଲିଛି ଆଉ
1: ପଢିବାର ସିଲସିଲା ଏମିତି ଭାଇ ଜାରି ରହୁ, ଆପଣ ଏମିତି ପଢୁଥାନ୍ତୁ। ମୁଁ ମଧ୍ୟ ବହୁତ ଆପଣଙ୍କର ସହିତ ସହମତ ଯେ ଶୋଇବା ପୂର୍ବରୁ ଟିକେ ଯଦି ଆପଣ ଗୋଟେ କାହାଣୀ ପଢନ୍ତି ତାହେଲେ ଗୋଟେ ଅଲଗା ଦୁନିଆକୁ ଆପଣ ପଳାନ୍ତି, ଏବଂ
0: ଆଜ୍ଞା
1: ତାର ମଜା ଯିଏ ପଢିଛି କାହାଣୀ ସେ ଜାଣିଛି। ଏବଂ ତା ସହିତ
0: ତାପରେ ମୋର ଜଣେ ବନ୍ଧୁ ଅଛନ୍ତି, ମାନେ ବନ୍ଧୁ ତ ନୁହେଁ, ମୁଁ ତ ବହୁତ ବଡ଼ ବୟସରେ,
1: ଆଜ୍ଞା ଆଜ୍ଞା,
0: ସିଏ ମାନେ ଜଣେ ଅଭିନେତା,
1: ସିଏ
0: ବି କୁଆଡୁ କୁଆଡୁ ସିଏ ବି ଜାଣନ୍ତି ମୋ ବିଷୟରେ, ସିଏ ବି କଣ କରନ୍ତି ନା ବହୁତ ବହି ଆଣିକି ସିଏ ବି ମତେ ବି ମାନେ କୁହନ୍ତି ଆପଣ ଏଇ ଜାଗାକୁ ଯାଆନ୍ତୁ, ଏଇଠୁ ବହିଟେ କିଣନ୍ତୁ, ଏଇଠି ବଢିଆ ବହି ମିଳିବ।
1: ଆଚ୍ଛା ଆଚ୍ଛା, ବହୁତ ବଢିଆ, ଆପଣଙ୍କର ପଢିବାର ଏଇ ଅଭ୍ୟାସଟି ଜାରି ରହୁ ଭାଇ। ଆଉ କଲ୍ କଲେ ଆଜି ଆପଣ କାହାଣୀ ବିଷୟରେ ଜଣେଇଲେ, ପଢିବାର କଥା ଜଣେଇଲେ, ବହୁତ ବହୁତ ଧନ୍ୟବାଦ। ରହିଲି ଭାଇ, ନମସ୍କାର।
0: ଧନ୍ୟବାଦ।
1: ସତରେ ସାଥୀ, ଏସବୁ କାହାଣୀର କଥା, ଭଲ ପାଇବାର କଥା, ପଢିବାର କଥା, ଯାହା ଆମକୁ ଗୋଟେ ଅଲଗା ଦୁନିଆକୁ ନେଇଯାଏ। କାହାଣୀ ଭିତରେ ରାଜପୁତ୍ର ଥାଏ, ଛୁଟାଇ ପକ୍ଷୀରାଜ ଘୋଡ଼ା, ସାତ ସମୁଦ୍ରର ସେପାରିରେ ଥାଏ ଦୈତ୍ୟର ଶିବନ୍ଦୀଶାଳା, ନୀଳ ଶାଢ଼ୀ ପିନ୍ଧି ପରିଟିଏ ଆସେ, ହାତେ ଧରି ଥାଏ ରୂପା ବାଡ଼ି, ହସ ଖେଳ ସାରି ରାଇଜ ହସଇ ଦୁଃଖ ଯାଏ ସବୁ ଛାଡ଼ି, ଆଈମା କହେ ଶୋଇପଡ଼େବେ ସପନେ ଆସିବ ପରି, ତୋ ପାଇଁ ଆଣିବ ସେ କେତେ ଖେଳନା ଟୁକେଇଟେ ମନ ଭରି। ଆଜି ସେ କାହାଣୀ କାହିଁ ହଜିଗଲା ବଡ଼ ମଣିଷର ଭିଡ଼େ, ତଥାପି ସେ ପରି ରାଇଜର ସ୍ମୃତି ଆଜି ବି ଭାରି ମନେ ପଡ଼େ, ଆଜି ବି ଭାରି ମନେ ପଡ଼େ। କାହିଁ ଆଜି ହଜିଗଲା ବଡ଼ ମଣିଷର ଭିଡ଼େ, ତଥାପି ସେ ପରି ରାଇଜର ସ୍ମୃତି ଆଜି ବି ମନେ ପଡ଼େ, ଆଜି ବି ମନେ ପଡ଼େ। ଏମିତି ପରି ରାଇଜର ସ୍ମୃତି ସେ କାହାଣୀ ମନେ ପଡ଼ୁଥାଉ ଆପଣଙ୍କର ଏହି ସୁନ୍ଦର କଥା ସହିତ। ଡାଇଲିନ ଲାଇଫ ଚିଟଚାଟର ସିଲସିଲାକୁ ଆଜି ଏଇଠି କରୁଛୁ ୱାଇଣ୍ଡ ଅପ୍, କିନ୍ତୁ ବର୍ତ୍ତମାନ ଆପଣମାନଙ୍କ ସହିତ କନେକ୍ଟେଡ୍ ହେଇକି ରହିବାର ସିଲସିଲା ଜାରି ରହିବ, କାରଣ ସମୟ ବର୍ତ୍ତମାନ ହେଇଯାଇଛି ଆପଣମାନଙ୍କର ଫର୍ମାଇସ୍କୁ ପୂରଣ କରିବାର, ମାନେ ରେନ୍ବୋ ଏସ୍ଏମ୍ଏସ୍ର ସିଲସିଲାକୁ ଷ୍ଟାର୍ଟ କରିବା। ବାସ୍ ଆଉ କିଛି ସମୟ ଭିତରେ ଷ୍ଟେଟ୍ 200.4 ଆକାଶବାଣୀ FM ରେନ୍ବୋ କହୁଥାନ୍ତୁ।

ଆପଣମାନଙ୍କ ସହିତ ଆପଣମାନଙ୍କର ଫର୍ମାଇଜ୍କୁ ପୂରଣ କରିବା ପାଇଁ ରେଡି ହେଇଯାଇଛି ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ, କାରଣ ରେଡିଓ ଘଣ୍ଟାରେ ହେଇଯାଇଛି 10:00। ରେଡିଓ ସଫର ଘରେ ଆପଣମାନେ ସମସ୍ତେ ଉଠାନ୍ତୁ ନିଜର ଫୋନ ଆଉ SMS ବକ୍ସକୁ ଯାଇକି ଟାଇପ୍ କରିଦିଅନ୍ତୁ FMRC ଲେଖିକି କୋଉ ଗୀତ ଶୁଣିବା ପାଇଁ ଚାହାନ୍ତି ଆପଣ ଏବଂ କାହାକୁ ଡେଡିକେଟ୍ କରିବା ପାଇଁ ଚାହାନ୍ତି, କୋଉ ଚଳଚ୍ଚିତ୍ର କୋଉ ଆଲବମ୍ଟିରୁ ସେ ଗୀତଟି ଆସୁଛି, ଏବଂ ଶେଷରେ ପଠାଇ ଦିଅନ୍ତୁ ଆମ ନମ୍ବର 0949596 3210। ଯଦି କରିବା ପାଇଁ ଚାହାନ୍ତି ଆମକୁ ହ୍ୱାଟ୍ସଆପ୍, ତେବେ ନମ୍ବର ହେଉଛି 8895254200। ଆପଣମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କର ଅନୁରୋଧର ଗୀତ ଆମକୁ ପଠାଇ ପାରିବେ। ତେବେ ବର୍ତ୍ତମାନ ଯିଏ ଅନୁରୋଧର ଗୀତ ଆମକୁ ପଠାଇ ସାରିଛନ୍ତି ସେ ହେଉଛନ୍ତି, ପ୍ରଥମ ମେସେଜଟି ଆସିଛି ଯାଜପୁର ରୋଡ ଧବଳଗିରିରୁ OMC କଲୋନୀରୁ। ତନ୍ଦ୍ରାଣୀ ପଲାର, ତନ୍ଦ୍ରାଣୀ ପଲାର ଶୁଣିବା ପାଇଁ ଚାହିଁଛନ୍ତି କସୁର ଚଳଚ୍ଚିତ୍ରରୁ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, କିତନି ବେଚେନ ହୋକେ ତୁମସେ ମିଲି, ଏ ବ୍ୟୁଟିଫୁଲ ଟ୍ରାକ୍ଟି ଶୁଣିବା ପାଇଁ ଚାହିଁଛନ୍ତି, ନିଶ୍ଚିତ ଭାବରେ ପ୍ଲେ କରିଦେବା। ଏବଂ ତାପରେ ପରେ ଆଉ ଗୋଟିଏ ଗୀତର ଅନୁରୋଧ, ନରଗୁଡ଼ା ଛତିଶଗଡ଼ରୁ ମହାରାଜ କୀର୍ତ୍ତନ ପୁରୀ ଗୋସ୍ୱାମୀ, ଲକ୍ଷ୍ମୀନ ଦେବିନ ଗୋସ୍ୱାମୀ, ଯୋଗେଶ ପୁରୀ, ଟ୍ୱିଙ୍କଲ ଡିମ୍ପଲ, ମୀନାକ୍ଷୀ, ନିଶା, ତୁଲସୀ ଓର ଦିଶା ଗୋସ୍ୱାମୀ, ସୁନା ଚାହତେ ହେଁ ପ୍ୟାର କା ମୌସମ, ୟେ ଫିଲ୍ମ ସେ ଏକ ପ୍ୟାରା ସା ଗାନା ଔର ଡେଡିକେଟ କର ରହେ ହେଁ ସାରେ ଲିସନର୍ସ କୋ, ଜୟ ଜଗନ୍ନାଥ ଲିଖେ ହେଁ ଔର ଲିଖେ ହେଁ ଦିଲ ସେ ଦିଲ ତକ। ଜରୁର ଆପକା ୟେ ଫରମାଇଶ ହମ ପୁରା କରଦେଙ୍ଗେ ଆପକେ ଫେଭରେଟ ଷ୍ଟେସନ ଆକାଶବାଣୀ FM ରେନ୍ବୋ କଟକ ମେ। ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ ଆପଣମାନଙ୍କ ପାଇଁ, ଷ୍ଟେ ଟ୍ୟୁନ୍ଡ।

ଏଥିରେ ଆଉ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ର ମେସେଜ କରିଛନ୍ତି ଶୁଣିବା ପାଇଁ ପ୍ରଦୀପ୍ତ କୁମାର ସାମନ୍ତ ସିଂହାର ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବତିଲେକ ନଗର CDA 12 କଟକରୁ ଲେଖିଛନ୍ତି ସ୍ପେଶାଲି ଡେଡିକେଟ୍ କରିକି ଗୋଟେ ସୁନ୍ଦର ଭଜନ ସୋନୁ ନିଗମଙ୍କ କଣ୍ଠରେ ଓଡ଼ିଆ ଭଜନ ଶୁଣିବା ପାଇଁ ଚାହିଁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ଏବଂ ଜଣାଇଛନ୍ତି ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ ଯାହାକୁ କରିଛନ୍ତି ନାରାୟଣ ପ୍ରଧାନ ବୁଗୁଡ଼ା ବି ବରହମପୁର ଗଞ୍ଜାମରୁ ଶୁଣିବା ପାଇଁ ଚାହିଁଛନ୍ତି ପୂଜା ଫୁଲ ଚଳଚ୍ଚିତ୍ରରୁ ଏ ଫୁଲ କହଥରେ ନିଶ୍ଚିତ ଭାବରେ ଏ ଦୁଇଟି ଗୀତ ବଢ଼ିଆ ବଢ଼ିଆ ଗୀତ ଆପଣମାନଙ୍କ ପାଇଁ ବ୍ୟାକ୍ ଟୁ ବ୍ୟାକ୍ ଷ୍ଟେ ଟ୍ୟୁନ୍ଡ

ଏଇ ଫୁଲ କହତରେ ବ୍ୟୁଟିଫୁଲ ଏଭରଗ୍ରୀନ ମେଲୋଡିୟସ ଟ୍ରାକ୍ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ହଙ୍ଗାମା ଚଳଚ୍ଚିତ୍ରରୁ ପରି ପରି ହେକ ପରି ବାବୁଲ ସୁପ୍ରିୟଙ୍କ କଣ୍ଠରେ ବ୍ୟୁଟିଫୁଲ ଟ୍ରାକ୍ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଆମକୁ ଜଲିଲ ଖାନ ଏବଂ ସିମରନ ନିମଚୋଡି କଟକରୁ ଡେଡିକେଟ୍ କରୁଛନ୍ତି ସବୁ ଲିସନର୍ସ ମାନଙ୍କୁ ସବୁ ଆର୍ଯ୍ୟ ମାନଙ୍କୁ ଆକାଶବାଣୀର ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ସ୍ପେଶାଲି ଡେଡିକେଟ୍ କରୁଛନ୍ତି କୋଏଲ ମ୍ୟାଡାମ ମୁନା ପଣ୍ଡା ରାଜେଶ ନାୟକ ଗରିଫ ଖାନ ଆଣ୍ଡ ବାସନ୍ତୀ ଖଟୁଆ ଭୁବନେଶ୍ୱରଙ୍କୁ ନିଶ୍ଚିତ ଭାବରେ ଆପଣମାନଙ୍କ ଅନୁରୋଧରେ ବ୍ୟାକ୍ ଟୁ ବ୍ୟାକ୍ ଏଜ୍ ଭିଟି ଗୀତା

ନୂଆପଡ଼ା କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଶାନ ଏବଂ ସୁନିଧି ଚୌହାନଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ ରୋମାଣ୍ଟିକ ଟ୍ରାକ୍ କି ଶୁଣିବା ପାଇଁ ଚାହିଁଛନ୍ତି ତପନ କୁମାର ଦାସ ତାରା ରମ୍ପମ୍ ଚଳଚ୍ଚିତ୍ରରୁ ଏହି ବ୍ୟୁଟିଫୁଲ ଟ୍ରାକ୍ଟି ଜାଭେଦ ଅଖ୍ତର ଏବଂ ବିଶାଲ ଶେଖରଙ୍କର ସୁନ୍ଦର ସମନ୍ୱୟରେ ହେ ସୋନା ଡେଡିକେଟ୍ କରିଛନ୍ତି ତାଙ୍କର ସବୁ ଫ୍ରେଣ୍ଡସ୍ ମାନଙ୍କୁ ସବୁ ଆର୍ଜେ ମାନଙ୍କୁ ଏବଂ ଜଣାଇଛନ୍ତି ହ୍ୟାପି ବାଲା ଗୁଡ୍ ମର୍ଣ୍ଣିଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ପୁରୁଣା ଗୀତ ଶୁଣିବା ପାଇଁ ଚାହିଁଛନ୍ତି ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ କିଶୋର ନଗର କଟକରୁ ଜୟ ଜଗନ୍ନାଥ ଲେଖିଛନ୍ତି ଭାଇ ନମସ୍କାର ମୋର ଅନୁରୋଧ ଗୀତଟି ଦେବେ ନିଶ୍ଚିତ ଭାବରେ ଦଉଛି ଭାଇ ଚଳଚ୍ଚିତ୍ର ହେଉଛି ରାମ ବଲରାମ କିଶୋର କୁମାର ଏବଂ ଆଶା ଭୋସଲେଙ୍କ କଣ୍ଠରେ ଆଚ୍ଛା କହୋ ବୁରା କହୋ ଏ ବ୍ୟୁଟିଫୁଲ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଫର୍ମାଇଜ୍ କରିଛନ୍ତି ଶୁଣିବା ପାଇଁ ବାସନ୍ତୀ ଲକ୍ଷ୍ମୀପ୍ରିୟା ବାସନ୍ତୀ ଲକ୍ଷ୍ମୀପ୍ରିୟା ରୋଜାଲିନ ଦିବ୍ୟ ଚନ୍ଦନ ବିଶ୍ୱରଞ୍ଜନ ସ୍ୱରାଜ କଲୋନୀ ମଦନ ମୋହନ ନଗର ପଟିଆ ଭୁବନେଶ୍ୱରରୁ ଡେଡିକେଟ୍ କରୁଛନ୍ତି ଗୀତଟିକୁ ଲିଜାରାଣୀ କଲ୍ୟାଣୀ ସୁରେଖା ରଶ୍ମି ମାମି ଲତା ନାନି ୱିଥ୍ ଅଲ୍ ଦ ଷ୍ଟାଫ୍ ଅଫ୍ ଆକାଶବାଣୀ ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ ଜଣାଇଛନ୍ତି ଅଭିମାନ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏହି ଗୀତଗୁଡ଼ିକ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ

ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ଆଉ ଦେଖୁ ଦେଖୁ ଚାଲିଗଲା ସମୟ, କୁଆଡେ ଜଣା ପଡ଼ିଲାନି। ଆଜି ମଧ୍ୟ ଏଇ ଇଟିକିଲି ମିଟିକିଲି ସହିତ, ଗପର କଥା ସହିତ, ପରିଡାଇଜର କଥା ସହିତ ଆପଣମାନଙ୍କ ସହିତ ଥିଲା ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ଥିଲି ସକାଳୁ, କିନ୍ତୁ ବର୍ତ୍ତମାନ ସେଠି ସମୟ କହିଲାଣି ଯେ ଆପଣମାନଙ୍କ ପାଖରୁ ନେବାକୁ ପଡିବ ବିଦାୟ। କିନ୍ତୁ ମୋ ପରେ ପରେ ଆର୍ଯ୍ୟ ଦେବୀ ଆସିକି ପୁରା ରେଡି ହେଇଯାଇଛନ୍ତି ମ୍ୟୁଜିକାଲ ଏନଭାରମେଣ୍ଟରେ ଆପଣମାନଙ୍କ ସହିତ ରହିବେ ସୁରିଲା ଆଫ୍ଟରନୁନ୍ ପର୍ଯ୍ୟନ୍ତ। ଆପଣମାନଙ୍କର ଦିନକୁ ଆଜି ଦିଲ ସେ ଦିଲ ତକ କନେକ୍ସନକୁ ଆଉ ଟିକେ ଅଧିକ ଷ୍ଟ୍ରଙ୍ଗ କରିଦେବେ, ଆଉ ଟିକେ ଅଧିକ ସୁରିଲା କରିଦେବେ। ବଟ୍ ହମକୁ ତ ଅଭି କହିନା ପଡ଼େଗା ଅଲବିଦା ଆପସେ। କିନ୍ତୁ ସାଥୀ, ଯିବା ପୂର୍ବରୁ କଥା ଯେମିତି ଦେଇଥିଲି, ନିଦ ନାହିଁ ସ୍ୱପ୍ନ ନାହିଁ ତୁମକୁ ଦେଖିଲା ପରେ, ଏଇ ସୁନ୍ଦର ଗୀତଟି ପ୍ଲେ କରିଦେଉଛି ଏବଂ ପ୍ଲେ କରୁ କରୁ ଆପଣମାନଙ୍କ ପାଖରୁ ବିଦାୟ ନେଉଛି। ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ, ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। କହୁଥାନ୍ତୁ ଦିଲ ସେ ଦିଲ ତକ।

ଆତ୍ମକଟକୁ ଡିପି ମାନେ ଦେବୀ ପ୍ରସାଦ ଆସିଯାଇଛି ଆପଣଙ୍କ ପାଖକୁ ପୁଣି ଥରେ ନେଇ ଢେର ସାରା ଗପସପ ତା ସହିତ ଦିନ ସାରା ହବ ମ୍ୟୁଜିକର ବର୍ଷାତ ଆମେ ସବୁବେଳେ ନିଜର ଯତ୍ନ ନେବା ସହିତ ନିଜ ଲୋକମାନଙ୍କର ଯତ୍ନ ନେବା ନିହାତି ଆବଶ୍ୟକତା ରହିଛି ଆଉ ଯଦି ଆମକୁ ଶୁଣୁ ଶୁଣୁ କୋଉଠିକି ଆପଣ ଯାଉଛନ୍ତି ବା ଯାତ୍ରା କରୁଛନ୍ତି ତାହେଲେ ନିଜର ସେଫ୍ଟି ପ୍ରତି ବିଶେଷ ଭାବରେ ଧ୍ୟାନ ଦେବାକୁ ଅନୁରୋଧ ଯଦି ଫୋର୍ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ସିଟ୍ ବେଲ୍ଟ ବାନ୍ଧି ଦିଅନ୍ତୁ ଏବଂ ଯଦି ଟୁ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ତାହେଲେ ହେଲମେଟ୍ ପିନ୍ଧିବା ସହିତ ହେଲମେଟ୍ ବେଲ୍ଟକୁ ବାନ୍ଧି ଟ୍ରାଫିକ୍ ନିୟମ ମାନି ରାସ୍ତାରେ ଯାତାୟତ କରନ୍ତୁ ଟାଇମ୍ ବର୍ତ୍ତମାନ 11 ବାଜି ସାରିଛି ଆଉ ସବୁଦିନ ଭଳି ଆଜି ବି ଜଣେ କଳାକାରଙ୍କୁ ନେଇ ହେବ ଆଲୋଚନା ଅନ୍ ଦ ସୋ କଳାକାର ଆଜି ଆମେ କଳାକାରରେ କଥା ହେବା ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯିଏ ତାଙ୍କ ନାଁକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରମାଣ କରି ଦେଖାଇଛନ୍ତି ଆଜି ଆମେ କଥା ହେବା ବଲିଉଡ୍ର ଜଣେ ଜଣାଶୁଣା ତଥା ସଫଳ ଅଭିନେତ୍ରୀ ଯିଏ ପ୍ରତ୍ୟେକଟି ଭୂମିକାରେ ନିଜକୁ ଫିଟ୍ ବସାଇ ପାରନ୍ତି ୟେସ୍ ଫ୍ରେଣ୍ଡସ୍ ଆଜି ଆମେ କଥା ହେବାକୁ ଯାଉଛେ ତେରେ ନାମର ନିର୍ଜରା କ୍ୟାରେକ୍ଟରରେ ନଜର ଆସିଥିବା ଭୂମିକା ଚାୱଲାଙ୍କ ବିଷୟରେ କେବଳ ବଲିଉଡ୍ କାହିଁକି ତାମିଲ ତେଲୁଗୁ ଆଦି ଚଳଚ୍ଚିତ୍ରରେ ବି ସେ ନିଜର ଅଭିନୟର ଯାଦୁ ଦେଖାଇ ଆସିଛନ୍ତି ତେବେ କଥା ତ ଆଗକୁ ଜାରି ରହିବ କିନ୍ତୁ ଏବେ ଶୁଣାଇ ଦେଉଛି ଭୂମିକା ଚାୱଲାଙ୍କର ଏହି ସୁନ୍ଦର ଗୀତଟି କେବଳ ଆଉ କେବଳ ଆପଣଙ୍କ ପାଇଁ

କିଛି ବର୍ଷର ବଲିଉଡ୍ରେ ବିରତି ପରେ ଭୂମିକା ଚାୱଲା ପୁଣି ଥରେ ସୁଶାନ୍ତ ସିଂ ରାଜପୁତ ଷ୍ଟାରର ଫିଲ୍ମ ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରିରେ ଧୋନିଙ୍କ ଭଉଣୀ ଅର୍ଥାତ୍ ଜୟନ୍ତୀଙ୍କ ଚରିତ୍ରରେ ନଜର ଆସିଥିଲେ। ଏହାପରେ ସଲମାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନରେ ମଧ୍ୟ ସେ ଏକ ଇମ୍ପୋର୍ଟାଣ୍ଟ କିରଦାରରେ ନଜର ଆସିଥିଲେ। ଯଦି ଭୂମିକାଙ୍କ ପର୍ସନାଲ ଲାଇଫ ବିଷୟରେ କଥା ହେବା ତେବେ 2007ରେ ସେ ତାଙ୍କ ବନ୍ଧୁ ତଥା ଜଣାଶୁଣା ଯୋଗଗୁରୁ ଭରତ ଠାକୁରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଏକ ପୁତ୍ର ସନ୍ତାନ ରହିଛି। ସାଥୀ ବର୍ତ୍ତମାନ ତ ସମୟ ହେଇଛି କଳାକାର ଶୋକୁ ଏଠି ଶେଷ କରିବା ପାଇଁ ପଡ଼ିବ, କିନ୍ତୁ ଆଜି ଆମେ କଥା ହଉଥିଲେ ବଲିଉଡ୍ର ଜଣେ ଜଣାଶୁଣା ତଥା ସଫଳ ଅଭିନେତ୍ରୀ ଭୂମିକା ଚାୱଲାଙ୍କ ବିଷୟରେ, ଯିଏ ନିଜର ଶାନ୍ତ ସ୍ୱଭାବ ଏବଂ ଚମତ୍କାର ଅଭିନୟ ବଳରେ ଆଜି ବି ସିନେପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତେବେ ଶୋ ଶେଷ କରିବା ପୂର୍ବରୁ ଶୁଣାଇ ଦେଉଛି ଆପଣଙ୍କୁ ତାଙ୍କର ଏହି ହିଟ୍ ଚଳଚ୍ଚିତ୍ରର ସୁନ୍ଦର ଗୀତଟି।

ଏବେ ଗୋଟେ କନଫ୍ୟୁଜିଂ ପାଗ ଦେଇଛି, ଯେହେତୁ ଖରା କେତେବେଳେ ହେଉଛି ବର୍ଷା କେତେବେଳେ ହେଉଛି ଜଣା ନାହିଁ, ତେଣୁ କରିକି ନିଜ ସାଙ୍ଗରେ ରେନକୋଟକୁ କ୍ୟାରି କରନ୍ତୁ ଯଦି ଟୁ ହ୍ୱିଲରରେ ଯାତ୍ରା କରୁଛନ୍ତି ତାହେଲେ। ତା ସହିତ ଯେହେତୁ ଖରା ମଧ୍ୟ କିଛି କିଛି ସ୍ଥାନରେ ହେଉଛି, କିଛି କିଛି ସ୍ଥାନରେ ମେଘୁଆ ପାଗ ବି ରହିଛି, ତେଣୁ ନିଜ ସହିତ ପାଣି ବୋତଲ ରଖନ୍ତୁ, ଖରାର ପ୍ରକୋପରୁ ନିଜକୁ ରକ୍ଷା କରନ୍ତୁ, ସୁରକ୍ଷିତ ସ୍ଥାନରେ ମଧ୍ୟ ରହନ୍ତୁ, କାହିଁକି ନା ବର୍ତ୍ତମାନ 12-3 ପର୍ଯ୍ୟନ୍ତ ନିହାତି ଭାବରେ ଅଧିକା ଖରା ହେବାର ସମ୍ଭାବନା ଥାଏ। କିଛି କିଛି ସ୍ଥାନରେ ଆପଣ ଯଦି ଥକାପଣ ଅନୁଭବ କରୁଛନ୍ତି ତାହେଲେ କିଛି ସମୟର ବିରତି ନେଇ କାମ ଆରମ୍ଭ କରନ୍ତୁ। ତେବେ ବନ୍ଧୁ, 12 ବାଜିବା ସହିତ ଗୋଟିଏ ଜିନିଷ ମନକୁ ଆସେ, ସେତେବେଳେ ମନକୁ ଆସେ କି ଏଇ ସମୟରେ ଆମେ ଢେର ସାରା କଥା ହେବା, ଢେର ସାରା ଗୀତ ବି ଶୁଣିବା, ତେଣୁ କରିକି ଆମେ ଏଇ ସମୟରେ ଆପଣମାନଙ୍କ ପାଇଁ ନେଇ ଆସୁ ଦ ସୋ କିଛି କଥା କିଛି ଗୀତ, ଯେଉଁଥିରେ ଆମେ ଢେର ସାରା କଥା ବି ହେବା ତା ସହିତ ଶୁଣିବା ଢେର ସାରା ଗୀତ। ଆଜି ବି ସେମିତି କିଛି ଖାସ କଥାକୁ ନେଇ ପୁରା ଘଣ୍ଟା କଥା ହେବା। ତେବେ ବନ୍ଧୁ, ଆଜି ଆମେ କଥା ହେବାକୁ ଯାଉଛେ ଜୀବନର ସେଇ ସବୁଠାରୁ ସୁନ୍ଦର ଓ ମୂଲ୍ୟବାନ ଅନୁଭୂତି ବିଷୟରେ। ୟେସ୍ ଫ୍ରେଣ୍ଡସ୍, ଆଜି ଆମେ କଥା ହେବାକୁ ଯାଉଛେ ଆମ ଜୀବନର ସେଇ ସମସ୍ତ ମିଠା ସ୍ମୃତି ଆଉ ମିଠା ସମ୍ପର୍କ ବିଷୟରେ। ଥରେ ଚିନ୍ତା କଲେ ଜୀବନ ଯଦି ଗୋଟିଏ ମୁଦ୍ରା ହୁଏ ତାହେଲେ ଏଇ ଦୁଇଟି ଜିନିଷ ତ ନିହାତି ଭାବରେ ତାର ଦୁଇଟି ପାର୍ଶ୍ୱ ହେବ। ତେଣୁକରି ସ୍ମୃତି ଆଉ ସମ୍ପର୍କ ଆମ ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷ ହୋଇଥିବା ବେଳେ ସମ୍ପର୍କ ଯେତେ ମଧୁର ହୋଇଥାଏ ସେଥିରୁ

ଖାଲି ପରିବାର କାହିଁକି ବନ୍ଧୁତାରେ ବି ଏମିତି ଅନେକ ମିଠା ମୁହୂର୍ତ୍ତ ଆସେ ଯାହା ମିଠା ସ୍ମୃତି ଭାବରେ ଆମ ଜୀବନରେ ସବୁଠାରୁ ବଡ଼ ଉପହାର ହେଇଯାଏ। ସମ୍ପର୍କ ଯାହା ବି ହେଉ ନା କାହିଁକି ଆପଣ ବି କେବେ ନା କେବେ ଅନୁଭବ କରିଥିବେ ସମ୍ପର୍କ ସେତିକି ବେଳେ ହିଁ ମଧୁର ହେଇଯାଏ ଯେତେବେଳେ ସେଇ ସମ୍ପର୍କ ଭିତରେ ବୁଝିବା ପାଇଁ ଭାଷା ନୁହେଁ ବରଂ ଭାବନାର ଦରକାର ପଡ଼େ। ଆଉ କ'ଣ ଦରକାର ସାଥୀ, ଯେତେବେଳେ ଆପଣଙ୍କ ପାଖରେ ଗୋଟିଏ ମିଠା ସମ୍ପର୍କ ରହିଛି ସେହି ସମୟରେ ଆପଣଙ୍କୁ ଜୀବନରେ କେବେ ନା କେବେ ଆଗକୁ ଯାଇକି ଯଦି କାହା ସହିତ ସେୟାର କରିବାକୁ ପଡ଼େ ତାହେଲେ ଆପଣ ଗଣି ବି ପାରିବେନି କେତୋଟି ମିଠା ସ୍ମୃତି ଆପଣ ଆପଣଙ୍କ ଜୀବନରେ ସଂଗ୍ରହ କରିପାରିଛନ୍ତି। ତେଣୁକରି ସବୁବେଳେ ସମ୍ପର୍କକୁ ପ୍ରାୟୋରିଟି ଦିଅନ୍ତୁ, ସବୁବେଳେ ସମ୍ପର୍କରେ ଥିବା ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତୁ, ସେମାନଙ୍କୁ ଭଲ ପାଇବା ଦିଅନ୍ତୁ, ସେମାନଙ୍କୁ ସମୟ ଦିଅନ୍ତୁ, ଆଉ ଯେତେ ପାରୁଛନ୍ତି ସେମାନଙ୍କ ସହିତ ଖୋଲିକି ମିଶନ୍ତୁ। ଦେଖିବେ ଆପଣଙ୍କ ମିଠା ସମ୍ପର୍କରୁ ସୃଷ୍ଟି ହୋଇଥିବା ସେଇ ମିଠା ମିଠା ସ୍ମୃତି ଆପଣଙ୍କୁ ଆଗକୁ ଯାଇ କେତେ ସାହାଯ୍ୟ କରିପାରିବ। ଶୁଣି ନିଅନ୍ତୁ ଏହି ସୁନ୍ଦର ଗୀତଟି।

ବନ୍ଧୁ, ସମୟ ତ ଧୀରେ ଧୀରେ ଆମକୁ ଇସାରା ଦେଲାଣି କି କିଛି କଥା କିଛି ଗୀତ ଶୋକୁ ଏଇଠି ଶେଷ କରିବା ପାଇଁ ପଡିବ। କିନ୍ତୁ ଯାଉ ଯାଉ ଆପଣଙ୍କୁ ଏତିକି କହିବା ପାଇଁ ଚାହୁଁଛି କି ସମ୍ପର୍କରେ ଆପଣ ଯଦି ଟିକିଏ ସମୟ ଟିକିଏ ଅଣ୍ଡରଷ୍ଟାଣ୍ଡିଂ ଆଉ କମ୍ୟୁନିକେସନ ଜୀବନରେ ରଖୁଛନ୍ତି ତାହେଲେ ସ୍ମୃତି ଗୁଡ଼ିକ ଆହୁରି ମଧୁର ହେଇଯିବ। ଟଙ୍କା ଦେଇ ସବୁ କିଣା ଯାଇପାରେ କିନ୍ତୁ ଏଇ ଜିନିଷକୁ ଆମେ ଜୀବନଯାକର ସବୁ ଜମା ଟଙ୍କା ଦେଇଦେଲେ ବି କିଣିବା ଅସମ୍ଭବ। ଛୋଟ ଜୀବନ ଭିତରେ ରାଗ ଅଭିମାନ ଓ ଅହଙ୍କାରକୁ ଭୁଲି ନିଜ ଜୀବନରେ ଥିବା ସବୁ ମଣିଷଙ୍କ ସହିତ ମିଠା ସମ୍ପର୍କ ରଖିଲେ ଜୀବନରେ ରିଗ୍ରେଟ୍ କମ୍ ଆଉ ମିଠା ସ୍ମୃତି ଅଧିକ ମିଳିପାରିବ। ତେବେ ସାଥୀ, ବର୍ତ୍ତମାନ ସମୟ ହେଇଯାଇଛି କିଛି କଥା କିଛି ଗୀତକୁ ଏଇଠି ଶେଷ କରିବା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ହିନ୍ଦୀରେ ସମ୍ବାଦ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସେ ପର୍ଯ୍ୟନ୍ତ ଶୁଣି ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି।

उड़ी गले गेंडालिया झाड़ी देले पर रे झाड़ी देले पर रजा झी बाबू।